ଆକାଶବାଣୀ କଟକ ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ ପାଞ୍ଚ ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 26 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ନୀଳମାଧବ ଦାସଙ୍କ କଣ୍ଠରେ ଏଥର ସଂକର୍ଷଣ ମଙ୍ଗରାଜଙ୍କ ରଚନା। ତୁମେ ନାରାୟଣ ତୁମେ ଆଲ୍ଲା ନିରାକାର ତୁମ ପାଦ ତଳେ ମୋର କୋଟିଏ ଜୁହାର।

ଫୁଲରେ ଫୁଲରେ ପ୍ରଭୁ ତୁମେ ତ ମହକ, ସୂର୍ଯ୍ୟରେ ଜହ୍ନରେ ପ୍ରଭୁ ତୁମେ ତ ଆଲୋକ। ଅଲେଖଚନ୍ଦ୍ର ବିଶ୍ୱାଳଙ୍କ ରଚନା, କଣ୍ଠଦାନ କରିଛନ୍ତି ମିତାଲି ଚିନ୍ନାରା।

ଶ୍ରୋତା ବନ୍ଧୁମାନେ ଶୁଣିଛନ୍ତି ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ, ଶିଳ୍ପୀ ଗାଇଛନ୍ତି ଗୌରହରି ଦଳାଇଙ୍କ ରଚନା। ଅନ୍ତର କଥା ଜାଣୁଅଛ ବୋଲି ଅନ୍ତର୍ଯ୍ୟାମି ନାମ ତୁମର, ମୁଁ ଛାର ଅଧମ ଅନାଇ ବସିଛି ଆନଗତି ନାହିଁ ମୋହର।

କି ସୁନ୍ଦର ହା କି ଆନନ୍ଦମୟ ଏହି ବିଶାଳ ସଂସାର ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର। ଆଜିର ବନ୍ଦନାର ଏହି ଶେଷ ଭକ୍ତିଗୀତ ସମବେତ କଣ୍ଠରେ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନେ ମଧୁସୂଦନ ରାଓଙ୍କ ରଚନା।

0: ଘୋଷଣା କରି ଇମାମ ହୁସେନଙ୍କ ନିକଟରେ ଗଚ୍ଛିତ ଥିବା ସମସ୍ତ ଜଳ ଶେଷ କରାଇ ଦେଇଥିଲା। ଯୁଦ୍ଧ ଅବିସମ୍ଭାବୀ, ତଥାପି ଶାନ୍ତି ପାଇଁ ଇମାମ ହୁସେନ ସନ୍ଧି ପ୍ରସ୍ତାବ ଦେଲେ। ସନ୍ଧିର ପ୍ରସ୍ତାବ ଏପରି ଆକର୍ଷଣୀୟ ଥିଲା ଯେ ଏଜିଦ୍ର ପ୍ରଧାନ ସେନାପତି ଉମର ଶାହକୁ ସ୍ୱୀକାର କରିବାକୁ ପଡ଼ିଥିଲା ଯେ ହୁସେନ ପ୍ରକୃତରେ ଶାନ୍ତିପ୍ରିୟ। କିନ୍ତୁ ଏଜିଦ୍ର ଉଦ୍ଦେଶ୍ୟ ଥିଲା ଭିନ୍ନ। ଆନୁଗତ୍ୟ ସ୍ୱୀକାର ବା ମୃତ୍ୟୁ, ଏ ଦୁଇଟିରୁ ଗୋଟିଏ ବାଛିବା ପାଇଁ ଇମାମ ହୁସେନଙ୍କୁ କୁହାଗଲା। ଏକ ଘୃଣ୍ୟ ଓ ଲାଞ୍ଛିତ ଜୀବନ ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ଭାବି ହୁସେନ ନିଜର ଇଚ୍ଛା ବିରୁଦ୍ଧରେ ଯୁଦ୍ଧ କରିବାକୁ ବାଧ୍ୟ ହୋଇଥିଲେ। ଜଳ ବିନା ହୁସେନଙ୍କ ପକ୍ଷ ପରସ୍ପରର ଜିଭକୁ ଚାଟି ଚାଟି, ଏପରିକି ଦେହରୁ ନିର୍ଗତ ଝାଳକୁ ଗାମୁଛାରୁ ଚିପୁଡ଼ି ଚିପୁଡ଼ି ଯତ୍ସାମାନ୍ୟ ପିପାସା ମେଣ୍ଟାଉଥିଲେ। ସେନାଧ୍ୟକ୍ଷ ହୁର୍ ତାଙ୍କର ଏହି ଅବସ୍ଥା ଦେଖି ମନକୁ ମନ କହିଉଠିଲା, ହେ ହୁସେନ, ତୁମେ ତୁମର ପିତା ଅଲି ଓ ପିତାମହ ହଜରତ ମହମ୍ମଦଙ୍କ ପରି ବିପଦରେ ମଧ୍ୟ ଦୃଢ଼ଚିତ୍ତ ଓ ଉଦାର। ଯୁଦ୍ଧ ଏଡ଼ାଇବାକୁ ନଦୀତଟ ପରିତ୍ୟାଗ କରି ଏ ବାଲୁକା ପ୍ରାନ୍ତରକୁ ଶିବିର ଉଠାଇ ଆଣିଲ। ଇଚ୍ଛା କରିଥିଲେ ଶତ୍ରୁ ସୈନ୍ୟଙ୍କୁ ତୁମେ ସେତେବେଳେ ପରାସ୍ତ କରିପାରିଥାନ୍ତ, ଏପରିକି ଦେଶାନ୍ତର ହେବାକୁ ଇଚ୍ଛା ପ୍ରକାଶ କରିଥିଲ। ମହରମ ମାସର 8 ତାରିଖ ହୁର୍ ନିଜର ପୁତ୍ର ସହ ହୁସେନଙ୍କ ଶିବିରକୁ ଆସି ତରବାରୀ ହୁସେନଙ୍କ ପାଦ ତଳେ ଥୋଇଦେଇ ଏଜିଦ୍ ବିରୋଧରେ ଯୁଦ୍ଧ କରିବାକୁ ପ୍ରତିଜ୍ଞା କଲେ। ସମସ୍ତେ ଏକତ୍ର ପ୍ରାର୍ଥନା କରିବା ପରେ ହୁସେନ ପ୍ରସ୍ତାବ ଦେଲେ, ଯେହେତୁ ଏଜିଦ୍ ତାଙ୍କର ମୃତ୍ୟୁ ଚାହେଁ, ତାଙ୍କ ପାଇଁ ଅନ୍ୟମାନେ ନିଜ ନିଜ ଜୀବନ ବିପନ୍ନ କରିବେ କାହିଁ, ଯାହାର ଇଚ୍ଛା ସେ ଅନ୍ଧକାରରେ ତାଙ୍କର ପକ୍ଷ ତ୍ୟାଗ କରୁ। ମହରମ 9 ତାରିଖ ଯୁଦ୍ଧ ଆରମ୍ଭ ହେଲା। ବିରାଟ ସୈନ୍ୟବାହିନୀ ତୁଳନାରେ ଏହି ମୁଷ୍ଟିମେୟ ହୁସେନଙ୍କ ଅନୁଚର ଶତ୍ରୁର ଆକ୍ରମଣକୁ ପ୍ରତିହତ କଲେ। 125 ଜଣଙ୍କ ମଧ୍ୟରୁ 53 ଜଣ ହୁସେନ ଅନୁଚର ଶହୀଦ ହେଲେ। ସଂଖ୍ୟାଗରିଷ୍ଠ ସୈନ୍ୟ ଦ୍ୱାରା ହୁସେନଙ୍କୁ ପରାଜୟ କରାଯାଇପାରେ ନା, ଏ ଧାରଣା ଏଜିଦ୍ଙ୍କ ସେନାପତିଙ୍କର ଦୃଢ଼ ହେଲା। ଏହାପରେ ନିୟମ ଓ ପ୍ରଚଳିତ ପ୍ରଥା ଅନୁସାରେ ଏକକ ଯୁଦ୍ଧ ହେବାର କଥା ଜଣ ଜଣ ମଧ୍ୟରେ, କିନ୍ତୁ ଶତ୍ରୁପକ୍ଷ ନିୟମ ଭାଙ୍ଗି ସମସ୍ତ ସୈନ୍ୟବାହିନୀକୁ ହୁସେନଙ୍କ ତୁଷାର୍ଥ କ୍ଷୁଧାର୍ଥ ବେସାମରିକ ଅନୁଚରମାନଙ୍କ ଉପରେ ଆକ୍ରମଣ କରିବାକୁ ଆଦେଶ ଦେଲେ। ହୁସେନ କିନ୍ତୁ ଯୁଦ୍ଧର ନିୟମ ନ ଭାଙ୍ଗି ଏକକ ଯୁଦ୍ଧରେ ଲିପ୍ତ ରହିଲେ। ଅପ୍ରାପ୍ତ ବୟସ୍କ ଭ୍ରାତୃସ୍ପୁତ୍ର ଖାଲିଦ ଓ ମହମ୍ମଦ ଜଣ ଜଣ ହୋଇ ଶହୀଦ ହେଲେ। ସମସ୍ତ ଅନୁଚର ଶହୀଦ ହେବା ପରେ ଶେଷରେ ପଡ଼ିଲା ହୁସେନଙ୍କ ପାଳି। ବୀର ଦର୍ପରେ ଯୁଦ୍ଧ କରି ନଦୀ ତଟରେ ପହଞ୍ଚି ଆଞ୍ଜୁଳାରେ ପାଣି ଉଠାଇ ପିଇବା ସମୟରେ କହି ଉଠିଲେ, ଯେଉଁ ଜଳ ପାଇଁ ମୋର ଅନୁଚରମାନେ ପିପାସା କ୍ଲିଷ୍ଟ ହୋଇଛନ୍ତି, ମୁଁ ତାହା ସ୍ପର୍ଶ କରିବି କିପରି। ଏହା କହି ଶତଶତ ଶତ୍ରୁ ସୈନ୍ୟଙ୍କୁ ବିନାଶ କଲେ। ତୃଷିତ ଜ୍ଞାତି କୁଟୁମ୍ବଙ୍କ ମୃତ୍ୟୁରେ ଜର୍ଜରିତ ଭାରାକ୍ରାନ୍ତ ଏହି ପୁରୁଷ ସିଂହ ନିଜ ଶରୀରରେ 75-80 ଜନିତ ଆଘାତ ବହନ କରି ଅଶ୍ୱପୃଷ୍ଠରୁ ଅବତରଣ କରି ପ୍ରାର୍ଥନାରତ ଥିବା ସମୟରେ ଅର୍ଥଲୋଭୀ ସିମର ନାମରେ ଜଣେ ସୈନିକର ଖଡ୍ଗ ତାଙ୍କର ଶିର ସ୍କନ୍ଧଚ୍ୟୁତ କଲା। ହୁସେନଙ୍କ ମୃତ୍ୟୁ ନ୍ୟାୟ ଓ ବିଜୟ। ତାଙ୍କର ଆଦର୍ଶ ଦୁସ୍ଥ ଦଳିତ ମାନବ ଗୋଷ୍ଠୀକୁ ଚିରଦିନ ପ୍ରେରଣା ଯୋଗାଉଥିବ। କବିଙ୍କ ଭାଷାରେ, ଇସଲାମ ହୋତା ହେ ଜିନ୍ଦା ହରେ କରବଲା କେ ବାଦ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ମହମ୍ମଦ ରଫିକ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 77ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମାୟା ପ୍ରଳୟ ଜଳରାଶି ଭିତରେ ବସୁନ୍ଧରୀ କେଉଁଠି ଲୁଚି ରହିଲା ତାହା ବ୍ରହ୍ମାଙ୍କୁ ଗୋଚର ନ ହୁଅନ୍ତେ ସେ ଧରଣୀ ଉଦ୍ଧାର ପାଇଁ ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କଲେ। ମାୟାଧର ଶ୍ରୀହରି ଶୁକର ରୂପରେ ପ୍ରକଟ ହୋଇ ଜଳ ମଧ୍ୟରୁ ଦାନ୍ତରେ ଧରି ବସୁନ୍ଧରୀକୁ ଉଦ୍ଧାର କଲେ। ଉଦ୍ଧାର ସମୟରେ ପଥ ରୋଧୁଥିବା ଆଦିରାକ୍ଷସ ହିରଣ୍ୟାକ୍ଷକୁ ସଂହାର କଲେ। ଧରଣୀ ଉଦ୍ଧାର ହୁଅନ୍ତେ ବ୍ରହ୍ମାଙ୍କ ସହ ଋଷିଗଣ ଭଗବାନଙ୍କୁ ସ୍ତୁତି କଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 77ତମ ଭାଗ। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଜଉ ପୋକ, ପତ୍ରଡିଆଁ ପୋକ, ପତ୍ରଉଙ୍କୁଣୀ ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ତଳିଘେରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଉପାଡ଼ିବା ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ଏହି ମାସରେ ଖମ୍ବ ଆଳୁ ଲଗାନ୍ତୁ। ଦେଶୀ ଆଳୁ ଶ୍ରୀ କୀର୍ତ୍ତି, ଶ୍ରୀ ରୂପା, ହାତୀ ଖୋଜ, ଛୋଟ ଖମ୍ବ ଆଳୁ ଶ୍ରୀ କଳା, ଧଳା ଖମ୍ବ ଆଳୁ ଶ୍ରୀ ଶୁଭ୍ରା, ଶ୍ରୀ ପ୍ରିୟା, ଶ୍ରୀ ଧନ୍ୟା ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ ଅଟେ। 1 ଏକର ଜମି ପାଇଁ 8-10 କ୍ୱିଣ୍ଟାଲ ଖମ୍ବ ଆଳୁ ଦରକାର ହୋଇଥାଏ। ଏହି ଖଣ୍ଡଗୁଡ଼ିକୁ 150-200 ଗ୍ରାମ ଓଜନର ମୁଣ୍ଡା ବିହନ ଆକାରରେ ଲଗାନ୍ତୁ। ଜମିକୁ ଗୁଣ୍ଡ ଚାଷ କରି ଧାଡ଼ିକୁ ଧାଡ଼ି 3 ଫୁଟ ଓ ଗଛକୁ ଗଛ 3 ଫୁଟ ବ୍ୟବଧାନରେ ଗାତ ଖୋଳନ୍ତୁ। ଗୋବର ଖତ ଏବଂ ଜମି ଉପରେ ଉର୍ବର ମାଟି ସମ ପରିମାଣରେ ମିଶାଇ ଗାତଗୁଡ଼ିକୁ ପୂରଣ କରନ୍ତୁ। ଏକର ପ୍ରତି 32 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର ଓ 32 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବାର ସମୁଦାୟ ସୁପର ଫସ୍ଫେଟ୍ ପ୍ରତି ମନ୍ଦାରେ ମାଟି ତଳେ ପ୍ରୟୋଗ କରନ୍ତୁ। ମନ୍ଦାରେ ଖମ୍ବାଳୁ ବିହନକୁ 5-10 ସେଣ୍ଟିମିଟର ଗଭୀରରେ ପୋତନ୍ତୁ। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ଖମ୍ବାଳୁ ଲଗା ହୋଇଥିଲେ ବିହନ ଲଗା ହେବା ପରେ ମନ୍ଦାକୁ ଶୁଖିଲା ନଡ଼ା, ଡାଳପତ୍ର ବା ଘାସ ଦେଇ ଘୋଡ଼ାଇ ଦିଅନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ଦିଅନ୍ତୁ। ବୃଷ୍ଟିପୃଷ୍ଟ ଜମିଗୁଡ଼ିକରେ ଧାନ ପରିବର୍ତ୍ତେ ଅଧିକ ଅର୍ଥକାରୀ ଅଣଧାନ ଫସଲ ଯଥା ଡାଲି ଫସଲ, ତୈଳବୀଜ ଫସଲ, କପା, ସୂର୍ଯ୍ୟମୁଖୀ, ପନିପରିବା ଆଦି ଏକକ ଫସଲ ଭାବରେ ଅଥବା ମିଶ୍ରିତ ଫସଲ ଭାବରେ ଚାଷ କରନ୍ତୁ। ଖାଲ ଜମିଗୁଡ଼ିକରେ ଅଧିକ ଘାସ ଥିଲେ ଏହାର ଦମନ ପାଇଁ ତୃଣନାଶକ ବ୍ୟବହାର କରନ୍ତୁ। ବର୍ତ୍ତମାନଠାରୁ ନିଜ ଜମିର ପ୍ରକାର, ମାଟିର ଉର୍ବରତା, ଜଳସେଚନର ସୁବିଧା ଓ ଅନ୍ୟାନ୍ୟ କୃଷି ସାମଗ୍ରୀଗୁଡ଼ିକର ଉପଲବ୍ଧତାକୁ ବିଚାରକୁ ନେଇ ଫସଲ ଯୋଜନା ପ୍ରସ୍ତୁତ କରନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ସବୁଠାରୁ ବଡ଼ କଥା ହେଲା ପ୍ରତି 3 ବର୍ଷରେ ବିହନକୁ ବଦଳାଇ ଦିଅନ୍ତୁ।

0: ଉନ୍ନତମାନର ବିହନ ବ୍ୟବହାର କରନ୍ତୁ, ଯାହାଦ୍ୱାରା ଅମଳ 15% ବୃଦ୍ଧି ପାଇବ। ରାଶି ଚାଷ କରିବା ପୂର୍ବରୁ କେତେକ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରଥମେ ଏଥିପାଇଁ ଜମି ଚୟନ କରନ୍ତୁ। ଏହି ଚାଷ ପାଇଁ ଜମି ପ୍ରସ୍ତୁତି ଶେଷ ହେବା ପରେ କିପରି ଏହାକୁ ବିହନ ବୁଣିବେ ସେ ନେଇ ଚାଷୀମାନେ ଭଲ ଭାବରେ ଅବଗତ ହୁଅନ୍ତୁ। ରାଶି ଚାଷ ପାଇଁ ହେକ୍ଟର ପ୍ରତି 7.5 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ରାଶି ବିହନ ବୁଣିବା ସମୟରେ ଏହାକୁ ଧାଡ଼ିକୁ ଧାଡ଼ି ବୁଣନ୍ତୁ। ଏକଥା ମନେ ରଖନ୍ତୁ ଯେ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ବ୍ୟବଧାନରେ ବୁଣିବା ଦରକାର। ବିହନ ବୁଣିବା ପୂର୍ବରୁ ସାର ପ୍ରୟୋଗ କରିବାକୁ ଭୁଲନ୍ତୁ ନାହିଁ। ହେକ୍ଟର ପ୍ରତି 30 କିଲୋଗ୍ରାମ ଯବକ୍ଷାରଜାନ ସାର, 20 କିଲୋଗ୍ରାମ ଫସ୍ଫରସ ସାର ଓ 20 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ରାଶିର ଅନୁମୋଦିତ କିସମଗୁଡ଼ିକ ହେଉଛି କନକ, ଉଷା, ଉମା, ଅମୃତ, ପ୍ରାଚୀ, ନିର୍ମଳା, ସ୍ମାରକ ଓ ଶୁଭ୍ରା। ଏହିସବୁ ବିହନ ଭିତରୁ ଗୋଟିଏ ଚୟନ କରି ରାଶି ଚାଷ କରନ୍ତୁ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାକୁ 40ରୁ 50 କିଲୋମିଟର ବେଗରେ ପବନ ବହି ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ ପ୍ରବାଚକ ଡକ୍ଟର ଗଣେଶ ହେଗଡେ। अथ वार्ताः। प्रधानमन्त्री श्री नरेन्द्र मोदी ह्यः नवदिल्ल्यां संयुक्तराष्ट्रसंघस्य महासचिवस्य वित्तीय स्वास्थ्यस्य विशेषाधिवक्त्रा नीदरलैंड देशस्य राज्ञा मैक्सिमा इत्यनया सह मिलितवान्। सामाजिक माध्यम सन्देशे श्रीमोदिना उक्तं यत् भारतस्य डिजिटल क्रान्तिः वित्तीय सेवानां सारल्यं कृत्वा कथं सामान्यजनानां जीवनस्य सुगमतां वर्धयति, जनान् सशक्तञ्च करोति इत्यस्मिन् विषये द्वयोः मध्ये चर्चा अभवत्। प्रधानमन्त्री श्रीनरेन्द्रमोदी श्वः आरभ्य 29 दिनांकपर्यन्तं सेशल्स् देशस्य राजनैतिक यात्रायां भविष्यति। सः तत्र सेशल्स् देशस्य राष्ट्रिय दिवसस्य स्वर्णजयन्ती उत्सवे अतिथिरूपेण भागं गृहीष्यति। इतः पूर्वं प्रधानमन्त्रिणा 15-2000 वर्षे सेशल्स् देशस्य भ्रमणं कृतमासीत्। विदेशमन्त्रालयेन विज्ञप्तौ उक्तं यत् भारतीय रक्षाबलानां एकं दलं भारतीय नौसेनायाः 2 नौकाभ्यां सह उत्सवे भागं गृह्णीयात्। यात्रा समये प्रधानमन्त्री सेशल्स् देशस्य राष्ट्रपतिना डॉ पैट्रिक हर्मिनी इत्यनेन सह वार्तालापं करिष्यति, द्विपक्षीय सहकार्यस्य सम्पूर्ण समीक्षां करिष्यति अथ च परस्पर हितस्य क्षेत्रीय अन्ताराष्ट्रिय विषयेषु च विचाराणाम् आदानप्रदानं करिष्यति। प्रधानमन्त्री सेशल्स् देशस्य राष्ट्रियसभायाः सम्बोधनं च करिष्यति, प्रवासी भारतीयैः सहापि संवादं करिष्यति। केन्द्रीय गृहमन्त्री अमितशाहः अद्य नवदिल्ल्यां नार्को समन्वय केन्द्रे दशमशीर्षस्तरीय संगोष्ठ्याः अध्यक्षतां करिष्यति। मादकद्रव्यनियन्त्रण अभिकरणद्वारा आयोजिते अस्मिन् सत्रे केन्द्रीयमन्त्रालयानां राज्यसर्वकाराणां मादकद्रव्यविधि प्रवर्तनसंस्थानां च प्रतिनिधयः एकत्रिताः भविष्यन्ति, येन देशे सर्वत्र मादकद्रव्यव्यापारस्य, मादकद्रव्यस्य दुरुपयोगस्य च निवारणार्थं प्रयत्नानां समीक्षायाः

0: अस्मिन् मासे एकविंशति दिनांके आयोजितायाः नीट यूजी पुनः परीक्षायाः अस्थायी उत्तरकुञ्जीनां दर्शनार्थं प्रश्नान् आह्वानं कर्तुं च राष्ट्रिय परीक्षण संस्थायाः गवाक्षम् उद्घाटितं वर्तते। एनटीए इत्यनेन घोषितं यत् उत्तरकुञ्जिका www.neet.nta.in इत्यत्र उपलभ्यते। छात्राः अस्य मासस्य 28 दिनांकपर्यन्तं प्रतिप्रश्नं 200 रूप्यक शुल्कं दत्त्वा प्रश्नान् आह्वानं कर्तुं शक्नुवन्ति। यदि आह्वानं स्वीकृतं भवति तर्हि एतत् शुल्कं पूर्णतया प्रतिदेयं वर्तते। सर्वकारेण औद्योगिक व्यापारिक द्रव अनिल इंधनस्य आपूर्ति विषये सर्वाणि क्षेत्रीय प्रतिबंधनानि दूरीकृत्य पश्चिम एशिया संकटात् पूर्वं प्रचलित स्तरं यावत् आपूर्तिं पुनः स्थापितं वर्तते। वेनेजुएला देशस्य कार्यवाहक राष्ट्रपतिः जॉर्ज रोड्रिगेज़ः घोषितवान् यत् द्वयोः शक्तिशाली भूकंपयोः मध्ये मृतानां संख्या 88+100 अभवत्। सहस्रशः जनाः घातिताः, 200+ जनाः अद्यापि भूकंपग्रस्ते प्रदेशे एव परिलग्नाः सन्ति। इति वार्ताः।
1: श्रोताबंधुमाने कार्यक्रम सुनिछन्ति आकाशवाणी कटक केन्द्ररु। ଶୁଣନ୍ତୁ ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଆଜି ସକାଳ 7:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ପେଟରେ ଘା ହେବାର କାରଣ ଓ ପ୍ରତିକାର। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର। ପ୍ରଭାତ ପରିକ୍ରମା ସକାଳ 7:25 କଥିକା ସକାଳ 7:35 ଏଥିରେ ବିଷୟ ରହିଛି ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍। ଆଲୋଚକ ପ୍ରଫେସର ହୃଦାନନ୍ଦ ରାୟ। ଅଞ୍ଜଳି ସକାଳ 7:40 କଣ୍ଠଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ର। ସଙ୍ଗୀତ ଶରତ କୁମାର ନାୟକ। ଓଡ଼ିଆ ଆଲବମ୍ ଗୀତ ସକାଳ 8:30 ସକାଳ 8:45 ବୈଦେହିଶ ବିଳାସର 66ତମ ଭାଗ। ଗୀତ ଗୀତିକା ସକାଳ 9:00 ନାଟକ ରାମ ମହମ୍ମଦ ସିଂ ଆଜାଦ ଶୁଣିବେ ଦିନ 10:00 ରଚନା ଶୁକଦେବ ସ୍ୱାଇଁ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ଅଭୁଲା ଗୀତ ଦିନ 11:10 କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ ଏବଂ ତନୁଜା ମହାନ୍ତି। ଦିନ 11:30 ଶୁଣିବେ ସଙ୍ଗୀତ ରୂପକ ମହରମ। ପରିବେଷଣ କରିବେ ସକିଲ ଅଖ୍ତର ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 12:00। ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30 ଏଥିରେ ଶୁଣିବେ ନବଜାତ ଶିଶୁଙ୍କ ଥାଇରଏଡ୍ ସମସ୍ୟା ଆଲୋଚିକା ଡାକ୍ତର ଶୁଭଶ୍ରୀ କର। ଦିନ 1:20 ନାରୀ ମହଲ ଏଥିରେ ଶୁଣିବେ ଅର୍ଥନୈତିକ ଅଭିବୃଦ୍ଧିରେ ମହିଳା ଚାଷୀ ଏ ସମ୍ପର୍କରେ ଆଲୋଚନା କରିବେ ସମାଜସେବୀ ଡର୍ଲି ଦାସ। ଗାନ୍ଧୀ ଚର୍ଚ୍ଚା ଦିନ 2:45 ଏଥିରେ ଶୁଣିବେ ଗାଁ ଓ ଗାନ୍ଧିଜୀ ଆଲୋଚକ ପ୍ରହଲ୍ଲାଦ ମଲ୍ଲିକ। ଯୁବବାଣୀ ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 60ତମ ଭାଗ। ସନ୍ଧ୍ୟା 6:10 ଦେବଗଡ଼ ଜିଲ୍ଲାର ହାଲଚାଲ 7:25 ପଲ୍ଲୀମଞ୍ଚ 7:30 ଏଥିରେ ଶୁଣିବେ ନିଶା ସେବନ ଯୁବପିଢ଼ିଙ୍କ ପାଇଁ କେତେ ବିପଜ୍ଜନକ ଏ ବିଷୟରେ ଅମରେନ୍ଦ୍ର ଜେନାଙ୍କ ସହ ଆଲୋଚନା। ଇଂରାଜୀ କାର୍ଯ୍ୟକ୍ରମ 8:30 ଏଥିରେ ବିଷୟ ରହିଛି ସେଇଙ୍ଗ ଗୁଡ୍ ବାଇ ଟୁ ଏ ଲଙ୍ଗ୍ ଟର୍ମ ଆଡିକ୍ସନ୍। ଏ ସମ୍ପର୍କରେ କହିବେ ଡକ୍ଟର ଅଶ୍ରୁମୋଚନ ସାହୁ। ତାଙ୍କ ସହିତ ଆଲୋଚନା କରିଛନ୍ତି ତରୁଣ କାନ୍ତି ରାଉତ। ନାଟକ ଧୂମ୍ରାଭ ଦିଗନ୍ତ ଶୁଣିବେ 10:02। ମୂଳ ଗଳ୍ପ ମନୋଜ ଦାସ, ବେତାର ରୂପାନ୍ତର ଘନବିହାରୀ ମହାରଣା, ପ୍ରଯୋଜନା ରବି ଶତପଥୀ। ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ସଫଳତାର ସହ ଶେଷ ହୋଇଛି ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ କଲ୍ୟାଣ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଆବାସ ଜନଗଣନା ଏପ୍ରିଲ୍ ମାସ 16 ତାରିଖରୁ ଆରମ୍ଭ ହୋଇ ମଇ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିସହିତ ସ୍ୱ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ୍ ପହିଲାରୁ ଏପ୍ରିଲ୍ ମାସ 15 ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା 2027 ଫେବୃୟାରୀ ମାସରେ ଆରମ୍ଭ ହେବ ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ କହିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆସନ୍ତା ରବିବାର ଦିନ ଶେଷ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁଦ୍ଧା 3,33,7,545 ଜଣ ଭୋଟର ପରିଗଣନା ଫର୍ମ ପାଇଛନ୍ତି। ସେମାନଙ୍କ ମଧ୍ୟରୁ 3,13,42,000 ଅଧିକ ଭୋଟରଙ୍କ ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ପରିଗଣନା ଫର୍ମ କମ୍ପ୍ୟୁଟରୀକରଣ କାର୍ଯ୍ୟକୁ ସଫଳତାର ସହ ଶେଷ କରି ମାଲକାନଗିରି ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜିର୍କେ ଏହି କାର୍ଯ୍ୟରେ ନିୟୋଜିତ କର୍ମକର୍ତ୍ତା ଅଧିକାରୀଙ୍କୁ ପୁରସ୍କୃତ କରିଛନ୍ତି। ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢୁଥିବା ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ବ୍ୟାଗ୍ ମିଳିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟର ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ। ରାଜ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ଘଟୁଥିବା ମୃତ୍ୟୁ ଏବଂ ଆର୍ଥିକ ଅନିୟମିତତା ଭଳି ପ୍ରସଙ୍ଗକୁ ନେଇ ସମସ୍ତ ନିଶା ନିବାରଣ କେନ୍ଦ୍ରର ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର କହିଛନ୍ତି। ଆସନ୍ତା 7 ଦିନ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାର 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,503 ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରୀକରଣ କରାଯାଇଛି ବୋଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି। ଜିଲ୍ଲାର ମୋଟ 80% ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ହୋଇଥିବାରୁ ଏଥିରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରାକୁ ସୁନିଶ୍ଚିତ କରିବା ଏବଂ ଅତିରିକ୍ତ ଭିଡ଼କୁ ହ୍ରାସ କରିବା ପାଇଁ ପୂର୍ବତଟ ରେଳପଥ ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ଘର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଆଜି ରାତି 11:00 ଭୁବନେଶ୍ୱରରୁ ଛାଡ଼ିବାକୁ ଥିବାବେଳେ ଜୁନ୍ 28 ସକାଳ 9:00 ପହଞ୍ଚବ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି।

0: କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ମୋବାଇଲ୍ ଫୋନ୍ ଅଙ୍ଗନୱାଡ଼ି କର୍ମୀଙ୍କୁ ବଣ୍ଟନ କରାଯାଇଥିଲା। କୋରାପୁଟ ସହରସ୍ଥିତ ସଦ୍ଭାବନା ସଭାଗୃହଠାରେ ରାଜ୍ୟ ସରକାରଙ୍କର ନୋଡାଲ ସଚିବ ଆର୍ଏସ୍ ଗୋପାଳନ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମନୋଜ ସତୱାନ ମହାଜନଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ଭନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରମାଣ ସ୍ୱଷ୍ଟ ପ୍ରତିକାର ଉପରେ ବିନିଯୋଗ କରନ୍ତୁ। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଣ୍ଡିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ଅଧିକାର କିଶୋର ନ୍ୟାୟ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଅନ୍ତଃରାଜ୍ୟ ଆଥ୍ଲେଟିକ୍ସ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଓଡ଼ିଶାର ଅନିମେଶ କୁଜୁର ପୁରୁଷ 200 ମିଟରରେ ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଅନିମେଶ 20.74 ସେକେଣ୍ଡରେ ଏହି ସଫଳତା ହାସଲ କରିଛନ୍ତି। ମହିଳା 100 ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ କାଂସ୍ୟ ପଦକ ହାସଲ କରିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ପୁରୁଷ ଡେକାଥଲନ୍ରେ ଓଡ଼ିଶାର ଜାସ୍ପିର ନାୟକ 7131.6 ତୃତୀୟ ସ୍ଥାନରେ ରହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ପେଟରେ ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
2: ପେଟ କହିଲେ ଆମେ ସାଧାରଣତଃ ଖାଦ୍ୟନଳୀ ବୁଝିଥାଉ। ଏହି ଖାଦ୍ୟନଳୀ ଦାନ୍ତ ପାଖରୁ ଆରମ୍ଭ ହୋଇ ଇସୋଫେଗାସ୍ ବା ଖାଦ୍ୟନଳୀ, ପାକସ୍ଥଳୀ ବା ଷ୍ଟୋମାକ୍, କ୍ଷୁଦ୍ରାନ୍ତ ବା ସ୍ମଲ୍ ଇଣ୍ଟେଷ୍ଟିନ୍, ବୃହଦାନ୍ତ ବା ଲାର୍ଜ ଇଣ୍ଟେଷ୍ଟିନ୍ ଓ ଶେଷରେ ତା ମରଦ୍ୱାର ପାଖରେ ପହଞ୍ଚେ। ପେଟ ଭିତରେ ଏହି ଖାଦ୍ୟନଳୀ ବ୍ୟତୀତ ଅନ୍ୟାନ୍ୟ ବହୁ ଦରକାରୀ ଅର୍ଗାନ୍ ବା ଯନ୍ତ୍ର ରହିଛି। ଉଦାହରଣ ସ୍ୱରୂପ ଲିଭର ବା ଯକୃତ, ବୃକକ୍ ବା କିଡ୍ନୀ, ଅଗ୍ନ୍ୟାଶୟ ବା ପେନକ୍ରିଆସ୍, ପ୍ଲିହା ବା ସ୍ପ୍ଲିନ୍, ଲିମ୍ଫ ନୋଡ୍, ବିଭିନ୍ନ ରକ୍ତଶିରା ତଥା ଜନନେନ୍ଦ୍ରିୟର ବିଭିନ୍ନ ଅଂଶ ମଧ୍ୟ ରହିଛି। ଏହି ସମସ୍ତ ଅଂଶ ବିଶେଷ ପେଟ ଭିତରେ ଏଭଳି ଭାବରେ ସଜା ହୋଇ ରହିଛି ଯେ ପେଟକୁ ଏକ ବିରାଟ କାରଖାନା ସହିତ ତୁଳନା କରାଯାଇପାରେ। ତେବେ ପେଟର ଘା ଅର୍ଥ କହିଲେ ସାଧାରଣତଃ ଆମେ ଖାଦ୍ୟନଳୀ ଭିତର ଘା, ପାକସ୍ଥଳୀ ଘା ବା ପେପ୍ଟିକ୍ ଅଲସର, କ୍ଷୁଦ୍ରାନ୍ତ ବା ବୃହଦାନ୍ତ ଘା ଯଥା ସ୍ମଲ୍ ଇଣ୍ଟେଷ୍ଟାଇନ୍ ଅଲସର ଓ କଲୋନିଙ୍ଗ ଅଲସର ବୋଲି ବୁଝୁ। ବେଳେବେଳେ ମରଦ୍ୱାର ଭିତରେ ମଧ୍ୟ ଘା ହୁଏ। ଏହି ସମସ୍ତ ଘା ଭିତରେ ସାଧାରଣତଃ ପାକସ୍ଥଳୀ ଘାରେ ବେଶି ଲୋକ ଆକ୍ରାନ୍ତ ହୁଅନ୍ତି। ଛୋଟ ଛୋଟ ପିଲାମାନଙ୍କ ଟାଇଫଏଡ୍ ଜ୍ୱର ବା ଟ୍ୟୁବରକ୍ଲୋସିସ୍ ଇତ୍ୟାଦି ହେଲେ କ୍ଷୁଦ୍ରାନ୍ତରେ ଘା ବା ସ୍ମଲ୍ ଇଣ୍ଟେଷ୍ଟାଇନାଲ ଅଲସର ହୋଇଥାଏ। ବୟସ ବ୍ୟକ୍ତିମାନଙ୍କର ସାଧାରଣତଃ ଲାର୍ଜ ଇଣ୍ଟେଷ୍ଟିନ୍ ବା ରେକ୍ଟମ୍ରେ ଘା ହୁଏ। ଏହାକୁ କୋଲୋନିକ୍ ଅଲସର ବା ରେକ୍ଟାଲ ଅଲସର କୁହାଯାଏ। ତେବେ ବୟସ ବା ଲିଙ୍ଗ ନିର୍ବିଶେଷରେ ପାକସ୍ଥଳୀ ଘା ସାଧାରଣତଃ ବେଶି ଲୋକ ଆକ୍ରାନ୍ତ ହୁଅନ୍ତି। ପାକସ୍ଥଳୀ ଘା ହେବାର ବିଭିନ୍ନ କାରଣ ରହିଛି। 3ଟି ମୁଖ୍ୟ କାରଣ ହେଲା ହେଲିକୋବ୍ୟାକ୍ଟର ପାଇଲୋରି, ବିଭିନ୍ନ ପ୍ରକାର ପେନ୍ କିଲା ସେବନ ଓ ଜଲିଞ୍ଜା ଏଲିସନ୍ ସିଣ୍ଡ୍ରମ। 1984 ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏହି ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁକୁ ଆବିଷ୍କାର କରିଥିଲେ ଓ ଗବେଷଣା ମାଧ୍ୟମରେ ସେମାନେ ଜାଣିପାରିଲେ ଯେ ଏହି ଜୀବାଣୁ ପେଟରେ ଘା ସୃଷ୍ଟି କରେ। ଏହା ବ୍ୟତୀତ ବିଭିନ୍ନ ପ୍ରକାର ପେନ୍ କିଲା ସେବନ କଲେ ପେଟ ଭିତରେ ଅମ୍ଳକ୍ଷରଣ ବଢ଼ିଯାଏ ଓ ଘା ସୃଷ୍ଟି କରେ। ଇସୋଫେଗାସ୍ରେ ଘା ହେବାର କାରଣ କିନ୍ତୁ ଅଲଗା। ବେଳେବେଳେ ଛୋଟ ଛୋଟ ପିଲାମାନେ ବା ବୟସ ବ୍ୟକ୍ତିମାନେ ଅସାବଧାନତା ବଶତଃ ହେଉ ବା ଦୁର୍ଘଟଣା ହେଉ ବା କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଫିନାଇଲ ବା ସଲଫ୍ୟୁରିକ୍ ଏସିଡ୍ ବା ହାଇଡ୍ରୋକ୍ଲୋରିକ୍ ଏସିଡ୍ ଇତ୍ୟାଦି ପିଇ ଦିଅନ୍ତି। ଏହା ପିଇବା ଦ୍ୱାରା ଇସୋଫେଗାସ୍ ବା ଷ୍ଟୋମାକ୍ ଏବଂ କ୍ଷୁଦ୍ରାନ୍ତ ଭିତରେ ଏସିଡ୍ ବା ଆଲକାଲି ଜନିତ ଘା ସୃଷ୍ଟି ହୁଏ। ଏହାକୁ କୁହନ୍ତି କୋରୋସିଭ୍ ଅଲସର। ଏହା ବ୍ୟତୀତ କ୍ୟାନ୍ସର ବା କର୍କଟ ରୋଗ ହେଲେ ପେଟର ଯେକୌଣସି ଅଂଶରେ ମଧ୍ୟ ଘା ହୋଇପାରେ, ଯଥା ଇସୋଫେଜିଆଲ କ୍ୟାନ୍ସର, ଷ୍ଟୋମାକ୍ କ୍ୟାନ୍ସର, କୋଲନ୍ କ୍ୟାନ୍ସର ବା ରେକ୍ଟାଲ କ୍ୟାନ୍ସର ଇତ୍ୟାଦି। ଏହି କର୍କଟ ରୋଗ ପୁଣି ଖାଦ୍ୟନଳୀରୁ ଯାଇ ଦୂର ସ୍ଥାନରେ ଯଥା ଲିଭର, ଫୁସ୍ଫୁସ୍ ଓ ମସ୍ତିଷ୍କରେ ମଧ୍ୟ ଘା ସୃଷ୍ଟି କରେ। ବର୍ତ୍ତମାନ ପ୍ରଶ୍ନ ଉଠେ ଏହି ଘାର ଲକ୍ଷଣ କ'ଣ? ପେଟରେ ଘା ହେଲେ ସାଧାରଣତଃ ଭୋକ ଲାଗେ ନାହିଁ, ପେଟ ବ୍ୟଥା ହୁଏ, ବାନ୍ତି ହୁଏ, ରକ୍ତ ବାନ୍ତି ବା କଳାଝାଡ଼ା ହୁଏ। ଆଉ କ୍ୟାନ୍ସର ରୋଗ ହେଲେ

0: ବିଭିନ୍ନ ଅଂଶ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ମଣିଷକୁ ମୃତ୍ୟୁ ମୁଖରେ ପକାଇଦିଏ। ଏହି ରୋଗ ଜାଣିବାର ଏକ ସହଜ ବାଟ ହେଉଛି ଏଣ୍ଡୋସ୍କୋପି ବା କୋଲୋନୋସ୍କୋପି। ଏହା ଏକ ଯନ୍ତ୍ର ଯାହା ମାଧ୍ୟମରେ ଆପଣ ରୋଗ ଜାଣିପାରିବେ ଓ ଚିକିତ୍ସା ମଧ୍ୟ କରିପାରିବେ। ଏଣ୍ଡୋସ୍କୋପି ମାଧ୍ୟମରେ ସେହି ଘାର ବିଭିନ୍ନ ଅଂଶକୁ ନେଇ ମାଇକ୍ରୋସ୍କୋପରେ ମଧ୍ୟ ହିଷ୍ଟୋଲୋଜିକାଲ ଏକ୍ସାମିନେସନ କରିପାରିବେ। ଏହି ସମସ୍ତ ସୁବିଧା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନୂତନ ଭାବରେ ଖୋଲାଯାଇଥିବା ହେପାଟୋଲୋଜି ବା ଲିଭର ବା ଯକୃତ ରୋଗ ବିଭାଗ ରହିଛି। ପ୍ରତିକାର ଭାବରେ କୁହାଯାଇପାରେ, ଆପଣ ଖାଦ୍ୟପେୟର ନିୟମତା ଆପଣମାନେ ରକ୍ଷା କରିବେ। ନିରାମିଷ ଖାଦ୍ୟ ଶରୀର ପକ୍ଷରେ ସୁପାଚ୍ୟ, ଆମିଷ ଖାଦ୍ୟ ସେବନ ଦ୍ୱାରା ସାଧାରଣତଃ କର୍କଟ ରୋଗ ବା କ୍ୟାନ୍ସର ରୋଗର ପ୍ରାଦୁର୍ଭାବ ବେଶୀ ଭାବରେ ହୁଏ। ତେବେ କ୍ୟାନ୍ସର ଘାର ଚିକିତ୍ସା ସାଧାରଣତଃ କଷ୍ଟକର ଓ ବ୍ୟୟବହୁଳ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ପେଟରେ ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଥିଲେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kHz ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ, କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପଶ୍ଚିମ ଏସିଆ ବିବାଦଜନିତ ଆର୍ଥିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି ଆଇଏମ୍ଏଫ୍ର ମତବ୍ୟକ୍ତ। ଭେନେଜୁଏଲା ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା 188କୁ ବୃଦ୍ଧି। ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲ୍ଫାଷ୍ଟରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2023 ଓ 2024 ବ୍ୟାଚ୍ର ସାମରିକ ଇଞ୍ଜିନିୟରିଂ ସେବାର ତାଲିମ ନେଉଥିବା ଅଧିକାରୀମାନଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଆତ୍ମନିର୍ଭରତା ବର୍ତ୍ତମାନ ରାଷ୍ଟ୍ରଗୁଡ଼ିକ ଲାଗି ଏକ ରଣନୈତିକ ଆବଶ୍ୟକତାରେ ପରିଣତ ହୋଇଛି। ଆତ୍ମନିର୍ଭର ଦେଶ ବିପର୍ଯ୍ୟୟ ସମୟରେ ମଧ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେଇଥାଏ। ଅପରେସନ୍ ସିନ୍ଦୁର ସମୟରେ ଏହା ଅଧିକ ସ୍ୱଷ୍ଟ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଶ୍ରୀମତୀ ମୁର୍ମୁ ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା କ୍ଷମତା, ଆଧୁନିକ ଜ୍ଞାନକୌଶଳ ତଥା ଘରୋଇ ଶିଳ୍ପ ଭିଭିଭୂମିଗୁଡ଼ିକର କାର୍ଯ୍ୟକ୍ଷମତାର ସଠିକ୍ ପ୍ରସ୍ତୁତି ଓ ରଣନୈତିକ ସମୟୋପଯୋଗୀ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ସାମରିକ ଇଞ୍ଜିନିୟରିଂ ସେବାର ଅଧିକାରୀମାନେ ଦେଶର ପ୍ରତିରକ୍ଷା ଭିଭିଭୂମିର ମେରୁଦଣ୍ଡକୁ ଅଧିକ ସଶକ୍ତ କରିବାରେ ସହାୟକ ହୋଇଥାନ୍ତି। ଏହି ଅଧିକାରୀମାନଙ୍କ ଦକ୍ଷତା, ଉତ୍ସର୍ଗୀକୃତ ସେବା ତଥା କଠିନ ପରିଶ୍ରମ ମାଧ୍ୟମରେ ସମଗ୍ର ସେନାବାହିନୀ ଦେଶକୁ ଉପଯୁକ୍ତ ସୁରକ୍ଷା ଦେବାରେ ସକ୍ଷମ ହୋଇଥାନ୍ତି ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏନ୍ସିବିର 2025 ବର୍ଷ ଲାଗି ବାର୍ଷିକ ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହିତ

ଜାମ୍ମୁ ଓ ଗୌହାଟୀ ଲାଗି ନବନିର୍ମିତ ଏନ୍ସିବି କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ଶ୍ରୀ ଶାହା ଏକ ଅନ୍ଲାଇନ୍ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ, ଯାହା ଅଧୀନରେ ଦେଶବ୍ୟାପୀ ଜବତ ହୋଇଥିବା ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,00,000 କିଲୋଗ୍ରାମରୁ ଉର୍ଦ୍ଧ୍ୱ ନିଶାଦ୍ରବ୍ୟଗୁଡ଼ିକୁ ଆଇନ ଅନୁଯାୟୀ ନଷ୍ଟ କରାଯିବ। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଇରାନ ବିବାଦ ଏବଂ ଶକ୍ତି କ୍ଷେତ୍ରରେ ମୂଲ୍ୟବୃଦ୍ଧିର ଅର୍ଥନୈତିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ କହିଛି। ଗତକାଲି ଆଇଏମ୍ଏଫ୍ ପକ୍ଷରୁ କରାଯାଇଥିବା ନିୟମିତ ସାମ୍ବାଦିକ ସମ୍ମିଳନୀରେ ଏହାର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ବାହ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଭାରତର ଅର୍ଥନୀତି ସ୍ଥିର ରହିଛି ଏବଂ ଘରୋଇ ଚାହିଦା ମଧ୍ୟ ସମାନ୍ତରାଳ ଭାବେ ବଜାୟ ରହିଛି। 2026-27 ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି 6.5% ବୃଦ୍ଧି ପାଇବ ବୋଲି ଆଇଏମ୍ଏଫ୍ ଆକଳନ କରିଛି। ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଯୁଦ୍ଧବିରତି ସହିତ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲାଯିବା ଦିଗରେ ନିଆଯାଉଥିବା ପଦକ୍ଷେପ ଯୋଗୁଁ ବିଶ୍ୱସ୍ତରରେ ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଇଏମ୍ଏଫ୍ ଆଶାବ୍ୟକ୍ତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତିନିଦିନିଆ ସେସେଲ୍ସ ଗସ୍ତ କରିବେ। ଏହି ଅବସରରେ ଶ୍ରୀ ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ ଦୁଇଟି ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆଜି ଦେଶବ୍ୟାପୀ ଆଶୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ ଧର୍ମ ଓ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍କରଣ କରାଇଥାଏ। ଏହି ଅବସରରେ ତାଜିଆ ଶୋଭାଯାତ୍ରା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 188କୁ ବୃଦ୍ଧି ପାଇଛି ବୋଲି ଜାତୀୟ ଆସେମ୍ବିର ସଭାପତି ଜର୍ଜ ରୋଡ୍ରିଗିସ୍ ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କ ସଂଖ୍ୟା 1,520କୁ ବୃଦ୍ଧି ପାଇଥିବା ବେଳେ 200 ଜଣ ଭଗ୍ନାବଶେଷ ତଳେ ରହିଯାଇଥିବା ସେ କହିଛନ୍ତି। ଶ୍ରୀ ରୋଡ୍ରିଗିସ୍ କହିଛନ୍ତି ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ଥିଲା। ଏଥିରେ 2,927 ପରିବାର ନିଜର ବାସଗୃହ ହରାଇଛନ୍ତି। ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗିସ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ଶ୍ରୀ ରୋଡ୍ରିଗିସ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବାତିଲ କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରତି ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗିସ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ମଧ୍ୟରେ ଭାରତ ଓ ଭେନେଜୁଏଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗିସ୍ କହିଛନ୍ତି। ସରକାର ପାସ୍ପୋର୍ଟ ଆବେଦନ ଲାଗି ଶୁଳ୍କ ବୃଦ୍ଧି କରିଛନ୍ତି। ଏହାଦ୍ୱାରା 36 ପୃଷ୍ଠାର ନୂତନ ପାସ୍ପୋର୍ଟ କିମ୍ବା ପାସ୍ପୋର୍ଟ ପୁନଃ ପ୍ରଦାନ ପାଇଁ ଏଣିକି 2,500 ଟଙ୍କା ଦେବାକୁ ପଡ଼ିବ। ପାସ୍ପୋର୍ଟ ସଂଶୋଧନ ନିୟମ 2026 ଅଧୀନରେ କରାଯାଇଥିବା ଏହି ନିଷ୍ପଭି ଆସନ୍ତା ମାସ 1 ତାରିଖରୁ କାର୍ଯ୍ୟକାରୀ କରାଯିବ। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ନୂତନ ନିୟମ ଅନୁଯାୟୀ ତତ୍କାଳ ଅଧୀନରେ ଏକ ନୂତନ ପାସ୍ପୋର୍ଟ କିମ୍ବା ପାସ୍ପୋର୍ଟ ପୁନଃ ପ୍ରଦାନ ଲାଗି 5,000 ଟଙ୍କା ଦେବାକୁ ପଡ଼ିବ। ସେହିଭଳି 60 ପୃଷ୍ଠାର ସାଧାରଣ ପାସ୍ପୋର୍ଟ କିମ୍ବା ଏହାର ପୁନଃ ପ୍ରଦାନ ଲାଗି 3,500 ଟଙ୍କା ଏବଂ ତତ୍କାଳ ଅଧୀନରେ ଏଥିଲାଗି 6,000 ଟଙ୍କା ଏଣିକି ଦେବାକୁ ପଡ଼ିବ। ବର୍ତ୍ତମାନ 36 ପୃଷ୍ଠାର ପାସ୍ପୋର୍ଟ ଲାଗି 1,500 ଟଙ୍କା ଏବଂ 60 ପୃଷ୍ଠାର ପାସ୍ପୋର୍ଟ 2,000 ଟଙ୍କା ଦେବାକୁ ପଡ଼ୁଛି।
ଭାରତ ଆୟାର୍ଲାଣ୍ଡ ପ୍ରଥମ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 6ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଭାରତ ଆୟାର୍ଲାଣ୍ଡ ବିପକ୍ଷରେ ଦ୍ୱିତୀୟ ତଥା ଚୂଡ଼ାନ୍ତ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ଏହାପରେ ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ

0: ଗସ୍ତ କରିବେ। ସେଠାରେ 5 ମାର୍ଚ୍ଚ ବିଶିଷ୍ଟ ଟି20 ଆନ୍ତର୍ଜାତିକ ସିରିଜ୍ ଖେଳାଯିବ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଏରେ ଏକ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 5 ୱିକେଟ୍ରେ ପରାସ୍ତ କରିଛି। ଇଂଲଣ୍ଡର ମଞ୍ଚେଷ୍ଟରଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 136 ରନ୍ କରିଥିଲା। 137 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ 16 ଓଭର ଓ 5 ବଲ୍ରେ 5 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଶେଫାଲି ବର୍ମା 34 ବଲ୍ରୁ 53 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଗ୍ରୁପ୍ ଏ ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସ୍କୁ 88 ରନ୍ରେ ପରାସ୍ତ କରିଛି। ଫିଫା ବିଶ୍ୱକପ୍ରେ ଗତକାଲି ଗ୍ରୁପ୍ ଇର ଏକ ମ୍ୟାଚ୍ରେ ଆଇଭରି କୋଷ୍ଟ କ୍ୟୁରାକାଓକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ଇକ୍ୱେଡର ଜର୍ମାନୀକୁ 2-1 ଗୋଲ୍ରେ ପରାସ୍ତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆ ବିପକ୍ଷରେ 1-0 ଗୋଲ୍ରେ ବିଜୟୀ ହୋଇଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର 3 ଜଣ ଖେଳାଳି ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ତନ୍ଭି ଶର୍ମା ଜର୍ମାନର ୟୁଭନି ଲିଙ୍କୁ 23-21 ଓ 21-16 ସେଟ୍ରେ ଏବଂ ଦେବିକା ସିହାଗ ପେରୁର ଲୁସିଆ କାଷ୍ଟିଲୋଙ୍କୁ 21-14 ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ କିଦାମ୍ବି ଶ୍ରୀକାନ୍ତ ଏସ୍ ଦୟାନନ୍ଦଙ୍କୁ 21-14 ପରାସ୍ତ କରିଛନ୍ତି। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲ୍ଫାଷ୍ଟରେ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନା ସମୀର ମିଶ୍ର।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ମଙ୍ଗଳ ମୁହୂର୍ତ୍ତରେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

ଭାରତୀୟ ସଂସ୍କୃତି ବିଶ୍ୱର ଏକ ପ୍ରାଚୀନ ସଂସ୍କୃତି। ଆମର ଏହି ସଂସ୍କୃତି ସହ ଜଡ଼ିତ ଅନେକ ପରମ୍ପରା ଚଳିଆସୁଛି କାହିଁ କେତେ ଯୁଗରୁ। ବେଦ ପୁରାଣ ଭଳି ଧର୍ମଶାସ୍ତ୍ରମାନଙ୍କୁ ଆଧାର କରି ଆମ ସଂସ୍କୃତି ହୋଇଛି ରୁଦ୍ଧିମନ୍ତ। ସମାଜକୁ ଶୃଙ୍ଖଳିତ, ସଂଗଠିତ ଏବଂ ଉଚିତ ମାର୍ଗରେ ପରିଚାଳନା ପାଇଁ ଭାରତର ମୁନି ଋଷି ସାଧୁ ସନ୍ଥ ଏବଂ ବିଜ୍ଞ ପଣ୍ଡିତମାନେ ରଚନା କରି ଯାଇଛନ୍ତି ଅନେକ ନୀତିକଥା, ନୀତିଶ୍ଳୋକ ଏବଂ ନୀତିଶାସ୍ତ୍ରମାନ, ଯାହାର ପ୍ରଭାବ ଆମ ଦୈନନ୍ଦିନ ଜୀବନରେ ପ୍ରତି କ୍ଷେତ୍ରରେ ପରିଲକ୍ଷିତ ହୁଏ। କଥା ପ୍ରସଙ୍ଗରେ ବିଜ୍ଞ ପଣ୍ଡିତଙ୍କ ଦ୍ୱାରା ରଚିତ ସଂସ୍କୃତ ଶ୍ଳୋକ ବା ସଂସ୍କୃତ ଉକ୍ତିର ଉଦାହରଣ ରୂପେ ଉପସ୍ଥାପନା କରାଗଲେ ପ୍ରସଙ୍ଗର ଗୁରୁତ୍ୱ ଖୁବ୍ ବଢ଼ିଯାଇଥାଏ। ସଂସ୍କୃତ ଶ୍ଳୋକକୁ ଆପ୍ତ ବାକ୍ୟ ଭାବରେ ଆମେ ଗ୍ରହଣ କରିଥାଉ, କାରଣ ସଂସ୍କୃତରେ ରଚିତ କାବ୍ୟ, ଶାସ୍ତ୍ର, ନୀତିକଥା, ନୀତିଶାସ୍ତ୍ର ଓ ନୀତିଶ୍ଳୋକର ରଚୟିତାମାନେ ଥିଲେ ଅଗାଧ ଜ୍ଞାନର ଅଧିକାରୀ। ଆଜି ପ୍ରଭାତରେ ଆସନ୍ତୁ ଜାଣିବା ସେହିଭଳି ଏକ ସଂସ୍କୃତ ନୀତି ଶ୍ଳୋକ ସମ୍ପର୍କରେ। ଶ୍ଳୋକଟି ହେଉଛି ପରୋପକାରାୟ ଫଳନ୍ତି ବୃକ୍ଷାଃ ପରୋପକାରାୟ ବହନ୍ତି ରଦ୍ୟଃ ପରୋପକାରାୟ ଦୁହନ୍ତି ଗାବଃ ପରୋପକାରାର୍ଥମିଦଂ ଶରୀରମ୍। ଶ୍ଳୋକଟିର ଅର୍ଥ ହେଉଛି ଅନ୍ୟର ଉପକାର ପାଇଁ ବୃକ୍ଷମାନେ ଫଳ ଧାରଣ କରିଥାନ୍ତି, ନଦୀମାନେ ପରର ଉପକାର ପାଇଁ ପ୍ରବାହିତ ହୁଅନ୍ତି, ଗାଈମାନେ କ୍ଷୀର ଦେଇଥାନ୍ତି ଅନ୍ୟର ପୁଷ୍ଟି ପାଇଁ, ସେହିଭଳି ଆମ ଶରୀରର ସୃଷ୍ଟି ମଧ୍ୟ ଅନ୍ୟର ଉପକାର ପାଇଁ।

ଭଗବାନ ମଣିଷକୁ ଅନେକ ଦିବ୍ୟ ଗୁଣ ଓ ଦିବ୍ୟ ଶକ୍ତି ଦେଇଛନ୍ତି, ଯେଉଁ ଶକ୍ତି ବଳରେ ମଣିଷ ଅନେକ ଅସାଧ୍ୟ କାମକୁ କରିବାରେ ସକ୍ଷମ ହେଉଛି, ଅତୀତକୁ ମନେ ରଖିପାରୁଛି, କୌଣସି କାମ କରିବା ପୂର୍ବରୁ ଅନେକ ଥର ଭାବି ଚିନ୍ତି ବୁଝି ବିଚାରି କାମ କରୁଛି, ଭୁଲ ଠିକ୍ ଭଲ ମନ୍ଦ ଆଉ ଉଚିତ ଅନୁଚିତର ବିଚାର ଶକ୍ତି ମଧ୍ୟ ରହିଛି ଏହି ମଣିଷର। ମଣିଷ ତାର ମାନବିକତାର ମହାନ ଗୁଣରେ ଆବଶ୍ୟକ ବେଳେ ଅନ୍ୟକୁ ସାହାଯ୍ୟ କରିଥାଏ, ଅନ୍ୟର ଉପକାର ପାଇଁ ନିଜ ଶରୀରକୁ ମଧ୍ୟ ବିନିଯୋଗ କରିଥାଏ।

0: ଆଜି ଜୁନ୍ ମାସ 26 ତାରିଖ ଆନ୍ତର୍ଜାତୀୟ ସ୍ତରରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ଅବୈଧ ନିଶା ଚୋରାଚାଲାଣ ନିରୋଧ ଦିବସ। ନିଶା ସମଗ୍ର ମାନବ ସଭ୍ୟତା ପ୍ରତି ସବୁଠୁ ବଡ଼ ବିପଦ ଭାବରେ ଆଜି ଉଭା ହୋଇଛି। ଗାଁ ଗଣ୍ଡା ସହର ବଜାର ସବୁଠି ଦେଖାଯାଉଛି ନିଶାର କାରବାର। ଯୁବ ସମାଜ ନିଶା କବଳରେ କବଳିତ। ସଡ଼କ ଦୁର୍ଘଟଣା ହେଉ କି ଘରୋଇ ହିଂସା, ସବୁ ପଛରେ ମୁଖ୍ୟ କାରଣ ଏହି ନିଶା। ନିଶା ଯୋଗୁଁ ସମାଜ ଆଜି ଦିଗଭ୍ରଷ୍ଟ। ଏହାର କୁପ୍ରଭାବ ପଡ଼ୁଛି କୋମଳମତି ଶିଶୁମାନଙ୍କ ଉପରେ। ଅନେକ ପରିବାର ପାଇଁ ଦାରିଦ୍ରତାର କାରଣ ସାଜିଛି ଏହି ନିଶା। ଘରର କେହି ଜଣେ ନିଶାଗ୍ରସ୍ତ ହେଲେ ସମ୍ପୂର୍ଣ୍ଣ ପରିବାର ପ୍ରଭାବିତ ହୋଇଥାଏ। ନିଶା ସେବନ ଯୋଗୁଁ ରୋଗାକ୍ରାନ୍ତ ହୋଇ ଅନେକ ପରିବାର ଆଜି ସର୍ବସ୍ୱାନ୍ତ। ଅନେକ ପିଲା ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଅନେକ ପରିବାର ଉଜୁଡ଼ି ଯାଉଛି। ନିଶାଦ୍ରବ୍ୟର ଅବୈଧ ଚୋରାଚାଲାଣ ଦିନକୁ ଦିନ ବଢ଼ି ଚାଲିଛି। ଏହି ଚୋରାଚାଲାଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ସୁଦ୍ଧା ସେଥିରେ ପୂର୍ଣ୍ଣ ସଫଳତା ମିଳିପାରିନି। ଏଥିପାଇଁ ଜନସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖି ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ଜୁନ୍ ମାସ 26 ତାରିଖକୁ ଆନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ ଚୋରାଚାଲାଣ ନିରୋଧ ଦିବସ ଭାବରେ ପାଳନ କରାଯାଉଛି। ଏ ସମ୍ପର୍କରେ ପ୍ରସନ୍ନ କୁମାର ଦାସଙ୍କର ସଂକ୍ଷିପ୍ତ ଅଭିମତ।
1: ଇଣ୍ଟରନ୍ୟାସନାଲ ଡେ ଅଫ୍ ଡ୍ରଗ୍ ଆଦି ଇଲିସିଟ୍ ଟ୍ରାଫିକ୍ ଯୋଉ ଦିବସ ବା ଅବୈଧ ନିଶା ଚୋରାଚାଲାଣ ଦିବସ ସମ୍ପର୍କରେ ମୁଁ ଏତିକି କହିବା ପାଇଁ ଚାହେଁ ଯେ ଏଇ ଯୋଉ ନିଶାର ବର୍ତ୍ତମାନର ଯୋଉ ସମାଜରେ ଯୋଉ ପ୍ରକାର ପ୍ରଭାବ ପକଉଛି, ଅନେକ ଲୋକ ଜାଣିନଥିବେ ଯେ ଏଇ ନିଶା ଔଷଧଟି ଯାହାକୁ ଥରେ ଯିଏ ବ୍ୟବହାର କରେ ସେ ଜୀବନ ସାରା ତାକୁ ଛାଡିକି କେବେ ବି ରହିପାରେନି। ଏଇ ନିଶା ଗୁଡିକ ନର୍ମାଲି ଏଇଟା ତିନି ପ୍ରକାର ଜିନିଷରୁ ହୋଇଥାଏ। ଗୋଟେ ହଉଛି ରାସାୟନିକ ପ୍ରକାର ନିଶା ହୋଇଥାଏ, ଉଦ୍ଭିଦ ମାନଙ୍କର ଜାତୀୟ କିଛି ନିଶା ଥାଏ, ଆଉ ଗୋଟେ ଆନିମଲ ଅରିଜିନ ଅଛି ବା ଯୋଉଟାକୁ ଆମର କଣ ପଶୁ ଜାତୀୟ ସେଥିରୁ ମଧ୍ୟ ସୃଷ୍ଟି ହେଇଥାଏ। ଅଫିମ ଗୋଟେ ଜିନିଷ ଯୋଉଥିରୁ କି ମର୍ଫିନ୍ ବୋଲି ଗୋଟେ ବାହାରେ, ମାନେ 10 ଗ୍ରାମ ଅଫିମକୁ ଯଦି ବାହାର କରାଯାଏ ସେଟା 0.1 ସାଇଜ୍ ମର୍ଫିନ୍ ବାହାରିବ। ଏଇ ମର୍ଫିନ୍ ରୁ ହିରୋଇନ୍ ବ୍ରାଉନ୍ ସୁଗାର ଆଜି ବଜାରରେ ମିଳୁଛି, ଚୋରାଚାରଣ ହଉଛି, ଯାହାର କି କଷ୍ଟ ଆନ୍ତର୍ଜାତିକ ସ୍ତରରେ କେଜିଟା 20 ଟଙ୍କାରୁ ଅଧିକ, ଯାହାର ଚୋରାଚାରଣ ଚେର ବହୁତ ଦୂରକୁ ଲମ୍ବିଛି। ତାପରେ ଆଉ ଗୋଟେ କଥା, ଇଣ୍ଟରନ୍ୟାସନାଲ ଯୋଉ ଡ୍ରଗ୍ ଆବ୍ୟୁଜ୍ ହଉଛି ବା ଯୋଉ ପରିବାର ସବୁ ଧ୍ୱଂସ ପାଉଛି, ଏଥିରେ ଯୋଉ ପ୍ରକାର ରାକେଟ୍ ଚାଲିଛି ସେଟା ଥ୍ରୁ ଆଉଟ୍ ୱାର୍ଲଡ ଚାଲିଛି। ମୁଁ ତାପରେ ଓଡ଼ିଶା ଉପରକୁ ଫେରି ଆସିବି। ଓଡ଼ିଶା ଗୋଟେ ରାଜ୍ୟ, ତାର 470 କିଲୋମିଟର ହଉଛି କୋଷ୍ଟଲ୍ୟାଣ୍ଡ, ସଦାବେଳେ ତା ଭିତରେ ବିଭିନ୍ନ ସମୟରେ ମାଛ ଧରା ଟ୍ରଲର ବ୍ୟବହାର ହଉଛି। ପର୍ଟିକୁଲାରଲି ଓଡ଼ିଶାର ଯୋଉଟା ହଉଛି ଜଳେଶ୍ୱର ଲାଇନ୍, ଜଳେଶ୍ୱର ପାଖାପାଖି ଏ ଜିନିଷ ଆସିକି ପହଞ୍ଚିଛି। ସମୁଦ୍ରକୁ ଯୋଉମାନେ ଯାଉଛନ୍ତି ମାଛ ଧରିବା ପାଇଁ, ମାଛ ଧରିବା ଆସୁଛନ୍ତି, ସେଇଠି ତାଙ୍କ ଟ୍ରାନ୍ଜାକ୍ସନ ହୁଏ ଏବଂ ତାପରେ ସେମାନେ ପଳେଇ ଆସନ୍ତି। ଏହା ଛଡ଼ା କେନ୍ଦ୍ରାପଡ଼ାର କିଛି ଅଞ୍ଚଳ ଅଛି, ଖରନାସୀ ଅଞ୍ଚଳ, ତା ଭିତରେ ଯୋଉଟାକି ତା ଭିତରୁ କିଏ ଯାଇ ବି ପାରିବେନି, ସେ ଏଇଭଳିଆ ସବୁ ଜାଗା ସମୁଦ୍ର ଭିତରେ ଏସବୁ ଜିନିଷ ଆସିଛି। ଆସିଲା ପରେ ସ୍ଥଳପଥରେ ହଉ ବା କେମିତି ଟ୍ରେନ୍ ଫ୍ରେନ୍ ଯୋଉଥିରେ ପାଇଲେ ଲୋକ ନେଲେ ବା ବାଇକ୍ରେ ବି ଆସନ୍ତି, ଆଉ ବହୁତ ୟଙ୍ଗ ପିଲା ଯୋଉମାନେ ପାଠଶାଠ ପଢୁଛନ୍ତି, ଯୋଉମାନଙ୍କର ଭବିଷ୍ୟତ ଅଛି, ସେଇମାନେ ହିଁ ଏକୁ ସବୁ ଟ୍ରାନ୍ସପୋର୍ଟେସନ କରୁଛନ୍ତି, ଯୋଉଟା କି ଧରାଯାଉଛି ଆମର ମଧ୍ୟ, ଆମେ ଜାଣୁଛେ ପ୍ରତ୍ୟେକ ଦିନ ପ୍ରାୟ ଖବର କାଗଜରେ ପ୍ରକାଶିତ ହେଉଛି। ଆକ୍ଚୁଆଲି ଏଥିରୁ ଯିଏମାନେ ନିବୃତ୍ତି ରହୁଛନ୍ତି କିଛି ପରବର୍ତ୍ତୀ ସମୟରେ ନିଜେ ସେମାନେ ସୁଇସାଇଡ୍ କରିଦେଉଛନ୍ତି, ଆଉ ଯେତେବେଳେ ପଇସା ନ ପାଉଛନ୍ତି ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର କ୍ରାଇମ ଅପରାଧ ବି ଅପରାଧରେ ଜଡିତ ରହୁଛନ୍ତି। ସମସ୍ତଙ୍କୁ ନିବେଦନ କରିବି, ଯିଏ ବି ଏସବୁ ଜିନିଷ ବ୍ୟବହାର କରୁଛନ୍ତି ସେମାନେ ଏଠୁ ନିବୃତ୍ତ ରହିବା ଦରକାର, ତାଦ୍ୱାରା ତାଙ୍କର ଭବିଷ୍ୟତ ଏବଂ ସମାଜର କଲ୍ୟାଣ ହୋଇପାରିବ। ଆଇନ ଦୃଷ୍ଟିରୁ ବର୍ତ୍ତମାନ

ଏଥର ଆପଣମାନଙ୍କ ପାଇଁ ସୂଚନା, ଓଡ଼ିଶାର ଖ୍ୟାତନାମା ସ୍ତ୍ରୀ ରୋଗ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଆସୋସିଏସନ୍ ଅଫ୍ ଅବଷ୍ଟେଟ୍ରିସିଆନ୍ସ ଆଣ୍ଡ ଗାଇନୋକୋଲୋଜିଷ୍ଟ ଅଫ୍ ଓଡ଼ିଶା ଏଓଜିଓ ପକ୍ଷରୁ ଆସନ୍ତାକାଲି 27 ତାରିଖ ଶନିବାର ଦିନ 9ଟାରୁ ଗୋଟାଏ ଯାଏ କଟକ ଜିଲ୍ଲା ନିଆଳି କପାସିଠାରେ ମହିଳା ଓ ସ୍କୁଲ ଛାତ୍ରୀମାନଙ୍କ ପାଇଁ ଏକ ସଚେତନତାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବହୁ ସଂଖ୍ୟାରେ ଯୋଗଦେଇ ସ୍ତ୍ରୀ ରୋଗ ସମ୍ବନ୍ଧିତ ସ୍ୱାସ୍ଥ୍ୟ ସଚେତନ କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ପରାମର୍ଶ ନେବାକୁ ଏଓଜିଓ ପକ୍ଷରୁ ସୂଚନା ଦିଆଯାଇଛି।

0: ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ। କଥିକରେ ଶୁଣନ୍ତୁ ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍। ଆଲୋଚକ ପ୍ରଫେସର ହୃଦାନନ୍ଦ ରାୟ।
2: ଆମ ଶାସ୍ତ୍ରମାନଙ୍କରେ ଜ୍ଞାନର ବହୁଳ ପ୍ରଶଂସା ଦେଖିବାକୁ ମିଳେ। ଜ୍ଞାନକୁ ଅମୃତ ବୋଲି କୁହାଯାଇଛି। ଜ୍ଞାନକୁ ମୁକ୍ତିର ହେତୁ ବୋଲି ନିର୍ଣ୍ଣୟ କରାଯାଇଛି। ଜ୍ଞାନ ହେଉଛି ଚେତନାର ଆଲୋକ। ଜ୍ଞାନର ଅନ୍ୟ ନାମ ହେଉଛି ବିଦ୍ୟା। ଉପନିଷଦରେ କୁହାଯାଇଛି ବିଦ୍ୟା ଦ୍ୱାରା ଅମୃତ ପ୍ରାପ୍ତି ହୁଏ, ମୃତ୍ୟୁକୁ ଜୟ କରିହୁଏ। ତେଣୁ ଯତ୍ନର ସହିତ ଜ୍ଞାନ ଲାଭ ଲାଗି ଚେଷ୍ଟା କରିବା ଉଚିତ। ଜ୍ଞାନକୁ ଅନାଦର କରିବା ଅନୁଚିତ। ନୀତିଶାସ୍ତ୍ରରେ କୁହାଯାଇଛି ଅଜ୍ଞାନ ବ୍ୟକ୍ତି ପଶୁ ସହିତ ସମାନ। ଅଜ୍ଞାନ ହେଉଛି ଅନ୍ଧକାର। ଜ୍ଞାନର ଆଲୋକ ଦ୍ୱାରା ଅଜ୍ଞାନ ଅନ୍ଧକାରର ଅବସାନ ଘଟେ। ଅଜ୍ଞାନ ଅନ୍ଧକାରର ଅବସାନ ଘଟିଲେ ବସ୍ତୁ ସ୍ୱରୂପ ପ୍ରକାଶିତ ହୁଏ, ତତ୍ତ୍ୱ ସ୍ୱରୂପ ପ୍ରକାଶିତ ହୁଏ, ଆତ୍ମସ୍ୱରୂପ ପ୍ରକଟିତ ହୁଏ। ଆଜି ବିଜ୍ଞାନର ଯେଉଁ ଜୟଯାତ୍ରା ସମ୍ଭବ ହୋଇଛି ତାହା ଜ୍ଞାନ ସାଧନାର ଫଳ। ଜଳ ସ୍ଥଳ ଅନ୍ତରୀକ୍ଷରେ ମାନବକୁ ଶକ୍ତିଶାଳୀ କରି ପ୍ରତିଷ୍ଠା କରିଛି ବିଜ୍ଞାନ। ଏହା କେବଳ ଜ୍ଞାନ ସାଧନାର ଫଳ। ବସ୍ତୁଜ୍ଞାନ ମହାନ ହୋଇପାରେ, କିନ୍ତୁ ତତ୍ତ୍ୱଜ୍ଞାନ ଓ ଆତ୍ମଜ୍ଞାନ ତାହାଠାରୁ ମହତ୍ତର ବୋଲି ସ୍ୱୀକୃତ ହୋଇଅଛି। ପାଶ୍ଚାତ୍ୟ ଦାର୍ଶନିକ ଫ୍ରାନ୍ସିସ୍ ବେକନ୍ କହିଥିଲେ ଜ୍ଞାନ ହେଉଛି ଶକ୍ତି, ନଲେଜ୍ ଇଜ୍ ପାୱାର୍। ସକ୍ରେଟିସ୍ କହିଥିଲେ ଜ୍ଞାନ ହେଉଛି ଧର୍ମ ବା ସଦାଚାର, ନଲେଜ୍ ଇଜ୍ ଭର୍ଚ୍ୟୁ। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ଧର୍ମରେ ପ୍ରବୃତ୍ତି କ'ଣ, ଅଧର୍ମରୁ ନିବୃତ୍ତି କ'ଣ ଜାଣନ୍ତି ନାହିଁ। ସେମାନେ ଜାଣନ୍ତି ନାହିଁ ଯେ ଶୌଚ କ'ଣ, ଅଶୌଚ କ'ଣ। ସେମାନେ ସଦାଚାର ଓ ଅନାଚାରର ଭେଦ ଜାଣନ୍ତି ନାହିଁ। ସେମାନଙ୍କର ସତ୍ୟ ଓ ଅସତ୍ୟ ବିଷୟକ ଜ୍ଞାନ ନଥାଏ। ଏକ କଥାରେ କହିଲେ ସେମାନଙ୍କର ନୀତିଜ୍ଞାନ, ତତ୍ତ୍ୱଜ୍ଞାନ ଓ ଆତ୍ମଜ୍ଞାନ ନଥାଏ। ଈଶ୍ୱ ଉପନିଷଦର ତୃତୀୟ ମନ୍ତ୍ରରେ ଉଲ୍ଲେଖ ଅଛି, ଏହି ଜ୍ଞାନବିହୀନ ବ୍ୟକ୍ତିମାନେ ମୃତ୍ୟୁ ପରେ ଘନ ଅନ୍ଧକାରରେ ବୁଡ଼ିଥିବା ଅସୂର୍ଯ୍ୟ ନାମକ ଲୋକକୁ ଗମନ କରିଥାନ୍ତି। କେବଳ ପରକାଳରେ ଯେ ଏମାନେ ଅନ୍ଧତାମସ ଲୋକରେ ଘାଣ୍ଟି ହୁଅନ୍ତି ତାହା ନୁହେଁ, ଇହ କାଳରେ ମଧ୍ୟ ସେମାନେ ଅନ୍ଧତାମସରେ ଆବୃତ ହୋଇ ଅସୂର୍ଯ୍ୟ ମେଦିନୀରେ ବାସ କରିଥାନ୍ତି। ଜନ୍ମ ଜନ୍ମାନ୍ତରେ ମଧ୍ୟ ତାଙ୍କର ଏହି ଦଶାରେ ପରିବର୍ତ୍ତନ ହୁଏ ନାହିଁ। ଜ୍ଞାନ ସୂର୍ଯ୍ୟର ଉଦୟ ହେଲେ ଅନ୍ଧକାର ଦୂରୀଭୂତ ହୁଏ ଓ ଅନ୍ଧତାମସ ସ୍ଥିତିର ଅବସାନ ଘଟେ। ଯେଉଁମାନେ ଆତ୍ମଜ୍ଞାନ ବିହୀନ, ଅର୍ଥାତ୍ ଯେଉଁମାନେ ଆତ୍ମାକୁ ଚିହ୍ନନ୍ତି ନାହିଁ କିମ୍ବା ଆତ୍ମାକୁ ଚିହ୍ନିବାକୁ ପ୍ରୟାସ କରନ୍ତି ନାହିଁ ଏବଂ ଆତ୍ମାର ବିରୁଦ୍ଧାଚରଣ କରନ୍ତି, ସେମାନଙ୍କୁ ଆତ୍ମହା ଅର୍ଥାତ୍ ଆତ୍ମଘାତୀ ବୋଲି ଅଭିହିତ କରାଯାଇଅଛି। ଅଜ୍ଞାନ କବଳରେ ପଡ଼ି ଏମାନେ ନୀତିଭ୍ରଷ୍ଟ, ତତ୍ତ୍ୱଭ୍ରଷ୍ଟ ଓ ଆତ୍ମଭ୍ରଷ୍ଟ ହୋଇଯାଆନ୍ତି। ଯେଉଁ ଯେଉଁ ଦେଶମାନେ ଭୌତିକ ବିଜ୍ଞାନକୁ ଅବହେଳା କରିଛନ୍ତି ସେମାନେ ଅନଗ୍ରସର ଦେଶ ଭାବରେ ପରିଗଣିତ ହୋଇଥାନ୍ତି। ଭୌତିକ ଜ୍ଞାନର ବିକାଶ ଫଳରେ ସେସବୁ ଦେଶରେ ପୁଣି ଶକ୍ତି, ସାମର୍ଥ୍ୟ, ସମ୍ମାନର ଅଭିବୃଦ୍ଧି ଘଟିଥାଏ। ଭୌତିକ ଜ୍ଞାନ ହେଉ କିମ୍ବା ଆଧ୍ୟାତ୍ମିକ ଜ୍ଞାନ ହେଉ, ଏହାର ଉନ୍ମେଷ ଲାଗି ଓ ଅଭିବୃଦ୍ଧି ଲାଗି ପ୍ରଚେଷ୍ଟା କରିବା ହେଉଛି ପରମ କର୍ତ୍ତବ୍ୟ। ଜ୍ଞାନ ଲାଭ ଲାଗି ଯେଉଁ ସମୟ, ଶ୍ରମ ଓ ଅର୍ଥର ବିନିଯୋଗ କରାଯାଇଥାଏ ତାହାକୁ ସମୟ, ଶ୍ରମ ଓ ଅର୍ଥର ସାର୍ଥକ ବିନିଯୋଗ ବୋଲି ବୁଝିବା

0: ହେବ। ଜ୍ଞାନ ଲାଭର ପ୍ରବଳ ତୃଷ୍ଣା ମେଣ୍ଟାଇବା ପାଇଁ ଯୁଗେ ଯୁଗେ ଦେଶ ଦେଶାନ୍ତରର ଛାତ୍ରଛାତ୍ରୀମାନେ ବହୁ କଷ୍ଟ ସ୍ୱୀକାର କରି ପୃଥିବୀର ବିଭିନ୍ନ ଶିକ୍ଷାକେନ୍ଦ୍ରମାନଙ୍କୁ ଯାତାୟାତ କରି ଆସିଛନ୍ତି। ସେମାନଙ୍କର ତ୍ୟାଗ ଓ ସାଧନା ଫଳରେ ଜ୍ଞାନ ବିଜ୍ଞାନର ବିଶ୍ୱବ୍ୟାପୀ ପ୍ରସାର ସମ୍ଭବ ହୋଇଛି, ମାନବ ଜାତି ଉପକୃତ ହୋଇଛି। ସ୍ଥିତିଗତ ଏହି ଅନ୍ତର୍ନିହିତ ଇଚ୍ଛା ଅବଚେତନ ସ୍ତରରୁ ହେଉ ଅଥବା ସଚେତନ ସ୍ତରରୁ ହେଉ ଜୀବର ଜ୍ଞାନ ସାମର୍ଥ୍ୟ ଓ କର୍ମ ସାମର୍ଥ୍ୟକୁ ନିୟନ୍ତ୍ରିତ କରିଥାଏ। ଏହି ସ୍ଥିତିଗତ ଅନ୍ତର୍ନିହିତ ଇଚ୍ଛାକୁ ଶ୍ରଦ୍ଧା ନାମରେ ଅଭିହିତ କରାଯାଇପାରେ। ଜୀବର ଅବଚେତନ ସ୍ତରରେ ଏହି ଇଚ୍ଛା ବା ଶ୍ରଦ୍ଧା କାର୍ଯ୍ୟ କରିପାରେ କିମ୍ବା ଜୀବର ସଚେତନ ସ୍ତରରେ ଏହି ଇଚ୍ଛା ବା ଶ୍ରଦ୍ଧା କାର୍ଯ୍ୟ କରିପାରେ। ଶ୍ରଦ୍ଧା ଶବ୍ଦର ଅର୍ଥ ହେଉଛି ସ୍ପୃହା, ରୁଚି ବା ଆଗ୍ରହ। ତତ୍ତ୍ୱଜ୍ଞାନର ଉଦୟ ଲାଗି ଶ୍ରଦ୍ଧା ଉତ୍ପାଦନ କରାଇବା ଲାଗି ବୌଦ୍ଧ ଦାର୍ଶନିକ କବି ଅଶ୍ୱଘୋଷ ଶ୍ରଦ୍ଧୋତ୍ପାଦନ ଶାସ୍ତ୍ର ରଚନା କରିଛନ୍ତି। ତୁଣ୍ଡରେ ଅରୁଚି ହେଲେ ରୁଚିର ଉତ୍ପାଦନ କରିବା ପାଇଁ କବିରାଜି ଶାସ୍ତ୍ରରେ ବିବିଧ ବ୍ୟବସ୍ଥା ରହିଥିଲା ପରି ଜ୍ଞାନ ବିଷୟରେ ରୁଚି ବା ଶ୍ରଦ୍ଧା ଉତ୍ପାଦନ କରିବା ଲାଗି ସୁନିର୍ବାଚିତ ବିବିଧ ବ୍ୟବସ୍ଥା ରହିଛି। ମନସ୍ତତ୍ତ୍ୱବିତ୍ମାନଙ୍କ ଉଚିତ ପରାମର୍ଶ କ୍ରମେ ସେହି ବ୍ୟବସ୍ଥାମାନଙ୍କୁ ଗ୍ରହଣ କରିବାକୁ ହୋଇଥାଏ। ଅରୁଚିରୁ ରୁଚିର ଉତ୍ପନ୍ନ କରାଯିବା ସମ୍ଭବ ଏବଂ କୌଣସି କାରଣରୁ ହେଉ ରୁଚି ଉତ୍ପନ୍ନ ହୋଇଗଲେ ତେଣିକି ଜ୍ଞାନ ଲାଭ ସୁଖସାଧ୍ୟ ବ୍ୟାପାର ହୋଇଯାଏ। ସେଥିପାଇଁ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କହିଛନ୍ତି, ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍, ଅର୍ଥାତ୍ ଜ୍ଞାନ ପ୍ରତି ଶ୍ରଦ୍ଧାଯୁକ୍ତ ବ୍ୟକ୍ତି ଜ୍ଞାନ ଲାଭ କରିବାକୁ ସମର୍ଥ ହୋଇଥାନ୍ତି। ଜ୍ଞାନ ପ୍ରତି ରହିଥିବା ସ୍ପୃହା, ରୁଚି ଓ ଆଗ୍ରହ ହେତୁ ଜ୍ଞାନ ଲାଭ ଲାଗି ଦ୍ୱାର ଉନ୍ମୋଚିତ ହୋଇଯାଏ। ଭଗବାନ ପୁଣି କହିଛନ୍ତି, ଯଜ୍ଞ ହେଉ, ଦାନ ହେଉ ଅଥବା ତପସ୍ୟା ହେଉ, ଯଦି ସେ କର୍ମକୁ ଅଶ୍ରଦ୍ଧାର ସହିତ ସମ୍ପନ୍ନ କରାଯାଏ ତେବେ ତାହା ତାମସ ପଦବାଚ୍ୟ ଅଟେ। ଶ୍ରଦ୍ଧା ହେତୁରୁ କର୍ମ ଓ କର୍ମଫଳର ତାରତମ୍ୟ ଘଟିଥାଏ। ଯେଉଁ ବ୍ୟକ୍ତିମାନଙ୍କର ବିବେକ ଜ୍ଞାନ ଉଦୟ ହୋଇଅଛି ସେହିମାନେ ସାତ୍ୱିକ ଶ୍ରଦ୍ଧାର ଅଧିକାରୀ ହୋଇଥାନ୍ତି। ସାତ୍ୱିକ ଶ୍ରଦ୍ଧା ଦ୍ୱାରା ଜ୍ଞାନ ଲାଭ ସୁଗମ ହୁଏ। ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ପୃହା, ରୁଚି ଓ ଆଗ୍ରହ ଘେନି କର୍ମରେ ପ୍ରବୃତ୍ତ ହୋଇଥାନ୍ତି ଓ ତାହାଦ୍ୱାରା ତାଙ୍କର ବ୍ୟକ୍ତିତ୍ୱ ସଂଘଟିତ ହୋଇଥାଏ।
1: କଥିତରେ ଶୁଣିଥିଲେ ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍, ଆଲୋଚନା କରିଥିଲେ ପ୍ରଫେସର ହୃଦାନନ୍ଦ ରାୟ, ଆକାଶବାଣୀ କଟକ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଦାନ କରିଛନ୍ତି ରବୀନ୍ଦ୍ର କୁମାର ମହାପାତ୍ର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଶରତ କୁମାର ନାୟକ, ପ୍ରଯୋଜନା ଦୁର୍ଗା ମାଝି, ଶିଳ୍ପୀ ପରିବେଷଣ କରିଛନ୍ତି ଗୌର ପଟ୍ଟନାୟକଙ୍କ ରଚନାରେ ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ଜଗତର ନାଥ ଆହେ ଜଗନ୍ନାଥ, ପ୍ରଣାମ କରୁଛି ନଈ ଏ ସୃଷ୍ଟି ତୁମର ଆହାକି ସୁନ୍ଦର, ତୁଳନା ତାହାର ନାହିଁ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଭକ୍ତି ଗୀତ ଜୟ ଜୟ ମହାଲକ୍ଷ୍ମୀ ସାଗର ତନୟା ଘେନ ମୋ ପ୍ରଣତି ମାଗୋ ଦେବୀ ପଦ୍ମାଳୟା।

ଶେଷରେ ଶିଳ୍ପୀ ପରିବେଷଣ କରିଛନ୍ତି ଗୋଲାପ ଫୁଲରେ ମହକ ଭରି କଣ୍ଟକ କିଆଁ ଦେଲ, ପଳାଶ ଫୁଲକୁ ସୁନ୍ଦର କରି ସୁବାସ କାଢ଼ି ନେଲ।

0: ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଦାନ କରିଥିଲେ ରବୀନ୍ଦ୍ର କୁମାର ମହାପାତ୍ର, ଗୀତିକାର ଗୌର ପଟ୍ଟନାୟକ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଶରତ କୁମାର ନାୟକ, ପ୍ରଯୋଜନା ଦୁର୍ଗା ମାଝି। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ବେହେଲାରେ କୁମାର ଚନ୍ଦ୍ର ମହାନ୍ତି, ବଂଶୀରେ ପ୍ରଦୀପ୍ତ ଶେଖର ମହାପାତ୍ର, ତବ୍ଲାରେ ଦୁଷ୍ମନ୍ତ କୁମାର ପରିଡ଼ା, ଢୋଲକରେ ରବି ନାରାୟଣ ବାରିକ, ଅକ୍ଟୋପ୍ୟାଡ୍ରେ ପ୍ରିୟରଞ୍ଜନ ମହାନ୍ତି, କିବୋର୍ଡରେ ମନୋଜ କୁମାର ଦତ୍ତ ଏବଂ ଗିଟାରରେ ଆଶିଷ ରଞ୍ଜନ ମହାପାତ୍ର। ଆକାଶବାଣୀ କଟକ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେଁ ନୟେ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତିଜାର ମଲ୍ୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତୀ ହେ ମନ୍ କି ବାତ ପ୍ରଧାନମନ୍ତ୍ରୀ କେ ସାଥ ତୋ ସୁନିଏ ଇସ୍ ମହିନେ 28 ଜୁନ ସୁବହ 11 ବଜେ ମନ୍ କି ବାତ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋଁ ଅର୍ ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର ଇସ୍କେ ଅତିରିକ୍ତ ଆକାଶବାଣୀ ଅର୍ ଦୂରଦର୍ଶନ କେ ୟୁଟ୍ୟୁବ ଚ୍ୟାନେଲ ଅର୍ ପ୍ରସାର ଭାରତୀ କେ ଆପ୍ ନ୍ୟୁଜ୍ ଅନ୍ ଏୟାର ଅର୍ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର ସଜୀବ ପ୍ରସାରଣ ଲାଇଭ ଷ୍ଟ୍ରିମିଙ୍ଗ କେ ମାଧ୍ୟମ ସେ ତୋ ୟାଦ ରଖେ ରବିବାର 28 ଜୁନ ସୁବହ 11 ବଜେ ମନ୍ କି ବାତ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 66ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଘନ ବନରେ ପ୍ରଭୁ ରଘୁମଣି ବିପଥ ଓ ପଥ ଅର୍ଥାତ୍ ବାଟ ଅବାଟ ଜାଣିପାରିଲେ ନାହିଁ। ତାଙ୍କ ବେନି ଇକ୍ଷଣ ଅର୍ଥାତ୍ ଦୁଇ ଆଖି ବନପୂର୍ଣ୍ଣ ଅର୍ଥାତ୍ ଚଳଭରା ହେବାରୁ ଏପରି ଅସୁବିଧା ହୋଇଥିଲା। ଶୋକରେ ବାହୁନି ବାହୁନି କାନ୍ଦୁଥିଲେ ପ୍ରଭୁ ଶ୍ରୀରାମ, ମନେ ପକାଇ ରୂପର ଅପୂର୍ବ ପ୍ରଶଂସା କରୁଥିଲେ। ବନଦ ବା ମେଘ, ତମାଳ ଓ ତମ ବା ଅନ୍ଧକାର ତାର କେଶ ସମାନ ନୁହନ୍ତି, ତମ ବା ରାହୁ ସମାନ ନ ହୋଇ ଚକ୍ରରେ ବିନାଶ ପାଇଲା। ଏଭଳି କେଶରେ ଏ ଚମରି ମୃଗପୁଚ୍ଛକୁ ସ୍ଥାନ ନ ଦେବାକୁ ବିଧାତା ବିଚାର କଲା କି? ଚନ୍ଦନ ବୃକ୍ଷରେ ସର୍ପ ଓ ଚନ୍ଦ୍ରକୋଳରେ ଶସା ଥୋଇ ବିଧାତା ପ୍ରଶଂସା ପାଇନାହିଁ। ଏବେ ତୋ କେଶରେ ମୃଗପୁଚ୍ଛ ଶୋଭା ପାଇବା ପୂର୍ବରୁ ଅନ୍ୟ ବ୍ୟବସ୍ଥା କଲା। ବନ୍ଧୁକୁ ବନକୁ ଆଣିଥିଲି ବିଭୋଗ ପାଇଁ, ବିଶେଷ ଭୋଗ ହେବ ବୋଲି ବିଚାରିଥିଲି। ବିପିନରେ ତା ସଙ୍ଗେ ବିଳାସ କରି ଉଲ୍ଲାସ ବଢ଼ାଇଥିଲି, ସ୍ୱପ୍ନ ମୋର ଧ୍ୱଂସ ହେଲା କହିବାରୁ ପ୍ରଭୁଙ୍କ ଶରୀରରେ ବହୁ କମ୍ପନ ହେଲା। କହିଲେ, ବାହୁରେ ବନ୍ଧନ କରି ଧନ ବୋଲି କହୁ, ଆଉ ବାହୁଡ଼ି ତତେ ପାଇବି କି? ମୋର ଦୂରକୁ ଯିବା ଦେଖି କିଏ ଚୋର ଏ ଧନ ନେଇଗଲା ଭାବି ହୃଦୟ ବିଦାରୀ ହେଉଛି। ସେ ମୋ ନେତ୍ର ପିତୁଳା, ତା ବିନା ମୁଁ ଦେଖିପାରୁଛି କିପରି? ମୋ ଶରୀର ପୋଡ଼ି ନ ଯାଇ ମଧ୍ୟ ମରୁଛି। ପ୍ରଭାତ କାଳରେ ବେଳ ଅସ୍ତ ହୋଇଛି, ବ୍ୟୋମ ବା ଆକାଶ ବିଶେଷ ଅନ୍ଧାର ଦିଶୁଛି। ବୀରବୃନ୍ଦରେ ଶ୍ରେଷ୍ଠ ରାମଚନ୍ଦ୍ରଙ୍କୁ ମଧ୍ୟ ବିଦେହ ବା କାମଦେବ କଷ୍ଟ ଦେଲା ବୋଲି କବି ପ୍ରକାଶ କଲେ। ପିକର ସ୍ୱର ହୃଦୟକୁ ବଜ୍ର ଭଳି ହୋଇଛି। ଏତକ ଶୁଣୁ ଶୁଣୁ କବନ୍ଧ ରାକ୍ଷସ ତାଙ୍କୁ ବାହୁରେ ବନ୍ଧନ କରିବା ପାଇଁ ଭୁଜ ବିସ୍ତାର କଲା। ସେ ରାକ୍ଷସ ବାହୁ ବଢ଼ାଇ ଜୀବମାନଙ୍କୁ ଭୋଜନ କରେ, ତା ବୁକୁ ବା ଛାତିରେ ତୁଣ୍ଡ ରହିଛି। ରାମ କହିଲେ, ଏ କମଠ ବା କଇଁଛ ଭଳି ମୁହଁ ଲୁଚେଇ ଖାଇବା ପାଇଁ ବାହାର କରୁଛି, ଏହା ଆମ କର୍ମ ବିପାକ ବା ମନ୍ଦ ଭାଗ୍ୟ ହେତୁ। କୋଷରୁ କୃପାଣ ବା ଖଣ୍ଡା କାଢ଼ି ତା ହାତକୁ ବିଘାତ ଅର୍ଥାତ୍ ବିଶେଷ ଆଘାତ କରି ଛେଦନ କଲେ। ଦିବ୍ୟ ରୂପ ପାଇ ବ୍ୟୋମ ବା ଆକାଶସ୍ଥିତ ହେଲା ଅସୁର ଏବଂ କହିଲା, ଲଙ୍କାପତି ବିଭିନ୍ନ ବିପତ୍ତି ବିହିଛି ବା ସୃଷ୍ଟି କରିଛି, ପଶୁମତୀ ବା ପୃଥିବୀର ସ୍ଥିରତା ପାଇଁ ତାକୁ ବିନାଶ କର। ବିବୁଧ ବା ଦେବତାମାନଙ୍କ ପାଇଁ ତୁମେ ନର ଭାବରେ ଜନ୍ମିଛ, ହେ ବ୍ରହ୍ମାଣ୍ଡପତି, ସୀତା ମା ଲକ୍ଷ୍ମୀ ଓ ତୁମେ ବିଷ୍ଣୁ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର 66ତମ ଭାଗ। କଣ୍ଠଦାନ କରିଥିଲେ ଭିକାରୀ ଚରଣ ବଳ, ରାମହରି ଦାସ, ମମତାରାଣୀ ସାହୁ ଏବଂ ସଙ୍ଗୀତା ଗୋସାଇଁ। ବର୍ଣ୍ଣନା ଝରଣା ଦାସ, ସଙ୍ଗୀତ।

0: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ତୋର କଲେଜର ଟାଇମ୍ ମନେ ଅଛି?
2: ଆରେ କଲେଜର ସ୍ମୃତି ଛାଡ଼, କେତେ କଥା ପୁରି ଯାଇଛି। ସେତେବେଳର ବ୍ୟାଙ୍କ ଆକାଉଣ୍ଟ ବି ମନେ ନାହିଁ।
1: ବ୍ୟାଙ୍କ ଆକାଉଣ୍ଟ ପୁରୁଣା ହେଇଥିଲେ ଜଣା ପଡିପାରିବ?
2: କୋଉଠୁ ଜଣା ପଡିବ?
1: ଉଦ୍ଗମରୁ। RBI ର ଉଦ୍ଗମ ପୋର୍ଟାଲରେ ରେଜିଷ୍ଟର କରିକି ଲଗ୍ଇନ୍ କରନ୍ତୁ ଆଉ ନିଜର ଡିଟେଲ୍ସ ଭରିକି 10 ବର୍ଷ କିମ୍ବା ତାଠାରୁ ପୁରୁଣା ନିଷ୍କ୍ରିୟ ଖାତାକୁ ସର୍ଚ୍ଚ କରନ୍ତୁ। ବ୍ୟାଙ୍କ ସହ ଯୋଗାଯୋଗ କରି ଖାତାକୁ ସକ୍ରିୟ କରନ୍ତୁ।
2: ଆଜି ହିଁ ସର୍ଚ୍ଚ କରିବି।
1: ଆଜିର ଚାହା ତୋ ତରଫରୁ।
3: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଗୀତ ଗୀତିକାର ସଙ୍ଗୀତମୟ ପରିସରକୁ ଆପଣମାନଙ୍କୁ ସାଦର ସ୍ୱାଗତ। ଶ୍ରୋତାବନ୍ଧୁ, ଆମ ଦେଶ ଭାରତବର୍ଷ ସର୍ବଧର୍ମ ସମନ୍ୱୟର ଦେଶ, ଧର୍ମ ନିରପେକ୍ଷ ରାଷ୍ଟ୍ର। ଜାତି ଧର୍ମ ବର୍ଣ୍ଣର ବାଛ ବିଚାର କରାଯାଏନି ଏଠି। ସମସ୍ତଙ୍କୁ ସମାନ ଭାବରେ ପରିଗଣିତ କରିବାକୁ ନିର୍ଦ୍ଦିଷ୍ଟ ନିୟମମାନ ମଧ୍ୟ ରହିଛି। ମଣିଷ ମଣିଷ ଭିତରେ ଭେଦ ମାଧ୍ୟମରେ ହିଂସା ନ ବଢ଼ୁ, ଗଣ୍ଡଗୋଳ ସୃଷ୍ଟି ନ ହେଉ, ଏହି କାମନା ସମସ୍ତଙ୍କର ଏଠି ସବୁବେଳେ ମନରେ ରହିଥାଏ। ଏ କାମନା ସର୍ବଦା ବାସ୍ତବତା ରୂପ ନେଉ ସମୟ ଚାଲିଥିବା ଯାଏ। ଏକଥା ଆମେ ସମସ୍ତେ ଚାହିଁବା ନିଶ୍ଚିତ ଭାବରେ।

ହଁ, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ପାର୍ସି, ଆମେ ସମସ୍ତେ ଏକ ଆଉ ଅଭିନ୍ନ, ଗୋଟିଏ ଡୋରିରେ ବନ୍ଧା, ଗୋଟିଏ ପରିଚୟ ଆମର ଭାରତୀୟର। ସର୍ବଧର୍ମର ଲୋକେ ମିଶି ଏକ ମନ ଏକ ପ୍ରାଣ ହୋଇ ଚଳିଥାନ୍ତି ସମଗ୍ର ଭାରତବର୍ଷରେ। କେହି କାହା ଧର୍ମକୁ ଉପେକ୍ଷା କରନ୍ତି ନାହିଁ, ଆକ୍ଷେପ କରନ୍ତି ନାହିଁ, ଅସମ୍ମାନ ମଧ୍ୟ କରନ୍ତି ନାହିଁ। ନିଜ ନିଜ ଧର୍ମ ଅନୁସାରେ ନିଜ ନିଜ ଉତ୍ସବ ପାଳନର ସମ୍ପୂର୍ଣ୍ଣ ଅଧିକାର ରହିଛି ଆମର ସୁନ୍ଦର ଏଇ ଭାରତବର୍ଷରେ।

ସୁନ୍ଦର ଆମର ଏଇ ଭାରତବର୍ଷ। ତେବେ କିଛି ଖଳ ଲୋକ, ଦୁରାଚାରୀ, ଏମାନଙ୍କ ଦୃଷ୍ଟି, ଏମାନଙ୍କର ହୀନମନ୍ୟତା ଭାବ ଯୋଗୁଁ ସମୟ ସମୟ ବାକ୍ ବିତଣ୍ଡା ହୋଇଯାଏ। ଏଠି ଝିମିଟି ଖେଳରୁ ମହାଭାରତ ପରି ବଢ଼ିଯାଏ ଗଣ୍ଡଗୋଳ ବହୁ ଆଗକୁ ଆଗକୁ। ତେବେ ପୁଣି ଥରେ ମିଶିଯାନ୍ତି ସମୟାନ୍ତରରେ, ନିଜକୁ ସମ୍ଭାଳି ସମସ୍ତେ ଏକ ହୋଇଯାନ୍ତି। ଏମିତି ଚାଲିଛି ଆଗକୁ ଆଗକୁ ପାଦ ଥାପି ଆମ ରାଷ୍ଟ୍ର ଗୌରବତାର ଧ୍ୱଜା ମଣ୍ଡନ କରିଛି।

କେତେ ଉତ୍ସବ, କେତେ ଉଦ୍ଦୀପନା, ଭିନ୍ନ ଭିନ୍ନ ବେଶ, ଭିନ୍ନ ଭିନ୍ନ ପୋଷାକ, ଭିନ୍ନ ଭିନ୍ନ ଭାଷା, ଭିନ୍ନ ଭିନ୍ନ ସ୍ଥାନର ବୈଚିତ୍ରତା ଆମର ଏହି ସୁନ୍ଦର ଦେଶ ଭାରତବର୍ଷରେ। ଏସବୁକୁ ଅବଲୋକନ କଲେ ମନରେ ହରଷ ଜାତ ହୁଏ। ଭିନ୍ନ ଭିନ୍ନ ଜାତିର, ଭିନ୍ନ ଭିନ୍ନ ଧର୍ମର, ସମ୍ପ୍ରଦାୟର ଲୋକଙ୍କ ସହ ମିଶି ଉତ୍ସବ ପାଳିବାକୁ ଇଚ୍ଛା ହୁଏ। ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ରଖନ୍ତୁ ସଦା ସର୍ବଦା। ଜାତି ଧର୍ମ ଭୁଲି ସମସ୍ତଙ୍କୁ କରନ୍ତୁ ଆପଣାର।

ଏକାଠି ଥିଲେ ଦୁନିଆ ହସେ, ଏକାଠି ହେଲେ ନଗର ବସେ। ସାଧାରଣତଃ ଗୋଟିଏ ସ୍ଥାନର ବାସିନ୍ଦା ଆଉ ଏକ ସ୍ଥାନର ବାସିନ୍ଦାକୁ ଯେତେବେଳେ ନୂଆ କରି ଭେଟନ୍ତି, ସେତେବେଳେ ଅନେକ ଭାଷାଗତ ପାର୍ଥକ୍ୟ ଯୋଗୁଁ ପରସ୍ପରର କଥାକୁ ପ୍ରଥମେ ବୁଝିପାରନ୍ତିନି, କିନ୍ତୁ ସୁନ୍ଦର ଭାବରେ ଠାର ମାଧ୍ୟମରେ ବୁଝିଯାଆନ୍ତି। ଅନେକ କଥା ସେମାନେ ପରସ୍ପର ଭିତରେ ହୋଇପାରନ୍ତି, ଜଣେ ବୁଝାଏ ଜଣେ ବୁଝିଯାଏ। ଏଇ ତ ସଦ୍ଭାବ ପରସ୍ପର ଭିତରେ, ଏହା ହିଁ ସହଯୋଗ ପରସ୍ପର ମଧ୍ୟରେ, ଭାବ ବିନିମୟ, ସ୍ନେହ ଶ୍ରଦ୍ଧା ଭଲ ପାଇବାର ବିନିମୟ।

ଭିନ୍ନ ଭିନ୍ନ ସମ୍ପ୍ରଦାୟର ଭେଦଭାବ କେବେ କେବେ ଚିନ୍ତାଗ୍ରସ୍ତ କରିଦିଏ। ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ସମାନ ସ୍ତରକୁ ଆଣିବାକୁ ସରକାରଙ୍କ ପକ୍ଷରୁ ହୋଇଛି ଅନେକ ବ୍ୟବସ୍ଥା। ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ହେଉଛି ସବୁଠୁ ବଡ଼ ପଦକ୍ଷେପ। ସଂଖ୍ୟାଲଘୁ ସମ୍ପ୍ରଦାୟର ଉନ୍ନତି ଦେଶ ମଧ୍ୟରେ ସମାନତାର ଭୂମିକାକୁ ଦୃଢ଼ କରେ, ହିଂସା ମନୋଭାବ ପରିହାର କରିଥାଏ। ଏହି ସୁନ୍ଦର ଅବକାଶରେ ସମସ୍ତଙ୍କୁ ଆପଣାର କରନ୍ତୁ। ହସିଉଠୁ ଦେଶ, ହସିଉଠୁ ପ୍ରକୃତି।

ମନ ସହ ମନ ମିଶିବାର ସୁନ୍ଦର ଦେଶ ଭାରତବର୍ଷ, ସ୍ନେହ ଶ୍ରଦ୍ଧା ପ୍ରେମ ଭଲ ପାଇବାର ଦେଶ ଭାରତବର୍ଷ, ଈଶ୍ୱର ଆଲ୍ଲା ଯୀଶୁଙ୍କ ଦେଶ ଭାରତବର୍ଷ, ସାମ୍ପ୍ରଦାୟିକ ସଦ୍ଭାବନାର ଦେଶ ଭାରତବର୍ଷ। ଭିନ୍ନ ଭିନ୍ନ ହେଲେ ଈଶ୍ୱରଙ୍କର ନା ଏଠି, ହେଲେ ଏକ ହିଁ ପ୍ରଭୁ। କେବେ ନିଜ ନିଜ ହିସାବରେ କିଏ ସ୍ମରଣ କରନ୍ତି ନିଜ ନିଜ ପ୍ରଭୁଙ୍କୁ, କିନ୍ତୁ ମନରେ ସବୁରି ଏକ ହିଁ ଭକ୍ତିଭାବନା ଜାଗ୍ରତ ହୋଇଥାଏ।

ଏମିତି ଚାଲିଛି ଆଗକୁ ଆଗକୁ ସମୟ। ରାସ୍ତାରେ ଆଜି ସଦ୍ଭାବନାର ପରିବେଶ, ମୁସଲମାନ ସମ୍ପ୍ରଦାୟର ଭାଇମାନଙ୍କର ମହରମ ପାଳିବାର ଦୃଶ୍ୟ ସମଗ୍ର ଭାରତବର୍ଷରେ ସୃଷ୍ଟି କରେ ଏକ ନିଆରା ଅନୁଭବ।

ସାମ୍ପ୍ରଦାୟିକ ଭିନ୍ନତା ଭୁଲିଯାଇ ଏ ମନ ଏକତାର ଡୋରିରେ ବାନ୍ଧି ହୋଇଯାଉ, ଘୃଣା ହିଂସା ଦ୍ୱେଷଭାବ ମନରୁ ପୋଛି ହୋଇଯାଉ, ସବୁରି ମନରେ ସଞ୍ଚାରିତ ହେଉ ହର୍ଷୋଲ୍ଲାସର ପରିବେଶ, ସବୁଠି ସଞ୍ଚାରିତ ହେଉ ଶାନ୍ତିର ବାତାବରଣ।

0: ଏଠି କହି ରଖୁଛୁ, ଆଜି ଦିନ 11:30 ପ୍ରଚାର କରିବୁ ସଙ୍ଗୀତ ରୂପକ ମହରମ, ପରିବେଷଣ କରିବେ ସକିଲ ଅଖ୍ତର ଏବଂ ସାଥୀ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ, ନାଟକ ରାମ ମହମ୍ମଦ ସିଂ ଆଜାଦ, ରଚନା ସୁକଦେବ ସ୍ୱାଇଁ, ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ନାଟକ ରାମ ମହମ୍ମଦ ସିଂ ଆଜାଦ।
1: Ram Mohammad Singh Azad, an Indian born accused in the

0: ଉଦ୍ଦାମ ଆରେ ରହ ଟିକେ ରହ।
1: ମୁଁ କାହା ଦୟାରେ ବଞ୍ଚିବାକୁ ଚାହେଁ ନା, ମୁଁ ନିଜ ଗୋଡ଼ରେ ମଣିଷ ହେବି, ମୁଁ ସ୍ୱାଧୀନ ମଣିଷ ହେବି ଫାଦର, ସ୍ୱାଧୀନ ମଣିଷ ହେବି।
0: ଶେଷରେ ଉଦ୍ଦାମ ଚାଲିଗଲା ଏଠୁ।
2: What a pitiable life story. Have you anything more to say? Tomar, how kichi koi bar achi?
3: Don't be hasty, please. My lord, matra mu mo jibonara ei prathama prushtha khulichi. Mote jatheshta samay na dele?
2: All right, carry on, carry on.
3: Anatha ashramara sei pitru pratima rector ko pakhuru chali asiba pore jaha sabu ghatila ebe madhya sabu katha mor mone poduchi, my lord.
2: What are those? କଣ ସେ ସବୁ?
3: ଠିକ ସେତିକି ବେଳେ ଆମର ଭାରତ ବର୍ଷ ପାଇଁ ଏକ ଅଶୁଭ ସମୟ ନଇ ଆସୁଥାଏ। ମୋର ମନେ ଅଛି ସତେ ଯେମିତି ଆମେ ସବୁ ଗୋଟାଏ ଆଗାମୀ ବିଦ୍ରୋହ ପାଇଁ ପ୍ରସ୍ତୁତ ହଉଥିଲୁ।
0: ଆଜିକାଲି ଏ ଫିରିଙ୍ଗି ସରକାର ଯେମିତି କେନାଲ ଜଳକର ବୃଦ୍ଧି ସାଙ୍କୁ ଦରକାରୀ ଜିନିଷପତ୍ର ଦରଦାମ ବଢ଼େଇ ଦେଲେ ନା?
2: ଆରେ ହେ ମନୋହର, ଖାଲି କଣ ସେତିକି? ଏ ପ୍ରଥମ ବିଶ୍ୱଯୁଦ୍ଧ ହେବା ଆଗରୁ ଗାନ୍ଧୀ ମହାତ୍ମା ହେରିକାଙ୍କୁ ଏ ସରକାର ସ୍ୱରାଜ ଦେବ ବୋଲି କହିଥିଲା। ହେଲେ କାହିଁ, ଯୁଦ୍ଧ ତ ସରିଲା, ଦେଲାନି ତ?
0: ସେଇ କଥା ପାଇଁ ପୁରା ଦେଶରେ ନିଆଁ କୁଳୁଛି। ସିଧା ଆଙ୍ଗୁଠିରେ କେତେବେଳେ ଘିଅ ଉଠିଛି, ସେଇଥିପାଇଁ ସବୁବେଳେ ବଙ୍କା ଆଙ୍ଗୁଠି ଦରକାର, ବଙ୍କା ଆଙ୍ଗୁଠି। ବୁଝିଲୁ?
2: କଣ କହିଲୁ, ବଙ୍କା ଆଙ୍ଗୁଠି?
0: ଆରେ ହାଁଟା କରି ଚାହିଁଛୁ କଣ ମତେ? ଏବେ ଆମର ଦରକାର ଖାଲି ବିଦ୍ରୋହ।
2: ବିଦ୍ରୋହ
0: ତେରିକା, ତୁ ଆଉ ହବୁନି ନାଥ ଭାଇ, ଏଇ କଥା ଶୁଣି ତୁ ଛାନି ହେଇଯାଉଛୁ। ତୋ ନାତି ଯେମିତି, ତୁ ନାଥୁରାଟେ ବି ସେମିତି। ଆରେ 1857 ସାଲର ସିପାହୀ ବିଦ୍ରୋହରେ ମଙ୍ଗଲ ପାଣ୍ଡେ କଥା ଶୁଣିଛୁ ତ?
2: ହେଲେ ଏଇ ଦଙ୍ଗା ହଙ୍ଗାମାକୁ ମୋର ଭାରି ଡର। ବୁଝିଲୁ ମନୋହର,
0: ଡରିବାର ବେଳ ସରିଗଲାଣି ଭାଇ, ଏବେ ଅତ୍ୟାଚାରୀକୁ ଜବାବ ଦେବାକୁ ହବ। ଦେଶର ଚାରିଆଡ଼େ ଫିରିଙ୍ଗି ସରକାର ତାର ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବ ପ୍ରତିଶ୍ରୁତି ପାଳନ କରିନଥିବାରୁ ବିଦ୍ରୋହର ନିଆଁ ଜଳି ଉଠିଲାଣି। ସତ୍ୟାଗ୍ରହ ପରେ ସତ୍ୟାଗ୍ରହ ଚାଲିଛି, ବିଦ୍ରୋହ ଦମନ ପାଇଁ ପୁଣି ରାଓଲେଟ ଆକ୍ଟ ପରି ଗୋଟାଏ ଜନ୍ତା।
2: ଆରେ ରାଓଲେଟଟା କଣ କିରେ ମନୋହର?
0: ଖୁବ ମାରାତ୍ମକ ଏଇ ରାଓଲେଟ ଆଇନ, ଏଥିରେ ଅପରାଧୀକୁ ନିଜ ପକ୍ଷରୁ କିଛି କହିବାକୁ ସୁଯୋଗ ନ ଦେଇ ବିନା ବିଚାରରେ ଦଣ୍ଡ ଦିଆଯାଏ।
2: କଣ କହିଲୁ, ବିନା ବିଚାରରେ?
0: ହଁ ରେ ଭାଇ, ଏ ଧପାବାସ ଫିରିଙ୍ଗ ସରକାର ଏଇ କଳା ଆଇନ ବଳରେ ମିଥ୍ୟା ଅଭିଯୋଗମାନ ବାଢ଼ି ସ୍ୱତନ୍ତ୍ର କୋର୍ଟ ଜରିଆରେ ଆମର ଅନେକ ସ୍ୱାଧୀନତା ସଂଗ୍ରାମୀକୁ ଫାଶୀ କୁଣ୍ଡରୁ କଳାପାଣି ପର୍ଯ୍ୟନ୍ତ ପଠେଇ ଦେଲାଣି। ଏବେ ତୁ କହ ନା ତୁ ଭାଇ, ଏ ଅନ୍ୟାୟକୁ କେହି କଣ ବରଦାସ୍ତ କରିପାରିବ?
2: ନା ନା ନା, କେବେ ନୁହେଁ, କେବେ ନୁହେଁ ମନୋହର।
0: ଏଇ ଅନ୍ୟାୟ ପାଇଁ ଦେଶର ଚାରିଆଡ଼େ ଏବେ ଆନ୍ଦୋଳନ ତୀବ୍ର ହୋଇଉଠିଛି। ମହାତ୍ମା ଗାନ୍ଧୀ, ଜବାହର ଆଉ ପଟେଲଙ୍କ ଡାକରାରେ ଆକୁମାରି ହିମାଚଳର ଲୋକେ ପତଙ୍ଗ ପରି ସେଇ ବିଦ୍ରୋହ ନିଆଁରେ ଝାସ ଦେଉଛନ୍ତି। ଏଇ ଦେଖୁନୁ, ଆମ ପଞ୍ଜାବ ପ୍ରଦେଶରେ ଡକ୍ଟର ସତପାଲ ଆଉ ଡକ୍ଟର ସୈଫୁଦ୍ଦିନ କେଚୁଲୁଙ୍କ ନେତୃତ୍ୱରେ ସତ୍ୟାଗ୍ରହ ଚାଲୁ ରହିଛି।

0: ସରିଗଲାଣି ନାତୁଆଇ, ଡକ୍ଟର ସୈଫୁଦ୍ଦିନ ଆଉ ଡକ୍ଟର ସତ୍ୟନଙ୍କୁ ଏ ବେଇମାନ ସରକାର ଗିରଫ କରିନେଇଛି।
1: ତେବେ ଉପାୟ?
0: ଆରେ ହେଇ ତ ଏଇ ଶୋଭାଯାତ୍ରା ଡେପୁଟି କମିଶନରଙ୍କ ପଠିଆରକୁ ଚାଲିଛି। ଚାଲ ଚାଲ ଚାଲ ଚାଲ ଆମେ ତାଙ୍କୁ ସାହାଯ୍ୟ କରିବା। ଦେଶ ପାଇଁ ଯାଉ ଯାନ ରହୁ ମା।
1: ହଁ ହଁ ବେଗି ବେଗି ଚାଲ ମନୋହର, ବେଗି ବେଗି ଚାଲ।
0: ଫାୟାରିଂ ଶବ୍ଦ ଶୁଭିଲା।

0: ଯୌତୁକ ସନ୍ତାନର। ଭାଇ ଭାବେ ନାୟର ହାତ ଗଣତି କେତେଟା ଗୁର୍ଖା ସିପାହୀ ଆମର କିଛି କରିପାରିବେ ନା। ଆଜି ଏକ ସୁନ୍ଦର ପବିତ୍ର ଦିବସ ଆମ ଅମୃତସରରେ ଚାଷୀ ଭାଇଙ୍କର ପ୍ରିୟ ଏହି ଫସଲ ମେଳା ବୈଶାଖୀ ପର୍ବ ପାଳିତ ହେବାର ଏକ ଅପୂର୍ବ ଆନନ୍ଦ ମୁହୂର୍ତ୍ତ। ଆଜି ପରି ପବିତ୍ର ଦିବସରେ ଏହି ନିର୍ଲଜ ଡ୍ରାଇଭର ଆମ ରାସ୍ତା ଉପରେ ଚାରିଜଣଙ୍କୁ ଉର୍ଦ୍ଧ୍ୱଲୋକଙ୍କ ବେଳକୁ ବେଆଇନ ଘୋଷଣା କରିଛି। ନା ନା, ଆମ ବସୁଧା ଉପରେ ଛିଡ଼ା ହେବାର ଅଧିକାରକୁ ଏ ବିଦେଶୀ ସରକାର ଆମଠୁ ଛଡ଼ାଇ ନେଇପାରିବ ନାହିଁ। ଆପଣମାନେ ଜାଣି ରଖନ୍ତୁ ଭାଇମାନେ, ଆମ ସ୍ୱାଧୀନତାର ଏଇଟି ହେଉଛି ଅନ୍ତିମ ପର୍ବ। ଆଜି ଆମେ ସମସ୍ତେ ଏକାକାର, ହିନ୍ଦୁର ମନ୍ଦିର, ମୁସଲମାନ ମସଜିଦ, ଶିଖର ଗୁରୁଦ୍ୱାର, ଆଜି ଗୋଟିଏ ମନ୍ତ୍ର ସବୁଠୁ ଉଚ୍ଚାରିତ, ଏ ବିଦେଶୀ ଶାସନ କବଳରୁ ଦେଶର ଇଜ୍ଜତକୁ ବଞ୍ଚାଇବାକୁ ହେବ। ଏ ବେମାନୀ ଢାଇବାର ଯୁଦ୍ଧ ଧମକରେ ଆମର ଡରିଯିବାର ନାହିଁ ଭାଇମାନେ, ଆମର ଡରିଯିବାର ନାହିଁ।
1: ମୁଁ ବ୍ରିଗେଡିୟର ଡାୟର ବେଇମାନ It's too much, it's too much. You damn natives. Soldiers, get ready for my firing order.
0: ଭାଇ ମାନେ କେହି ବାଉଡ଼ି ପଳାଉନି, ମୁଁ ଏକ୍ଷଣି ଆମ ପ୍ରିୟ ନେତାଙ୍କର ଜେଲରୁ ଆସିଥିବା ପତ୍ର ପାଠ କରୁଛି। ଆପଣମାନେ ସେ ରାକ୍ଷସ ଡାୟର କିମ୍ବା ତା ସିପାହୀମାନଙ୍କ ଆଡ଼େ ଚାହାନ୍ତୁ ନାହିଁ।
2: ଡାୟର ପୁଣି ରାକ୍ଷସ?
1: It's intolerable. Soldiers, fire!
0: ଭାଇ ମାନେ କେହି ସଭା ମଣ୍ଡପ ଛାଡ଼ି ଚାଲି ଯାଆନ୍ତୁ ନାହିଁ। ଏଇ ତ ସୈନ୍ୟ ସବୁ ଶୂନ୍ୟ ଗୁଳି କରୁଛନ୍ତି।
2: କିଛି କରିପାରିବ ନାହିଁ। ଏବେ ଦେଖ ୱାଟ୍ ଆନ୍ ଇଂଲିଶ ଜେନେରାଲ କ୍ୟାନ୍ ଡୁ।
3: ମୋ ହାତରେ ଗୁଳିଟାଏ ପଶିଗଲା, ମୋ ପାଣି ବାଲ୍ଟି, ମୋ ମୁଣ୍ଡ। ବାଲ୍ଟିରେ ତଥାପି କିଛି ପାଣି ରହିଯାଇଛି ଯେ, ମତେ କାହିଁକି ସବୁ ଅନ୍ଧାର ଦିଶୁଛି? ମୋ ହାତରେ ଗୁଳିଟା ବିନ୍ଦୁ ଫଟେଇ ଦଉଛି ଯେ, ଗୋଡ଼ ଦିଟା ବଡ ଦୁର୍ବଳ ଲାଗୁଛି। କାହାକୁ କେମିତି ଥରେ ପାଣି ଟିକେ ଦିଅନ୍ତି? ମୁଁ କଣ କରିବି, ଭାରି କଷ୍ଟ ହଉଛି। ଆରେ କିଏ ଏଇ? ତ ସ୍ତ୍ରୀ ଲୋକର କାନ୍ଦରେ ପୁଣି ଶୁଭୁଛି, ଦେଖେ କାଳେ ସେ ପାଣି ମୁନ୍ଦେ ମାଗୁଥିବ। ଏଇତ ଏଇ ଦିଗରେ ଶବ୍ଦଟା ଆସୁଛି, ମୋ ପାଦ ଯେ ଟଳୁଛି, ସେଠିକି ଯାଇପାରିବି ତ ମୁଁ? ଆରେ ଆରେ, କାହା ପିଠିରେ ମୋ ଗୋଡ଼ଟା ବାଜିଲା ଯେ। ଠିକ୍ ଦାୟ, ତମେ କଣ ଭାବୁଛ ଏଇ ଭାରତ ଉପରେ ତୁମେ ତୁମର ଅହଙ୍କାରର ତୁଙ୍ଗ ପାଚିରି ଗଡ଼ି ଚାଲିଥିବ? ନା ନା, ତା ହେଇପାରିବନି, କେବେ ନୁହେଁ।
4: ମୁଁ ଏଇଠି କିଏ, କୁଆଡ଼େ ଅଛ, ମୋତେ ଟିକେ ସାହାଯ୍ୟ କର।
3: ହେଇତ ସେ ସ୍ତ୍ରୀ ଲୋକ ଜଣକ ସାହାଯ୍ୟ ମାଗୁଛି। ମୁଁ ନିରୁପାୟ ମା, ବିନ୍ଦୁଏ ପାଣି ଦେଇପାରିଲିନି ବୋଲି ଗୋଟେ ଅମୂଲ୍ୟ ଜୀବନ ଦୀପ ମୋ ଆଖି ଆଗରେ ନିଭିଗଲା। ଭୀଷଣ ଯନ୍ତ୍ରଣା, ମୁଁ ତୁମ ପାଖକୁ ଯାଇପାରୁନି ମା, ତୁମେ ଶବ୍ଦ ବାରି ବାରି ମୋ ପାଖକୁ ଚାଲି ଆସ ମା।
4: ଯାଉଛି ଯାଉଛି ରେ ବାପ।
3: ଏଇତ ସେ ସ୍ତ୍ରୀ ଲୋକଟି ମୋ ସାମ୍ନାକୁ ଚାଲି ଆସିଲେଣି। କିଏ କିଏ ତୁମେ ମା?
4: ମୁଁ ହିନା କପାଳୀ ରତନ ଦେବୀ।
3: କାହାକୁ ଖୋଜୁଛ ମା?
4: କହ ବାପା, ତୁ କଣ ତାଙ୍କୁ ଆଣି ମତେ ଦେଇପାରିବୁ?
3: ତମେ କାହାକୁ ଖୋଜୁଛ ମା?
4: ମୁଁ ସୁରଜିତ୍ର ବାପାଙ୍କୁ। ତାଙ୍କ ମନରେ ଅସଂଖ୍ୟ ସ୍ୱପ୍ନ ଥିଲା ରେ ପୁଅ।
3: ଅସଂଖ୍ୟ ସ୍ୱପ୍ନ? କଣ ସେ ସ୍ୱପ୍ନ ମା?
4: ଏଇ ଦେଶ ଦିନେ ସ୍ୱାଧୀନ ହେବ, ଏ ଦେଶର ଭାଗ୍ୟାକାଶରୁ ପରାଧୀନତାର ଧୂମକେତୁ ଉଭେଇ ଯାଇ ଉଇଁ ଆସିବ ମୁକ୍ତିର ଲାଲ ସୂର୍ଯ୍ୟ।
3: ଆହ, ଚମତ୍କାର ସ୍ୱପ୍ନ ସବୁ।
4: ହଁ ବାପା, ସେ ସବୁବେଳେ ସ୍ୱପ୍ନ ବିଫର ଥିଲେ, ଫିରିଙ୍ଗି ଫେରିଯିବ ସାତ ସମୁଦ୍ର ତେର ନଈ ଡେଇଁ ତା ଦେଶକୁ, ଆମର ରଜା ହେବା ଆମେ।

0: ଆମ ଦେଶ ଉପରେ ବିଦେଶୀ ପତାକା ବଦଳରେ ସଗର୍ବରେ ମୁଣ୍ଡ ଟିକିବ ଆମର ସେ ମହାନ ତ୍ରିରଙ୍ଗୀ ପତାକା। କି ଚମତ୍କାର ଚିନ୍ତା ଥିଲା ତାଙ୍କର। ହେଲେ ହେଲେ ଏଇ ସ୍ୱପ୍ନକୁ ସାକାର କରିବାକୁ ସେ କ'ଣ ଆଜି ଥିବେ ରେ ପୁଅ? ତା ମାନେ ମୁଁ ବି ସନ୍ଦେହର ଶକ୍ତ ଜାଲରେ ଛନ୍ଦି ହେଇଯାଇଛି। ଗତକାଲି ମୋ ସୁରଚିତ୍ର ବାପା ଏଇ ଜାଲିଆନାୱାଲା ବାଗ ସଭାକୁ ଆସିଥିଲେ, ହେଲେ ସେ ଆଉ ଘରକୁ ଫେରି ନାହାନ୍ତି ବାପା। ମୋ ତଣ୍ଟି ଶୁଖି ଯାଉଛି, ମୋତେ ଟିକେ ପାଣି ଦେଇପାରିବୁ ପୁଅ?
1: ହେ ଭଗବାନ, ପୁଣି ତମର ସେଇ ପରୀକ୍ଷା। ଏଇ କେଇ ମିନିଟ ଆଗରୁ ପାଣି ବୁଣ୍ଡିଏ ଦେଇପାରିଲିନି ବୋଲି ମୋ ଆଖି ଆଗରେ ଜଣେ ଟଳି ପଡ଼ିଲେ ସବୁଦିନ ପାଇଁ। ସତ କହୁଛି ମା, ଏବେ ସୁଦ୍ଧା ମୁଁ ତାଙ୍କରି ପାଖେ ଠିଆ ହୋଇ ରହିଛି। ତୁମେ ଆସି ଦେଖିଯାଅ ମା, କାହାକୁ ଖୋଜି ଖୋଜି ସେ କେମିତି ନିଜର ଦୁଇ ହାତକୁ ପ୍ରସାରିତ କରି ଆରପୁରକୁ ଚାଲି ଯାଇଛନ୍ତି।
0: କାହିଁ ଦେଖେ
1: ପବିତ୍ର ସରୋବରରେ ସ୍ନାନ କରି ମୋ ଦୋଷ ପାଇଁ ଏ ରକ୍ତର ଶପଥକୁ ଆହୁରି ଟାଣ କରିଦେବି। ମୁଁ ଯାଉଛି ମା, ଯାଉଛି।
2: Brigadier Dyer, congratulations. Please be seated.
3: Thank you, sir.
2: In fact, for you only, the tension ridden Amritsar is saved.
3: I am under your command, sir. Apunko nirdesh palana kariba to mu kartavya.
2: Oh, your action is very correct. Tume Jalianawala Bagro Shobaku Jamti Bhabe Shapesh Kori Parilo. It's indeed an example to our military officers.
3: 1857 ro Sipai Mutiny Katha Apanankara Smaran Thibasa.
2: Oh, sure.
3: Well, sir, I just thought that...
2: Carry on, Brigadier.
3: No, my name, Mu Bhabili... ବର୍ତ୍ତମାନ ଅବସ୍ଥା ସହିତ 1857 ସେଇ ଦୃଷ୍ଟିରୁ ମୁଁ ଚିନ୍ତା କଲି ୱି ହାଭ୍ ଟୁ ସେଭ୍ ଇଣ୍ଡିଆ ଫ୍ରମ୍ ଏ ସେକେଣ୍ଡ ମ୍ୟୁଟିନି। ଖାଲି ସେଟିକି ନୁହେଁ ସାର୍,
2: ଦେନ୍ ହ୍ୱାଟ୍ସ ଦାଟ୍?
3: ଏଇ ଡ୍ୟାମ୍ ନେଟିଭ୍ସ ଗୁଡାଙ୍କୁ ଉଚିତ ଶିକ୍ଷା ଦେବାକୁ ହେବ। ଆଇ ମିନ୍ ଦେ ହାଭ୍ ଟୁ ବି ଟଟ୍ ଏ ଲେସନ୍। ତାହେଲେ ରାଜଦ୍ରୋହର ପରିଣାମ କ'ଣ ସେମାନେ ବେଶ ଜାଣିଯିବେ।
2: That's very good plan for these rogues.
3: Believe me, sir, Jallianwala Bagh Vidroho

0: ମତେ କାହିଁକି କଥାଟା କେମିତି କେମିତି ଲାଗୁଛି, ଏ ହଂସରାଜ ବାବୁ ଜଣକ
1: ତାକୁ ସନ୍ଦେହ କରିବାକୁ ତୋ ଜିଭ ଲେଉଟୁଛି କେମିତି? ଭଉଣୀ ରହ, ମୁଁ ଯାଇ ଦେଖୁଛି। ପ୍ରଣାମ ଆଜ୍ଞା।
2: ତମେ ମାନେ?
1: ମୁଁ ଉଦ୍ଦାମ, ଉଦ୍ଦାମ ସିଂ।
2: ଓ ହେ ଉଦ୍ଦାମ ସିଂ, ଖୁବ ଖୁବ ଭଲ କରିଛ ବାବା। ଦାରୋଗା ବାବୁ ଆରେଷ୍ଟ କର।
1: ମାନେ
0: ତମେ କିଏ ହୋ ବାବୁ, ଉଦ୍ଦାମକୁ ପୋଲିସ ହାତରେ ଧରେଇ ଦଉଛ ଯେ?
1: ତମେ କଣ ତାହେଲେ ହଂସରାଜ ନୁହଁ?
2: ଆଗେ ମାମୁ ଘରକୁ ଚାଲ, ତାହାପରେ ବୁଝିବ। କହିଲା ମୁଁ କୁଆଡେ ହଂସରାଜ?
0: ଉଦ୍ଦାମ କାହାନ୍ତି ତେବେ ମହାନ ହଂସରାଜ? ଏ ତ ଗୋଟେ ଭଣ୍ଡ ସଠ ପ୍ରତାରକ।
1: ମୁଁ ବି କିଛି ବୁଝିପାରୁନି ଭଉଣୀ।
2: ଆରେ ଆରେ ମୂର୍ଖ, ନିଜକୁ ତିଳ ତିଳ କରି ଦଗ୍ଧ କରି ଦେଶ ପାଇଁ ସ୍ୱାଧୀନତା ଆଣିବାରେ କିଛି ଅର୍ଥ ନାହିଁ।
1: ମୁଁ ସମ୍ଭାଳି କଥା କହ ନମକ ହରାମ କୁତ୍ତା। ଏ ପର୍ଯ୍ୟନ୍ତ ମୁଁ ତମକୁ ଚିହ୍ନି ପାରିଲିନି, ତେବେ ତମ କାର୍ଯ୍ୟକଳାପରୁ ଜାଣିଲି ତମେ ଜଣେ ଭାରତୀୟ ହେଇ ମଧ୍ୟ ଫିରିଙ୍ଗି ସରକାରର ଗୋଲାମ ସାଜି ନିଜ ଜାତି ପାଇଁ ଗୋଟାଏ ଶିଖି ମନାଇ ପାଲଟି ଯାଇଛ। ତମ ପୁରୁଷ ପଣିଆକୁ
2: ରହ ରହ ବାବା, ଅସ୍ତ୍ରଶସ୍ତ୍ର ଚୋରା କାରବାର କେତେ ଦିନ ଆଉ ଚାଲନ୍ତା? ଏବେ ମାମୁ ଘରେ ଘଣା ତେଲି ନିଜର ପୁରୁଷ ଆକାର ଦେଖିବୁନି କି? ଆରେ ହାତ ଗୁଡା ଲଗା ସିପାହୀ, ଅନେଇଛ କଣ ଦରକ ବାବୁ? ହାରିସ୍ କରନ୍ତି ବଦମାସକୁ।

0: ପାଗଳ ତ ଆଉ ଏଇ ପରମଜିତ ଚାଲ ବରଂ କାଲି ଅପରାହ୍ନ ବେଳକୁ କାକ୍ସଟନ୍ ହଲ୍ ଆଡ଼କୁ ଯାଇ କଣ ସବୁ ଘଟୁଛି ଦେଖିବା।
1: ହଉ ତେବେ ଚାଲ।
2: ଏଇ ପରମଜିତ ସଭା କାର୍ଯ୍ୟ ପାଇଁ ସରି ସରି ଆସୁଛି।
1: ଏଇ ଦେଖ ସଭା ପଛରେ ଏଇ ଯୋଉ ବ୍ୟାନର ଲାଗିଛି କଣ ସେଥିରେ ଲେଖା ଅଛି ପଢ଼ିଲୁ?
0: ସେମିନାର ଅନ୍ ଆଫଗାନିସ୍ତାନ ଅର୍ଗାନାଇଜଡ୍ ବାଇ ରୟାଲ ସେଣ୍ଟ୍ରାଲ ଏସିଆନ ସୋସାଇଟି ଆଣ୍ଡ ଇଷ୍ଟ ଇଣ୍ଡିଆନ ଏସୋସିଏସନ।
1: ଆଉ ତାରି ଠିକ ତଳକୁ କଣ ଲେଖା ହେଇଛି ଶୁଣ, ଦି ସ୍ପିକର୍ସ ଆର୍ ଲର୍ଡ ଜେଟଲ୍ୟାଣ୍ଡ, ଲର୍ଡ ଲାମିଂଟନ, ସାର୍ ଲୁଇ ଡାନ୍ ଆଣ୍ଡ
0: ସାର୍ ମାଇକେଲ ଓଡାୟାର। ଆରେ ହେଇତି ଓଡାୟାର ଶେଷ ବକ୍ତା ଭାବେ ଭାଷଣ ଦେବାକୁ ମଞ୍ଚ ଉପରକୁ ଉଠୁଛନ୍ତି, ତେବେ ରାମମତ ଭାଇ ଗଲା କୁଆଡେ?
3: Ladies and gentlemen, I won't tax your patience anymore. Friends, in this occasion, I still recollect the heroic memory of late Brigadier General Dyer. Friends, Dyer was that man who could teach a lesson to the natives through his ruthless suppression of Jallianwala Bagh rebellion. Indeed, our British India was saved from a second mutiny.
4: ପଚାରନ୍ତୁ ଧର୍ମାବତାର,
5: ୱାଇ ଡିଡ୍ ୟୁ ଚେଞ୍ଜ ୟୋର ନେମ୍ ଫ୍ରମ୍ ଉଧାମ ସିଂ ଟୁ ରାମ ମହମ୍ମଦ ସିଂ ଆଜାଦ?
4: ଏଇଟା ତ ବୁଝିବାକୁ ଖୁବ୍ ସହଜ। ମୋର ମହାନ ଦେଶର ବହୁ ଜାତି, ବହୁ ଧର୍ମ, ବହୁ ବର୍ଣ୍ଣ ଆଉ ସମ୍ପ୍ରଦାୟ ମୋରି ନାଁ ଭିତରେ ହିଁ ଏକାତ୍ମ ହୋଇଯାଇଛନ୍ତି।
5: ବଟ୍ ୱାଓ,
4: ମୋ ନାଁର ପ୍ରଥମ ଶବ୍ଦ ରାମ ହିନ୍ଦୁ ଜାତିର ପ୍ରତିନିଧିତ୍ୱ କରୁଛି, ଦ୍ୱିତୀୟ ଶବ୍ଦ ମହମ୍ମଦ ଇସଲାମ ଧର୍ମର, ପୁଣି ସିଂ ଶିଖ ଧର୍ମର ସଂକେତ ବହନ କରୁଛି, ଆଉ ଏଇ ବୃହତ ତିନି ଗୋଷ୍ଠୀ କି ଗୁନ୍ଥି ଗୋଟାଏ ମାଳା କରି ନେଇଛି ଏଇ ଆଜାଦ ଶବ୍ଦଟା, ମାନେ ସ୍ୱାଧୀନତାର ରଜ୍ଜୁ। ନା ଧର୍ମାବତାର, ମୋ ଜୀବନର ସବୁ ଗୁରୁତ୍ୱପୂର୍ଣ୍ଣ କାହାଣୀ ମୁଁ ଆପଣଙ୍କ ଆଗରେ ଖୋଲି ଦେଇଛି, ଏବେ ଆଉ କିଛି ହେଲେ ଆପଣଙ୍କ ଅଦାଲତକୁ ସଫେଇ ଦେବାକୁ ଚାହୁଁନି।
5: Final hearing on Udayar's murder case is over. The concluding part of the hearing shall again commence soon after the lunch hour.
0: Tu ei kon kolu Ram Mohan bhai, sabu katha safa safa mani golu?
1: Self defense pai BK Krishnamenon ko pare taano bharatiya ukilon ko bi pratyakhan kalu, ya parinam kon hobo janu?
4: Mu jaha karichi thik karichi Paramjit, ଆଉ ୟାର ପରିଣାମ କଣ ହବ ତା ବି ଜାଣିଛି।
0: ଆରେ ଏଇ ତ ପୁଣି ମାଜିଷ୍ଟ୍ରେଟ ଆସୁଛନ୍ତି କୋର୍ଟ ଭିତରକୁ।
5: ଅନ୍ ଏକ୍ସାମିନିଂ ଦ ପ୍ରାଇମ ଫେସି ଆଣ୍ଡ ପ୍ରୋସ୍ ଆଣ୍ଡ କନ୍ସ ଅଫ୍ ଓଡାୟର୍ସ ମର୍ଡର କେସ୍, ଦିସ୍ କୋର୍ଟ ଇଜ୍ କନ୍ଭିନ୍ସଡ୍ ଦାଟ୍ ନନ୍ ଏଲ୍ସ ଦେନ୍ ରାମ ମହମ୍ମଦ ସିଂ ଆଜାଦ, ଏ ନେଟିଭ ଇଣ୍ଡିଆନ୍ ଏଜେଡ୍ 40 ଇୟର୍ସ, ଇଜ୍ ଫାଉଣ୍ଡ ଗିଲ୍ଟି ଅଫ୍ ମର୍ଡରିଂ ସାର୍ Michael O'Dare at Caxton Hall on 13th March afternoon 1940. As per the current criminal procedure code, the court orders that the accused be hanged till death.
4: Stop it. Stop it, I say, stop it. Ebe modhyo mu kahuchi, mu jaha karuchi, thik karuchi. Mor agonito nirih shahid manak uddeshyare mu O'Dare raktare anjuli bhari rakta tarpan karichi matra. Au. ଆଉ ତମର ଏଇ ମୃତ୍ୟୁଦଣ୍ଡ ମୁଁ ୟାକୁ ସାମାନ୍ୟ ତମ ଖାତିରେ ମଧ୍ୟ କରେ ନା ମାଜିଷ୍ଟ୍ରେଟ, ସାମାନ୍ୟ ଖାତିରେ ବି କରେ ନା।
6: ବହୁ ଚେଷ୍ଟା କରି ଆମେ ବ୍ରିକ୍ସଟନ୍ ଜେଲ୍ କର୍ତ୍ତୃପକ୍ଷଙ୍କଠୁ ମାତ୍ର 5 ମିନିଟର ଶେଷ ସାକ୍ଷାତ ସୁଯୋଗ ପାଇଛୁ ରାମ ମହମ୍ମଦ ଭାଇ।
0: ଆମ କଥା ମାନି ତୁ ବ୍ରିଟିଶ ସମ୍ରାଟଙ୍କ ନିକଟରେ ରାଜକ୍ଷମା ପାଇଁ ଗୋଟେ ମର୍ସି ପିଟିସନ କର, ଏଇ ନେଇ ଏଇ ଫର୍ମ ଦସ୍ତଖତ କର ଶୀଘ୍ର।
4: ନା, ମତେ ତମେ ସେ କଥା କୁହ ନା, ଯେଉଁ

0: ହାତରେ ମୁଁ ଗୁଳି ଚଳେଇଛି ସେଇ ହାତରେ ପୁଣି ଜୀବନ ଭିକ୍ଷା କରିବି? ନା, ଅସମ୍ଭବ ଅସମ୍ଭବ। ବରଂ ମୋ ପାଇଁ ଗୋଟାଏ କାମ କର ଭାଇ, ମୋ ପାଖକୁ ପଞ୍ଜାବୀ, ଉର୍ଦ୍ଦୁ ଆଉ ହିନ୍ଦୀ ଭାଷାରେ ଲିଖିତ ଭାରତର ଇତିହାସ ପୁସ୍ତକମାନ ପଠାଇ ଦିଅ। ମୁଁ ମୋ ଜନ୍ମ ମାଟିର ସ୍ୱର୍ଣ୍ଣ ପୃଷ୍ଠା ସବୁ ଦେଖି ଦେଖି ମରିବାକୁ ଚାହେଁ। ତାର ନଦ, ନଦୀ, ପାହାଡ଼, ପର୍ବତ ମୋର ଅତି ଆପଣାର, ଅତି ଆପଣାର।
1: ଆଉ 15 ଦିନ ପରେ ହବ ଜୁଲାଇ 31, 1940 ମସିହାର ସବୁଠାରୁ ଅଶୁଭ ସକାଳ।
2: ମୁଁ ନିଜକୁ ବିଶ୍ୱାସ କରିପାରୁନି ପରମଜିତ, ଏଭଳି ଜଣେ ବୀର ପୁରୁଷଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଜେଲ କର୍ତ୍ତୃପକ୍ଷଙ୍କ ହାତ ଯିବ କେମିତି?
1: ଏଇ ତ ମନିଧର, ଜେଲ ଗଭର୍ଣ୍ଣର ସଂକେତ ଦେଉଛି, ଆମେ ଏବେ ଯାଉଛୁ। ରାମ ମହମ୍ମଦ ଭାଇ ଯାଉଛୁ,
2: ବିଦାୟ ଭାଇ।
3: ବନ୍ଦେ ମାତରମ୍, ବନ୍ଦେ ମାତରମ୍।
4: ଏଟା ଦ୍ୱାରା ଅପରାଧୀ ଉଡାନ୍ ସିଂ ଓରଫ ରାମ ମହମ୍ମଦ ସିଂ ଆଜାଦଙ୍କୁ ନିର୍ଦ୍ଦେଶ ଦିଆଯାଉଛି, ତାଙ୍କର ଅନ୍ତିମ ଅଭିଳାଷ ପ୍ରକାଶ କରନ୍ତୁ।
5: ଅପରାଧୀ? କି ଅପରାଧୀ? ମୁଁ ନା ତମେ ନା ବେଇମାନ ଫିରିଙ୍ଗି ଶାସକ ଦଳ, ଯିଏ ମୋ ଦେଶର ହଜାର ହଜାର ନିରୀହ ନିଷ୍କପଟ ଭାଇ ଭଉଣୀଙ୍କ ରକ୍ତରେ ହୋଲି ଖେଳିଲା, ଯାହାର ମୁହୂର୍ତ୍ତକର ହାଲକା ନିଷ୍ପତ୍ତି ମୋ ଜନ୍ମ ମାଟିର ବୁକୁ ଉପରେ ଏକ ନିଷ୍ଠୁର ଅପ୍ରତ୍ୟାଶିତ ମୃତ୍ୟୁର ତାଣ୍ଡବ ଲୀଳା ରଚନା କରିଗଲା, ସେ ସାଧୁ ଆଉ ମୁଁ ହେଲି ସୈତାନ। ତମ ଭାବୁଛ ମୁଁ ମୃତ୍ୟୁକୁ ଭୟ କରେ? ନା ସାହେବ ନା, ଏଇ ତ ମୁଁ ଦେଖିପାରୁଛି ଆଗରେ ମୋର ଜୀଅନ୍ତା ପ୍ରେତ ପରି ଫାଶୀ ଖୁଣ୍ଟଟା ଠିଆ ହୋଇଛି, ଗଳାରେ ମୋର କାଳ ଫାସ, ଏମାନେ ମୋର ଆପଣାର, ଅତି ଆପଣାର। ହେ ମୃତ୍ୟୁ, ଆଉ ମୁହୂର୍ତ୍ତକ ପରେ ତୁମରି ହିମ ଶୀତଳ ଏଇ ହିନ୍ଦୁ ମୁସଲମାନ ଆଉ ଶିଖ ଜାତିକୁ ଏକାତ୍ମ କରୁଥିବା ରାମ ମହମ୍ମଦ ସିଂ ଆଜାଦର ମର ଶରୀରକୁ ତୁମ କୋଳରେ ଆଶ୍ରୟ ଦେବ। ତୁମେ କିନ୍ତୁ ଜାଣିଥାଅ ଇଂରେଜ ଜାତି, ତୁମେ ଶୁଣି ରଖିଥାଅ, ତୁମ ଅପକୀର୍ତ୍ତିର, ତୁମ ଅନ୍ୟାୟର, ତୁମ ଚରମ ଶୋଷଣର, ତୁମ ନୀତିହୀନତାର ହୈମ ସବୁ ହିନ୍ଦୁସ୍ତାନର ମାଟି ଉପରେ ଭୁଷୁଡ଼ି ପଡ଼ିବାକୁ ଆଉ ବେଶୀ ଡେରି ନାହିଁ। ତମେ ଆଜି ତୁମରି କୃତ ଅନୀତି ଅନ୍ୟାୟର ବାରୁଦ ଗଦା ଉପରେ ଛିଡ଼ା ହେଇଛ। ମୋର ମୃତ୍ୟୁ ଯଦି ତାର ବିସ୍ଫୋରଣ ପାଇଁ ଗୋଟାଏ ଛୋଟିଆ ନିଆଁଝୁଲ ହୁଏ, ମୋ ସବୁ ଉପରେ ଯଦି ସ୍ୱାଧୀନ ଭାରତର ଐକ୍ୟ ସୌଧ ଗଢ଼ି ଉଠେ, ତାହେଲେ ମୁଁ ସବୁଠୁ ବେଶୀ ଖୁସି ହେବି।
4: ହେ
5: ମୋର ପ୍ରିୟ ଜନ୍ମଭୂମି ଭାରତ, ଲଣ୍ଡନର ପ୍ରିଣ୍ଟନଭିଲ୍ କାରାଗାରରୁ ମୋର ଅନ୍ତିମ ପ୍ରଣାମ ନେ ମା। ବନ୍ଦେ ମାତରମ୍, ଇନକିଲାବ ଜିନ୍ଦାବାଦ,
4: ଏଜୁକେସନ ଆୱର ବିଗିନ୍ସ।
3: ବନ୍ଦେ ମାତରମ୍, ବନ୍ଦେ।

ସୁନୁଥିଲେ ନାଟକ ରାମ ମହମ୍ମଦ ସିଂ ଆଜାଦ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମାଜିଷ୍ଟ୍ରେଟ୍ ଅସୀମ ବସୁ, ରେକ୍ଟର ପରମଜିତ, କେଶବ ଚନ୍ଦ୍ର ଶତପଥୀ, ମନୋହର ଜେଲ୍ ଗଭର୍ଣ୍ଣର ପ୍ରମୋଦ ରଞ୍ଜନ ମହାନ୍ତି, ନାଥୁ ସିଂ ଡେଙ୍ଗୁରାପାଲା, ରବୀନ୍ଦ୍ର କୁମାର ମହାପାତ୍ର, ଜେନେରାଲ ଓ ଡାୟର ବୈଷ୍ଣବ ଚରଣ ମହାପାତ୍ର, ହଂସରାଜ

0: ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତି ଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ ଚଳିତ ବର୍ଷ ଜୁଲାଇ ମାସ 7 ତାରିଖ। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଦେଖିବାକୁ ଅନୁରୋଧ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ କଟକ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି। महीने के आखिरी रविवार का रहता है इंतजार। मलयाचल के आंचल से विंध्याचल के आंगन तक, ब्रह्मपुत्र के

0: ଏଥର ଶୁଣନ୍ତୁ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଅଭିଳାଖିତ ପ୍ରଚାର କରିବୁ ଦିନ 11:10। କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲ ଏବଂ ତନୁଜା ମହାନ୍ତି। ଦିନ 11:30 ସଙ୍ଗୀତ ରୂପକ ମହରମ ପରିବେଷଣ କରିବେ ସକିଲ ଅଖତର ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 12। ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30। ବିଷୟ ରହିଛି ନବଜାତ ଶିଶୁଙ୍କ ଥାଇରଏଡ୍ ସମସ୍ୟା, ଆଲୋଚିକା ଡାକ୍ତର ଶୁଭଶ୍ରୀ କର। ଖଞ୍ଜଣି ଭୋଜନ ଦିନ 1:10 ପରିବେଷଣ କରିବେ ବଳରାମ କାଣ୍ଡି। ଦିନ 1:20 ପ୍ରଚାର କରିବୁ ନାରୀ ମହଲ, ଏଥିରେ ଶୁଣିବେ ଅର୍ଥନୈତିକ ଅଭିବୃଦ୍ଧିରେ ମହିଳା ଚାଷୀ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ସମାଜସେବୀ ଡଲି ଦାସ। ଗାନ୍ଧି ଚର୍ଚ୍ଚା ଦିନ 2:45, ଏଥିରେ ଆଲୋଚନାର ବିଷୟ ରହିଛି ଗାଁ ଓ ଗାନ୍ଧିଜୀ, ଆଲୋଚକ ପ୍ରହଲ୍ଲାଦ ମଲ୍ଲିକ। ଓଡ଼ିଆ କଥାଚିତ୍ରର ଗୀତ ଅପରାହ୍ନ 5:00, ଯୁବବାଣୀ ଅପରାହ୍ନ 5:30, ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 60ତମ ଭାଗ ସନ୍ଧ୍ୟା 6:10, ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30, ରାତି 7:02 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ଦେବଗଡ଼ ଜିଲ୍ଲାର ହଲଚଲ ରାତି 7:25, ପଲ୍ଲୀମଞ୍ଚ ରାତି 7:30, ଏଥିରେ ନିଶା ସେବନ ଯୁବପିଢ଼ିଙ୍କ ପାଇଁ କେତେ ବିପଜନକ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଅମରେନ୍ଦ୍ର ଜେନା। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02, ଇଂରାଜୀ କାର୍ଯ୍ୟକ୍ରମ ରାତି 8:30, ବିଷୟ ରହିଛି ସିଇଂ ଗୁଡ୍ ବାଏ ଟୁ ଏ ଲଙ୍ଗ୍ ଟର୍ମ ଆଡିକ୍ସନ୍, ଏ ସମ୍ପର୍କରେ କହିବେ ଡକ୍ଟର ଅଶ୍ରୁମୋଚନ ସାହୁ। ତାଙ୍କ ସହିତ ଆଲୋଚନା କରିଛନ୍ତି ତରୁଣକାନ୍ତି ରାଉତ। ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କିତ କାର୍ଯ୍ୟକ୍ରମ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ନାଟକ ଧୂମ୍ରାଭ ଦିଗନ୍ତ ଶୁଣିବେ ରାତି 10:02, ମୂଳ ଗଳ୍ପ ମନୋଜ ଦାସ, ବେତାର ରୂପାନ୍ତର ଘନବିହାରୀ ମହାରଣା, ପ୍ରଯୋଜନା ରବି ଶତପଥୀ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ମହାରାଜା ପୁରମ ସନ୍ଥରାମଙ୍କ ପରିବେଷିତ କର୍ଣ୍ଣାଟକୀ ପଦ୍ଧତିରେ ଶାସ୍ତ୍ରୀୟ ଗାୟନ ଶୁଣିବେ ରାତି 10:30। ଶ୍ରୋତା ବନ୍ଧୁମାନଙ୍କୁ ଏଠି ପୁଣି ଥରେ କହି ରଖୁଛୁ ଆଜି ଦିନ 11:30 ପ୍ରଚାର କରିବୁ ସଙ୍ଗୀତ ରୂପକ ମହରମ, ପରିବେଷଣ କରିବେ ସକିଲ ଅଖତର ଏବଂ ସାଥୀ। ନାରୀମହଲ ପ୍ରଚାର କରିବୁ ଦିନ 1:20, ଏଥିରେ ଶୁଣିବେ ଅର୍ଥନୈତିକ ଅଭିବୃଦ୍ଧିରେ ମହିଳା ଚାଷୀ, ଏ ସମ୍ପର୍କରେ କହିବେ ସମାଜସେବୀ ଡଲି ଦାସ। ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30, ଏଥିରେ ଶୁଣିବେ ନବଜାତ ଶିଶୁଙ୍କ ଥାଇରଏଡ୍ ସମସ୍ୟା, ଆଲୋଚିକା ଡାକ୍ତର ଶୁଭଶ୍ରୀ କର। ଇଂରାଜୀ କାର୍ଯ୍ୟକ୍ରମ ରାତି 8:30 ପ୍ରଚାର କରିବୁ, ଏଥିରେ ବିଷୟ ରହିଛି ସେଇଙ୍ଗ୍ ଗୁଡ୍ ବାଏ ଟୁ ଏ ଲଙ୍ଗ୍ ଟର୍ମ ଆଡିକ୍ସନ୍, ଏ ସମ୍ପର୍କରେ କହିଛନ୍ତି ଡକ୍ଟର ଅଶ୍ରୁମୋଚନ ସାହୁ। ତାଙ୍କ ସହିତ ଆଲୋଚନା କରିଛନ୍ତି ତରୁଣକାନ୍ତି ରାଉତ। ନାଟକ ଧୂମ୍ରାଭ ଦିଗନ୍ତ ଶୁଣିବେ ରାତି 10:02, ମୂଳ ଗଳ୍ପ ମନୋଜ ଦାସ, ବେତାର ରୂପାନ୍ତର ଘନବିହାରୀ ମହାରଣା, ପ୍ରଯୋଜନା ରବି ଶତପଥୀ। ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ଆଂଶିକ ମେଘୁଆ ରହିବା ସହିତ ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 38 ଡିଗ୍ରୀ ଏବଂ 26 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି। ଗତ 24 ଘଣ୍ଟା ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଥିଲା 37.2 ଡିଗ୍ରୀ ସେଲ୍ସିୟସ୍ ଏବଂ 26.1 ଡିଗ୍ରୀ ସେଲ୍ସିୟସ୍। ଶୁଣିଲେ ପାଣିପାଗର ସୂଚନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ଚାଲ ତୋ କାର୍ଡ ଆଉ ପିନ୍ ଦେ।
5: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୋର ନେଟୱର୍କ ଦ୍ୱାରା କରନ୍ତୁ।
6: ବାଏ ଗର୍ଲସ୍, କୁଆଡେ ଯାଉଛୁ?

0: ପାରିଲୁନି ନୋ ସେୟାରିଂ
1: ଆର୍ବିଆଇ କହେ ସଚେତ ହୁଅନ୍ତୁ ସତର୍କ ରୁହନ୍ତୁ
2: ଆଚ୍ଛା ଦାସ ବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
5: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ
6: ଠିକ ଲାଗୁନି ସ୍କାମ ବି ହେଇପାରେ

ମହରମ ଇସଲାମୀ ବର୍ଷର ପ୍ରଥମ ମାସ ହୋଇଥିଲେ ମଧ୍ୟ ତାହା ହର୍ଷ ଉଲ୍ଲାସର ପ୍ରତୀକ ରୂପେ ପାଳନ କରାଯାଏ ନାହିଁ। ବରଂ ସମ୍ପୂର୍ଣ୍ଣ ଇସଲାମୀୟ ଜଗତରେ ଏହି ମାସର ପ୍ରଥମ ଦଶାହ ଶୋକ ଓ ଗ୍ଲାନିର ପ୍ରତୀକର ସ୍ୱରୂପ ପାଳନ କରାଯାଏ। ଏହାର ମୁଖ୍ୟ କାରଣ ହେଲା ହଜରତ ମହମ୍ମଦଙ୍କ ପ୍ରାଣପ୍ରିୟ ନାତି ହଜରତ ଇମାମ ହୁସେନଙ୍କୁ ଖୁପାବାସୀମାନେ ଜଣାଇଲେ ଯେ ଅମୀର ମୁଆଇଙ୍କ ପୁତ୍ର ୟଜିଦ୍ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଲୋକଙ୍କ ଉପରେ ଅମାନସିକ ଅତ୍ୟାଚାର କରୁଛନ୍ତି ଏବଂ ଏହା ବ୍ୟତୀତ ଶରିୟତ ବିରୋଧୀ କାର୍ଯ୍ୟ କଲାପରେ ବ୍ୟକ୍ତିଗତ ଭାବରେ ଲିପ୍ତ ରହି ଅଣଇସ୍ଲାମୀ ପଦ୍ଧତିରେ ଅରାଜକତା ବିସ୍ତାର କରିବାକୁ ଲାଗିଛନ୍ତି। ଇମାମ ହୁସେନ ବାଲ୍ୟକାଳରୁ ହିଁ ଗଣତନ୍ତ୍ର ଉପରେ ବିଶ୍ୱାସ ରଖୁଥିଲେ ଏବଂ ହଜରତ ମହମ୍ମଦଙ୍କ ସଂସ୍ପର୍ଶରେ ନୈତିକତାର ଯେଉଁ ସିଦ୍ଧାନ୍ତ ହାସଲ କରିଥିଲେ ତାହା ତାଙ୍କ ଆତ୍ମାକୁ ଉତ୍ସାହିତ କରିଥିଲା। ସମ୍ପ୍ରତି କାଳରେ ଗଣମାଧ୍ୟମରେ ଖଲିଫାଙ୍କ ନିର୍ବାଚନ ପଦ୍ଧତି ଥିଲା, କିନ୍ତୁ ଅବୁ ମୁଆୟା ନିଜର ଖିଲାଫତ କାଳରେ ପୁତ୍ର ୟଜିଦ୍କୁ ଯୁବରାଜ ବା ୱଲି ଅହଦ ଘୋଷଣା କଲେ। ତେଣୁ ୟଜିଦ୍ ତାଙ୍କର ବିରୋଧୀ ଶତ୍ରୁମାନଙ୍କୁ ଦମନ କରିବାରେ ଲାଗିଲେ। ହଜରତ ଇମାମ ହୁସେନ ଏହା ପସନ୍ଦ କଲେ ନାହିଁ, ଫଳରେ ତାଙ୍କ ଉପରେ ୟଜିଦ୍ଙ୍କ ଆଧିପତ୍ୟ ସ୍ୱୀକାର କରିବା ପାଇଁ ବଳପ୍ରୟୋଗ କରାଗଲା। ଏହି ସମୟରେ କୁଫାବାସୀମାନେ ଇମାମ ହୁସେନଙ୍କୁ ଅନୁରୋଧ କଲେ ଯେ ମଦିନାରୁ ନିଜ ପରିବାରବର୍ଗ ସହ କୁଫା ଚାଲିଆସନ୍ତୁ, କୁଫାବାସୀମାନେ ତାଙ୍କୁ ଖଲିଫା ରୂପେ ନିର୍ବାଚିତ କରିବେ। ତେଣୁ ତାଙ୍କୁ ଇସଲାମୀ ପରମ୍ପରାର ସୁରକ୍ଷା ପାଇଁ ନିଜର ମାତୃଭୂମି ତ୍ୟାଗ କରି ମଦିନାରୁ କୁଫା ଯିବାକୁ ପଡ଼ିଲା। ଯିବା ସମୟରେ ସେ ତାଙ୍କର ପରିବାରର ସଦସ୍ୟ ଏବଂ ଅତି ଆତ୍ମୀୟମାନଙ୍କୁ ନେଇ ଯେତେବେଳେ ଫରାତ ନଦୀକୂଳରେ ଅବସ୍ଥିତ କର୍ବଲାଠାରେ ପହଞ୍ଚିଲେ, ୟଜିଦ୍ଙ୍କ ସେନା ଇମାମ ହୁସେନଙ୍କୁ ଘେରାଉ କରି ସମସ୍ତଙ୍କୁ ଅଟକ ରଖିଲେ। ତାଙ୍କ ଖାଦ୍ୟପେୟ ଆଣିବାର ସବୁ ବାଟ ବନ୍ଦ କରି ଦିଆଗଲା। ଛୋଟ ଛୋଟ ପିଲାମାନେ ଉପବାସ ଓ ତୃଷ୍ଣାରେ କଲବଲ ହୋଇଗଲେ, ନଦୀକୂଳରେ ଥାଇ ସୁଦ୍ଧା ପାଣି ଟୋପାଏ ପାଇପାରିଲେ ନାହିଁ। ଏହିପରି ଅଟଳବନ୍ଦୀ ଥିବା ଅବସ୍ଥାରେ ଇମାମ ହୁସେନଙ୍କ ଉପରେ ବାରମ୍ବାର ୟଜିଦ୍ର ଆଧିପତ୍ୟ ସ୍ୱୀକାର କରି ତାଙ୍କୁ ଖଲିଫା ରୂପେ ଗ୍ରହଣ କରିବା ପାଇଁ ବଳ ପ୍ରୟୋଗ କରାଗଲା, କିନ୍ତୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଇମାମ ହୁସେନ ସତ୍ୟ ଧର୍ମ ଓ ଗଣତନ୍ତ୍ର ପ୍ରଥାରୁ ତିଳେ ହେଲେ ହଟିଲେ ନାହିଁ। ବରଂ ୟଜିଦ୍ଙ୍କ ସେନାର ଆକ୍ରମଣର ସମ୍ମୁଖୀନ ହୋଇ ସତ୍ୟ ଓ ଧର୍ମର ଜୟଗାନ କଲେ, କିନ୍ତୁ ସେନାବାହିନୀର ମୁକାବିଲା କରିବା ସମ୍ଭବ ନଥିଲା। ୟଜିଦ୍ର ଫୌଜ ଇମାମ ହୁସେନ ଏବଂ ତାଙ୍କ ପରିବାର ବର୍ଗଙ୍କୁ ନିର୍ମମ ଭାବରେ ହତ୍ୟା କଲେ। ସହାଦତ ଓ ସତ୍ୟ ପଥରେ ଜୀବନ ଉତ୍ସର୍ଗ କରିବାର ଏହି ଦୃଢ଼ ବିଶ୍ୱାସ ଓ ସାହସର ପ୍ରତୀକ କର୍ବଲାଠାରେ ଘଟିଥିବା ଏହି ନୃଶଂସ ଓ ଅମାନସିକ ବର୍ବରତାର ମୁକାବିଲା କରୁଥିବା ହଜରତ ଇମାମ ହୁସେନଙ୍କ ଆଦର୍ଶକୁ ସମ୍ମାନ ସ୍ମରଣ କରିବା ଦିଗରେ ମହରମ ହେଉଛି ଏକ ଜ୍ୱଳନ୍ତ ପ୍ରତୀକ। ଆସନ୍ତୁ ସର୍ବପ୍ରଥମେ ଶୁଣିବା ସଂସାରର ସେହି ମହାନ ସୃଷ୍ଟିକର୍ତ୍ତା ଅଲ୍ଲା ବା ପରମେଶ୍ୱରଙ୍କ ପ୍ରଶଂସନୀୟ ଏକ ହମ୍ଦ, ଫିଜାମେ ଗୁଞ୍ଜି ସଦା ଲା ଇଲାହା ଇଲ୍ଲାଲ୍ଲା।

ମହାପୁରୁଷ ହଜରତ ଇମାମ ହୁସେନଙ୍କର ସତ୍ୟ ଅହିଂସା ପାଇଁ ତାଙ୍କର ତ୍ୟାଗ ଓ ବଳିଦାନ ଉପରେ ଏକ ମର୍ସିହା, ଆଖୋ ସେ ଆସୁଓ କା ସମୁନ୍ଦର ହୁଆ ରୱା, କୈସେ କୋଇ ସୁନାଏ ମହରମ କି ଦାସ୍ତାଁ।

ପୈଗମ୍ବର ହଜରତ ମହମ୍ମଦଙ୍କୁ ଭକ୍ତ ଅତିଶୟ ଦୁଃଖରେ ନିଜର ସମବେଦନା ଜଣାଇ ତାଙ୍କର ଆଶୀର୍ବାଦ ଭିକ୍ଷା କରିଛି। ତାର ସମସ୍ତ ଦୁଃଖ ନିବାରଣ ପାଇଁ ନିବେଦନ କରିଛି ଏହି କବିତା ମାଧ୍ୟମରେ। ସରକାର କରମ୍, ସରକାର କରମ୍।

ଶୁଣିଲେ ସଙ୍ଗୀତ ରୂପକ ମହରମ ପରିବେଷଣ କଲେ ସକିଲ ଅଖ୍ତର ଏବଂ ସାଥୀମାନେ ହେଲେ ଏସ୍କେ ଅକବରୀ, ଅବଦୁଲ ସମୀମ, ସୁନୀଲ କୁମାର, ଅବଦୁଲ ୱାସିମ, ମହମ୍ମଦ ଗୌର, ମହମ୍ମଦ ଶ୍ୟାମ, ସ୍ୱାତି ସମ୍ବେଦନା ଏବଂ ଜିତୁ ଦାସ।

ଆକାଶବାଣୀ କଟକ ପ୍ରଚାର କରୁଛୁ ସୁଗମ ସଙ୍ଗୀତ। ପ୍ରଥମେ କଣ୍ଠଦାନ କରିଛନ୍ତି ଇନ୍ଦିରା ନନ୍ଦ। ଗୀତ ରଚନା କରିଛନ୍ତି ନୃସିଂହ କୁମାର ରଥ।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ରହିଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମରି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ପରବର୍ତ୍ତୀ ଏସଏମଏସଟି ଆସିଛି ବାସୁଦେବପୁର ଭଦ୍ରକରୁ ପଠାଇଛନ୍ତି ନରେନ୍ଦ୍ର ମହାକୁଡ ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଭିଗି ପଲ୍କି କଥାଚିତ୍ରର ଗୀତ ଜନମ ଜନମ କା ସାଥୀ ତୁମ୍ହାରା ହମାରା ଏ ସୁନ୍ଦର ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି।

ମାମୁନି ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସୌତୁଣୀ କଥାଚିତ୍ରର ଗୀତ ଗୋରୀ ଦେଖିଲି କାଳୀ ଦେଖିଲି ଦେଖିଲି ଝିଅପଣି ଗୀତଟିକୁ ଗାଇଛନ୍ତି ତାନସେନ ସିଂ ତେବେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଶୁଣି ନିଅନ୍ତୁ

ପରବର୍ତ୍ତୀ କଥାଚିତ୍ର ପରଦେଶ। ଏହି କଥାଚିତ୍ର ଗୀତଟି ଶୁଣିବାକୁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି ସେକ୍ଟର ଇଲେଭେନ୍ ସିଡିଏ କଟକରୁ ଉର୍ମିଳା, ନିର୍ମଳା, ପ୍ରତ୍ୟୁଷ ଏବଂ ପ୍ରଭାକର। ତେବେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ମଞ୍ଜୁଳ ମଧ୍ୟାହ୍ନରେ ଶୁଣିଲେ ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ରର ଗୀତ ଏସ୍ଏମ୍ଏସ୍ ଜରିଆରେ ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା। ଉପସ୍ଥାପନା ସୁପର୍ଣ୍ଣା ଦତ୍ତ, ପ୍ରଯୋଜନା ଦୁର୍ଗା ମାଝୀ।

0: ନମସ୍କାର, ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ନବଜାତ ଶିଶୁଟିଏ ଜନ୍ମ ହେବା ପରେ ତାର ଉପଯୁକ୍ତ ଯତ୍ନ ନେବା ନିହାତି ଜରୁରୀ। ତା ସହିତ ତାର ଶାରୀରିକ ମାନସିକ ଅଭିବୃଦ୍ଧି କିପରି ହେବ ସେ ଦିଗ ପ୍ରତି ଧ୍ୟାନ ଦେବା ମଧ୍ୟ ଆବଶ୍ୟକ। କାରଣ ଶିଶୁର ଏମିତି କିଛି ଶରୀରରେ ସମସ୍ୟା ଦେଖାଯାଏ ତାହା ଆମେ ଜାଣିପାରି ନଥାଉ, ରକ୍ତ ପରୀକ୍ଷା କଲେ ତାହା ଜଣାପଡ଼ିଥାଏ। ସେମିତି ଗୋଟିଏ ସମସ୍ୟା ହେଲା ନବଜାତ ଶିଶୁଙ୍କର ଥାଇରଏଡ୍ ସମସ୍ୟା। ଏଥିରେ ଶିଶୁ ଅଧିକ ସମୟ ଶୋଇ ରହେ, ଭଲ ଭାବରେ ଖାଦ୍ୟ ଗ୍ରହଣ କରିନଥାଏ, ଏମିତି ବିଭିନ୍ନ ସମସ୍ୟା ଦେଖାଯାଏ। ତେଣୁ ଠିକ୍ ସମୟରେ ରୋଗ ଚିହ୍ନଟ ନ ହେଲେ ଶିଶୁର ମାନସିକ ଓ ଶାରୀରିକ ବିକାଶ ବାଧାପ୍ରାପ୍ତ ହୋଇଥାଏ। ତେବେ ଆଜି ଏହି ପରିପ୍ରେକ୍ଷୀରେ ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ ଆମର ଆଲୋଚନାର ବିଷୟବସ୍ତୁ ରହିଛି ନବଜାତ ଶିଶୁଙ୍କର ଥାଇରଏଡ୍ ସମସ୍ୟା। ଏ ବିଷୟରେ ଆଲୋଚନା କରିବା ନିମନ୍ତେ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶୁଭଶ୍ରୀ କର। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର ମ୍ୟାଡମ୍।
0: ଦେଖନ୍ତୁ, ଅନ୍ୟାନ୍ୟ ରୋଗ ପରି ନବଜାତ ଶିଶୁଙ୍କଠାରେ ଥାଇରଏଡ୍ ସମସ୍ୟା ଦେଖାଯାଏ କି?
1: ଆଜ୍ଞା, ପ୍ରଥମରୁ ଜଣା ନଥିଲେ ବି ଆମେ ଏବେ ଜଣାପଡୁଛି ନବଜାତ ଶିଶୁମାନଙ୍କରେ ଥାଇରଏଡ୍ ସମସ୍ୟା ବହୁତ କମନ। ଯେମିତିକି ସାରା ବିଶ୍ୱସ୍ତରରେ ଆମର ପ୍ରତି 3000 କିମ୍ବା 3050 ପିଲାରେ ଗୋଟିଏ ନବଜାତ ପିଲାକୁ ଥାଇରଏଡ୍ ସମସ୍ୟା ଦେଖାଯାଏ, କିନ୍ତୁ ଆମ ଭାରତ ବର୍ଷରେ 1000-1500 ପିଲାରେ ଗୋଟେ ଶିଶୁକୁ ଥାଇରଏଡ୍ ସମସ୍ୟା ହୋଇଥାଏ। ତେଣୁ ଭାରତରେ ଏଇଟା ବହୁତ କମନ୍ ହୋଇଗଲାଣି।
0: ଏ ଯେଉଁ ନବଜାତ ଶିଶୁଙ୍କର ଥାଇରଏଡ୍ ସମସ୍ୟା ଥାଏ, ଏହା ହୁଏ କାହିଁକି?
1: ଆମର ଥାଇରଏଡ୍ ସମସ୍ୟା ସବୁ ବୟସରେ ଦେଖାଯାଏ, କିନ୍ତୁ ନବଜାତ ଶିଶୁମାନଙ୍କର କାରଣ ସମସ୍ତଙ୍କଠାରୁ ଅଲଗା। ସବୁଠୁ କମନ୍ ହେଉଛି ପିଲାମାନଙ୍କରେ ଥାଇରଏଡ୍ ଗ୍ରନ୍ଥିର ବିକାଶ ହୋଇନଥାଏ। କେତେକ ପିଲାମାନଙ୍କର ବିକାଶ ହୋଇଥାଏ କିମ୍ବା ଅଳ୍ପ ବିକାଶ ହୋଇଥାଏ, କିମ୍ବା କେତେକ ପିଲାଙ୍କର ଥାଇରଏଡ୍ ଅଲଗା ଜାଗାରେ ଯାଇକି ଥାଏ। ଅନ୍ୟ କେତେକ କ୍ଷେତ୍ରରେ ମା'ମାନଙ୍କ ଦେହରୁ ଥାଇରଏଡ୍ର ଆଣ୍ଟିବଡି ଆସିକି ପିଲାର ଥାଇରଏଡ୍ ଗ୍ଲାଣ୍ଡରେ କିମ୍ବା ମା'ମାନେ ଖାଉଥିବା ତାଙ୍କର ମେଡିସିନ୍ ଯୋଗୁଁ ସେଇଟା ଆସିକି ପିଲାର ଥାଇରଏଡ୍ଗତ ସମସ୍ୟା ଦେଖାଯାଇଥାଏ।
0: ତେବେ ଏଇ ଯୋଉ ନବଜାତ ଶିଶୁଙ୍କର ଥାଇରଏଡ୍ ସମସ୍ୟା ଯଦି ଚିହ୍ନଟ ହେଲା, ତାହେଲେ କ'ଣ କ୍ଷତି ହୋଇଥାଏ?
1: ଆମର ଥାଇରଏଡ୍ ହରମୋନ୍ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ହରମୋନ୍। ଏହା ପିଲାର ବ୍ରେନ୍ ଡେଭଲପମେଣ୍ଟରୁ ଆରମ୍ଭ କରିକି ହାର୍ଟର ଡେଭଲପମେଣ୍ଟ, ହାର୍ଟର ଫଙ୍କସନ୍, ଆମର ମାଂସପେଶୀର ଫଙ୍କସନ୍, ଆମ ପିଲାର ବୁଦ୍ଧିର ଫଙ୍କସନ୍ କାମ କରେ। ତେଣୁ ଯଦି ଥାଇରଏଡ୍ର ଅଭାବ ଦେଖାଗଲା, ପିଲାର ମସ୍ତିଷ୍କ ଡେଭଲପମେଣ୍ଟ ହୁଏ ନାହିଁ, ତେଣୁ ପିଲା ପରେ ବୌଦ୍ଧିକ ଅକ୍ଷମତା ଡେଭଲପ୍ କରେ। ପିଲାର ହାର୍ଟ ପ୍ରୋବ୍ଲେମ୍ ଦେଖାଯାଏ, ପିଲାର ହାଡ଼ରେ ଅସୁବିଧା ଦେଖାଯାଏ, ହାଡ଼ର ଡେଭଲପମେଣ୍ଟ କ୍ଷତିଗ୍ରସ୍ତ ହୁଏ, ଦାନ୍ତ ଡେରିରେ ଉଠେ, ପିଲା ପାଠ ସଠିକ୍ ଭାବରେ ପଢ଼େ ନାହିଁ, ଆଉ ବହୁତ ବେଶି ପ୍ରୋବ୍ଲେମ୍ ଥିଲେ ପିଲା ମୁକ ଅବଧିର ହୋଇଯାଏ, ଆଉ ତାର ବିଭିନ୍ନ ଶରୀରର ବିଭିନ୍ନ ଅଂଶରେ ସମସ୍ୟା ଦେଖା।
0: ଏ ତ ଆପଣ ପିଲାଙ୍କର କଥା କହିଲେ, କିନ୍ତୁ ଧରନ୍ତୁ ନବଜାତ ଶିଶୁଟିଏ ତାର ଥାଇରଏଡ୍ ସମସ୍ୟା ଅଛି, କିନ୍ତୁ ଲକ୍ଷଣ କ'ଣ, ଆମେ କେମିତି ଜାଣିବା ଯେ ତାର ଏଇ ସମସ୍ୟାଟି ଅଛି ବୋଲି?
1: ନବଜାତ ଶିଶୁମାନେ ଜନ୍ମ ହେବା ପରେ ଯଦି ପିଲାର ମୁହଁଟା ଫୁଲିଲା ଫୁଲିଲା ଭଳିଆ ଦେଖାଯାଉଥାଏ, ତାର ଆଇବ୍ରୋଟା ମୋଟା ମୋଟା ଥାଏ, ତାର ଶରୀରଟା ଶୁଖିଲା ଶୁଖିଲା, ତାର ଚର୍ମଟା ଶୁଖିଲା ଦେଖାଯାଉଥାଏ, ସବୁବେଳେ ପିଲା ଶୋଇ ରହୁଥାଏ, ଝାଡ଼ା ଜମା ହେଉନଥାଏ, କିମ୍ବା ପେଟଟା ଟିକେ ଫୁଲିକି ଥାଏ, ପେଟର ନାହି ଅଂଶଟାରେ ଗୋଟେ ଫୁଲା ଡେଭଲପ୍ କରେ ଯାହାକୁ ଆମେ ଅମ୍ବିଲିକାଲ ହାର୍ନିଆ କହୁ, ସେଇଟା ଯଦି ହେଇଥାଏ ତାହେଲେ ଆମେ ଭାବୁ କି ପିଲାର ଥାଇରଏଡ୍ଗତ ସମସ୍ୟା ଅଛି। ଆଉ କେତେକ ପିଲାରେ ବେଳେବେଳେ ଜଣ୍ଡିସ୍ ବି ହୁଏ, ଥାଇରଏଡ୍ ସମସ୍ୟା ଯୋଗୁଁ ବି ଜଣ୍ଡିସ୍ ହେଇପାରେ, କିମ୍ବା କେତେକ ପିଲା ଶୁଣିବାରେ ବି ଅକ୍ଷମତା ଥାନ୍ତି, ସେହି ପିଲାମାନେ ମାଆର ଶବ୍ଦକୁ କିମ୍ବା ଆମର ବିଭିନ୍ନ ଜାଗାରୁ ଆସୁଥିବା ସାଉଣ୍ଡକୁ ସେମାନେ ଜମା ରେସ୍ପଣ୍ଡ କରନ୍ତି ନାହିଁ, ତାହେଲେ ଆମେ ଭାବୁ କି ଏହି ନବଜାତ ଶିଶୁରେ ଥାଇରଏଡ୍ଗତ ସମସ୍ୟା ଅଛି।
0: ଆଜ୍ଞା, ଧରନ୍ତୁ ତାର ଥାଇରଏଡ୍ ସମସ୍ୟା ଦେଖାଗଲା, ଚିକିତ୍ସା କେମିତି କରାଯାଏ?
1: ପ୍ରଥମେ ଆମେ ଯେତେବେଳେ ସନ୍ଦେହ କରୁ କି ଏହି ପିଲାରେ ଥାଇରଏଡ୍ଗତ ସମସ୍ୟା ଅଛି କିମ୍ବା ହାଇପୋଥାଇରଏଡିଜମ୍ ଆମେ ଯାହାକୁ କହୁଛୁ ସେଇଟା ଅଛି, ତାହେଲେ ଆମେ ପ୍ରଥମେ ବ୍ଲଡ୍ ଟେଷ୍ଟ କରୁ। ୟୁଜୁଆଲି ଯଦି ମା'ମାନଙ୍କର ପ୍ରୋବ୍ଲେମ୍ ଥାଏ କିମ୍ବା

0: ଆମେ ଆଗରୁ ଭାବିଥାଉ କି ଏଇ ପିଲାର ଥାଇରଏଡ଼ଗତ ସମସ୍ୟା ରହିବ, ଆମେ ପିଲା ଜନ୍ମ ହେଲା ବେଳେ ତାର ଜନ୍ମ ନାଡ଼ି ଯୋଉଟା ତାର ନାହିକୁ ଲାଗିଥାଏ ସେଥିରୁ ରକ୍ତ ନେଇ ଆମେ ପରୀକ୍ଷା କରୁ, କିମ୍ବା ତାପରେ ପିଲା 2-5 ଦିନ ହେଇଥିବା ମଧ୍ୟରେ ଆମେ ତାର ଗୋଇଠିରୁ ରକ୍ତ ନେଇକି ଶୁଖେଇକି ସେ ରକ୍ତକୁ ପରୀକ୍ଷା କରୁ, ସେଇଟାକୁ TSH ଗୋଟେ ଜିନିଷ ଅଛି ତାର ତାକୁ ଟେଷ୍ଟ କରାହୁଏ, ତାର ଲେବେଲ ମପାଯାଏ। ଯଦି TSH 2-5 ଦିନରେ 20ରୁ ଅଧିକା ରହିଲା, କିମ୍ବା ଆମର ନାହିଁ ନାଡ଼ିରୁ ଯୋଉଟା ନିଆ ହେଇଥାଏ ତାର 50ରୁ ଅଧିକା ରହିଲା, ତାହେଲେ ଆମେ ଜାଣୁ କି ସେ ପିଲାର ହାଇପୋଥାଇରଏଡିଜିମ ସମସ୍ୟା ଅଛି, ଆଉ ଆମେ ତାକୁ ଫର୍ଦର ଅଧିକା ପରୀକ୍ଷଣ କରିବା ପାଇଁ ସମ୍ପୂର୍ଣ୍ଣ ଥାଇରଏଡ଼ର ଟେଷ୍ଟ ପାଇଁ ପଠାଉ ଆଉ ଚିକିତ୍ସା ଆରମ୍ଭ କରୁ।
1: ଯଦି ଚିକିତ୍ସାରେ ଯଦି କେହି ଅବହେଳା କରନ୍ତି ତାହେଲେ କି ଅସୁବିଧା ହୁଏ?
0: ଥାଇରଏଡ଼ ଗୋଟେ ଏଭଳି ସମସ୍ୟା ଯାହା ହୁଏତ ହେଇପାରେ, ଆପଣଙ୍କ ଜୀବନଯାକ ପାଇଁ ବି ସେଇଟା ରହିପାରେ। ଥାଇରଏଡ଼ ଥରେ ଆରମ୍ଭ ହେଲା ମେଡିସିନ ମାନେ ଗୋଟେ ବି ଡୋଜ୍ ଆପଣ କେବେ ବି ବନ୍ଦ କରିବା ଉଚିତ ନୁହେଁ। ସେଇଟା ଆମେ ଯଦି ବନ୍ଦ କରୁ କିମ୍ବା ଅବହେଳିତ କରିକି ଆଜି ଖାଇଲୁ କାଲି ଖାଇଲୁନି, ତାହେଲେ ପିଲାର ମସ୍ତିଷ୍କ ଡେଭଲପ୍ ହୁଏ ନାହିଁ, ତାହାର ବିଭିନ୍ନ ପ୍ରକାର ସମସ୍ୟା, ସିଏ ମୁକବଧିର ହୋଇଯାଏ, ତାର ବୁଦ୍ଧି ହୁଏ ନାହିଁ, ଆଉ ତାର ମସଲ ଫଙ୍କସନ୍, ତାର ମାଂସପେଶୀର ଫଙ୍କସନ୍ ବି କମିଯାଏ, ପିଲା ଚାଲେନି, ସବୁବେଳେ ଶୋଇ ରହେ, ସବୁବେଳେ ତାକୁ ଥଣ୍ଡା ଲାଗେ। ଆମର ଦେହର ତାପମାତ୍ରା ଠିକ୍ସେ ଫଙ୍କସନ୍ କରିବା ପାଇଁ ଥାଇରଏଡ୍ ହରମୋନ୍ ଦରକାର। ବେଶୀ ଦିନ ଧରିକି ଏହି ପ୍ରୋବ୍ଲେମ୍ ଲାଗି ରହିଲେ ହାର୍ଟର ପ୍ରୋବ୍ଲେମ୍ ବାହାରେ, ବିଭିନ୍ନ ଶରୀରଗତ ସମସ୍ୟା ବାହାରେ। କିନ୍ତୁ ଆପଣ ଯଦି ମେଡିସିନ, ଆପଣ ଯଦି ଥାଇରଏଡ଼ର ବଟିକାଟା ସବୁଦିନ ପିଲାକୁ ସଠିକ୍ ସମୟରେ ଡାକ୍ତର କହିଥିବା ଅନୁସାରେ ଦେବେ, ଆପଣଙ୍କ ପିଲା ସମ୍ପୂର୍ଣ୍ଣ ନର୍ମାଲ ହୋଇକି ସମ୍ପୂର୍ଣ୍ଣ ଭାବରେ ଠିକ୍ ପିଲା ହୋଇକି ବଢ଼ିବ, ଯେମିତି ସାଧାରଣ ସବୁ ପିଲା ଯେମିତି ବଢୁଛନ୍ତି ପଢୁଛନ୍ତି ଯାହା କରୁଛନ୍ତି ସବୁ କରିପାରିବ, ତାର ଜୀବନ ସାଧାରଣ ହୋଇଯିବ।
1: ଏ ଯୋଉ ଶିଶୁମାନଙ୍କଠାରେ ଥାଇରଏଡ଼ ସମସ୍ୟା ଦେଖାଯାଏ, ଏହା ହୁଏ କାହିଁକି?
0: ଥାଇରଏଡ଼ ଗ୍ରନ୍ଥିରେ ଅଲଗା ଜାଗାରେ ଯାଇକି ଥାଏ, ତାହେଲେ ସେ ତାର ଠିକ୍ସେ ସେ ଫଙ୍କସନ୍ କରିପାରେ ନାହିଁ। ଥାଇରଏଡ଼ ଗ୍ରନ୍ଥିରେ ଆସିକି ବିଭିନ୍ନ ଆଣ୍ଟିବଡି ଲାଗିଯାଏ, ମାଆର ଶରୀରରୁ ଆସିଥିବା କିଛିଟା ଆଣ୍ଟି ଥାଇରଏଡ଼ ଆଣ୍ଟିବଡି ତାହାର ଗ୍ଲାଣ୍ଡରେ ଲାଗିକି କାମ କରେ ନାହିଁ, କିମ୍ବା ଆୟୋଡିନ୍ ଡେଫିସିଏନ୍ସି, ଯଦି ସିଭିୟର ଆୟୋଡିନ୍ ଡେଫିସିଏନ୍ସି ମାଆର ଥାଏ ତାହେଲେ ଏପରି କିଛିଟା କାରଣ ଯୋଗୁଁ ହାଇପୋଥାଇରଏଡିଜିମ ନବଜାତ ଶିଶୁରେ ହୁଏ।
1: ଥାଇରଏଡ଼ ସମସ୍ୟା ଥାଏ, ତାର ସେମିତି କିଛି ପ୍ରକାର ଭେଦ ରହିଛି କି?
0: ଆଜ୍ଞା, ଥାଇରଏଡ଼ ସମସ୍ୟା ଆମର ଆଇଦର କଞ୍ଜିନାଇଟାଲ ଯେମିତି କହିଲୁ ପୁରା ନ୍ୟୁବର୍ନରେ ଆମର ହେଇପାରେ, କିମ୍ବା ଆକ୍ୱାର୍ଡ ହେଇପାରେ ଅଲଗା କାରଣ ଯୋଗୁଁ। କଞ୍ଜିନାଇଟାଲ ମାନେ ତାର ଗ୍ରନ୍ଥି ବିକଶିତ ହୋଇନଥାଏ, ବିଭିନ୍ନ ଜେନେଟିକ କାରଣ ଆମର ଜିନ୍ଗତ ସମସ୍ୟା ଯୋଗୁଁ ଡେଭଲପ୍ ହୁଏ, ଯେମିତିକି ଗୋଟେ ଜିନ୍ ଅଛି ଥାଇରଏଡ଼, ଆମର ଆୟୋଡିନ୍ ଯେତେବେଳେ ଶରୀର ଭିତରକୁ ଯାଏ ତାକୁ ଫିକ୍ସ କରିବା ପାଇଁ ଗୋଟେ ଜିନ୍ ଥାଏ ଯୋଉଟେ ପେଣ୍ଡ୍ରିନ୍ ଜିନ୍, ତାର ଡେଫିସିଏନ୍ସିରୁ ପେଣ୍ଡ୍ରେଟ୍ ସିଣ୍ଡ୍ରୋମ ହୁଏ, ସେଇଥିରେ ଯୋଉ ଥାଇରଏଡ଼ ସମସ୍ୟା ଦେଖାଯାଏ, ତା ଯୋଗୁଁ ବି ସେଇଟା ସମ୍ପୂର୍ଣ୍ଣ ଜୀବନ ପାଇଁ ରହିଲା, ଯୋଉଟାକୁ କଞ୍ଜିନାଇଟାଲ ଡିଜର୍ଡର, ଏମିତି ବିଭିନ୍ନ ପ୍ରକାର କଞ୍ଜିନାଇଟାଲ ଡିଜର୍ଡର ଅଛି। କିନ୍ତୁ କେତେକ କ୍ଷେତ୍ରରେ ଜନ୍ମ ହେଲା ପରେ ତାପରେ ଥାଇରଏଡ଼ ସମସ୍ୟା ଦେଖାଯାଏ, ଯେମିତିକି ଯଦି ପିଲା ଆୟୋଡିନ୍ ଡେଫିସିଏନ୍ସି ହେଲା, ଆୟୋଡିନ୍ର ଆମର କମିଗଲା ତା ଖାଦ୍ୟରେ, କିମ୍ବା ପିଲାର ଯଦି ଅଟୋ ଆଣ୍ଟିବଡି ଡେଭଲପ୍ କଲା ଥାଇରଏଡ଼ ଗ୍ରନ୍ଥି ପାଇଁ ଯୋଉଟାକି ପରେ ପରେ ତାର ଡେଭଲପ୍ କରେ, କିମ୍ବା କୌଣସି କାରଣରୁ ଯେମିତିକି ଅପରେସନ୍ କରାହେଲା ଥାଇରଏଡ଼ ଟିସୁଟା ବାହାର କରିବାକୁ ପଡ଼ିଲା, କିମ୍ବା କିଛି ମେଡିସିନ୍ ସେ ଖାଇଲା, କୌଣସି ପ୍ରକାର ମେଡିସିନ୍ ଖାଇବା ଦ୍ୱାରା ଥାଇରଏଡ଼ର ଗ୍ରନ୍ଥିରୁ କ୍ଷରଣ କମିଗଲା, କିମ୍ବା ଆମର ବେଳେବେଳେ ବ୍ରେନ୍ର ଟ୍ୟୁମର ହୁଏ, ପିଟୁଇଟାରୀ ବୋଲି ଗୋଟେ ଜିନିଷ ଅଛି, ଆଉ ହାଇପୋଥାଲାମିକ ରିଜିଅନ୍ରେ ଆମର ଯଦି ବ୍ରେନ୍ର ଟ୍ୟୁମର ହୁଏ ତାହାର ବି ତାହାର ସିନ୍ଥେସିସ୍, ସେଠାରୁ ଯୋଉ ଗ୍ରନ୍ଥି କ୍ଷରଣ ହୁଏ TSH ଆମର ହେଲା କିମ୍ବା TRH ହେଲା, ସେଇଟାର ସିକ୍ରେସନ୍ କମିଗଲେ ଆମର ଥାଇରଏଡ଼ର ପ୍ରୋବ୍ଲେମ୍ ଦେଖାଯାଏ, ତେଣୁ ସେହିସବୁ କାରଣ। କିନ୍ତୁ ମୁଖ୍ୟ କାରଣ ଆମର ହେଉଛି ଆୟୋଡିନ୍ ଡେଫିସିଏନ୍ସି, ଖାଦ୍ୟରେ ଆୟୋଡିନ୍ର କମିଯିବ।
1: ସବୁବେଳେ କୁହାଯାଏ ଯେ ଆୟୋଡିନ୍ ଯୁକ୍ତ ଲୁଣ ଖାଇବା ନିହାତି ଜରୁରୀ, କାହିଁକି?
0: ଆମର ଭାରତ ବର୍ଷରେ, ଆମ ଓଡ଼ିଶାରେ ମଧ୍ୟ ଆମର ମାଟି ଆଉ ପାଣି ମଧ୍ୟମଗତ ଭାବରେ ଆୟୋଡିନ୍ର କମ୍ ତାଦେହରେ ମାତ୍ରା ଅଛି, ତେଣୁ ଆମର ମାଟି ପରୀକ୍ଷଣ କରିକି ଗଭର୍ଣ୍ଣମେଣ୍ଟ ବି ଗାଇଡ୍ଲାଇନ୍ ତିଆରି କରିଛି କି ଯେମିତି ହେଲେ ବି ଆମର ଫୁଡ୍ ଆୟୋଡାଇଜ୍ଡ ହେବା ଦରକାର। ତ ଲୁଣ ହେଉଛି ଗୋଟେ କମନ୍ ଖାଦ୍ୟ ଯେଉଁଥିରେ ଆୟୋଡିନ୍ ଆମେ ଅତି ସହଜରେ ମିଶେଇ ପାରିବା, ତେଣୁ ଲୁଣରେ ଆମେ ଆୟୋଡିନ୍ ମିଶେଇକି ଖାଇବା। ଆଉ ଡେଲି ଗୋଟେ ଛୋଟ ପିଲା, 8 ବର୍ଷରୁ କମ୍ ପିଲା ମିନିମମ୍ 90 μg ଆୟୋଡିନ୍ ଖାଇବ, ଆଉ 9 ବର୍ଷରୁ ଅଧିକା ପିଲା ମିନିମମ୍ 150 μg ଆୟୋଡିନ୍ ଖାଇବ।
1: ଦେଖନ୍ତୁ ସମସ୍ତ ଶିଶୁଙ୍କ

0: ପାଇଁ ଥାଇରଏଡ୍ ପରୀକ୍ଷା କରିବା ନିହାତି ଜରୁରୀ କି?
1: ଆମର ବିକଶିତ ଦେଶମାନଙ୍କରେ ସବୁ ପିଲାମାନଙ୍କର ଥାଇରଏଡ୍ ପରୀକ୍ଷା କରାହୁଏ। କାରଣ ହେଉଛି ଥାଇରଏଡ୍ ରୋଗ ଗୋଟେ ଏମିତି ରୋଗ, ହାଇପୋଥାଇରଏଡିଜିମ୍, ଯୋଉଟାକୁ ଯଦି ଆମେ ତାର ଚିକିତ୍ସା ସଠିକ୍ ଭାବରେ କରିବା, ଆମର ଇଣ୍ଟେଲେକ୍ଚୁଆଲ ଡିଜାବିଲିଟି ଆମେ ଯାହାକୁ କହୁଛୁ, ସେଟା ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯିବ। ନିଶ୍ଚିନ୍ତ ଭାବରେ ସବୁ ପିଲାମାନଙ୍କୁ ଥାଇରଏଡ୍ ସ୍କ୍ରିନିଂ କରିବା ଉଚିତ।
0: ଏଇଠି ଆଉ ଗୋଟିଏ କଥା, ଯେ ଯୋଉ ଶିଶୁମାନେ ଜନ୍ମ ହେବା ସମୟ ପୂର୍ବରୁ ଜନ୍ମ ହୋଇଯାଇଥାନ୍ତି, ସେଇ ଶିଶୁମାନଙ୍କର ଯଦି ଥାଇରଏଡ୍ ସମସ୍ୟା ଥାଏ, କିଛି ଅସୁବିଧା ହୁଏ କି?
1: ଜନ୍ମ ହେବା ପୂର୍ବରୁ ଜନ୍ମ ହୋଇଯାଇଥାନ୍ତି ମାନେ ଯଦି ପ୍ରି ଟର୍ମ ବେବି ଏମାନଙ୍କୁ ଆମେ କହୁ, ସେମାନଙ୍କର ଟିକେ ଅଧିକ ପରିମାଣରେ ଥାଇରଏଡ୍ ସମସ୍ୟା ଦେଖାଯାଏ। ଆଉ ପ୍ରଥମରୁ ଏଇଟା ଜଣାପଡ଼େ, ପ୍ରଥମରୁ ଟିକେ ଅଧିକା ଥାଏ ଥାଇରଏଡ୍ ସମସ୍ୟା, ଜଣାପଡ଼ିନଥାଏ। ତ ଆମେ ପ୍ରଥମରେ ତାଙ୍କୁ ଦୁଇ ଦୁଇ ଥର ଆମକୁ ଟେଷ୍ଟ କରିବାକୁ ପଡ଼େ, ଗୋଟିଏ ଫାଷ୍ଟ 2-5 ଦିନ ଭିତରେ, ପୁଣି ଥରେ ଆମେ 4 ସପ୍ତାହ ପରେ ଆମେ ତାଙ୍କୁ ପୁଣି ଥରେ ଥାଇରଏଡ୍ ଟେଷ୍ଟିଂ କରିକି ତାଙ୍କର ଟ୍ରିଟମେଣ୍ଟ ଆରମ୍ଭ କରୁ। ଆଉ ବହୁତ କ୍ଷେତ୍ରରେ ଏମାନଙ୍କର ଥାଇରଏଡ୍ ସମସ୍ୟାଟା ପରମାନେଣ୍ଟ ନ ହୋଇକି ଟେମ୍ପୋରାରୀ ହୋଇଥାଏ। ସେହି କେସ୍ରେ ଆମେ ଯଦି ତାଙ୍କର ସଠିକ୍ ଚିକିତ୍ସା କରିବା, ପିଲା ସମ୍ପୂର୍ଣ୍ଣ ଭଲ ହୋଇଯିବେ ଆଉ ତାଙ୍କର ବ୍ରେନ୍ ଡେଭଲପମେଣ୍ଟ ପୁରା ଠିକ୍ ହେବ।
0: ଏ ଯେଉଁ ନବଜାତ ଶିଶୁଙ୍କର ଥାଇରଏଡ୍ ସମସ୍ୟା ଦେଖାଯାଏ, ତାର ଶିଶୁର ଅଭିବୃଦ୍ଧିରେ କିଛି ବାଧା ସୃଷ୍ଟି କରେ କି?
1: ହଁ, ଥାଇରଏଡ୍ ହରମୋନ୍ ଗୋଟିଏ ଏପରି ହରମୋନ୍ ଯାହା ଆମର ଦେହର ବିଭିନ୍ନ ଅଂଶର ଗ୍ରୋଥକୁ ଆଫେକ୍ଟ କରେ। ଏହା ବ୍ରେନ୍ର ଗ୍ରୋଥରେ ହେଲ୍ପ କରେ, ମସ୍ତିଷ୍କର ଟିସୁକୁ ଡେଭଲପ୍ କରେ, ମସ୍ତିଷ୍କର ବିଭିନ୍ନ ଫଙ୍କସନ୍, ମେନ୍ଲି ଆମର ବୌଦ୍ଧିକ ଶକ୍ତି, ବୌଦ୍ଧିକ କ୍ଷମତାକୁ ଏହା ବଢ଼ାଏ। ଏହା ଆମର ମାଂସପେଶୀର ଚଳନର ଗତି, କେତେ ଜୋରରେ ଆମେ ଚାଲିବା ବୁଲିବା, ମସଲ କେତେ କାମ କରିବ, ହେଲ୍ପ କରେ। ଏହା ଆମର ହାଡ଼ର ବଢ଼ିବା ପାଇଁ ସାହାଯ୍ୟ କରେ, ତେଣୁ ଦାନ୍ତ ବଢ଼ିବା, ହାଡ଼ ବଢ଼ିବା, ଆମର ଦେହର ତାପମାତ୍ରା କେମିତି ଠିକ୍ ରହିବ, ନର୍ମାଲ ରହିବ, ଆପଣ ଦେଖିଛନ୍ତି ପିଲାଟା ଯେମିତି ଥଣ୍ଡା ନ ହେବ, ଗରମ ରହିବ, ସେଇଥିରେ ହେଲ୍ପ କରେ। ତେଣୁ ଯଦି ଆମର ଥାଇରଏଡ୍ ସମସ୍ୟା ଦେଖାଗଲା, ଆମର ବୁଦ୍ଧି କମିଯିବ, ମାଂସପେଶୀର ଶକ୍ତି କମିଯିବ, ପିଲା ଚାଲିପାରିବନି, ଧୀରେ ଧୀରେ ଚାଲିବ, ସବୁବେଳେ ଶୋଇ ରହିବ, ତାକୁ ସବୁବେଳେ ଥଣ୍ଡା ଲାଗିବ, ସେ ପିଲା ସବୁବେଳେ ଥଣ୍ଡା ହୋଇଯିବ, ବାରମ୍ବାର ଥଣ୍ଡା ହୋଇଯିବ, ଏହିସବୁ ସମସ୍ୟା ଦେଖାଯାଏ।
0: ଏ ଯୋଉ ନବଜାତ ଶିଶୁଙ୍କଠାରେ ତ ଜଣ୍ଡିସ ସମସ୍ୟା ଦେଖାଯାଏ, ଯଦି ସେ ଜଣ୍ଡିସରେ ପୀଡିତ ଥାନ୍ତି, ସେଥିପାଇଁ ତାଙ୍କର ଥାଇରଏଡ୍ ପରୀକ୍ଷା କରାଇ ନେବା ଜରୁରୀ କି?
1: ନିଶ୍ଚିନ୍ତ ଭାବରେ, ଯଦି ଜଣ୍ଡିସ ପିଲାମାନଙ୍କର ନବଜାତ ଶିଶୁରେ ବହୁତ ଅଧିକା ଦେଖାଯାଏ, କିନ୍ତୁ ଯଦି ଥାଇରଏଡ୍ ପ୍ରୋବ୍ଲେମ ପିଲାର ରହିଲା ଜଣ୍ଡିସ ସହିତ, ସେ ଜଣ୍ଡିସଟା ବହୁତ ବେଶୀ ଦିନ ପର୍ଯ୍ୟନ୍ତ ଲାଗି ରହେ, ପିଲାର ଜଣ୍ଡିସ କମେ ନାହିଁ। ତେଣୁ ନିଶ୍ଚିନ୍ତ, ଯଦି ଜଣ୍ଡିସଟା ଆମେ ଆଡେକ୍ୱେଟ୍ ଟ୍ରିଟମେଣ୍ଟ ଦେଲା ପରେ ବି କମୁନାହିଁ କିମ୍ବା ଆବଶ୍ୟକତାରୁ ଅଧିକ ଦିନ ଲାଗି ରହୁଛି, ଯେମିତିକି ଆମେ ଭାବୁ କି 3-5 ଦିନ କିମ୍ବା 7 ଦିନ ପିଲାର ଜଣ୍ଡିସଟା ଭଲ ହୋଇଯିବା ଉଚିତ, ଯଦି ତାଠୁ ବି ଅଧିକ ଦିନ ରହୁଛି, ତାହେଲେ ଆମେ ନିଶ୍ଚିନ୍ତ ଭାବରେ ଥାଇରଏଡ୍ ପରୀକ୍ଷା କରିନେବା ଉଚିତ।
0: ଯଦି ପିଲାଟି ଖାଲି ଶୋଇ ରହୁଥାଏ, ପୁଣି କିଛି ଖାଦ୍ୟ ଖାଇବାକୁ ଇଚ୍ଛା କରେନି ବା ଖାଦ୍ୟ ଖାଏ ନାହିଁ, ତାହାଦ୍ୱାରା ଆମେ ଜାଣିପାରିବା କି ଏହା ଥାଇରଏଡ୍ର ଲକ୍ଷଣ ବୋଲି?
1: ଆମର ନବଜାତ ଶିଶୁ ବହୁତ ଗୁଡ଼ିଏ କାରଣ ଯୋଗୁଁ ଖାଏ ନାହିଁ କିମ୍ବା ଶୋଇ ରୁହେ, ତା ଦେହରୁ ମେନ୍ କାରଣ ହେଉଛି ତାର ଇନ୍ଫେକ୍ସନ୍ ଯୋଗୁଁ, କିମ୍ବା ବେଳେବେଳେ ତାର ଯେତେ ଯଦି ପିଲାଟା ଜନ୍ମରୁ କାନ୍ଦି ନଥାଏ ତା ଯୋଗୁଁ, କିନ୍ତୁ ଥାଇରଏଡ୍ ହାଇପୋଥାଇରଏଡିଜିମ୍ ବି ଏହାର ଗୋଟିଏ ମୁଖ୍ୟ କାରଣ। ଯଦି ପିଲାର ପିଲାଟି ପୁରା ଭଲ ଅଛି, ଖାଉଛି ପିଉଛି, କିନ୍ତୁ ଆବଶ୍ୟକତାଠାରୁ ଅଧିକ ଶୋଇ ରହୁଛି, ତାହେଲେ ଆମେ ନିଶ୍ଚିନ୍ତ ଭାବରେ ତା ଦେହରେ ଥାଇରଏଡ୍ ସମସ୍ୟା ଅଛି ବୋଲି।

0: ଅଧିକା ଦେଖାଯାଏ। କିନ୍ତୁ ଯଦି ଥାଇରଏଡ୍ ପ୍ରୋବ୍ଲେମ ପିଲାର ରହିଲା ଜଣ୍ଡିସ ସହିତ, ସେ ଜଣ୍ଡିସଟା ବହୁତ ବେଶୀ ଦିନ ପର୍ଯ୍ୟନ୍ତ ଲାଗି ରହେ, ପିଲାର ଜଣ୍ଡିସ କମେ ନାହିଁ। ତେଣୁ ନିଶ୍ଚିନ୍ତ ଯଦି ଜଣ୍ଡିସଟା ଆମେ ଆଡେକ୍ୱେଟ୍ ଟ୍ରିଟମେଣ୍ଟ ଦେଲା ପରେ ବି କମୁନାହିଁ କିମ୍ବା ଆବଶ୍ୟକତାରୁ ଅଧିକ ଦିନ ଲାଗି ରହୁଛି, ଯେମିତିକି ଆମେ ଭାବୁ କି 3-5 ଦିନ କିମ୍ବା 7 ଦିନ ପିଲାର ଜଣ୍ଡିସଟା ଭଲ ହୋଇଯିବା ଉଚିତ, ଯଦି ତାଠୁ ବି ଅଧିକ ଦିନ ରହୁଛି ତାହେଲେ ଆମେ ନିଶ୍ଚିନ୍ତ ଭାବରେ ଥାଇରଏଡ୍ ପରୀକ୍ଷା କରିନେବା ଉଚିତ।
1: ଯଦି ପିଲାଟି ଖାଲି ଶୋଇ ରହୁଥାଏ, ପୁଣି କିଛି ଖାଦ୍ୟ ଖାଇବାକୁ ଇଚ୍ଛା କରେନି ବା ଖାଦ୍ୟ ଖାଏ ନାହିଁ, ତାହାଦ୍ୱାରା ଆମେ ଜାଣିପାରିବା କି ଏହା ଥାଇରଏଡ୍ର ଲକ୍ଷଣ ବୋଲି?
0: ଆମର ନବଜାତ ଶିଶୁ ବହୁତ ଗୁଡ଼ିଏ କାରଣ ଯୋଗୁଁ ଖାଏ ନାହିଁ କିମ୍ବା ଶୋଇ ରୁହେ। ତାଦେହରୁ ମେନ୍ କାରଣ ହେଉଛି ତାର ଇନ୍ଫେକ୍ସନ ଯୋଗୁଁ କିମ୍ବା ବେଳେବେଳେ ତାର ଯଦି ପିଲାଟା ଜନ୍ମରୁ କାନ୍ଦି ନଥାଏ ତା ଯୋଗୁଁ। କିନ୍ତୁ ଥାଇରଏଡ୍ ହାଇପୋଥାଇରଏଡିଜିମ୍ ବି ଏହାର ଗୋଟିଏ ମୁଖ୍ୟ କାରଣ। ଯଦି ପିଲାର ପିଲାଟି ପୁରା ଭଲ ଅଛି, ଖାଉଛି ପିଉଛି କିନ୍ତୁ ଆବଶ୍ୟକତାଠାରୁ ଅଧିକ ଶୋଇ ରହୁଛି, ତାହେଲେ ଆମେ ନିଶ୍ଚିନ୍ତ ଭାବରେ ତା ଦେହରେ ଥାଇରଏଡ୍ ସମସ୍ୟା ଅଛି ବୋଲି।

0: ମେଡିସିନ ଗୁଡା ଚିକିତ୍ସା ସେ ନଉଥାଏ, ତା ଯୋଗୁଁ ପିଲାର ହାଇପୋଥାଇରଏଡିଜିମ୍ ହେବାର ସମ୍ଭାବନା ଆହୁରି ବେଶୀ ବଢ଼ିଯାଏ। ତେଣୁ ହାଇପୋଥାଇରଏଡିଜିମ୍ କିମ୍ବା ହାଇପରଥାଇରଏଡିଜିମ୍ ଥିବାର ମାର ଶିଶୁମାନେ ଅଲଗା ସାଧାରଣ ମାଙ୍କ ଶିଶୁମାନଙ୍କ ଅପେକ୍ଷା ଅଧିକ ଥାଇରଏଡ୍ ରୋଗରେ ପୀଡ଼ିତ ହୁଅନ୍ତି।
1: ଏ ଯେଉଁ ପିଲାମାନଙ୍କ ପାଖରେ ଥାଇରଏଡ୍ ସମସ୍ୟା ଦେଖାଯାଉଛି, କେତେଦିନ ଅନ୍ତରରେ ରକ୍ତ ପରୀକ୍ଷା କରାଇ ନେବା ଜରୁରୀ?
0: ଆମେ ପ୍ରଥମେ ନବଜାତ ଶିଶୁଙ୍କ କଥା କହୁଛେ, ଜନ୍ମର 15 ଦିନ ଭିତରେ ଆମେ ଯେମିତି ହେଲେ ବି ଟେଷ୍ଟ କରିକି ତାର ମେଡିସିନ୍ ଷ୍ଟାର୍ଟ କରିଦେବା ଦରକାର। ତାପରେ ଆମେ ପ୍ରଥମ ଥର ତାକୁ 2 ସପ୍ତାହ ପରେ ଡାକୁ ତାର ରକ୍ତ ପରୀକ୍ଷା କରିବା ପାଇଁ। ତାପରେ ପ୍ରତି 2 ମାସରେ ଥରେ ଲେଖା, ବର୍ଷେ ପର୍ଯ୍ୟନ୍ତ ପ୍ରତି 2 ମାସରେ ଥରେ ଲେଖା ରକ୍ତ ପରୀକ୍ଷା କରୁ। ବର୍ଷେ ପରେ ପ୍ରତି 3 ମାସରେ ଥରେ ଲେଖା 3 ବର୍ଷ ପର୍ଯ୍ୟନ୍ତ ଆମେ ରକ୍ତ ପରୀକ୍ଷା କରୁ। ତାପରେ ପ୍ରତି 6 ମାସରେ ଥରେ ଲେଖା ଆମେ ରକ୍ତ ପରୀକ୍ଷା କରୁ।
1: ଏ ଯେଉଁ ଗର୍ଭବତୀ ମହିଳାଙ୍କର ଥାଇରଏଡ୍ ନିୟନ୍ତ୍ରଣ କାହିଁକି ଜରୁରୀ ବୋଲି ମନେ କରୁଛନ୍ତି?
0: ଗର୍ଭବତୀ ମହିଳାମାନଙ୍କର ଥାଇରଏଡ୍ ନିରାକରଣ ବହୁତ ଭାବରେ ଦରକାର, କାରଣ ତାହାଦ୍ୱାରା ପିଲାର ହାଇପୋଥାଇରଏଡିଜିମ୍ ହୁଏ। ପିଲାମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ଥାଇରଏଡ୍ ହରମୋନ୍ ଆମର ବ୍ରେନ୍ର ଡେଭଲପମେଣ୍ଟ ପାଇଁ ବହୁତ ଭାବରେ ଆବଶ୍ୟକ। ଯଦି ପିଲା ପେଟରେ ଥିବା ଅବସ୍ଥାରେ ମାର ଥାଇରଏଡ୍ ପ୍ରୋବ୍ଲେମ୍ ରହିଲା, ପିଲାର ବ୍ରେନ୍ ଡେଭଲପମେଣ୍ଟ ଉପରେ ବହୁତ ପ୍ରଭାବ ପଡ଼େ। ଆମର 90% ବ୍ରେନ୍ ଡେଭଲପମେଣ୍ଟ ମା ପେଟରେ ଥିଲାବେଳେ ହୋଇଯାଏ। ଯଦି ହାଇପୋଥାଇରଏଡିଜିମ୍ ଥିଲା ରହିଲା କିମ୍ବା ଥାଇରଏଡ୍ ପ୍ରୋବ୍ଲେମ୍ ମାର ରହିଲା, ପିଲାର ବ୍ରେନ୍ ଡେଭଲପମେଣ୍ଟ କମିଯାଏ।
1: ତେବେ ମୋଟ ଉପରେ କହିବାକୁ ଗଲେ ଏ ଯେଉଁ ଥାଇରଏଡ୍ ସମସ୍ୟା, ଏହା ବଂଶଗତ କି?
0: କିଛିଟା କ୍ଷେତ୍ରରେ ଯେଉଁଥିରେ କଞ୍ଜିନାଇଟାଲ ହାଇପୋଥାଇରଏଡିଜିମ୍ କିମ୍ବା ଆମର ଜିନ୍ଗତ ଅସୁବିଧା ଯେଉଁଥିରେ ଥାଏ, ଥାଇରଏଡ୍ ପେରୋକ୍ସିଡେଜ୍ ଡେଫିସିଏନ୍ସି ଥାଏ, ଟିବିଜି ଜିନ୍ ଡେଫିସିଏନ୍ସି, ଏମିତି କିଛିଟା ଜିନ୍ଗତ ସମସ୍ୟା ବଂଶଗତ ବଂଶାନୁଗତ ଭାବରେ ଚାଲିଥାଏ।
1: ଯଦି ପିଲାମାନଙ୍କର ଏ ଯେଉଁ ଥାଇରଏଡ୍ ସମସ୍ୟା ରୁହେ, ତାହେଲେ ପିଲାଟି ଏ ଯେଉଁ ଖେଳକୁଦ ହେଲା ବା ସାଧାରଣ କାର୍ଯ୍ୟକଳାପରେ ତାର କିଛି ବାଧା ଉପୁଜେନି?
0: ଯଦି ହାଇପୋଥାଇରଏଡିଜିମ୍ ଆମର ରହିଲା ଅର୍ ଥାଇରଏଡ୍ର ଫଙ୍କସନ୍ ଆମର କମିଗଲା, ତାହେଲେ ପିଲାର ଖେଳକୁଦ କମିଯାଏ, ପିଲା ସବୁବେଳେ ଶୋଇ ରହେ, ପାଠପଢ଼ା ତାର ଠିକ୍ ହୁଏ ନାହିଁ, ସବୁବେଳେ ତାକୁ ଶୀତ କରେ, ସେ କିଛି କାମ ସଠିକ୍ ଭାବରେ କରିପାରେ ନାହିଁ। କିନ୍ତୁ ପିଲାର ଯଦି ହାଇପରଥାଇରଏଡିଜିମ୍ ରହିଲା କିମ୍ବା ଥାଇରଏଡ୍ର ଅଧିକତା ରହିଲା, ତାହେଲେ ପିଲା ଚାହେଁ ସବୁବେଳେ ବୁଲିବ, ତାର ଛାତି ଧଡ଼ପଡ଼ ହୁଏ, ତାର ନିଦ ଜମା ତାକୁ ହୁଏ ନାହିଁ, ଏମିତି ବିଭିନ୍ନ ସମସ୍ୟା ଦେଖାଯାଏ। ତେଣୁ ଥାଇରଏଡ୍ ପିଲାର ସାଧାରଣ ଜୀବନ ବହୁଳ ଭାବରେ ଆଫେକ୍ଟ କରେ।
1: ତେବେ ପିଲାମାନଙ୍କୁ ଏଥିପାଇଁ କୋଉ ପ୍ରକାରର ଖାଦ୍ୟ ଖାଇବା ଦରକାର?
0: ପିଲାମାନଙ୍କର ଥାଇରଏଡ୍ ଫଙ୍କସନ୍ରେ ଖାଦ୍ୟର ବହୁତ ବେଶୀ ପ୍ରଭାବ ନାହିଁ, ଯେହେତୁ ଏଇଟା ଆମର ଅଲଗା କାରଣ ଯୋଗୁଁ ହେଉଛି। କିନ୍ତୁ ଆୟୋଡିନ୍ ଯୁକ୍ତ ଖାଦ୍ୟ ପିଲାମାନଙ୍କୁ ଖାଇବା ଉଚିତ, ଯେହେତୁ ଆମର ମାଟିରେ ଆୟୋଡିନ୍ ଅଭାବ ଅଛି। ତେଣୁ ସବୁଠୁ କମନ୍ ହେଉଛି ଆୟୋଡିନେଟେଡ୍ ସଲ୍ଟ। ସବୁ ପ୍ୟାରେଣ୍ଟସ୍ ଆୟୋଡିନେଟେଡ୍ ସଲ୍ଟ ୟୁଜ୍ କରିବା ଦରକାର। ଆଜିକାଲିର ଗୋଟେ ନୂଆ ଫ୍ୟାସନ୍ ଚାଲିଛି, ସମସ୍ତେ ପିଙ୍କ ସଲ୍ଟ ୟୁଜ୍ କରୁଛନ୍ତି। ପିଙ୍କ ସଲ୍ଟ ଆପଣଙ୍କର ପାହାଡ଼ିଆ ଅଞ୍ଚଳରୁ ହେଉଛି, ଆଉ ପାହାଡ଼ିଆ ଅଞ୍ଚଳର ସବୁ ଜମି ଆୟୋଡିନ୍ ଡେଫିସିଏଣ୍ଟ, ତେଣୁ ସେ ଦିଗରେ ଦୃଷ୍ଟି ଦେବେ। ଆଉ କିଛିଟା ଖାଦ୍ୟ ଯେମିତିକି ଆମର ସମୁଦ୍ରରୁ ଆସୁଥିବା ସମୁଦ୍ର ମାଛ, ସମୁଦ୍ରର କିଛିଟା ଲଟା ଗୁଳ୍ମ ଆମର ଆସୁଛି, ସେସବୁରେ ବହୁତ ଅଧିକା ଆୟୋଡିନ୍ ଅଛି, ଯେଉଁଟା ଆମର ପିଲା ପାଇଁ ବହୁତ ଭଲ, ପିଲା ବଡ଼ ସମସ୍ତଙ୍କ ପାଇଁ ଭଲ।
1: ଆମେ ଦୈନନ୍ଦିନ ଜୀବନରେ ଯେଉଁ ସବୁ ଖାଦ୍ୟ ଖାଉଛୁ, କୋଉ ପ୍ରକାରର ଖାଦ୍ୟ ଖାଇଲେ ଆମେ ସେଥିରୁ ଆୟୋଡିନ୍ ପାଇପାରିବା?
0: ଆଉ କିଛିଟା ଖାଦ୍ୟ ଅଛି ଯେଉଁଟା ଆମେ ଖାଇଲେ ଆମ ଦେହରେ ଥାଇରଏଡ୍ର ଫଙ୍କସନ୍ କମିଯାଏ, ସେ ଆୟୋଡିନ୍କୁ ଥାଇରଏଡ୍ ଗ୍ଲାଣ୍ଡକୁ ଯିବା ପାଇଁ ରୋକେ, ସେଇଟାକୁ ଆମେ ଗଏଟ୍ରୋଜେନିକ୍ ଫୁଡ୍ ବୋଲି କହୁ। ସେଇଟା ହେଉଛି ଆମେ ନିତିଦିନିଆ ବହୁତ ଜିନିଷ ଖାଉ, ଯେମିତିକି ବନ୍ଧାକୋବି, ଫୁଲକୋବି, ଯୋଉଟା ଓଲକୋବି କହୁ ଆମେ, ଆଉ ଆମେ ଯୋଉ ସୋୟା ବଡ଼ି ଖାଉ, ସୋୟା ବଡ଼ି କିମ୍ବା ସୋୟାବିନ୍ ସୋୟା ମିଲ୍କ, ସେସବୁ ଖାଦ୍ୟରେ କିଛିଟା ମାଟେରିଆଲ ଥାଏ ଯାହାକି ଆମ ଶରୀରକୁ ଯାଇକି ଆୟୋଡିନ୍ ଡେଫିସିଏନ୍ସି କ୍ରିଏଟ୍ କରାଏ କିମ୍ବା ଗଏଟର୍ କରେ, ଗଏଟର୍ ମାନେ ଆୟୋଡିନ୍ର ଫୁଲା ରୋଗ ବାହାରେ। ତାକୁ ଆମେ କେମିତି ବନ୍ଦ କରିବା? ସେଇ ଖାଦ୍ୟଗୁଡ଼ିକୁ ଯଦି ଆମେ କଞ୍ଚା ଖାଇବା ତାହେଲେ ଆମକୁ ଆୟୋଡିନ୍ ଜନିତ ଡେଫିସିଏନ୍ସି ଥାଇରଏଡ୍ର ସମସ୍ୟା ଦେଖାଯିବ। କିନ୍ତୁ ତାକୁ ଆମେ ଯଦି ଭଲକି ସିଝେଇକି ଆଉ ରାନ୍ଧିକି ଖାଇବା, ସେଇ କ୍ଷତିକାରକ ଜିନିଷ ରନ୍ଧା ହେଲା ପରେ ନଷ୍ଟ ହୋଇଯିବ ରନ୍ଧା ହେବା ଦ୍ୱାରା, ଆଉ ସେ ଆମକୁ ଥାଇରଏଡ୍ ସମସ୍ୟା କରିପାରିବ ନାହିଁ। ଆଉ ଗୋଟେ ହେଉଛି କେତେ ଆମାଉଣ୍ଟରେ କେତେ ଆମେ ତାକୁ ଖାଇବା, କମ୍ ଖାଇବା, ବହୁତ ବେଶୀ ତାକୁ ଖାଇବାନି, ମାନେ ଦିନ ସାରା ଆମେ 4 ଥର କୋବି ଖାଇବାନି, ଦିନରେ ଥରେ ମାତ୍ର ତାକୁ ଖାଇବା, ତାହେଲେ ତାର ନ୍ୟୁଟ୍ରିଏଣ୍ଟ

0: ଆମ ପାଇଁ ହିତକାରକ ହେବ।
1: ତେବେ ଏ ଯୋଉ ପିଲାମାନଙ୍କର ଥାଇରଏଡ୍ ସମସ୍ୟା ଥାଏ, ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଥାଏ କି?
0: ଗଳଗଣ୍ଡ ରୋଗ ହାଇପୋଥାଇରଏଡିଜିମର ଗୋଟିଏ ଅଂଶ। ଯଦି ଆମର କିଛିଟା ପ୍ରୋବ୍ଲେମ ଅଛି ଥାଇରଏଡ୍ରେ, ଯେମିତି ଆୟୋଡିନ୍ ର ଡେଫିସିଏନ୍ସି ହେଲା, କିମ୍ବା ଥାଇରଏଡ୍ ହରମୋନର ଡିସହରମୋନୋଜେନେସିସ୍ ହେଲା, କିମ୍ବା ଅଟୋ ଆଣ୍ଟିବଡି ରିଲେଟେଡ୍ ଥାଇରଏଡ୍ ଡିଜିଜ୍ ହେଲା, ସେହିସବୁ କ୍ଷେତ୍ରରେ ଆମର ଥାଇରଏଡ୍ ଗ୍ଲାଣ୍ଡଟା ବଢ଼ିଯାଏ, ତାକୁ ହିଁ ଆମେ ଗଳଗଣ୍ଡ ରୋଗ କହୁ। ଯେହେତୁ ଆମ ଥାଇରଏଡ୍ ଗ୍ଲାଣ୍ଡଟା ଆମ ବେକ ପାଖରେ ଥାଏ, ବେକର ମଝି ଅଂଶରେ ଥାଏ, ତେଣୁ ଗଳା ପାଖରେ ଅଛି ବୋଲି ତାକୁ ଗଳଗଣ୍ଡ କୁହାଯାଏ।
1: ତାହା ଫୁଲିଯାଏ,
0: ତାହା ଫୁଲିଯାଏ, ଥାଇରଏଡ୍ ଗ୍ଲାଣ୍ଡ ଫୁଲିଯାଏ, ତାକୁ ଗଳଗଣ୍ଡ କୁହାଯାଏ।
1: ତାର ଚିକିତ୍ସା କେମିତି କରାଯାଏ?
0: ଗଳଗଣ୍ଡ ରୋଗ ବିଭିନ୍ନ ପ୍ରକାର ଅଛି। ଯଦି ଆୟୋଡିନ୍ ଡେଫିସିଏନ୍ସି ଯୋଗୁଁ ହୋଇଥାଏ, ଆୟୋଡିନ୍ର କମ୍ ହୋଇଯିବା ଯୋଗୁଁ ହୋଇଥାଏ, ତାହା ଆୟୋଡିନ୍ର ସପ୍ଲିମେଣ୍ଟେସନ୍ ଆଉ ଥାଇରଏଡ୍ ହରମୋନ୍ ଦେବା ଦ୍ୱାରା କମିଯାଏ। କିମ୍ବା ବେଳେବେଳେ ଆମର ଅଟୋ ଆଣ୍ଟିବଡି ହୋଇକି ବିଭିନ୍ନ ଟ୍ୟୁମର ବି ଡେଭଲପ୍ କରେ, କିମ୍ବା ତାକୁ ଆମେ କହିପାରିବା କ୍ୟାନ୍ସର ବି ହୁଏ ଥାଇରଏଡ୍ର, ତା ଯୋଗୁଁ ଯଦି ଗଳଗଣ୍ଡ ରୋଗ ହେଲା ତାକୁ ଅପରେସନ୍ ଦ୍ୱାରା ବାହାର କରିବାକୁ ପଡ଼େ।
1: ଏଠି ଆପଣ କୁହନ୍ତୁ ଯେ ଆମର ପିତାମାତାମାନେ ପିଲାମାନଙ୍କର କୋଉ ସବୁ ଦିଗ ପ୍ରତି ଦୃଷ୍ଟି ଦେବେ, ସଚେତନ ରହିବେ?
0: ପ୍ରଥମେ ତ ନବଜାତ ଶିଶୁ ଜନ୍ମ ହେଲା ପରେ ମା ଲକ୍ଷ୍ୟ କରିବ ମୋ ପିଲାଟି ଠିକ୍ ଭାବରେ ହାତ ଗୋଡ଼ ହଲଉଛି କି ନାହିଁ, ସବୁବେଳେ ଶୋଇ ରହୁଛି କି ନାହିଁ, ଭଲସେ ଝାଡ଼ା ଠିକ୍ସେ ତାର ହେଉଛି କି ନାହିଁ, କିମ୍ବା ପେଟ ତାର ଫୁଲିକି ରହୁଛି କି ନାହିଁ, ପେଟରୁ ଏମିତି ଯୋଉଟା ଆମର ନାହିଁ ନାଡ଼ ଦେଇକି କିଛି ଏମିତି ଫୁଲିକି ପଳେଇ ଆସୁଛି କି ବାହାରକୁ, ଯୋଉଟାକି ଆମେ ଅମ୍ଳକାଲ ହାର୍ନିଆ କହୁ, କିମ୍ବା ତାର ଶରୀରରେ ଯେତେ ତେଲ ଲଗେଇଲେ କି ସବୁବେଳେ ଶୁଖିଯାଉଛି କି ନାହିଁ, ଯଦି ସେହିସବୁ ହେଉଛି ତାହେଲେ ଆମେ ଥାଇରଏଡ୍ ସମସ୍ୟା ବୋଲି ଭାବିବା। ଯଦି ସେହିସବୁ ହେଉ ନାହିଁ ତାହେଲେ ଆମେ ପିଲାକୁ ସବୁବେଳେ ନବଜାତ ଶିଶୁଙ୍କର ଯେମିତି ସଠିକ୍ କେୟାର ନିଆହୁଏ, ଯେମିତିକି ଆମେ ତାକୁ ସବୁବେଳେ ଉଷୁମ ରଖିବା, ମା କ୍ଷୀର ରେଗୁଲାରଲି ଖୁଆଇବା, ତାର ଯଦି ଥାଇରଏଡ୍ ପ୍ରୋବ୍ଲେମ୍ ବାହାରୁଛି ତାହେଲେ ଥାଇରଏଡ୍ର ଚିକିତ୍ସା ସଠିକ୍ ଭାବରେ ଡକ୍ଟର ଯେମିତି କହୁଛନ୍ତି ସେହି ଉପାୟରେ ମେଡିସିନ୍ ଦେବା।
1: ଇଏ ତ ଆପଣ ନବଜାତ ଶିଶୁଙ୍କ କଥା କହିଲେ, ପିଲାମାନଙ୍କ କ୍ଷେତ୍ରରେ କ'ଣ କେମିତି କରିବେ?
0: ଆମେ ପିଲାମାନଙ୍କୁ ଯେତେବେଳେ ପିଲାମାନଙ୍କର ଥାଇରଏଡ୍ ସମସ୍ୟା ଆମେ କେତେବେଳେ ଭାବୁ, ଯେତେବେଳେ ପିଲାଟା ହଠାତ୍ କିନି ପିଲାର ବୌଦ୍ଧିକ ବିକାଶ ସଠିକ୍ ଭାବରେ ହୋଇଥାଏ, କିନ୍ତୁ ତାପରେ ତାର ପାଠ ପଢ଼ିବା କମିଯାଏ, ତାର ନିତ୍ୟଦିନ ଜୀବନଯାପନରେ ସେ ସଡେନ୍ଲି ସ୍ଲୋ ହୋଇଯାଏ, ତାର ଆକ୍ଟିଭିଟି କମିଯାଏ, ସ୍କୁଲରେ ସାର୍ମାନେ କମ୍ପ୍ଲେନ୍ କରନ୍ତି ପିଲା ପାଠ ପଢ଼ୁନି, ତାର ଶରୀର ବାରମ୍ବାର ତାର ସ୍କିନ୍ଟା ଶୁଖିଯାଏ, ତାର ଚର୍ମଟା ଶୁଖିଯାଏ, କିମ୍ବା ପିଲାର ବେଳେବେଳେ ପିଲା ଠିକ୍ସେ ଶୁଣିପାରେନି, କିମ୍ବା ତାର ବୌଦ୍ଧିକ ଅକ୍ଷମତା ଦେଖାଯାଏ, ତାହେଲେ ଆମେ ଥାଇରଏଡ୍ ସମସ୍ୟା ଅଛି ବୋଲି ସନ୍ଦେହ କରିବା। ସେହି କ୍ଷେତ୍ରରେ ଆମେ ଥାଇରଏଡ୍ ସମସ୍ୟା ପାଇଁ ଇନ୍ଭେଷ୍ଟିଗେସନ୍ କରିକି ତାକୁ ସଠିକ୍ ଚିକିତ୍ସା ଦେବା।
1: କୁହାଯାଏ ଯେ ଶୀଘ୍ର ଚିହ୍ନଟ ଶୀଘ୍ର ଚିକିତ୍ସା, ଏଇ ଯୋଉ ଥାଇରଏଡ୍ କ୍ଷେତ୍ରରେ ଏହା କେତେ ଗୁରୁତ୍ୱପୂର୍ଣ୍ଣ?
0: ଥାଇରଏଡ୍ କ୍ଷେତ୍ରରେ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ଶୀଘ୍ର ନିଶ୍ଚିନ୍ତ ଭାବରେ ସବୁ ପିଲାମାନଙ୍କୁ, ସବୁ ନବଜାତ ଶିଶୁଙ୍କୁ ଆମେ 2-5 ଦିନ ଭିତରେ ଥାଇରଏଡ୍ ଷ୍ଟିମୁଲେଟିଂ ହରମୋନର ଟେଷ୍ଟ କରାଇ ପିଲାମାନଙ୍କର ଥାଇରଏଡ୍ ସମସ୍ୟା ଡିଟେକ୍ଟ କରିବା ଉଚିତ। ତାପରେ ଆମେ ତାଙ୍କୁ ନିଶ୍ଚିନ୍ତ ଭାବରେ ଟ୍ରିଟମେଣ୍ଟ, ଯେତେ ଜଲ୍ଦି ତାର ଚିକିତ୍ସା ଆରମ୍ଭ କରିବା ସେତେ ଜଲ୍ଦି ସେ ପିଲାଟି ସାଧାରଣ ଜୀବନଯାପନ କରିବ।
1: ଏଠି ଆଉ ଗୋଟିଏ ପ୍ରଶ୍ନ ଆପଣଙ୍କୁ ପଚାରିବି ଯେ ଯେଉଁମାନଙ୍କର ଥାଇରଏଡ୍ ସମସ୍ୟା ଥାଏ, କେହି କେହି ମୋଟା ହୋଇଯାନ୍ତି, କେହି କେହି ପୁରା ଶୁଖିଯାନ୍ତି, ଏହାର କାରଣ କ'ଣ?
0: ଥାଇରଏଡ୍ ସମସ୍ୟା ଆମର 2 ପ୍ରକାର। ଥାଇରଏଡ୍ର କମିଯିବା ସମସ୍ୟା ଯାହା ହାଇପୋଥାଇରଏଡିଜିମ, ସେହି କ୍ଷେତ୍ରରେ ପିଲାମାନେ ମୋଟା ହୋଇଯାନ୍ତି। ମୋଟା ହେବାର କାରଣ ନୁହେଁ କି ତାର ମସଲ ବଢ଼ିଯାଏ, ତା ଦେହରେ ଯେହେତୁ ଥାଇରଏଡ୍ ଆମର ମେଟାବଲିଜିମକୁ ଆଫେକ୍ଟ କରେ, ତେଣୁ ଫ୍ୟାଟ୍ ଜମିଯାଏ ସେ ପିଲା ଦେହରେ, ବିଭିନ୍ନ ଜାଗାରେ ଫ୍ୟାଟ୍ ଜମିକି ସେ ପିଲା ମୋଟା ହୋଇଯାଏ, ଚର୍ବି ଜମିଯାଏ। ଆଉ କିନ୍ତୁ ଯଦି ଥାଇରଏଡ୍ର ବହୁଳତା ଦେଖାଯାଏ, କିମ୍ବା ଆମେ ତାକୁ ମେଡିକାଲ ଲାଙ୍ଗୁଏଜ୍ରେ ହାଇପର ଥାଇରଏଡିଜିମ୍ କହୁ, ସେ କ୍ଷେତ୍ରରେ ଯେହେତୁ ଥାଇରଏଡ୍ ହରମୋନ୍ ଆମର ମେଟାବଲିଜିମ୍କୁ ବଢ଼ାଏ, ଥାଇରଏଡ୍ର ବହୁଳତା ଯୋଗୁଁ ମେଟାବଲିଜିମ୍ ବଢ଼ିକି ତାହାର ଶରୀର ପତଳା ହୁଏ। ଥାଇରଏଡ୍ ସମସ୍ୟା ଆଜିକାଲି ବହୁତ ବହୁଳ ପରିମାଣରେ ଦେଖାଯାଉଛି, କିନ୍ତୁ ସେଥିପାଇଁ ଡରିବାର କୌଣସି ବି ଦରକାର ନାହିଁ। ଥାଇରଏଡ୍ ସମସ୍ୟାର ନିରାକରଣ ସମ୍ପୂର୍ଣ୍ଣ ଭାବରେ ସମ୍ଭବ, ଗୋଟିଏ ଛୋଟ ମେଡିସିନ୍ ଯାହାର ଦାମ୍ ବହୁତ କମ୍ ଆଉ

0: ଗଭର୍ଣ୍ଣମେଣ୍ଟ ସ୍ତରରେ ଏହା ଫ୍ରିରେ ବି ଉପଲବ୍ଧ। ଆପଣ ଆପଣଙ୍କ ପିଲାକୁ ଟେଷ୍ଟ କରିବା ଦ୍ୱାରା, 2-5 ଦିନ ଭିତରେ ଥରେ ଟେଷ୍ଟ କରିବା ଦ୍ୱାରା ଆପଣ ଆପଣଙ୍କ ପିଲାକୁ ଥାଇରଏଡ୍ ସମସ୍ୟାରୁ ଦୂରରେ ରଖିପାରିବେ। ଆଉ ଔଷଧ ଖାଇବା ଦ୍ୱାରା ପିଲା ଆପଣଙ୍କର ପୁରା ସାଧାରଣ ପିଲା ଭଳି ତାର ଜୀବନଯାପନ କରିବ।
1: ଆଜି ଯେଉଁ ଆମର ଆଲୋଚନାର ବିଷୟବସ୍ତୁ ଥିଲା ନବଜାତ ଶିଶୁଙ୍କର ଥାଇରଏଡ୍ ସମସ୍ୟା, ଏ ବିଷୟରେ ତ ଅନେକ ଗୁଡ଼ିଏ ପରାମର୍ଶ ଆମକୁ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ନମସ୍କାର।
1: ଆଜି ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିଲେ ନବଜାତ ଶିଶୁଙ୍କ ଥାଇରଏଡ୍ ସମସ୍ୟା, ଏ ବିଷୟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶୁଭଶ୍ରୀ କରଙ୍କ ସହିତ ଆଲୋଚନା। ଆଜିର କାର୍ଯ୍ୟକ୍ରମରୁ ଏଇଠୁ ବିଦାୟ ଦିଅନ୍ତୁ।

0: ଶୁଣିଲେ ଖଞ୍ଜଣି ଭଜନ ପରିବେଷଣ କଲେ ବଳରାମ କାଣ୍ଡି ଏବଂ ସାଥୀ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀମହଲ କିନ୍ତୁ ତା ପୂର୍ବରୁ ବିଜ୍ଞାପନ
1: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
0: ନାରୀ ମହଲ

ନମସ୍କାର, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଟିକେ ଭାବି ଦେଖିଲେ ଖାଦ୍ୟ ବିନା ଜୀବନ ଧାରଣ ସମ୍ଭବ କି ନୁହେଁ ନା? ଆଉ ଏହି ଖାଦ୍ୟ ଆମକୁ ଯୋଗେଇଥାନ୍ତି ଆମ ଦେଶର ଚାଷୀ ଭାଇ। ହଁ, ଚାଷୀ ଆମର ଅନ୍ନଦାତା। ତେବେ ଯେତେବେଳେ ଚାଷ ଆଉ ଚାଷୀ କଥା ଉଠେ ସେତେବେଳେ ମନକୁ ଆସିଥାଏ ଏଇଟା ପୁରୁଷମାନଙ୍କର କାମ, କିନ୍ତୁ ମହିଳାଟିଏ ପ୍ରଚ୍ଛଦ ପଟରେ ରହି ଚାଷ କାର୍ଯ୍ୟର ଅନେକ କାମ କରିଥାଏ, ତାକୁ ହୁଏତ କେହି ଦୃଷ୍ଟି ଦିଅନ୍ତି ନାହିଁ। ହେଲେ ଏବେ ସମୟ ବଦଳି ଯାଇଛି, ଅନେକ ମହିଳା ଏବେ ଚାଷ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ଏବଂ ଦେଶର ଆର୍ଥିକ ଉନ୍ନତିରେ ନିଜର ସହଯୋଗ ଆଉ ସହଭାଗିତାକୁ

0: କରିଛନ୍ତି। ଆଜି ଏହି ପ୍ରସଙ୍ଗକୁ ନେଇ ରହିଛି ଆଲୋଚନା, ଅର୍ଥନୈତିକ ଅଭିବୃଦ୍ଧିରେ ମହିଳା ଚାଷୀ। ଆଲୋଚନା କରିଛନ୍ତି ସମାଜସେବୀ ଡଲି ଦାସ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଦେଖିବାକୁ ଗଲେ ଆମ ଦେଶରେ କାହିଁକି ପୃଥିବୀରେ ଚାଷ ହେଉଛି ବେଶ ପ୍ରାଚୀନ, ତେବେ ଏହାର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ କିଛି କହିବେ କି?
1: ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଭାଷାରେ, ଚାଷ ଅଛି ଯାହାର କି ଆନନ୍ଦ ତାହାର। ଚାଷ କାର୍ଯ୍ୟ ପ୍ରାୟ 10,000 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଆଉ ତାହା ମହିଳାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ସେ ସମୟରେ ସିନ୍ଧୁ ନଦୀ କୂଳରେ ଯେଉଁ ସଭ୍ୟତା ଗଢ଼ି ଉଠିଥିଲା, ସେହି ସମୟରେ ପୁରୁଷମାନେ ସାଧାରଣତଃ ଶିକାର କରିବାକୁ ଯାଉଥିଲେ ଖାଦ୍ୟ ସଂଗ୍ରହ କରିବା ପାଇଁ। ସେହି ସମୟରେ ଘରେ ସ୍ତ୍ରୀ ଲୋକ ରହନ୍ତି, ଛୁଆ ପିଲାଙ୍କୁ ଧରିକିରି, ବୟସ୍କ ଲୋକଙ୍କୁ ଧରିକିରି ଯେଉଁ ରହନ୍ତି, ସେ ସମୟରେ ସେମାନେ ଲକ୍ଷ୍ୟ କଲେ ଯେ ମଞ୍ଜିରୁ ଗଛ ହେଉଛି, ପୁଣି ସେ ମଞ୍ଜି ପକେଇଲା ବେଳକୁ ପୁଣି ଗଛ ହେଉଛି। ତେଣୁ ସେମାନେ ସେଇଠୁ ହିଁ ସେଇଟାକୁ ଯେତେବେଳେ ଦେଖିଲେ ଯେ ଏମିତି ଗଛ ପ୍ରକୃତିର ଯେଉଁ ନିୟମ ଆଧାରରେ ଯେଉଁ ଗଛ ହେଉଛି, ସେଇଠୁ ସେମାନେ ଚାଷ କାମ ଆରମ୍ଭ କଲେ। ବାଡି ବଗିଚାରେ ଲଗେଇଲେ, ଯୋଉଠି ରହୁଥିଲେ ସେଇଠି ଲଗେଇଲେ, ସେ ଯୋଉ ଉତ୍ପାଦନ ହେଲା ତାକୁ ଖାଇଲେ, ତାକୁ ଖୁଆଇଲେ, ଏବଂ ସେଇଥିରୁ ସେମାନେ ଜାଣିଲେ ଯେ ଏଇଟାକୁ ଆମେ ସାରା ଜୀବନ ବି ଆମେ ଏମିତି ନିଜେ ଆମେ ଚଳିପାରିବୁ। ତେଣୁ ସେ ଯୋଉ ଆରମ୍ଭ କଲେ ସେଇଥିରୁ ଯୋଉ କୃଷିଜାତ ଦ୍ରବ୍ୟ ଯୋଉଟା ହେଲା ସେମାନେ ଖାଦ୍ୟ ଆକାରରେ ବ୍ୟବହାର କଲେ, ଯାହାଫଳରେ କି ଯୋଉ ଶିକାର ଜିନିଷଟା ବି କମିଗଲା, ପ୍ରକୃତିର ଗୋଟେ ସନ୍ତୁଳନ ସେଇ ସମୟରୁ ଆରମ୍ଭ ହେଇଗଲା। ତେଣୁ ଚାଷଟା ମହିଳାମାନେ ହିଁ ଆଗେ ଆରମ୍ଭ କରିଥିଲେ, ଆବିଷ୍କାର କରିଥିଲେ। ପୁରୁଷମାନେ ଚାଷକୁ କେମିତି ସଂଗଠିତ ଧାରାରେ କରିହେବ, ସଂଗଠିତ ଉପାୟରେ କରିହେବ, ସେବେଠୁ ସେମାନେ ଚାଷଟାକୁ ଆରମ୍ଭ କଲେ ଏବଂ ନିଜେ ଅକ୍ତିଆର କରି କିଛି କିଛି ଅଞ୍ଚଳ ସେଇଥିରେ ଚାଷବାସ କରିବା ଆରମ୍ଭ କଲେ।
0: ଆଜ୍ଞା, ଆପଣ ଯେମିତି କହିଲେ ଯେ ପ୍ରଥମେ ମହିଳାମାନେ ହିଁ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ, ତେବେ ଏଇ ଯୋଉ ଅର୍ଥନୈତିକ ଅଭିବୃଦ୍ଧି ନାଗରିକମାନଙ୍କର କିଭଳି ଭୂମିକା ରହିଛି?
1: ଆମର ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଚାଷୀମାନଙ୍କର ଗୋଟେ ସିଂହ ଭାଗ ରହୁଛି, 80% ଚାଷୀ ସେଥିରେ ଅବଦାନ ଦଉଛନ୍ତି। ଯୋଉ ଉତ୍ପାଦନ କରୁଛନ୍ତି, ତାଙ୍କର ଯୋଉ ଶ୍ରମଦାନ କରୁଛନ୍ତି, ଯୋଉ ସମୟ ଦଉଛନ୍ତି, ସେ ସାରା ଦେଶକୁ ଖାଦ୍ୟ ଯୋଗେଇଛି, ବସ୍ତ୍ର ଯୋଗେଇଛି, ଔଷଧ ଯୋଗେଇଛି, ଗୃହ ଉପକରଣ ଯୋଗେଇଛି। ଦେଶଟା ହେଲା ଗୋଟେ କୃଷି ପ୍ରଧାନ ରାଷ୍ଟ୍ର, ଯୋଉ ଧାନ, ଚାଉଳ, ବିରି, ଫଳ, ମୂଳ, ପ୍ରତ୍ୟେକ ଜିନିଷ ଯୋଉ ଅମଳ ହେଲା, ତେଣୁ ଚାଷଟା ହିଁ ଦେଶକୁ ଆମର ରକ୍ଷା କରିଛି, ଖାଦ୍ୟ ଦଉଛି।
0: ଆପଣ ଯେମିତି କହିଲେ ଯେ ଆମ ଦେଶ ହେଉଛି କୃଷି ପ୍ରଧାନ ଦେଶ, ଏବଂ ଯଦି ଆମେ ଦେଖିବା ତାହେଲେ ଆମ ଦେଶରେ କୋଉ କୋଉ ପ୍ରକାର ଚାଷ କାମ ହେଉଛି ଏବଂ ସେଥିରେ ଆମ ଦେଶର ସ୍ଥିତି କ'ଣ ରହିଛି?
1: ଆମ ଦେଶରେ ଧାନ, ଗହମ, ମାଣ୍ଡିଆ, କୋଳଥ, ବିରି, ହରଡ଼, ପ୍ରତ୍ୟେକ ଡାଲି ଜାତୀୟ ଜିନିଷ ଆମର ଦେଶରେ ହେଉଛି, ଶସ୍ୟ ଜାତୀୟ ଜିନିଷ ହେଉଛି, ତୈଳବୀଜ ବି ହେଉଛି, ତା ଛଡ଼ା ଅନ୍ୟ ଯେମିତି ଗାଈ ଗୋରୁ ତାଙ୍କୁ ବି ଚାଷ କରାଯାଉଛି, ଡାଇରୀ ଫାର୍ମ ଯୋଉ କହୁଛନ୍ତି, ଛେଳି ଚାଷ ହେଉଛି, ମେଣ୍ଢା ଚାଷ ହେଉଛି, ମାଛ ଚାଷ ହେଉଛି, ଆହୁରି ଔଷଧ ବୃକ୍ଷ ଚାଷ ହେଉଛି, ଫୁଲ ଚାଷ ହେଉଛି, ପ୍ରତ୍ୟେକ ଚାଷ ଆମ ଦେଶରେ ହେଉଛି। କିଛି ଡିଜାଷ୍ଟର ହେଲା କି ପ୍ରାକୃତିକ ଯାହା ଦୁର୍ବିପାକ ହେଲା, ଖାଦ୍ୟ ପ୍ରଚୁର ରହିଛି ଯୋଉଟାକି ଆମ ଦେଶର ଲୋକ ଚଳି ଯାଇପାରିବେ। ତା ବାଦ ଆମ ଦେଶ ବି ବାହାରକୁ ବି ଖାଦ୍ୟ ସପ୍ଲାଇ କରୁଛନ୍ତି,
0: ରପ୍ତାନୀ କରୁଛନ୍ତି। ଯଦିଓ ମହିଳାମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ, ତେବେ ପରବର୍ତ୍ତୀ ସମୟରେ ପୁରୁଷମାନେ ହିଁ ଏଥିରେ ଭାଗ ବେଶୀ ନଉଥିଲେ। ଯଦି ଆମେ ଦେଖିବା ତାହେଲେ ମହିଳା ଚାଷୀଙ୍କର କ'ଣ ସବୁ ଭୂମିକା ରହିଛି, ସେମାନଙ୍କର ଏଇ ଚାଷରେ କିଭଳି ଭାବରେ ସ୍ଥିତି ରହିଛି?
1: ପ୍ରକୃତରେ ଦେଖିବାକୁ ଗଲେ 55% ମହିଳା ଚାଷ କରୁଛନ୍ତି। ଚାଷଟା ତ ଖାଲି ବିଲରେ ବାଡ଼ିରେ ଚାଷ କରିଲେ ହବନି, ତାକୁ ସଂଗ୍ରହ କରିବା, ତାକୁ ଅମଳ କରିକିରି ବିରି, କୋଳଥ, ମୁଗ, ନଡ଼ିଆ ଏସବୁ ସାଇତିକି ରଖିବା, ପୁଣି ପରବର୍ତ୍ତୀ ବର୍ଷ ପାଇଁ ମଞ୍ଜି ରଖିବା, ଏସବୁ ମହିଳାମାନଙ୍କ ଦ୍ୱାରା ହୁଏ। ଆଉ ପୁଅମାନେ ବିଲ ବାଡ଼ିରୁ ଆଣିକିରି ଘରେ ଥୋଇଦିଅନ୍ତି, ଘରୁ କିନ୍ତୁ ତାକୁ ଯତ୍ନ କରି ରଖିବା, ତାକୁ ପ୍ରୋସେସ କରିକିରି ଖାଦ୍ୟ ଭାବେ ବ୍ୟବହାର କରିବା, ସେ ସବୁ ମହିଳାଙ୍କ ଦ୍ୱାରା ହୁଏ। ତେଣୁ ବହୁତ ମହିଳା ଏଥିରେ ନିଯୁକ୍ତ ଅଛନ୍ତି, ସେଇ ଯୋଉ 80% ଲୋକ ତାଙ୍କ ଘରର ମହିଳାମାନେ ବି ଏଥିରେ ନିଯୁକ୍ତ ଅଛନ୍ତି। ତେଣୁ ବିଲରେ ଯାଇ ହଳ କରିଦେଲେ ଯେ ଚାଷ ହେଇଯାଉ ସବୁ ହେଇଯାଉ ସେମିତି ନାହିଁ, ଘର ଭିତରେ ବି ଏଇସବୁ କାମ ରହୁଛି, ତେଣୁ ଏଥିରେ ମହିଳାମାନଙ୍କର ଭାଗିଦାରିତା ଅଛି। ତା ଛଡ଼ା ଗାଈ ରଖୁଛନ୍ତି, ମହିଳା ଚାଷୀ ରଖୁଛନ୍ତି, ମହିଳା ହିଁ ଗାଈ ପାଳୁଛନ୍ତି, ତାଙ୍କୁ ଘାସ ଦଉଛନ୍ତି, ଖାଦ୍ୟ ଦଉଛନ୍ତି, କ୍ଷୀର ନେଇ ପୁରୁଷମାନେ ବିକ୍ରି କରିକି ପଇସା ଆଣୁଛନ୍ତି।
0: ତେବେ ଆପଣ ଯେମିତି କହିଲେ ଯେ ମହିଳାମାନଙ୍କର ଭାଗିଦାରୀ ପ୍ରାୟ ପାଖାପାଖି କହିବାକୁ ଗଲେ ପୁରୁଷମାନଙ୍କ ସହିତ ସମାନ ରହିଛି,
1: ତେବେ
0: ବର୍ତ୍ତମାନ ଯଦି ଆମେ ଦେଖିବା ବିଶେଷ କରିକି ମହିଳାମାନେ କୋଉଭଳି ପ୍ରକାର ଚାଷରେ ବେଶୀ ନିଜକୁ ନିୟୋଜିତ କରୁଛନ୍ତି?
1: ବର୍ତ୍ତମାନ ମହିଳାମାନେ ଆମର ଧାନ ଚାଷରେ କରୁଛନ୍ତି, ଗହମ ଚାଷରେ କରୁଛନ୍ତି, ନଡ଼ିଆ ଚାଷରେ କରୁଛନ୍ତି, ଗୁଆ ଚାଷରେ କରୁଛନ୍ତି, କଦଳୀ, ଅମୃତଭଣ୍ଡା, ଯୋଉ

0: ବାଡି ଘରେ କିଚେନ ଗାର୍ଡେନ ଯୋଉଟାକ ହଉଛି ଲଙ୍କା ପନିପରିବା ସେଥିରେ ବି ମହିଳାଙ୍କର ଯୋଗଦାନ ରହୁଛି। ତା ଛଡା ଆମର ଯୋଉ ଛେଳି ମାଛ ଚାଷ ସେସବୁଥିରେ ବି ମହିଳାମାନଙ୍କର
1: ବହୁତ ଛତୁ ଚାଷ ପାନ ଚାଷ
0: ଫୁଲ ଚାଷ ନୂଆ ନୂଆ ଫଳ ଚାଷ ଏଥିରେ ବି ମହିଳାମାନଙ୍କର ଭୂମିକା ରହୁଛି।
1: ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ମହିଳା ଚାଷୀ ମଧ୍ୟ ସମାନ ଭାବରେ ପୁରୁଷମାନଙ୍କ ସହିତ କାମ କରୁଛନ୍ତି, କିନ୍ତୁ ଯଦି ଆମେ ତଥ୍ୟକୁ ଦେଖିବା ତେବେ ବର୍ତ୍ତମାନ ଆମ ଦେଶରେ ଏବଂ ଆମ ରାଜ୍ୟରେ କେତେ ମହିଳା ଚାଷୀ ଅଛନ୍ତି?
0: ଆମ ଦେଶରେ 15-16 କୃଷି ଜନଗଣନା ହୋଇଥିଲା, ତେବେ 15 କୋଟି ପାଖାପାଖି ଚାଷୀ ସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି। ଭାରତରେ 80% ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଚାଷ କାମରେ ନିୟୋଜିତ ଅଛନ୍ତି। 15 କୋଟି ଚାଷୀଙ୍କ ଭିତରେ 12 କୋଟି ଚାଷୀ ହେଲେ କ୍ଷୁଦ୍ର ଚାଷୀ ଆଉ ନାମମାତ୍ର ଚାଷୀ। ଓଡ଼ିଶାରେ 2015 ଗଣନା ଅନୁଯାୟୀ 61.80 ଲକ୍ଷ ଚାଷୀ ପଞ୍ଜୀକୃତ ଥିଲେ। ସେମାନଙ୍କ ଭିତରେ 8,87,272 ଜଣ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀଙ୍କ ସଂଖ୍ୟା 36,36,658 ଚାଷ କାମରେ ନିଯୁକ୍ତ ଅଛନ୍ତି।
1: ଆପଣ ଯେମିତି କହିଲେ ଯେ ମହିଳାମାନେ ଚାଷ କାମରେ ତ ନିୟୋଜିତ ଅଛନ୍ତି ଏବଂ ସେମାନଙ୍କର ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଏ ଦିଗରେ, ତେବେ ଯଦି ଆମେ ଦେଖିବା ତାହେଲେ ସେମାନଙ୍କର ଜମି ହେଉ ବା ଉତ୍ପାଦନ ଉପରେ କିଭଳି ଭାବରେ ଅଧିକାର ରହିଛି?
0: ମହିଳାଙ୍କୁ ସମାନ ଅଧିକାର ଦିଆଯାଇଛି। 2005 ଯୋଉ ହିନ୍ଦୁ ସକ୍ସେସନ ଆକ୍ଟ ଆମେଣ୍ଡମେଣ୍ଟ ହେଲା ସେଥିରେ ମହିଳାଙ୍କର ପୁରୁଷମାନଙ୍କ ଭଳି ସମାନ ଅଧିକାର ରହିଛି ଜମିରେ, ପୈତୃକ ସମ୍ପତ୍ତିରେ। କିନ୍ତୁ ମହିଳାମାନେ ସେ ପୈତୃକ ସମ୍ପତ୍ତିକୁ ଦାବି କରିବା ପାଇଁ ତାଙ୍କର ଅଭ୍ୟାସ ନାହିଁ, କାରଣ ସେମାନେ ବାହାଘର ପରେ ଅନ୍ୟ ଘରକୁ ଚାଲିଯାଆନ୍ତି। ତେଣୁ ଯେହେତୁ ଏଇ ଗୋଟେ ସାମାଜିକ ବ୍ୟବସ୍ଥା ରହିଛି, ବିଧି ରହିଛି, ସେଇଥିପାଇଁ ସେମାନେ ଆଉ ସେ ସମ୍ପତ୍ତିରେ ଦାବି କରିପାରନ୍ତି। ତା ଛଡ଼ା ଗୋଟେ ଜାଗାକୁ ଯେହେତୁ ସ୍ଥାନାନ୍ତର ହେଇଯାଉଛନ୍ତି, ଏଠି ଆସିକିରି ସେ ଚାଷବାସ ବୁଝିପାରିବେ ନାହିଁ କି ସମ୍ପତ୍ତି ବାଡ଼ିର ଦେଖା ଭଲ କରିପାରିବେ ନାହିଁ, ତେଣୁ ସେ ସମ୍ପତ୍ତି ଏମିତିରେ ବି ତାଙ୍କ ପାଖକୁ ଆସିପାରୁନାହିଁ। ବହୁତ ସମୟରେ ସେମାନେ ଭାବୁଛନ୍ତି ନାହିଁ କାହିଁ ବାପା ମନ ଦୁଃଖ କରିବେ, ଭାଇ ମନ ଦୁଃଖ କରିବେ, ତେଣୁ ଭାଇ ଭଉଣୀ ଭିତରେ ସମ୍ବନ୍ଧଟାକୁ ଭଲ ରଖିବା ପାଇଁ ସେମାନେ କେବେ ସମ୍ପତ୍ତି ଦାବି କରନ୍ତି ନାହିଁ। କିନ୍ତୁ ଆମର ଆଇନରେ ଅଛି ସେମାନେ ସମାନ ଅଧିକାର ପାଇପାରିବେ। ହଁ, ଯେହେତୁ ଏଇସବୁ କରିପାରନ୍ତି ନାହିଁ ସେଥିପାଇଁ କି ପ୍ରଶାସନିକ ସ୍ତରରେ ହଉ କି ସାମାଜିକ ବିଧି ବ୍ୟବସ୍ଥାରେ ହଉ ସେମାନଙ୍କ ନାଁକୁ ସମ୍ପତ୍ତି ଆସିପାରେ ନାହିଁ, ତେଣୁ ତାଙ୍କର ସମ୍ପତ୍ତି ଅଧିକାର ରହେନି। କିନ୍ତୁ ବହୁ ଜାଗାରେ ଯେଉଁମାନେ ଏକାକୀ ମହିଳା ଅଛନ୍ତି ସେମାନଙ୍କୁ ସମ୍ପତ୍ତି ଅଧିକାର ଯୋଉ ମିଳିଛି ସେଇଟା ମାତ୍ର ଆମ ଦେଶରେ ହଉଛି 13% ମହିଳାଙ୍କ ନାଁରେ ସମ୍ପତ୍ତି ଅଛି, ଓଡ଼ିଶାରେ ମାତ୍ର 3% ଲୋକଙ୍କ ନାଁରେ ସମ୍ପତ୍ତି ଅଛି। କୋଉଠି ଏକାଠି ରହୁଛି ସମସ୍ତଙ୍କ ସାଙ୍ଗରେ ରହୁଛି ସେଠି ବି ଜଣେ ମହିଳା କିଛି କରିପାରୁନି, ବିଶେଷ କରି ବାପ ଘରକୁ ଯାଇକିରି ଚାଷବାସ କରିକିରି ସେଠି କରିବା ମହିଳା ପାଖରେ ସମ୍ଭବ ହେଉନି। ଆଉ ଯଦି ବି କୋଉଠି କିଏ ଜମି ମିଳୁଛି ଯାହାକୁ ବାପ ଘର ସମ୍ପତ୍ତିର, ସେଠି ଶାଶୁଘର ଲୋକ ଚାହିଁବେ ବିକ୍ରି କରିକି ପଇସା ନେଇ ଆସ, ସେ ପଇସାଟା ଆସିଲେ ମହିଳା ପାଖକୁ ଆସୁନି, ସେ ବି ଯାଉଛି ପୁରୁଷ ସ୍ୱାମୀଙ୍କ ପାଖକୁ କି ଘରର ଅନ୍ୟମାନଙ୍କ ପାଖକୁ। ଏମିତି ପରିସ୍ଥିତି ପରିବେଶ ଆମର ଯାହା ଅଛି ସେଇଥିରେ ମହିଳାମାନେ କିଛି ସୁଯୋଗ ତାର ନେଇପାରୁନାହାନ୍ତି।
1: ଆଜ୍ଞା, ଆପଣ ଯେମିତି କହିଲେ ଯେ ଓଡ଼ିଶାରେ ମହିଳାମାନଙ୍କର ଜମିରେ ଅଧିକାର ବହୁତ କମ୍ ରହିଛି, ଏଇ ଯେମିତି କହିଲେ ଯେଉଁମାନଙ୍କର ନାଁରେ ଜମି ଅଛି ବା ମହିଳା ଚାଷୀଟିଏ ତାକୁ କୋଉ କୋଉ ପ୍ରକାର ସବୁ ସୁବିଧା ସୁଯୋଗ ମିଳୁଛି?
0: ଗୋଟେ ଫସଲ ବୀମା ଯୋଜନା ଅଛି କେନ୍ଦ୍ର ସରକାରଙ୍କର, ଆଉ କୃଷି ଋଣ ପାଇପାରିବେ, କୋଅପରେଟିଭ ସୋସାଇଟି କରିକିରି ସେଥିରୁ ବି ଆପଣ ଆର୍ଥିକ ସହାୟତା ପାଇପାରିବେ। ବର୍ତ୍ତମାନ ସବୁ ଆମର ଯୋଉ ମିଶନ ଶକ୍ତି ଅଛି ସେମାନେ ବି କୋଉ କୋଉ ଜାଗାରେ ମିଳିତ ଭାବେ ଚାଷ କରୁଛନ୍ତି, ସେ ବି ସରକାରୀ ଏଇ ସୁବିଧା ସୁଯୋଗ ବି ପାଉଛନ୍ତି। ତେଣୁ ସେଠି ସେମାନେ ବି ଧରିନିଅନ୍ତୁ ଚାଷଟା ନଷ୍ଟ ହେଇଗଲା ଡିଜାଷ୍ଟର ଯୋଗୁଁ, ସେ ବି ପାଇବେ। ସଂଗଠିତ କ୍ଷେତ୍ରରେ ଯେଉଁମାନେ କାମ କରୁଛନ୍ତି ସେମାନେ କିଛି ସୁବିଧା ପାଉଛନ୍ତି।
1: ମହିଳାଟିଏ କିଛି ସୁବିଧା ସୁଯୋଗ ପାଇବାକୁ ହେଲେ ବା ତାର ଚାଷକୁ ଆହୁରି ଆଗକୁ ନେବାକୁ ହେଲେ ଏଇ ସଂଗଠିତ କ୍ଷେତ୍ରକୁ ସେ କେମିତି ଆସିବ, କେମିତି ସେ କାମ କରିବ?
0: ଯଦି ମହିଳାମାନେ ଏକାଠି ହେଇକିରି ତାଙ୍କର ଯେମିତି ସେ ମିଶନ ଶକ୍ତି କରନ୍ତୁ, ଗୋଟେ ଗୋଷ୍ଠୀ କରନ୍ତୁ, ସେଇଭଳି କରିକିରି ଯଦି ଏକାଠି ହେଇକିରି ଚାଷଟାକୁ କରିବେ, ବହୁ ଜାଗାରେ ବି ଯୋଉ ଆମର ସ୍ୱୟଂ ସହାୟତା ଗୋଷ୍ଠୀ ମାନେ ଗାଈ ରଖିକିରି ଛେଳି ରଖିକିରି ସେମାନେ ତାଙ୍କର ସେ ଚାଷଟା କରୁଛନ୍ତି। କିନ୍ତୁ ଏଇ ଯୋଉ ଆମର ବିଲବାଡ଼ିରେ ଯୋଉ ଧାନ ଫଳେଇବା କି ମୁଗ ବିରି ଏସବୁ ଏଇଟାରେ ଦୃଷ୍ଟାନ୍ତ ବହୁତ କମ୍ ଅଛି, ମିଶିକିରି ଗୋଟେ ଏରିଆ ନେଇକିରି କରୁଛନ୍ତି କିନ୍ତୁ କମ୍
1: ପରିବା ଚାଷ କରୁଛନ୍ତି। ଆଜ୍ଞା, ଯେମିତି କହିଲେ ଯେ ଭାଗ ଚାଷୀମାନଙ୍କ ପାଇଁ କି ଦେଖିବାକୁ ଗଲେ ବିଶେଷ ସେମିତି ସୁବିଧା ସୁଯୋଗ କିଛି ନାହିଁ, ତେବେ ଜଣେ ମହିଳା ଯଦି ଭାଗ ଚାଷ କରନ୍ତି ତଥାପି ତାଙ୍କୁ କ'ଣ ଆଉ ଆର୍ଥିକ ସହାୟତା ମିଳିପାରିବ କି?
0: ତାଙ୍କୁ ଗୋଟେ ଅଛି ପ୍ରୋଭିଜନ, ସେମାନେ ରେଜିଷ୍ଟ୍ରେସନ କରିବେ।
1: ଆଜ୍ଞା,
0: କିଷାନ ବୀମାରେ ରେଜିଷ୍ଟ୍ରେସନ।

0: କିନ୍ତୁ ତାଙ୍କ ଜମି ମାଲିକ ସହଯୋଗ କରିବା ଦରକାର। ଜମି ମାଲିକ ତାଙ୍କୁ ତାଙ୍କର ଜମି କରୁଛନ୍ତି ବୋଲିକିରି ଗୋଟେ ପ୍ରମାଣ ଦବା ଦରକାର। ସେ ଜମିର ପଟ୍ଟା ନମ୍ବର ପ୍ଲଟ ନମ୍ବର ଏସବୁ ଗୁଡାକ ଦବା ଦରକାର। ଦେଲେ ଯାଇକିରି ସିଏ କରିପାରିବେ।
1: ଏ ଯେମିତି କହିଲେ ଯେ ମହିଳାମାନେ ସଂଗଠିତ ହେଇକିରି ମଧ୍ୟ ଚାଷ କାମ କରୁଛନ୍ତି ବିଭିନ୍ନ ପ୍ରକାର, ଯେମିତିକି ଗାଈ ରଖିଛନ୍ତି, ଛେଳି ପାଳୁଛନ୍ତି, କୁକୁଡ଼ା ପାଳୁଛନ୍ତି, ବିଭିନ୍ନ ପ୍ରକାର ପରିବା ଚାଷ ବି କରୁଛନ୍ତି, ତେବେ ସେ ଯୋଉ ସେମାନେ ଉତ୍ପାଦନ କରୁଛନ୍ତି ତାଙ୍କର ସେଇ ଜିନିଷକୁ ବିକ୍ରିବଟା କରିବା ପାଇଁ କି ତାଙ୍କ ପାଇଁ କିଛି ସୁବିଧା ସୁଯୋଗ ରହିଛି କି?
0: ଆମର ଯୋଉ ମହିଳାମାନେ ଯୋଉ ଉତ୍ପାଦନ କରୁଛନ୍ତି ଧାନ ପାଇଁ ଧାନ ମଣ୍ଡି ଅଛି, ସେଥିରେ ସେମାନେ ଦେଇ ଦେଉଛନ୍ତି। ଅନ୍ୟାନ୍ୟ ଯେମିତିକି କ୍ଷୀର ହେଲା ସେଇଟା ସବୁ କୋଅପରେଟିଭ ସୋସାଇଟି ଅଛନ୍ତି, ସେମାନେ ସବୁ କଲେକ୍ସନ କରି ଗାଁ ଗାଁରୁ ନେଇଯାଉଛନ୍ତି। ଗୋଟାଏ ଡିପୋ ହଉଛି, ସେଥିରେ ମହିଳାମାନେ ଯାଇକି ସବୁ କ୍ଷୀର ନେଇକି ସେଠି ଦେବେ, ସେମାନେ ସେଇଟାକୁ କିଣି ନେଉଛନ୍ତି। ମନ୍ଥଲି ବେସିସ୍ରେ ପେମେଣ୍ଟ କରୁଛନ୍ତି, କୋଉଠି କୋଉଠି ୱିକ୍ଲି ବେସିସ୍ରେ ପେମେଣ୍ଟ କରୁଛନ୍ତି, ସେଠି କରୁଛନ୍ତି। ଆଉ ଛେଳି କି
1: ରଖିଛନ୍ତି
0: ସେଇଟା ଏମିତି ପ୍ରାଇଭେଟ ଲୋକଙ୍କୁ ବିକୁଛନ୍ତି, ଯାହାର ଦରକାର ହଉଛି ବିକ୍ରି କରିକି କରୁଛନ୍ତି। କିନ୍ତୁ ସେଥିପାଇଁ ଗୋଟେ ସ୍ପେଶାଲ କିଛି ମାର୍କେଟ ନାହିଁ, ଇଭିନ୍ ମାଛ ପାଇଁ ବି ଏସବୁ ଗୁଡାକ ବେସରକାରୀ ଭାବେ ସବୁ
1: ବିକ୍ରି କରୁଛନ୍ତି, ନହେଲେ ସେଇ ସ୍ଥାନୀୟ ଅଞ୍ଚଳରେ
0: ବିକ୍ରି କରୁଛନ୍ତି। ତା ପାଇଁ ଗୋଟେ କିଛି ସିଷ୍ଟମ, ଗୋଟେ ସଂଗଠିତ ବ୍ୟବସ୍ଥା ନାହିଁ, ବିଧିବଦ୍ଧ ବ୍ୟବସ୍ଥା ନାହିଁ, କିନ୍ତୁ ସେଇଟା ହେଲେ ଭଲ ହବ, ସେମାନେ ଶୋଷଣର ଶିକାର ହେବେ ନାହିଁ। ଯଦି ଗୋଟେ ସଂଗଠିତ ବିଧି ବ୍ୟବସ୍ଥା ରହିବ, ଚାଷୀଙ୍କ ଠାରୁ ସଂଗ୍ରହ କରିକି ନେଇକିରି ତାକୁ ଅନ୍ୟ ଜାଗାରେ ବିକ୍ରି କରିବେ, ତାହେଲେ ଚାଷୀମାନେ ହୁଏତ ଟିକେ ଅଧିକ ଲାଭ ପାଇପାରିବେ।
1: ତେବେ ମହିଳା ଚାଷୀଙ୍କର ଉନ୍ନତି ପାଇଁକି, ସେମାନଙ୍କର ବିକାଶ ପାଇଁକି ସରକାରଙ୍କ ତରଫରୁ କିଛି ଯୋଜନା ରହିଛି କି?
0: ବର୍ତ୍ତମାନ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦିଆଯାଉଛି, ସେଇଟା ଗୋଷ୍ଠୀ ମାଧ୍ୟମରେ।
1: ଆଜ୍ଞା,
0: ତେଣୁ ମହିଳାମାନେ ସେ ଗୋଷ୍ଠୀ କରିକିରି ଯୋଉ ଚାଷବାସ କରିବେ ସେଥିରେ ସେମାନଙ୍କୁ ଋଣ ମିଳୁଛି, ସବୁ ପ୍ରକାର ସବସିଡି, ସବୁ ପ୍ରକାର ସହାୟତା ମିଳୁଛି। କିନ୍ତୁ ଯଦି ଯାହା ଯାହାଙ୍କ ନାଁରେ ଜମି ଅଛି ତାଙ୍କୁ ତ ନର୍ମାଲ ଅନ୍ୟ ଚାଷୀମାନଙ୍କ ସାଙ୍ଗରେ ଯାହା ସବୁ ସୁବିଧା ସୁଯୋଗ ମିଳିବା କଥା ସେସବୁ ମିଳୁଛି। ଯଦି କ୍ଷୁଦ୍ର ଚାଷୀ ବି ତା ନାଁରେ ଜମି ଅଛି ତାହେଲେ ତାକୁ ମିଳିବ, ଋଣ ମିଳିବ, ମଞ୍ଜି ମିଳିବ, ବିହନ ମିଳିବ, ମିଳୁଛି ବି ମାଗଣା ମିଳୁଛି। ଯେଉଁମାନେ ଚାଷୀ ରେଜିଷ୍ଟ୍ରେସନ କରିଛନ୍ତି ତାଙ୍କୁ ମାଗଣା ଯୋଉ ଡାଲି ମଞ୍ଜି ମିଳୁଛି, ସାର ମିଳୁଛି, ଔଷଧ ସେସବୁ ମିଳୁଛି।
1: ଆପଣ ଯେମିତି କହିଲେ ଯେ ଅନେକ ସମୟରେ ଜଣେ ମହିଳାର ଯୋଉଠି ଜମିର ଅଧିକାର ରହିଛି ତାକୁ ଚାଷୀର ମାନ୍ୟତା ମିଳୁଛି, ଠିକ ସେମିତି ଯେଉଁମାନେ ଗୋରୁ ଗାଈ ପାଳନ କରୁଛନ୍ତି ବା ଛେଳି ପାଳନ କରୁଛନ୍ତି ବା ପନିପରିବା
0: ଚାଷ କରୁଛନ୍ତି, ଫୁଲ ଚାଷ କରୁଛନ୍ତି,
1: ଆଜ୍ଞା, ସେଭଳି ଚାଷୀଙ୍କୁ ତାଙ୍କର ଆର୍ଥିକ ଉନ୍ନତି ପାଇଁ କିଛି ବ୍ୟବସ୍ଥା ରହିଛି କି?
0: ଅଧିକାଂଶ ମହିଳା ବର୍ତ୍ତମାନ ପନିପରିବା ଚାଷ ବି କଲେଣି। ଅର୍ଥନୀତିର ଏଇ ଚାଷ ଉତ୍ପାଦିତ ଦ୍ରବ୍ୟ ଯୋଉ ସପୋର୍ଟ କରୁଛି ସେଇଟା ବି ଗୋଟେ ଅଭିବୃଦ୍ଧିର ଅଂଶ ବିଶେଷ।
1: ଆଜ୍ଞା,
0: ମାସକୁ ଧରନ୍ତୁ ଜଣଙ୍କର 10,000 ଖର୍ଚ୍ଚ ହବ, ସିଏ ଯୋଉ ଏଗୁଡା ସବୁ ଚାଷ କଲା ସେଇଟା ଘରକୁ ଦଉଛି।
1: ଆଜ୍ଞା,
0: ଅର୍ଥକୁ ସେ ସଞ୍ଚୟ କଲା, ତମେ ଯୋଉଟା କିଣିଥାନ୍ତ ସେଟା ଘରେ ରହୁଛି, ତେଣୁ ସେଟା ଘରେ ଆର୍ଥିକ ବୃଦ୍ଧି ହେଲା ନା ନାହିଁ, ତମ ପଇସାଟା ବାହାରକୁ ଯାଇଥାନ୍ତ, ତମ ପଇସା ତମ ପାଖରେ ରହିଲା।
1: ଏଇଠି ମନରେ ପ୍ରଶ୍ନଟିଏ, ଯେମିତି ଆପଣ କହିଲେ ଯେ ସେ ତାର ପରିବାରର ଆର୍ଥିକ ସହାୟତା ପାଇଁ କି ବା ଆର୍ଥିକ ଦିଗରେ ପରିବାରକୁ କିଛି ଖର୍ଚ୍ଚରୁ ବଞ୍ଚେଇବା ପାଇଁ କି ସେ ଘରେ ଯୋଉ ବାଡି ବଗିଚାରେ ଚାଷ କରୁଛି, ଘରେ ଚାଷ କରୁଛି, କିନ୍ତୁ ସେଇ ଯୋଉ ଚାଷ ସେ କରୁଛି ସେ ଯଦି ଆଉ ଟିକେ ତାକୁ ଅଧିକ ଭାବରେ କରିବ ଏବଂ ସେ ଜିନିଷକୁ ସେ ଯଦି ବାହାରେ ବିକ୍ରି କରିବ ତାହେଲେ ତାକୁ କ'ଣ କରିବା ଦରକାର?
0: ମହିଳାମାନେ ବି ନିଜେ ବଦଳିବା ଦରକାର, ଆଉ ପୁରୁଷମାନେ ବି ତାଙ୍କୁ ସୁଯୋଗ ଦେବା ଦରକାର। ଏସବୁ ଗୁଡାକ ଯେତେ ସବୁ ବ୍ୟାରିୟର୍ସ ରହୁଛି, ପ୍ରତିବନ୍ଧକ ରହୁଛି, ସେସବୁ ଗୁଡାକ ଯେତେ ଶୀଘ୍ର ଯେତେ ଉଠିବ ସେତେ, ବହୁତ ଉଠିଲାଣି କିନ୍ତୁ ଆହୁରି ଉଠିବାର ଆବଶ୍ୟକତା ରହିଛି।
1: ଏ ଦିଗରେ ଏଇ ମହିଳା ଚାଷୀମାନଙ୍କୁ ଆଗକୁ ନେବାରେ ସରକାରଙ୍କର ଆଉ କ'ଣ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ଯାହାଦ୍ୱାରା କି ଦେଶର ଆର୍ଥିକ ଅଭିବୃଦ୍ଧି ମଧ୍ୟ ଆହୁରି ବୃଦ୍ଧି ପାଇବ?
0: ପ୍ରଥମେ ମହିଳା ଚାଷୀମାନଙ୍କର ଗୋଟାଏ ତାଲିକା ହେବା ଦରକାର, କେତେ ଜଣ ମହିଳା ଚାଷୀ ଅଛନ୍ତି, ସର୍ଭେ ହେବା ଦରକାର କି ଗୋଟେ ତାର ସଠିକ ତଥ୍ୟ ପାଇବା ଦରକାର ଯେ ସେମାନେ ନିଜେ ଚାଷ କରୁଛନ୍ତି ନା ଭାଗ ଦେଇଛନ୍ତି।
1: ଆଜ୍ଞା,
0: ତା ଛଡା ପ୍ରୋତ୍ସାହନ ମିଳିବା ଦରକାର, ଆମର ବ୍ୟବସ୍ଥା ଗୁଡାକ ଟିକେ ସରଳ ହେବା ଦରକାର, ଆଉ ସଚେତନତା ଦରକାର ଯେ ତୁମର ଯୋଉ ହକ୍ ଅଛି 2005 ମସିହାରେ ଯୋଉ ଆମର ଆମେଣ୍ଡମେଣ୍ଟ ହେଲା ଯୋଉ ଆମକୁ ସୁଯୋଗ ଦେଇଛି ଆମେ ତାର ସୁଯୋଗଟା ନବା। ଆଉ ଯୋଉ ପ୍ରତିବନ୍ଧକ ରହୁଛି ଯେ ପରିବାର ଭାଙ୍ଗିଯିବ, ଭାଇ ଭଉଣୀ ସମ୍ପର୍କ ଖରାପ ହେଇଯିବ, ସେ ମାନସିକତା ବଦଳିବା ଦରକାର। ସମସ୍ତଙ୍କର ନାଁରେ ଅଧିକାର ଯଦି ଅଛି, ସମସ୍ତ ସମାନ ଅଧିକାର ପାଇବା ଦରକାର, ସେମାନେ ଚାଷଟାକୁ ବି ନିଶ୍ଚିନ୍ତ ଭଲ ଭାବରେ କରିବେ। ତେଣୁ ହଜାର ହଜାର ମହିଳା

0: ଚାଷକୁ ଆପଣ ଆତ୍ମନିର୍ଭରଶୀଳ ହେଇଛନ୍ତି। ଜଣେ ତାର ଗାଈଟିଏ ରଖିଥିଲା ସଜନା ଗଛ ଦିଟା, ସେ ସବୁବେଳେ କହନ୍ତି ଯେ ଏ ସଜନା ଗଛ ଆଉ ଗାଈ ମତେ ଆଉ ମୋ ପିଲାଙ୍କୁ ଆଜି ପର୍ଯ୍ୟନ୍ତ ବଞ୍ଚିବାକୁ ଦେଇଛି। ମୋ ପିଲାଙ୍କୁ ଯୋଉ ପାଠ ପଢ଼େଇଛି, ସଜନା ଛୁଇଁ ବିକିକିରି ପଢ଼େଇଛି, ଗାଈ କ୍ଷୀର ବିକିକିରି ପଢ଼େଇଛି, ବାଛୁରୀ ବିକିକିରି ପାଠ ପଢ଼େଇଛି, ମୋ ପିଲାମାନେ ଯୋଗ୍ୟ, ଏଇ ଦିଟି ଜିନିଷ ମତେ ଦୁନିଆରେ ବଞ୍ଚିବାକୁ ଦେଇଛି। ବହୁତ ମହିଳା ଅଛନ୍ତି ସେମାନେ ଗାଈ ଛେଳି ଏଇସବୁ ରଖିକିରି ତାଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି, ଘରେ କିଚେନ୍ ଗାର୍ଡେନ୍ କରିକିରି ବାଡି ବଗିଚାରେ ଗଛ ଲଗେଇକିରି ତାକୁ ବିକ୍ରି କରିକିରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ହଁ, ବଜାରକୁ ଦେଇପାରୁନାହାନ୍ତି ଯୋଉ ଉତ୍ପାଦ ଗୁଡାକ ହଉଛି, କିନ୍ତୁ ଘରେ ବ୍ୟବହାର କରୁଛନ୍ତି, ଘରେ ଖାଉଛନ୍ତି, ଯାହା ବଞ୍ଚିଲା ସ୍ଥାନୀୟ ଲୋକଙ୍କୁ ଦଉଛନ୍ତି।
1: ଅନେକ ମହିଳା ଚାଷୀ ଗୋପାଳନ, ଛେଳି ପାଳନ, କୁକୁଡ଼ା ପାଳନ, ପାନ ଚାଷ, ଛତୁ ଚାଷ, ଫୁଲ ଚାଷ, ପରିବା ଚାଷ, ଏମିତି ଅନେକ ଗୁଡ଼ିଏ ଅଲଗା ପ୍ରକାର ଚାଷରେ ମଧ୍ୟ ନିୟୋଜିତ ଅଛନ୍ତି। ତେବେ ସେମାନେ ଯୋଉ ଚାଷ ସବୁ କରୁଛନ୍ତି, ତାଙ୍କର ଜିନିଷ ବିକ୍ରି ବଟା କରିବା ପାଇଁ କି ଆଉ କ'ଣ କରିବା ଦରକାର?
0: ତାଙ୍କ ଜିନିଷ ବିକ୍ରି ବଟା କରିବା ପାଇଁ ଯେମିତିକି ଆମର ଧାନ ମଣ୍ଡି ହେଇଛି, ସେମିତି ଗୋଟେ ମଣ୍ଡି ଟାଇପ୍ର ବ୍ୟବସ୍ଥା ହେବା ଦରକାର। ମାନେ ଧରିନିଅନ୍ତୁ ତାର ନଡ଼ିଆ ବାହାରିଲା, 500 ନଡ଼ିଆ ବାହାରିଲା, ସେ ତ ଆଉ 500 ନଡ଼ିଆ ଘରେ ଖାଇବନି, 5 ନଡ଼ିଆ ରଖିଲା କି 50 ନଡ଼ିଆ ରଖିଲା, ଆଉ 450 ନଡ଼ିଆ କୋଉଠୁ ଦବ ସେ? ଯଦି ସେଇ ପ୍ରକାର ମଣ୍ଡି ଭଳିଆ ବ୍ୟବସ୍ଥା ହୁଅନ୍ତା, ସେ ସେଠି ନେଇ ଦେଇଯାଆନ୍ତା, ସିଧାସଳଖ ପଇସାଟା ପାଇଯାଆନ୍ତା। ଏମିତିକି ନଡ଼ିଆ ଗଛରୁ ଖଡ଼ିକା ବାହାରୁଛି, ଝାଡୁ ହେଇପାରିବ,
1: ତାର ଯୋଉ ନଡ଼ିଆ
0: କତା ବି ବାହାରୁଛି, ଦୌଡ଼ି ଏସବୁ ହେଇପାରିବ। ସେଥିପାଇଁ ବି ଆମର ଯଦି ଏଭଳି ମଣ୍ଡି କରାଯାଆନ୍ତା କି ପନିପରିବା ଫଳମୂଳ ରଖିବା ପାଇଁ କି ଶୀତଳ ଭଣ୍ଡାର କରାଯାଆନ୍ତା, ତାହେଲେ ଆହୁରି ବହୁତ ଜିନିଷ ବଞ୍ଚନ୍ତା ଆଉ ମହିଳାମାନେ ଆର୍ଥିକ ତାଙ୍କର ବଢନ୍ତା।
1: ତେବେ ଶେଷରେ ଯୋଉ ଶ୍ରୋତାମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେମାନଙ୍କୁ କ'ଣ କହିବାକୁ ଚାହିଁବେ?
0: ମହିଳାମାନେ ଯୋଉମାନେ ଚାଷ କାମରେ ନିଯୁକ୍ତ ଅଛନ୍ତି କି ବିଭିନ୍ନ କାମରେ ନିଯୁକ୍ତ ଅଛନ୍ତି, ସେମାନେ ଆଗେ ନିଜ ଅଧିକାର ବିଷୟରେ ଜାଣିବା ଦରକାର, ଆଉ ନିଜ ଅଧିକାରକୁ କିଭଳି ଆମେ ଜାହିର କରିପାରିବା ସେଗୁଡ଼ା ସବୁ ଜାଣିବା ଦରକାର। ତାପରେ ନିଜର ସୁବିଧା ଅସୁବିଧା ଆଲୋଚନା କରିବା ଦରକାର। ବହୁତ କଥା ସେ ନିଜ ଭିତରେ ଚାପିଚୁପି ରଖିଦିଅନ୍ତି, ସେଟା ସେମାନେ ସ୍ପଷ୍ଟ ଭାବେ କହିବା ଦରକାର, ଆମର ଏଇ ଅସୁବିଧା ଅଛି, ଆମର ସୁବିଧା ହେବା ଦରକାର, ନିଜ ଅଧିକାର ବିଷୟରେ ଜାଣିବା ଦରକାର, ସେ ସଚେତନ ହେବା ଦରକାର, ଜମି ଅଧିକାର ହଉ କି ଅନ୍ୟାନ୍ୟ ଅଧିକାର ହଉ ସେସବୁ ବିଷୟରେ ଜାଣିବା ଦରକାର, ଆଉ ଅର୍ଥନୀତିଟାକୁ ବି ଜାଣିବା ଦରକାର।
1: ଅର୍ଥନୈତିକ ଅଭିବୃଦ୍ଧିରେ ମହିଳା ଚାଷୀଙ୍କର କିଭଳି ଭୂମିକା ରହିଛି, ଏବଂ ମହିଳା ଚାଷୀ ଯେଉଁମାନେ ଚାଷ କାମରେ ନିୟୋଜିତ ଅଛନ୍ତି, ଯଦିଓ ସେମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ, ତଥାପି ତାଙ୍କୁ ଆହୁରି ପ୍ରୋତ୍ସାହନ ମିଳିବା ଦରକାର, ଏ ଦିଗରେ ଆହୁରି ଅନେକଗୁଡ଼ିଏ କାମ କରିବାର ଦରକାର। ତେବେ ସେ ବିଷୟରେ ତ ଆପଣ ଖୁବ୍ ସୁନ୍ଦର ଭାବରେ ବୁଝେଇକି କହିଲେ। ଏହି ଆଲୋଚନା ପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ଅର୍ଥନୈତିକ ଅଭିବୃଦ୍ଧିରେ ମହିଳା ଚାଷୀଙ୍କ ସମ୍ପର୍କରେ ସମାଜସେବୀ ଡଲି ଦାସଙ୍କ ସହ ଆଲୋଚନା। ଏକଥା ସତ ଯେ ଯଦିଓ ବହୁ ମହିଳା ଚାଷ କ୍ଷେତ୍ରରେ ସେମାନଙ୍କର ଶ୍ରମ ଓ ସମୟ କାହିଁ କୌକଳରୁ ଦେଇ ଆସୁଛନ୍ତି, କିନ୍ତୁ ଖୁସିର କଥା ଯେ ସମୟ ସହିତ ଧୀରେ ଧୀରେ ଚିନ୍ତାଧାରା ବଦଳିବାରେ ଲାଗିଛି। ମହିଳା ଚାଷୀଙ୍କୁ ମଧ୍ୟ ସମାନ ଅଧିକାର, ସୁବିଧା, ସୁଯୋଗ ମିଳିପାରୁଛି, ତଥାପି ଏ ଦିଗରେ ଆହୁରି ଅନେକ କାମ କରିବାର ଅଛି।

ଏବେ ତ ଅଧିକାଂଶ ମହିଳା ନିଜେ ନିଜର ଗାଡ଼ି ଚଲାଇ ଯିବା ଆସିବା କରୁଛନ୍ତି, ଆଉ ଗାଡ଼ି ଚଲାଇଲା ବେଳେ କିଛିଟା ସତର୍କତା ଅବଲମ୍ବନ କରିବା ନିହାତି ଦରକାର, କାହିଁକି ନା ଏହା ଆମର ସୁରକ୍ଷାର କଥା। ଆମେ ଯଦି ସେସବୁକୁ ଅଣଦେଖା କରିବା ତେବେ ଅନେକ ସମୟରେ ବିପଦର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଦୁଇଚକିଆ ଗାଡ଼ି ଚଲାଉଥିଲେ ସୁରକ୍ଷା ଦୃଷ୍ଟିରୁ ସର୍ବପ୍ରଥମେ ହେଲମେଟ୍ ପିନ୍ଧିବାକୁ ଆଦୌ ଭୁଲନ୍ତୁ ନାହିଁ, କାରଣ ହଠାତ୍ ଯଦି କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଲେ ତେବେ ଏହା ମୁଣ୍ଡକୁ ସୁରକ୍ଷିତ ରଖିଥାଏ। ଅନେକ ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହୋଇଥାନ୍ତି, ତେବେ ଏପରି କରିବା ଆଦୌ ଉଚିତ ନୁହେଁ। ଏହାଦ୍ୱାରା ରାସ୍ତା ଉପରୁ ଧ୍ୟାନ ଭଙ୍ଗ ହେବାର ସମ୍ଭାବନା ରହିଥାଏ, ଯାହାଦ୍ୱାରା କି ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ରହିଥାଏ। ତେଣୁ ଆପଣ ଗାଡ଼ି ଚଳାଉଥିଲା ବେଳେ ମୋବାଇଲ ଆଦୌ ବ୍ୟବହାର କରନ୍ତୁ ନାହିଁ। ଯଦି ନିହାତି ଦରକାର ହୁଏ ତେବେ ଗାଡ଼ିକୁ ଗୋଟିଏ ସ୍ଥାନରେ ଅଟକାଇ ମୋବାଇଲରେ କଥାବାର୍ତ୍ତା ହୁଅନ୍ତୁ। ଗାଡ଼ିର ସମସ୍ତ ଆବଶ୍ୟକୀୟ କାଗଜପତ୍ର ଗାଡ଼ି ଡିକିରେ ରଖିବାକୁ ଭୁଲନ୍ତୁ ନାହିଁ, ଆଉ ନିଜ ପାଖରେ ସବୁବେଳେ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ରଖନ୍ତୁ। ରାସ୍ତାରେ ସବୁବେଳେ ଟ୍ରାଫିକ୍ ନିୟମକୁ ମାନି ଚଳନ୍ତୁ। ଗାଡ଼ି ଚଲାଇଲା ବେଳେ ଯଦି ଶାଢ଼ୀ, ଚୁଡ଼ିଦାର, ସାଲୱାର କିମ୍ବା ପଞ୍ଜାବୀ ଭଳି ପୋଷାକ ପିନ୍ଧୁଛନ୍ତି ତେବେ ଏହାର ପଣତ ଏବଂ ଓଢ଼ଣୀ ଆଦିକୁ ଭଲ ଭାବରେ ସଜାଡ଼ି ରଖନ୍ତୁ, କାହିଁକି ନା ଅନେକ ସମୟରେ ଏଥିପାଇଁ ଦୁର୍ଘଟଣା ହେଉଥିବାର ନଜିର ରହିଛି। ଦ୍ରୁତଗତିରେ ଗାଡ଼ି ଚଲାନ୍ତୁ ନାହିଁ। ଗାଡ଼ି ପଛରେ ଜଣେ ବ୍ୟକ୍ତିଙ୍କଠାରୁ ଅଧିକ ବ୍ୟକ୍ତିଙ୍କୁ ବସାନ୍ତୁ ନାହିଁ। ରାତିରେ ଗାଡ଼ି ଚଲାଉଥିଲା ବେଳେ ଅଧିକ ସାବଧାନତା ଅବଲମ୍ବନ କରନ୍ତୁ। ଏମିତି କିଛି ଛୋଟ ଛୋଟ ଦିଗ ପ୍ରତି ଆମେ ଯଦି ଧ୍ୟାନ ରଖିବା ତେବେ ଆମେ ନିଜକୁ ସୁରକ୍ଷିତ ରଖିପାରିବା। ଭଉଣୀ, ସମୟ ତ ବଦଳି ଯାଉଛି, ଆଉ ତା ସହିତ ତାଳ ଦେଇ ଆମକୁ ବି ବଦଳିବାକୁ ହେବ। ଶିକ୍ଷା ପାଇଁ ହେଉ ଅବା କର୍ମସଂସ୍ଥାନ ପାଇଁ ହେଉ, ଆମକୁ ବାହାରକୁ ଗୋଡ଼ କାଢ଼ିବାକୁ ପଡ଼ିବ। ତେବେ ବାହାରକୁ ଯିବା ସମୟରେ ଆମକୁ ଅଧିକ ସାବଧାନତା ଅବଲମ୍ବନ କରିବା ଦରକାର। ବାଟରେ ଯାଉଥିବା ସମୟରେ ଆମେ ଅନ୍ୟମନସ୍କ ନ ରହି ଆମ ଚାରିପାଖ ପ୍ରତି ସଜାଗ ରହିବା ସହିତ ଏଥିପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ। ଆଜିକାଲି ମହିଳାମାନଙ୍କ ସହାୟତା ପାଇଁ ତ ଅନେକ ହେଲ୍ପ ଲାଇନ୍ ନମ୍ବର ଏବଂ ଆପ୍ ଆସିଗଲାଣି, ଦରକାର ସମୟରେ ସେହି ସବୁର ସହାୟତା ମଧ୍ୟ ନେଇପାରିବା। ଏହାଛଡ଼ା ଆପଣ ଚାହିଁଲେ ପାଖରେ ପିପର ସ୍ପ୍ରେ ମଧ୍ୟ ରଖିପାରିବେ। ଯଦି ଆପଣ ରାତିରେ ଏକୁଟିଆ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି ତେବେ ସେହି ଗାଡ଼ିର ନମ୍ବର ଏବଂ ଅନ୍ୟ ବିବରଣୀ ନିଜର ନିକଟ ସମ୍ପର୍କୀୟଙ୍କୁ ଅବା ବନ୍ଧୁମାନଙ୍କୁ ଜଣାଇ ଦିଅନ୍ତୁ। ମଝିରେ ମଝିରେ ସେମାନଙ୍କୁ ଫୋନ୍ ମାଧ୍ୟମରେ ଆପଣ କେଉଁଠି ପହଞ୍ଚିଲେ ସେ ସ୍ଥାନ ବିଷୟରେ ମଧ୍ୟ ଜଣାନ୍ତୁ। ଯଦି ଆପଣଙ୍କ ପାଇଁ ସେ ସ୍ଥାନଟି ନୂଆ ହୋଇଥାଏ ତେବେ ଆପଣ ମୋବାଇଲରେ GPS ମାଧ୍ୟମରେ ଆପଣ ଠିକ୍ ରାସ୍ତାରେ ଯାଉଛନ୍ତି କି ନାହିଁ ତାହା ମଧ୍ୟ ଜାଣିପାରିବେ। ତେବେ ଏମିତି କିଛି ଛୋଟ ଛୋଟ କଥା ପ୍ରତି ଆମେ ଯଦି ଧ୍ୟାନ ଦେବା, ସେଥିପ୍ରତି ସଜାଗ ରହିବା, ତେବେ ଆମେ ଅନେକ ପ୍ରତିକୂଳ ପରିସ୍ଥିତିକୁ ଏଡେଇ ଯାଇପାରିବା। କହିବାକୁ ଗଲେ ଜଣେ ମଣିଷ ହିସାବରେ ଆମର ଯେ କେବଳ ପରିବାର ପ୍ରତି, ଦେଶ ପ୍ରତି, ଅନ୍ୟ ମାନବ ପ୍ରତି ଦାୟିତ୍ୱ ରହିଛି, କର୍ତ୍ତବ୍ୟ ରହିଛି, ତା ନୁହେଁ। ଯେଉଁ ପୃଥିବୀରେ ଆମେ ବାସ କରୁଛୁ, ଯେଉଁ ମାଟି ପାଣିରେ ଆମ ଶରୀର ଗଢ଼ା ହୋଇଛି, ଯେଉଁ ପବନକୁ ଆମେ ନିଶ୍ୱାସରେ ନେଉଛୁ, ସେହି ପ୍ରକୃତି, ସେହି ପରିବେଶ ପ୍ରତି ମଧ୍ୟ ବିଶେଷ ଦାୟିତ୍ୱ ରହିଛି। ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ନେଉଥିବା ଛୋଟ ଛୋଟ ପଦକ୍ଷେପ ହିଁ ହେବ ପ୍ରକୃତିର ସେବା, ଆଉ ଆମର ଏହି ସେବା ଦ୍ୱାରା ହିଁ ଆମେ ଆଗାମୀ ବଂଶଧରକୁ ଦେଇପାରିବା ପ୍ରଦୂଷଣ ରହିତ ଗୋଟିଏ ସୁନ୍ଦର ବିଶ୍ୱ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୁହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ। ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ଶ୍ରଦ୍ଧାର ସହ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଆସୁରା ଏ ମହରମ। ଭେନେଜୁଏଲାରେ ସଂଗଠିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ଏବଂ ଭାରତ ଆୟାର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚଳିତ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ ଟି20 ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଶାଦ୍ରବ୍ୟ ମୂଳୋତ୍ପାଟନ ବିରୋଧରେ ସାମୁହିକ ଉଦ୍ୟମ ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିଶାଦ୍ରବ୍ୟର ବ୍ୟବହାର ଜାତୀୟ ସୁରକ୍ଷା, ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବାବେଳେ ଦେଶ ଏବଂ ଯୁବପିଢ଼ିର ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରୁଛି। ଶ୍ରୀ ଶାହା ଧାର୍ମିକ ନେତା, ଯୁବପିଢ଼ି ଏବଂ ମା'ମାନଙ୍କୁ ଏ ଦିଗରେ ସାମୁହିକ ଉଦ୍ୟମ କରିବା ଲାଗି କହିଛନ୍ତି। ଆଜି ନୂଆଦିଲ୍ଲୀରେ ନାର୍କୋ ସମନ୍ୱୟ କେନ୍ଦ୍ରର 10ମ ଶୀର୍ଷ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି
2: पहला स्तंभ है एनफोर्समेंट, इंटेलिजेंस और ऑपरेशंस। इसका उद्देश्य पूरे नेटवर्क पर लक्षित इंटेलिजेंस लीड कार्रवाई करें और उनके नेटवर्क को नष्ट कर दें। दूसरा है प्रीकर्सर्स एवं सिंथेटिक।

0: ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ପ୍ରେରଣାର ସ୍ରୋତ ଯୋଗାଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜର୍ଷି ଛତ୍ରପତି ସାହୁଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ରାଜର୍ଷି ଛତ୍ରପତି ସାହୁଜୀ ମହାରାଜ ନିଜ ଜୀବନ ଅବହେଳିତ ଓ ପଛୁଆବର୍ଗର ଲୋକମାନଙ୍କ ଉତ୍ଥାନ ଲାଗି ଉତ୍ସର୍ଗ କରିଥିଲେ। ସାଂଘାଇ ସହଯୋଗ ସଂଗଠନ ମହିଳା ଫୋରମରେ ଭାରତ ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛି। କିର୍ଗିଜ୍ସ୍ତାନ ବିସ୍କେକ୍ଠାରେ ଅନୁଷ୍ଠିତ ସମ୍ମିଳନୀକୁ ଆଭାସୀ ଜରିଆରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ମହିଳାମାନେ କେବଳ ବିକାଶର ଲାଭାର୍ଥୀ ନୁହନ୍ତି ବରଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଶକ୍ତିଶାଳୀ ପ୍ରେରକ ଅଟନ୍ତି। ଅର୍ଥନୈତିକ ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ଦେବୀ କହିଛନ୍ତି ଦେଶର 10 କୋଟିରୁ ଅଧିକ ମହିଳା 90 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ 3 କୋଟିରୁ ଅଧିକ ଲକ୍ଷପତି ଦିଦି ପାଲଟିଛନ୍ତି। ମିଶନ ଶକ୍ତି ଏବଂ ପୋଷଣ ଅଭିଯାନ ଭଳି ଯୋଜନାଗୁଡ଼ିକ ମହିଳାଙ୍କ ନିରାପତ୍ତା ଯତ୍ନ ଏବଂ ଅର୍ଥନୈତିକ ଯୋଗଦାନକୁ ଆହୁରି ସୁଦୃଢ଼ କରିଛି ବୋଲି ସେ କହିଛନ୍ତି। ଭେନେଜୁଏଲାରେ ସଂଗଠିତ 2 ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା 235 ବୃଦ୍ଧି ପାଇଛି। 1500ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା କୁହାଯାଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ଭଙ୍ଗାରୁଜା ଅଂଶ ମଧ୍ୟରେ ସନ୍ଧାନ କାର୍ଯ୍ୟ ଜାରି ରହିଛି। କାର୍କାସ୍ ଏବଂ ଲାଗୁଏରା ଅଞ୍ଚଳରେ ଭଙ୍ଗାରୁଜା ଅଂଶ ମଧ୍ୟରେ ଦବି ରହିଥିବା ଲୋକମାନଙ୍କ ଡାକ ଶୁଣାଯାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଗତକାଲି 7.2 ଏବଂ 7.5 ସାନ୍ଦ୍ରତା ବିଶିଷ୍ଟ 2 ଭୂମିକମ୍ପ ଅତି କମ୍ ସମୟ ବ୍ୟବଧାନରେ ଘଟିବା ଫଳରେ ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୁରୁଷ କ୍ରିକେଟ୍ରେ ଆଜି ପ୍ରଥମ ଆନ୍ତର୍ଜାତିକ T20 ମ୍ୟାଚ୍ ବେଲ୍ଫାଷ୍ଟରେ ଭାରତ ଏବଂ ଆୟୋଜକ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 6:00ରେ ମ୍ୟାଚ୍ ଆରମ୍ଭ ହେବ। ଅଧିନାୟକ ଶ୍ରେୟସ୍ ଆୟାରଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଏହି ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ T20 ମ୍ୟାଚ୍ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ। ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକିରେ ଆଜି ସନ୍ଧ୍ୟାରେ ଲଣ୍ଡନ ଲି ଭ୍ୟାଲି ହକି ଏବଂ ଟେନିସ୍ କେନ୍ଦ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 10:20ରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଚଳିତ ସପ୍ତାହରେ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ଡି ମ୍ୟାଚ୍ରେ ଆଜି ସକାଳେ ଅଷ୍ଟ୍ରେଲିଆ ଓ ପାରାଗୁଏ ମଧ୍ୟରେ ବିନା ଗୋଲ୍ରେ ମ୍ୟାଚ୍ ଶେଷ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଡିର ଅନ୍ୟ ଏକ ମ୍ୟାଚ୍ରେ ତୁର୍କୀ 3-2 ଗୋଲ୍ରେ ଆମେରିକାକୁ ପରାସ୍ତ କରିଛି। ସେହିପରି ନେଦରଲ୍ୟାଣ୍ଡସ୍ 3-1 ଗୋଲ୍ରେ ଟ୍ୟୁନିସିଆକୁ ପରାସ୍ତ କରିଥିବାବେଳେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ 1-1 ଗୋଲ୍ରେ ଅମୀମାଂସିତ ରହିଛି। ପରବର୍ତ୍ତୀ ମ୍ୟାଚ୍ ଜାପାନ ଏବଂ ବ୍ରାଜିଲ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସକାଳେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଇକ୍ୱେଡର 2-1 ଗୋଲ୍ରେ ଜର୍ମାନକୁ ପରାସ୍ତ କରିଛି। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୁହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ୍। ଦ୍ୱିତୀୟ ପାକ୍ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Home Minister Amit Shah calls for a united fight against drugs, says drug menace poses threat to national security and future of youth. Uttar Pradesh police arrest 8 people in connection with Ram Mandir donation embezzlement case. India, along with 34 nations, sign US-led initiative to build resilient AI supply chains. Prime Minister Narendra Modi recalls sacrifices of Hazrat Imam Hussein on Muharram. In men's cricket, India to take on hosts Ireland in T20 International in Belfast this evening. All eyes on debutant prodigy Vaibhav Suryavanshi. And Australia qualify for knockout stage after goalless draw against Paraguay in Group D clash in FIFA World Cup. Home Minister Amit Shah today called for a united war against drugs, saying that drug menace threatens national security, social stability, economic interests, and the future of youth and the country. He urged spiritual leaders, youth, and mothers to come together on a single platform to win this war. Mr. Shah made these remarks while addressing the 10th apex level meeting of the Narco Coordination Center in New Delhi.
2: Today, our country stands at a critical juncture in its fight against narcotics. The next 3 years will determine whether drugs...

0: ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସହିତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
1: ବହିରେ ଯେଉଁ ତ୍ରୁଟି ସାମ୍ନାକୁ ଆସିଛି ସେଟା ନିଶ୍ଚିତ ଭାବରେ ତାକୁ ସରକାର ଗମ୍ଭୀରତାର ସହିତ ବିଷୟକୁ ନେଇଛନ୍ତି। କାହା ବିରୋଧରେ ଆକ୍ସନ ନେବା ପୂର୍ବରୁ ଏକ କମିଟି ତିଆରି କରାଯିବ, ସେ କମିଟି ମାଧ୍ୟମରେ ଇନ୍କ୍ୱାରି ହେବ। ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ଯେଉଁ ରିପୋର୍ଟ ଆସିବ ତାକୁ ଆଧାର କରିକି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ବହି ଗୁଡ଼ିକ ଯାହା ପିଲାମାନଙ୍କ ପାଖକୁ ପଠାଇ ଦିଆଯାଇ ତାକୁ ରିଟର୍ଣ୍ଣ କରାଯିବ ଏବଂ ନୂଆ ବହି ପୁଣି ଆଉ ଥରେ ଛପାଯିବ ଏବଂ ସେ ବହି ପୁନର୍ବାର ପିଲାମାନଙ୍କୁ ଦିଆଯିବ।
0: ରାଜ୍ୟ ସରକାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟିର ଯାଞ୍ଚ କରିବା ପାଇଁ ତିନିଜଣିଆ କମିଟି ଗଠନ କରିଛନ୍ତି। ରାଜ୍ୟରେ ଶିଳ୍ପାୟନ ବାତାବରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରରେ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜିନିବେଶ ବୃଦ୍ଧି ଏବଂ ପୂର୍ବ ଭାରତରେ ଶିଳ୍ପାୟନର ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଏବଂ ସୁଗମ ବ୍ୟବସାୟ ପରିବେଶ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଓଡ଼ିଶା ପ୍ରତି ଆକୃଷ୍ଟ ହୋଇଥିବା ବୈଠକରୁ ପ୍ରକାଶ ପାଇଥିଲା। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ତିନିଜଣିଆ ବରିଷ୍ଠ ଅଧିକାରୀ ଦଳ ଘଟଣାସ୍ଥଳ ଗସ୍ତ କରି ସେଠାକାର ପ୍ରଶାସନ ସହିତ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି। ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତାମିଲନାଡୁର ତିରୁଭଲ୍ଲୁରଠାରେ ଗତ 21 ତାରିଖ ଦିନ ଏକ କାରଖାନାରେ ଆମୋନିଆ ଗ୍ୟାସ୍ ନିର୍ଗତ ହେବା ଯୋଗୁଁ ଘଟଣା ଘଟିଥିଲା। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ଗତକାଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଶୁଣନ୍ତୁ ଏ ସମ୍ପର୍କରେ ଏକ ବିଶେଷ ରିପୋର୍ଟ।
1: ଆଜି ଜୁନ 26 ତାରିଖ ଆନ୍ତର୍ଜାତୀୟ
2: ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିବା ସହିତ ପରିବାର, ସମାଜ ଓ ଜାତିର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ନିଶା ବିରୋଧୀ ଲଢ଼େଇକୁ ଏକ ସାମୁହିକ ଜନ ଆନ୍ଦୋଳନରେ ପରିଣତ କରିବା ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ହୋଇଛି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୁନର୍ବାସ ଓ ଚିକିତ୍ସା ସେବା, ନିଶାମୁକ୍ତି କେନ୍ଦ୍ର ଏବଂ ନିଶାମୁକ୍ତ ଭାରତ ଅଭିଯାନ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ଏବଂ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଏହି ପ୍ରୟାସକୁ ଆହୁରି ସଫଳ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ିଙ୍କୁ ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଜୀବନଶୈଳୀ ଅବଲମ୍ଭନ କରି ଯୁବ ସମାଜକୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ସହ ଏକ ସୁସ୍ଥ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନିଶାଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ସମ୍ପର୍କରେ ଅବକାରୀ ବିଭାଗର ଅବସରପ୍ରାପ୍ତ ଉପାୟୁକ୍ତ ସୀତାକାନ୍ତ ମୁଦୁଲି ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଜୁନ 26 ତାରିଖ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧୀ ଦିବସ ଅବସରରେ ମୋର ଏତିକି ବକ୍ତବ୍ୟ ରହିବ ଯେ ସମସ୍ତେ ଜୀବନକୁ ହଁ କୁହନ୍ତୁ, ନିଶାକୁ ନା କୁହନ୍ତୁ। ମୋର ସମସ୍ତ ପରିବାର, ଅଭିଭାବକ, ଶିକ୍ଷକମାନଙ୍କୁ ଅନୁରୋଧ, ଆପଣଙ୍କ ପିଲାମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ ଏବଂ ସେମାନଙ୍କୁ ସଠିକ୍ ମାର୍ଗରେ ଚାଲିବାକୁ ପ୍ରେରଣା ଦିଅନ୍ତୁ। ଯଦି ଆପଣଙ୍କ ଆଖପାଖରେ କୌଣସି ସ୍ଥାନରେ ଅବୈଧ ନିଶା କାରବାର ଚାଲିଥିବାର ନଜରକୁ ଆସେ ତେବେ ତୁରନ୍ତ ଅବକାରୀ ବିଭାଗ ବା ପ୍ରଶାସନକୁ ସୂଚନା ଦିଅନ୍ତୁ।
2: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: देशव्यापी आसंता रविवार मंगलवार पर्यंत पल्स पोलियो टीकाकरण कार्यक्रम अनुष्ठित हेब। स्वास्थ्यकर्मी और स्वेच्छासेवी माने पोलियो बुंदा नहीं नथिबा शिशुमानंक घरकु घर जाई टीका प्रदान करिबे। एही क्रमरे गंजाम जिल्लार विभिन्न स्वास्थ्य उपकेन्द्र अंगनवाड़ी

କେନ୍ଦ୍ରରେ ଟିକାକରଣ ହେବ। ଏନେଇ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନ୍ମରୁ 5 ବର୍ଷ ବୟସର 3,45,011 ଜଣ ଶିଶୁଙ୍କୁ 1,637 ପୋଲିଓ ବୁଥ୍ରେ ଟିକାକରଣ କରାଯିବ ବୋଲି ବୈଠକରୁ ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲାରେ 0-5 ବର୍ଷ ବୟସ ବର୍ଗର ମୋଟ 1,57,012 ଜଣ ଶିଶୁଙ୍କୁ ପଲ୍ସ ପୋଲିଓ ପ୍ରଦାନ କରାଯିବ। ଏଥିପାଇଁ 2,400 ଜଣ ଟିକାଦାନକାରୀ, 1,200 ଟିମ୍, 40 ଭ୍ରାମ୍ୟମାଣ ଦଳ ଗଠନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନବାଡ଼ି ଦିଦି, ମହିଳା ସୁପରଭାଇଜର ଓ ସଂଯୋଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ 5,504 ସ୍ମାର୍ଟଫୋନ୍ ବଣ୍ଟନ କରାଯିବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ଏହି ଅଭିଯାନକୁ ସୁଦୃଢ଼ ଓ ସ୍ୱଚ୍ଛତାର ସହ ପରିଚାଳନା ପାଇଁ ଏକ ଅତ୍ୟନ୍ତ ସହାୟକ ହେବ ବୋଲି ସିଡିପିଓ କହିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମଞ୍ଜୁରପ୍ରାପ୍ତ 5,128 ଜଣ ଅଙ୍ଗନବାଡ଼ି କର୍ମୀ, 118 ଜଣ ସୁପରଭାଇଜର, 23 ଜଣ ବ୍ଲକ ସଂଯୋଜକ କାର୍ଯ୍ୟରତ ଅଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷରେ ଚମ୍ପକ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁସାରେ ଗତକାଲି ରୁକ୍ମିଣୀ ହରଣ ବିବାହ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜି ମଙ୍ଗଳ ଆଳତୀ ନୀତି ପରେ ବିବାହ ଠାକୁର ଦକ୍ଷିଣୀ ଘରକୁ ବିଜେ କରିଛନ୍ତି। ମଧ୍ୟାହ୍ନ ଧୂପ ଓ ଜାତଭୋଗ ଶେଷ ହେବା ପରେ ଦକ୍ଷିଣୀ ଘରେ ଭୋଗ ନୀତି କରାଯିବ। ଏହାପରେ ବିବାହ ଠାକୁରଙ୍କୁ ବନ୍ଦାପନା କରାଯାଇ ଶ୍ରୀନହରକୁ ବିଜେ କରାଯିବ। ଗଜପତି ମହାରାଜା ଶ୍ରୀନହରରେ ବିବାହ ଠାକୁରଙ୍କ ସ୍ୱତନ୍ତ୍ର ବନ୍ଦାପନା ନୀତି କରିବେ। ଏହାପରେ ଠାକୁରମାନେ ଜମ୍ବେଶ୍ୱର ମନ୍ଦିରକୁ ବିଜେ କରିବା ସହ ପଞ୍ଚାଗ୍ରାସୀ ନୀତି ସମ୍ପନ୍ନ କରାଯିବ। ବିଶିଷ୍ଟ ସାହିତ୍ୟିକ ତଥା ବନ୍ଦେ ମାତରମ୍ର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଦେଶର ସାହିତ୍ୟ ଓ ରାଷ୍ଟ୍ରବାଦୀ ପରମ୍ପରାରେ ତାଙ୍କର ଅମୂଲ୍ୟ ଅବଦାନ ରହିଛି। ରାଜ୍ୟପାଳ ହରିବାବୁ କମ୍ମମପାଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ଭାରତୀୟ ସାହିତ୍ୟର ସେ ଜଣେ ମହାନ୍ ସ୍ତମ୍ଭ। ତାଙ୍କର ଅମର ସୃଷ୍ଟି ବନ୍ଦେ ମାତରମ୍ ଦେଶବାସୀଙ୍କ ମନରେ ରାଷ୍ଟ୍ର ପ୍ରେମ ଓ ଜାତୀୟ ଚେତନାର ସଞ୍ଚାର କରିବା ସହିତ ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଉତ୍ସାହ ପ୍ରଦାନ କରିଥିଲା। ଭାରତର ବୌଦ୍ଧିକ ସାହିତ୍ୟିକ ରାଷ୍ଟ୍ରପତି ଐତିହ୍ୟରେ ତାଙ୍କର ଅବଦାନ ସଦାସର୍ବଦା ଅମର ଓ ପ୍ରେରଣାଦାୟକ ହୋଇ ରହିବ ବୋଲି ଡକ୍ଟର କମ୍ବମପାଟି କହିଛନ୍ତି। ଦେଶବ୍ୟାପୀ ଆଜି ଆଶୁରା ଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍କରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲାର ଧାମନଗର ସମେତ 7 ବ୍ଲକରେ ମହରମ ପର୍ବ ପାଳିତ ହୋଇଯାଇଛି। ସାହିବସ୍ତିରୁ କାଫଲା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର NH5 ଗୋବିନ୍ଦପୁରରେ ସର୍ବାଧିକ 43 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା,

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗାନ୍ଧୀ ଚର୍ଚ୍ଚା, ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ।
2: ଗାନ୍ଧୀ ଚିନ୍ତନ ଓ ଦର୍ଶନର କାର୍ଯ୍ୟକ୍ରମ ଗାନ୍ଧୀ ଚର୍ଚ୍ଚାକୁ ସ୍ୱାଗତ। ଶ୍ରୋତାବନ୍ଧୁ, ଗାଁ ଏହି ଶବ୍ଦଟି ଉଚ୍ଚାରଣ ମାତ୍ରକେ ଆମ ଆଖି ଆଗରେ ନାଚିଯାଏ ଶାନ୍ତ ସ୍ନିଗ୍ଧ ବାତାବରଣ ଭରା ଅଞ୍ଚଳଟିଏ, ଯାହାର ସବୁଜିମା ଭରା କ୍ଷେତ। ସରଳ ଜୀବନ ବିତାଉଥିବା ପରିଶ୍ରମୀ ମଣିଷମାନଙ୍କୁ ଦେଖିଲେ ଅନୁଭବ ହୁଏ ପ୍ରକୃତରେ ଦେଶର ଆତ୍ମା ରହିଛି ଏହି ଗାଁରେ। ସେଦିନ ଗାନ୍ଧିଜୀ କହିଥିଲେ, ଗାଁ ହେଉଛି ସ୍ୱରାଜର କେନ୍ଦ୍ର, ଗାଁର ବିକାଶରେ ଦେଶର ବିକାଶ। ଦେଶକୁ ଆତ୍ମନିର୍ଭରଶୀଳ କରି ଗଢ଼ି ତୋଳିବାକୁ ହେଲେ ଗାଁର ବିକାଶକୁ ଦେବାକୁ ପଡ଼ିବ ପ୍ରାଥମିକତା। ଗାଁ ହେବ ଏକ ସ୍ୱାଧୀନ ୟୁନିଟ୍ ଯେଉଁଠି ଶାସନ ବ୍ୟବସ୍ଥା ଆଉ ନିଷ୍ପତ୍ତି କେବଳ ଗ୍ରାମବାସୀମାନେ ହିଁ ନେବେ। କୌଣସି ପ୍ରକାରେ ଗାଁ ଉପରେ ବାହ୍ୟ ନିଷ୍ପତ୍ତି ଲଦି ଦିଆଯିବ ନାହିଁ। ହଁ ଶ୍ରୋତା ବନ୍ଧୁ, ଗାଁ ସମ୍ପର୍କରେ କ'ଣ ଥିଲା ଗାନ୍ଧିଜୀଙ୍କର ବିଚାର, ତାଙ୍କ ସ୍ୱପ୍ନର ଗାଁକୁ ସେ କିଭଳି ଦେଖିବାକୁ ଚାହୁଁଥିଲେ, ଏହି ବିଷୟରେ ଆଜି ରହିଛି ଆଲୋଚନା ଗାଁ ଓ ଗାନ୍ଧିଜୀ। ଆଲୋଚନା କରିଛନ୍ତି ପ୍ରହଲ୍ଲାଦ ମଲ୍ଲିକ।
3: ଦକ୍ଷିଣ ଆଫ୍ରିକାରେ ବସବାସ କରୁଥିବା ଭାରତୀୟମାନଙ୍କ ଉପରେ ସେଠାକାର ଗୋରାମାନଙ୍କ ଅକଥନୀୟ ଅତ୍ୟାଚାର ଅବଲୋକନ କରି ଗାନ୍ଧିଜୀ ବ୍ୟଥିତ ହୋଇପଡ଼ିଥିଲେ। ସେ ସଫଳତାର ସହିତ ସତ୍ୟାଗ୍ରହ ଆନ୍ଦୋଳନ ଚଳାଇ ସେମାନଙ୍କ ଅବସ୍ଥାରେ ଉନ୍ନତି ଆଣିଥିଲେ। ଦୀର୍ଘ 21 ବର୍ଷ କାଳ ଦକ୍ଷିଣ ଆଫ୍ରିକାରେ ରହଣି ଭିତରେ ସେ ନିଜ ମାନସ ଚକ୍ଷୁରେ ନିଜ ଦେଶ ଭାରତବାସୀଙ୍କର ପରାଧୀନ ଜୀବନର ଦୁର୍ଦ୍ଦଶା ଦେଖିପାରିଥିଲେ। ସେ ଅନୁଭବ କରିଥିଲେ ଯେ ସମସ୍ତ ପ୍ରକାର ନୈତିକ ଓ ଆର୍ଥିକ ବିକାଶ ମୂଳରେ ରାଜନୈତିକ ସ୍ୱାଧୀନତା ନିହିତ। ସେହି ସ୍ୱାଧୀନତା ହାସଲ କରିବା ଉଦ୍ଦେଶ୍ୟ ପୋଷଣ କରି ନିଜର ଲକ୍ଷ୍ୟପଥରେ ଗାନ୍ଧିଜୀ ଅଗ୍ରସର ହେଲେ। ଦେଶ ସେବକ ଗୋପାଳକୃଷ୍ଣ ଗୋଖଲେଙ୍କ ନେତୃତ୍ୱରେ ଦେଶ ମାତୃକାର ସେବା କରିବା ପାଇଁ ଗାନ୍ଧିଜୀ ସ୍ୱଦେଶ ଅଭିମୁଖେ ଦକ୍ଷିଣ ଆଫ୍ରିକାରୁ ଯାତ୍ରା କଲେ। ସନ 1914 ମସିହା ଜୁଲାଇ 18 ତାରିଖରେ, ଯେଉଁଠି ସେ ଜୀବନର 21 ବର୍ଷର ଅସଂଖ୍ୟ ମଧୁର ଓ ତିକ୍ତ ଅନୁଭୂତି ଅର୍ଜନ କରି ବିତାଇଥିଲେ, ଯେଉଁଠି ତାଙ୍କ ଜୀବନ ଆଦର୍ଶ ତଥା କର୍ମପନ୍ଥାର ଭିତ୍ତି ସ୍ଥାପିତ ହୋଇଥିଲା, ସେହି ଦକ୍ଷିଣ ଆଫ୍ରିକାରୁ ବିଦାୟ ନେଲାବେଳେ ତାଙ୍କ ହୃଦୟ ଗଭୀର ବେଦନାରେ ଭାରାକ୍ରାନ୍ତ ହୋଇପଡ଼ୁଥିଲା। ଭାରତରେ ପହଞ୍ଚି ସେ ତାଙ୍କ ରାଜନୈତିକ ଗୁରୁ ଗୋପାଳକୃଷ୍ଣ ଗୋଖଲେଙ୍କ ପରାମର୍ଶକ୍ରମେ ଗାଁଗଣ୍ଡା ବୁଲି ନିଜର ପ୍ରତ୍ୟକ୍ଷ ଅନୁଭୂତି ଲାଭ କଲେ। ସେ ଦେଖିଲେ ଏଠାରେ ରାଜନୈତିକ ପରିସ୍ଥିତି ଦୁର୍ବଳ, ଭାରତୀୟମାନଙ୍କ ଜୀବନ ଅଭାବ ଅନାଟନ ଓ ଅଧପତନ ଯୋଗୁଁ ବିପନ୍ନ, ତେଣୁ ସେମାନଙ୍କ ମୁକ୍ତି ଦାୟିତ୍ୱ ନିଜ ମୁଣ୍ଡରେ ବହନ କରି ତାହାକୁ ନିଜର ପରମ କର୍ତ୍ତବ୍ୟ ମନେ କଲେ। ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କର ଦୟନୀୟ ଅବସ୍ଥାର ପ୍ରତିକାର ସ୍ୱରୂପ ଉଦ୍ଭାବିତ ସତ୍ୟାଗ୍ରହ ଆନ୍ଦୋଳନର ବିପୁଳ ବିଜୟ ପରେ ଗାନ୍ଧିଜୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସେ ସ୍ୱଦେଶବାସୀଙ୍କ ପରାଧୀନ ଦୁର୍ଦ୍ଦଶାର ଦୂରୀକରଣ ନିମନ୍ତେ ସତ୍ୟାଗ୍ରହ ଆନ୍ଦୋଳନକୁ ମୁଖ୍ୟ

0: ରୂପେ ଗ୍ରହଣ କଲେ। ଭାରତ ତାର ଗ୍ରାମଗୁଡ଼ିକୁ ନେଇ ବଞ୍ଚିଛି। ଗ୍ରାମ ଧ୍ୱଂସ ହୋଇଗଲେ ଭାରତ ଧ୍ୱଂସ ହୋଇଯିବ, ଭାରତ ଆଉ ଭାରତ ହୋଇ ରହିବ ନାହିଁ। ପୃଥିବୀରେ ତାର ଯେଉଁ ଲକ୍ଷ୍ୟ ତାହା ପ୍ରତିହତ ହେବ। ଗାନ୍ଧିଜୀଙ୍କ ମତରେ ପ୍ରତ୍ୟେକ ଗ୍ରାମ ଏକ ସାଧାରଣତନ୍ତ୍ର ହେବା ଆବଶ୍ୟକ, ତାହା ସର୍ବକ୍ଷମତା ସମ୍ପନ୍ନ ପଞ୍ଚାୟତ ଗଠନ କରିବା ବିଧେୟ। ଗ୍ରାମ ଆତ୍ମନିର୍ଭରଶୀଳ ହେବା ଉଚିତ ଏବଂ ସେ ସମସ୍ତ ବହିରାକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆତ୍ମବଳି ଦେବା ଲାଗି ତାଲିମ ପାଇବା ମଧ୍ୟ ଦରକାର। ସୁତରାଂ ଅନ୍ତିମ ସ୍ତରରେ ବ୍ୟକ୍ତି ହିଁ ଏକକ ୟୁନିଟ୍। ଗ୍ରାମ ପାଇଁ ବ୍ୟକ୍ତି ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେବ ଏବଂ ଗ୍ରାମ ଗୋଷ୍ଠୀ ପାଇଁ ଆତ୍ମବଳି ଦେବ। ଏହି କ୍ରମରେ ପରିଶେଷରେ ସମଗ୍ର ମାନବ ଜାତି ଏକ ହୋଇଯିବ। ଗାନ୍ଧିଜୀଙ୍କ ସ୍ୱପ୍ନ ଆଜି ସତ୍ୟରେ ପରିଣତ ହୋଇଛି। ସ୍ୱାଧୀନତା ପରେ ସମଗ୍ର ଦେଶର ସହସ୍ର ସହସ୍ର ଗ୍ରାମରେ ପଞ୍ଚାୟତରାଜ ପ୍ରତିଷ୍ଠା ହୋଇଛି। କିନ୍ତୁ ଗାନ୍ଧିଜୀ ଯେଉଁ ମହାନ ଆଦର୍ଶ ରାମରାଜ୍ୟର ପ୍ରଚାର କରିଗଲେ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଆଜିର ପଞ୍ଚାୟତରାଜ ସ୍ୱାର୍ଥନ୍ଦ କ୍ଷମତା ଲିପ୍ସୁ ତଥାକଥିତ ରାଜନେତାଙ୍କ ଦୁର୍ନୀତି ବୋଝରେ ଭାରାକ୍ରାନ୍ତ ମନେ ହେଉଛି। ଗାନ୍ଧିଜୀଙ୍କ ମତରେ ଆମର ସହରଗୁଡ଼ିକୁ ନେଇ ଭାରତ ନୁହେଁ, ତାହାର 7.5 ଲକ୍ଷ ଗ୍ରାମକୁ ନେଇ ଭାରତ ବଞ୍ଚିଛି। ଗାଁଗୁଡ଼ିକ ପ୍ରତି ଅବହେଳା କଲେ ଭାରତର ସମୃଦ୍ଧି ଅସମ୍ଭବ। ସୁତରାଂ ଗାନ୍ଧିଜୀ କୁଟୀର ଶିଳ୍ପ, କୃଷି, ଗ୍ରାମ ଉନ୍ନୟନ, ସ୍ୱଦେଶୀ, ସୂତାକଟା, ଖଦୀ, ସମବାୟ ସଂଘ ପ୍ରଭୃତି ଉପରେ ଗୁରୁତ୍ୱ ଆରୋପ କରିଛନ୍ତି, ଯାହାଦ୍ୱାରା ଗାଁଗୁଡ଼ିକର ସର୍ବଦା ଉନ୍ନତି ହୋଇପାରିବ। ଗାନ୍ଧିଜୀଙ୍କ ସତ୍ୟଭହିଂସା ଆନ୍ଦୋଳନର ଛାପ ଖାଲି ସହରରେ ନୁହେଁ, ସହରଠାରୁ ପୁରପଲ୍ଲୀ ଗାଁଗଣ୍ଡାର ସମସ୍ତ ହୃଦୟରେ ଏଯାଏ ପ୍ରତିବିମ୍ବିତ ହୋଇ ରହିଛି। ଏହି ନୀତିରେ ଭାରତର ସମସ୍ତ ଗାଁଗଣ୍ଡାରେ ଭାଇଚାରାର ସମୃଦ୍ଧି ଘଟିଛି। କ୍ଷେତର ଚାଷୀଠାରୁ ମୂଲିଆ ଯାଏ ଭାରତର ସମୃଦ୍ଧି ଶ୍ରମର ବିନିଯୋଗରେ ନିଜର ପରିବାର ସହିତ ଆଖପାଖ ଅଞ୍ଚଳର ଆବଶ୍ୟକତାକୁ ମେଣ୍ଟାଇବା ସହ ଅନ୍ୟ ପାଇଁ ଉଦାହରଣ ସାଜୁଛନ୍ତି। ଗାଁର ବିକାଶରେ ଦେଶର ବିକାଶର ଭାବନା ନେଇ ଆମକୁ କଠିନ ପରିଶ୍ରମ କରି ଅଗ୍ରସର ହେବାକୁ ପଡ଼ିବ। ଗାଁର କ୍ଷେତ୍ରରେ ଫସଲ ଫଳିଲେ ଏହା ଯେ କେବଳ ଆମ ପରିବାରର କିମ୍ବା ଗାଁର ଆବଶ୍ୟକତାକୁ ମେଣ୍ଟାଇବ ନାହିଁ, ବରଂ ଆମର ବଳକା ଉତ୍ପାଦନ ଦେଶ ଅନ୍ୟ ଭାଗରେ ଯେଉଁଠି ଅଭାବ ରହିଛି ତାହାର ପରିପୂରଣ କରିପାରିବ, କରିପାରୁଛି ମଧ୍ୟ। ଆମେ ଅନେକ ଭାବୁଛେ ଯେ ଦେଶ ଆମଠୁ ଅଲଗା, କିନ୍ତୁ ଆମର ଦେଶ ତାହାର ପ୍ରତିଟି ନାଗରିକ, ପ୍ରତିଟି ଗ୍ରାମ ଆଉ ତାର ଅଧିବାସୀଙ୍କୁ ନେଇ କେତେ ଯେ ଗର୍ବିତ ସେ କଥା ଆମେ ଭୁଲିଯାଉ। ଗାଁ ଆଉ ଦେଶ ଭିତରେ ଯେ କୌଣସି ଫାଙ୍କ ନାହିଁ ସେ କଥା ଆମେ ବୁଝିପାରିଲେ ଆମର ଭବିଷ୍ୟତ ସୁଖ ଆଉ ସମୃଦ୍ଧିର ନୂତନ ଦିଗନ୍ତ ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ। ଗାନ୍ଧିଜୀଙ୍କ ମତରେ ଗାଁ ତାର ସ୍ୱାଧୀନତାକୁ ଆପଣା ଛାଏଁ ଅନୁଶୀଳନ କରି ଦେଶର ବିକାଶରେ ସହଭାଗୀ ହେବାର ଉଦ୍ୟମକୁ ଉଜାଗର କରିବା କଥା। ଗାଁର ମଣିଷମାନେ ସରଳ ଓ ପରିଶ୍ରମୀ, ସେମାନଙ୍କ ଭିତରେ ବିଭେଦତାର ପ୍ରଶ୍ନ ଆଦୌ ନାହିଁ। ସେମାନଙ୍କ ଜୀବନରେ ସୁଖ ଆଉ ଆନନ୍ଦ ହେଉଛି ଶ୍ରମ ଆଉ ଶ୍ରମ ଆଉ ସେଥିରୁ ମିଳୁଥିବା ସାର୍ଥକତା। ଗ୍ରାମୀଣ ଭାରତ ଆଉ ସହରୀ ଭାରତର ପାର୍ଥକ୍ୟ ନିଶ୍ଚୟ ରହିଛି। ଗାଁରେ ରହିଛି ସବୁଜ କ୍ଷେତ୍ର, ସୁନ୍ଦର ପରିବେଶ, ନିର୍ମଳ ପବନ, ପ୍ରଦୂଷଣ ମୁକ୍ତ ଜୀବନ ଆଉ ସରଳ ମଣିଷମାନଙ୍କର ଆତଜାତ, ଆଉ ପୁଣି ସହରର ପ୍ରତିଟି ଆବଶ୍ୟକତାକୁ ପୂରଣ କରୁଛି ଏହି ଗାଁ। ଗାଁର ଯେକୌଣସି ବିପର୍ଯ୍ୟୟ ପ୍ରଭାବିତ କରେ ସହରକୁ ଆଉ ସହରୀ ଜୀବନକୁ। ଗାଁର ଭାଇଚାରା ଓ ଏକତାର ବାତାବରଣ ଦେଶକୁ ସବୁବେଳେ ଗୋଟିଏ ସୂତ୍ରରେ ବାନ୍ଧିବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସୁଛି। ଦେଶର ଅର୍ଥନୀତି, ସମାଜନୀତି ଆଉ ଲୋକନୀତିକୁ ଦଶନ୍ଧି ଧରି ପ୍ରଭାବିତ କରିଆସିଛି ଏହି ଗାଁଗୁଡ଼ିକ। ଗାନ୍ଧିଜୀ ତାଙ୍କର ସ୍ୱଦେଶୀ ବିଚାରଧାରାର ପ୍ରୟୋଗଶାଳା ଭାବେ ଏହି ଗାଁଗୁଡ଼ିକୁ ଚୟନ କରିଥିଲେ। ସେଠି ହସ୍ତଶିଳ୍ପ, କୁଟୀର ଶିଳ୍ପ ଆଦି ଗଢ଼ି ଉଠିଲେ ଗ୍ରାମୀଣ ଲୋକମାନେ ସେଠାରେ ଆତ୍ମନିଯୁକ୍ତି ପାଇବେ, ଲୋକେ ଗାଁରେ ରହିବେ, ଗାଁରେ ଉତ୍ପାଦନ କରିବେ, ଗାଁର ସେବା କରିବେ। ଏହା ହିଁ ପ୍ରକୃତ ଦେଶ ସେବା ହେବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତର ଗାଁଗୁଡ଼ିକ ସ୍ୱଦେଶୀ ସଦ୍ଭାବନା, ସମ୍ପ୍ରୀତି ଆଉ ସ୍ୱାବଲମ୍ବନର ଜାଗ୍ରତ ପହରୀ ଭାବେ କାର୍ଯ୍ୟ କରିପାରିଲେ ଦେଶର ସ୍ୱାଧୀନତା ଯେ ଅକ୍ଷୁର୍ଣ୍ଣ ରହିବ, ଏହା ହିଁ ପରମ ଆଉ ଚରମ ଲକ୍ଷ୍ୟ ହେବା ଜରୁରୀ। ଗାନ୍ଧୀ, ତୁମେ ଆଉ କେଉଁ ଏକ ଅବତାରୀ ରୂପ ନେଇ ଫେରିଆସ, ଫେରିଆସ, ଭାରତର ସବୁ ଗାଁ ଲୋକେ ଆମେ ଅନାଇ ବସିଛୁ ଅପଲକ କରି ନେତ୍ର। ତମ ରାମ ରାଜ୍ୟ ହେବାକୁ ସାମିଲ ମନ ଭାରି ଛନ ଛନ, ତମ ଆଗମନେ ମଣିବୁ ନିଜକୁ ଧନ୍ୟ ଆଉ ଭାରି ଧନ୍ୟ। ବୁହାଇବୁ ଆମେ ଶରୀର ଶ୍ରମରେ ଏ ଦେହୁ ଯେତେ ରକ୍ତ, ହସିବ ତ କ୍ଷେତ ଗାଁ ବି ହସିବ, ହସିବ ଭାରତ ବର୍ଷ।
1: ଶ୍ରୋତାବନ୍ଧୁ, ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧିଜୀ ସବୁବେଳେ ନୀତି ଓ ନୈତିକତାକୁ ପ୍ରାଧାନ୍ୟ ଦେଉଥିଲେ। ବ୍ୟକ୍ତି ଜୀବନକୁ, ସାମାଜିକ ବ୍ୟବସ୍ଥାକୁ ସଜାଡ଼ିବାର ଏହା ଥିଲା ପ୍ରମୁଖ ମାର୍ଗ। ସ୍ୱାଧୀନତା ସଂଗ୍ରାମ ବେଳେ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶକୁ ପାଳନ କରୁଥିଲେ ସ୍ୱାଧୀନତା ସଂଗ୍ରାମୀଗଣ।

0: ସ୍ୱାଧୀନତାର ପରବର୍ତ୍ତୀ ସମୟରେ ଆଜି ମଧ୍ୟ ସେହି ନୀତି ଓ ଆଦର୍ଶକୁ ଜୀବନର ବ୍ରତ କରି ବାଟ ଚାଲୁଥିବା ଅନେକ ବ୍ୟକ୍ତି ଆମ ଗହଣରେ ଅଛନ୍ତି। ସରଳ ଜୀବନ ଜୀଇଁବା ଓ ଉଚ୍ଚ ଚିନ୍ତା କରିବା ଗାନ୍ଧୀ ନୀତିର ପ୍ରମୁଖ ବାଣୀ। ହଁ, ସେହି ବିଚାର ସେହି ନୀତିକୁ ନେଇ ଜୀବନ ବିତାଉଥିବା ଅନେକ ମଣିଷଙ୍କ ଭିତରୁ ଜଣେ ହେଉଛନ୍ତି ପ୍ରହଲ୍ଲାଦ ମଲ୍ଲିକ। ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ତେନ୍ତୁଳିଆ ଗାଁରେ ତାଙ୍କର ଘର। ବୟସର ଅପରାହ୍ନରେ ତାଙ୍କର ଶକ୍ତ ବିଚାର ଓ କାର୍ଯ୍ୟ ସମ୍ପର୍କରେ ଶୁଣିଲେ ମୁଣ୍ଡ ନଇଯାଏ। ସେହି ବର୍ଷିଆନ ବ୍ୟକ୍ତିତ୍ୱ ଓ ଗାନ୍ଧୀ ବିଚାରରେ ବିଶ୍ୱାସୀ ମଣିଷଙ୍କ ସହ ଆଜି ଗାନ୍ଧୀ ଚର୍ଚ୍ଚାରେ ଏଇ କେଇପଦ କଥା। ଆଜ୍ଞା ନମସ୍କାର।
1: ନମସ୍କାର
0: ଆଜ୍ଞା, କେମିତି ଅଛନ୍ତି?
1: ମୁଁ ବହୁତ ଭଲ ଅଛି। ଚାଷବାସ ଅନ୍ୟାନ୍ୟ ସେବାରେ ସମ୍ପୂର୍ଣ୍ଣ ନିୟୋଜିତ ରହିଛି। କ୍ରାସ କଲେଜରେ ପଢୁଥିଲି, ସେତେବେଳେ ରମାଦେବୀଙ୍କର ଭୁରାନ ଅଫିସ ମଙ୍ଗଳାବାଗ ସହିତ ମୁଁ ଜଡିତ ଥିଲି ସର୍ବୋଦୟରେ। ଛୁଟି ଦିନମାନଙ୍କରେ ସମର ଭେକେସନରେ ମୁଁ ଏଠି କାମ କରେ ଏବଂ ମୁଁ ଖଦି ପଞ୍ଜାବୀ କଲେଜର ଆରମ୍ଭରୁ ଏମ୍ଏ ଯାଇ ମଧ୍ୟ ମୁଁ ସେରେ ବ୍ୟବହାର କରିଛି ଏବଂ ପରବର୍ତ୍ତୀ ସମୟରେ ମୁଁ ଚାକିରି ଜୀବନ ମଧ୍ୟ ସେହି ଖଦି ପଞ୍ଜାବୀ ପିନ୍ଧିକି ମୁଁ ରିଟାୟାର୍ଡ ହୋଇଛି।
0: ଗାନ୍ଧିଜୀଙ୍କର ଯେଉଁ ଆଦର୍ଶ ଥିଲା ତାହାକୁ କିଭଳି ଭାବରେ ଆପଣ ଅନୁପାଳନ କରିଛନ୍ତି ଆପଣଙ୍କର ଜୀବନରେ?
1: 1967 ମସିହାରେ ଉତ୍ତର ବାଲେଶ୍ୱର ଭୋଗରାଇ ସବୁ ମରୁଡ଼ି ହୋଇଥିଲା। ଡକ୍ଟର ରାଧାନାଥ ରଥଙ୍କ ଜରିଆରେ ମା ମୋତେ ପଠାଇଥିଲେ ବାଲେଶ୍ୱରକୁ, ମା ରମାଦେବୀ ପଠାଇଥିଲେ, ଆଉ ସେଠି ମଧ୍ୟ ମୁଁ ମାସେ ଖଣ୍ଡେ ରହି ସେବା କରିଛି।
0: ପିଲାଟି ଦିନରୁ ମାନେ ଛାତ୍ର ଜୀବନରୁ ଆପଣ ଗାନ୍ଧିଜୀଙ୍କର ବିଚାରଧାରା ସହ ସମ୍ପୃକ୍ତ ହୋଇଛନ୍ତି, ମା ରମାଦେବୀଙ୍କ ସହ ଆପଣ କାମ କରିଛନ୍ତି ବୋଲି କହିଲେ, ଏବଂ ସର୍ବୋଦୟ ବିଚାରକୁ ଆପଣ ଆଗକୁ ନେବା ପାଇଁ ମଧ୍ୟ କାମ କରୁଥିଲେ। ଯେ ବର୍ତ୍ତମାନ ସମୟରେ ଯେଉଁ ଗାନ୍ଧୀଙ୍କର ବିଚାରଧାରା ଆପଣ କିଭଳି ଭାବରେ ଦେଖୁଛନ୍ତି?
1: ଯେ ଅହିଂସା ବଳରେ ଦେଶରେ ହିଂସାତ୍ମକ କାର୍ଯ୍ୟକୁ ମଧ୍ୟ ଆମେ ପ୍ରତିହତ କରିପାରିବା, ସହନଶୀଳତା ତା ସାଙ୍ଗେ ସାଙ୍ଗେ ବୃଦ୍ଧି ହେଲେ ଦେଶରେ ଆଉ ପରିବାରରେ ସମାଜରେ ସୁଖ ଶାନ୍ତି ସର୍ବଦା ବିରାଜମାନ କରିବ। ଆମେ ଯଦି ଖଟିପାରିବା ତାହେଲେ ଦେଶ ପାଇଁ ମଧ୍ୟ ଆମେ ସମୃଦ୍ଧିରେ ସହାୟକ ହେବା, ଦେଶରେ ଶାନ୍ତି ସୁଖ ମଧ୍ୟ ଆସିବ।
0: ଜଣେ ସାଧାରଣ ବ୍ୟକ୍ତି କିଭଳି ଭାବରେ ଜାଣିବେ ଏ ହେଉଛି ଗାନ୍ଧୀଙ୍କର ନୀତି, ଏ ହେଉଛି ଗାନ୍ଧୀଙ୍କର ଆଦର୍ଶ?
1: ଗାନ୍ଧୀଙ୍କର ଯେଉଁ ଅହିଂସା ସତ୍ୟ ଶାରୀରିକ ଶ୍ରମ ଏଗୁଡ଼ାକ ଯେଉଁ ଗୁଡ଼ାକ ମୁଖ୍ୟ ଦେଶ ତାହାର ଗଣତାନ୍ତ୍ରିକ ପଦ୍ଧତିରେ ଚାଲିଛି, ସେଥିରେ ବାଦ ବିସମ୍ବାଦ ଆସିଲେ ମଧ୍ୟ ସମାଧାନ ହେଉଛି, ଗାଁରେ ବି କୋର୍ଟକୁ ନ ଯାଇ ମଧ୍ୟ ସମାଧାନ ହୋଇପାରୁଛି ଅହିଂସା ମାର୍ଗରେ ଆଉ ସତ୍ ମାର୍ଗରେ। ପ୍ରତି ଜୀବନରେ ଗାନ୍ଧୀଜୀଙ୍କର ଏଇ ଯେଉଁ ଜଞ୍ଜାଳ ଭିତରେ ଆମର ସମାଧାନ ଜୀବନ ଚର୍ଚ୍ଚା ଭିତରେ ଆମେ ଗାନ୍ଧୀଙ୍କର ସବୁଗୁଡ଼ାକ ଆମେ ଅନୁଭବ କରିପାରୁ।
0: ଗାନ୍ଧିଜୀ ସ୍ୱପ୍ନ ଦେଖିଥିଲେ ରାମରାଜ୍ୟ ପ୍ରତିଷ୍ଠା ହେବ, ଏବଂ ସେ ଯେଉଁ ରାମରାଜ୍ୟର ପରିକଳ୍ପନା କିଭଳି ଦେଖିବେ ଆପଣ?
1: ଗାନ୍ଧୀଙ୍କର ଯେଉଁ ବାଣୀଟା ଆଉ ଗାନ୍ଧୀଙ୍କର ଆଦର୍ଶ ଆଉ ରାମ ରାଜ୍ୟ ଏଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ପ୍ରତିଫଳିତ ହେଉଛି। ଗାଁ ଗଣା ଠାରୁ ସହର ଯାଏ ସବୁଠି ତ ରାମରାଜ୍ୟ।
0: ସର୍ବୋଦୟ ବିଚାର ଏବଂ ରାମରାଜ୍ୟର ବିଚାର ଆପଣ କିଭଳି ଦେଖୁଛନ୍ତି?
1: ରାମଙ୍କ ସମୟରେ ଯେଉଁ ରାମରାଜ୍ୟ ଥିଲା ସେଥିରେ ମଧ୍ୟ ସବୁ ତ ସମାନ ନଥିଲା ନା, ସେଥିରେ ଅସୁର ଗୁଡ଼ା ଥିଲେ ଆଉ ଦୁଷ୍ଟ ବି ଥିଲେ, ରାଣବ ଥିଲେ ଆଉ ସଚେତନ ରାଜ୍ୟବାସୀ ବି ଥିଲେ ପ୍ରଜା, କିନ୍ତୁ ଯୁଗେ ଯୁଗେ ତ ଅସତ୍ୟ ସତର ଲଢ଼େଇ ହୋଇ ଆସିଛି ଆଉ ତେଣୁକରି ବର୍ତ୍ତମାନ ମଧ୍ୟ ତାକୁ ଖଣ୍ଡନ କରାଯାଇ ପାରିବ ନାହିଁ। ରାମ ଅଯୋଧ୍ୟାର ବାସୀଙ୍କି ଘରେ ଘରେ ପହଞ୍ଚିକରି ତାଙ୍କ ଦୁଃଖ ସୁଖ ବୁଝିପାରୁନଥିବେ, କାହିଁକିନା ମିଡିଆ ସେତେବେଳେ ଏତେ ନଥିଲା, କିନ୍ତୁ ବର୍ତ୍ତମାନ ତ ସାଧାରଣ ଅସୁବିଧା ପଡିଲେ ସରକାରଙ୍କ ପାଖରେ ପହଞ୍ଚୁଛି, ଆମର ଶାସନକର୍ତ୍ତାଙ୍କ ପାଖରେ ପହଞ୍ଚୁଛି।
0: ମାନେ ଆପଣ କହୁଛନ୍ତି ଯେ ରାମରାଜ୍ୟର ଯେଉଁ ପରିକଳ୍ପନା କରିଥିଲେ ଗାନ୍ଧିଜୀ ତାହା ଧୀରେ ଧୀରେ ପୂରଣ
1: ହୋଇଯାଇଛି,
0: କିନ୍ତୁ କୁହାଯାଏ ଯେ ପରିକଳ୍ପିତ ରାମରାଜ୍ୟର ସ୍ୱପ୍ନ ଆଜି ଅଧୁରା ଅଛି।
1: ନା, ଅଧୁରା କେମିତି ହେଲା, ଅଭାବ ଅନାଟନ ସେଟା ଚାଲିଯାଇଛି। ସମସ୍ତଙ୍କ ପ୍ରତି ସମାନ ଯୋଜନା ଆସୁଛି, ସମସ୍ତଙ୍କ ପ୍ରତି ଚାକିରି ଅନ୍ୟାନ୍ୟ କ୍ଷେତ୍ରରେ ନ୍ୟାୟୋଚିତ ସୁଯୋଗ ମିଳୁଛି ଆଉ ନାଗରିକ ଅଧିକାର ମଧ୍ୟ ଅକ୍ଷୁର୍ଣ୍ଣ ଭାବରେ ଚାଲିଛି। ସହାୟତା ସଂସ୍ଥାମାନେ ମଧ୍ୟ ଜାଗତିଆରି ହୋଇକି ଆକୁ ପାଳନ କରିବା ପାଇଁ ମଧ୍ୟ ସେମାନେ ପ୍ରସ୍ତୁତ ରହିଛନ୍ତି ସରକାରୀ ମାଧ୍ୟମରେ।
0: ତାମାନେ ଆପଣ କହୁଛନ୍ତି ଯେ ରାମରାଜ୍ୟର ସ୍ୱପ୍ନ
1: ପୂର୍ଣ୍ଣ ମାତ୍ରାରେ ସାର୍ଥକ ହୋଇଛି।
0: ଗାନ୍ଧୀ ସବୁବେଳେ କହୁଥିଲେ ଯେ ଗାଁକୁ ଚାଲ, ଦେଶର ଆତ୍ମା ଗାଁରେ ଅଛି, ସେ ସମ୍ପର୍କରେ ଆପଣ କ'ଣ କହିବେ?
1: ଗାଁ ଗହଳି ହେଉଛି ଦେଶର ଭାତହାଣ୍ଡି, ସେଠି ସବୁ ଯିବା ଫସଲ ଉତ୍ପାଦନ ହୋଇପାରୁଛି, ଚାଷୀ ମଧ୍ୟ ଅନାୟାସରେ ଅଦମ୍ୟ ଉତ୍ସାହ ନେଇକରି ସେ ମଧ୍ୟ କୃଷି କ୍ଷେତ୍ରରେ ବିଭିନ୍ନ ବିଭିନ୍ନ ପ୍ରକାର ଫସଲ ଆଣିକି ଦେଶକୁ ଯୋଗାଉଛି। ସେତେବେଳେ ତ ଲୋକେ ହାହାକାର କରୁଥିଲେ, ଜମି ଥାଇକରି ମଧ୍ୟ ବନ୍ୟା ବାତ୍ୟା ଆସିଲା, ନଦୀ ବନ୍ଧଗୁଡ଼ା ମୁକୁଳା ଥିଲା, ସବୁଗୁଡ଼ାକ ନଦୀମୟ ହୋଇଯାଉଥିଲା।
0: ପ୍ରତି ବ୍ୟକ୍ତିର ବିକାଶରେ ଦେଶର ବିକାଶ
1: ନିଶ୍ଚୟ।
0: ଆମେ ଦେଶ ପାଇଁ କ'ଣ କରିବା ଦରକାର ଆପଣଙ୍କ ମତରେ? କ'ଣ
1: ଦେଶ ପାଇଁ ଆମେ ପ୍ରଗାଢ଼ ପରିଶ୍ରମ କରିବା ଦରକାର, ଆମେ ରାଜନୀତିର ସ୍ଥିରତା ଆଣିବା ଦରକାର, ଆମର ଅସଂଖ୍ୟ କାମ ଯେମିତି ଗାନ୍ଧିଜୀଙ୍କ ଦର୍ଶନ କହୁଛି ଯେ ଯଦି ପଞ୍ଚାୟତ ଆଡ଼କୁ ଯିବା ଆମେ ସୁସ୍ଥ ପଞ୍ଚାୟତ ଗଠନରେ ଆମେ ସହାୟକ ଭୂମିକା ନବା। ଆମର ଯୋଉ ବିଦ୍ୱାନ ମାନେ ଅଛନ୍ତି, ଶିକ୍ଷିତ ଅଛନ୍ତି, ତାଙ୍କ ଭିତରୁ ଆମେ ବାଛିପାରିବା ଯେ କିଏ ନିଃସ୍ୱାର୍ଥପରତା କାହାର ବେଶୀ, କିଏ ଅନ୍ୟ ପାଇଁ ସବୁବେଳେ ପ୍ରସ୍ତୁତ ରହିଛି।
2: ତାମାନେ ଆପଣ କହୁଛନ୍ତି ଯେ ଭଲ ଲୋକଙ୍କୁ ବାଛି,
1: ଭଲ ଲୋକ ବାଛିଲେ ହିଁ ଭଲ ଶାସନ ମିଳିବ।
2: ଏଇ ଗୋଟେ ଶାସନ ବ୍ୟବସ୍ଥାରେ

0: ସଂସ୍କାରର କଥା ଆପଣ କହୁଛନ୍ତି, କିନ୍ତୁ କେବଳ ତ ଶାସନ ବ୍ୟବସ୍ଥାରେ ସଂସ୍କାର ହେବନି, ସବୁ ସ୍ତରରେ ସଂସ୍କାରର ଆବଶ୍ୟକତା ଅଛି, ଦେଶର ବିକାଶ ମଧ୍ୟ ସେହି ଅନୁସାରେ ହେଇପାରିବ। କର୍ମମୟ ଜୀବନରେ ଆପଣ ଗାନ୍ଧୀ ଚେତନାକୁ କିଭଳି ସାଙ୍ଗରେ ଧରି ବାଟ ଚାଲିଥିଲେ?
1: ଏବେ ବି ସେଇ ଗାନ୍ଧୀଙ୍କ ଚେତନା ମୋ ଭିତରେ ରହିଛି। ଯେତେବେଳେ ଲେବରଙ୍କୁ ଧରିକି ବିଲରେ ଖଟୁଛି ଆଉ ଗାଁ ଗହଳରେ ଚଳୁଛି, ଗାଁ ଗଣ୍ଡାରେ ଭଲ ମନ୍ଦରେ ସେମାନଙ୍କ ସାଙ୍ଗରେ ଚଳୁଛି, ସହନଶୀଳତା ରହିବା ଆବଶ୍ୟକ।
0: ବର୍ତ୍ତମାନ ସମୟକୁ ନେଇକି ଆମେ ଯଦି ଆଲୋଚନା କରୁଛେ, ଗାନ୍ଧିଜୀଙ୍କ ନୀତିର ପ୍ରାସଙ୍ଗିକତାକୁ ଆପଣ କିଭଳି ଦେଖୁଛନ୍ତି?
1: ଗାନ୍ଧିଜୀଙ୍କ ନୀତି ଆଉ ଆଦର୍ଶଟା ଏ ଯୁଗ ସରିବା ଯାଏ, ଏ ପୃଥିବୀ ଥିବା ଯାଏ, ଆମ ଏ ପାଣି ପବନ ମାଟି ମଣିଷ ଦେଶ ସବୁ ପାଳନ କରି ଚାଲିଥିବ, ନ ଚାଲିଲେ ଆର ତ୍ରାହି ନାହିଁ।
0: ଆଜିର ଯୁବ ସମାଜ ଯେତେବେଳେ ଗୋଟେ ସ୍ୱପ୍ନ ଦେଖୁଥିବ, ଯୁବ ସମାଜ ଭିତରେ ପ୍ରେରଣା ଦେଇ ବ୍ୟକ୍ତିତ୍ୱଙ୍କର ଆବଶ୍ୟକତା ଦେଖାଦେଉଛି, ସେତେବେଳେ ଆପଣ କ'ଣ କହିବା ପାଇଁ ଚାହିଁବେ ଆଜିର ଯୁବ ସମାଜକୁ?
1: ଗାନ୍ଧୀଙ୍କର ଆଦର୍ଶ ସେମାନଙ୍କୁ ମଧ୍ୟ ତାଙ୍କ ଶିକ୍ଷା ଚଳନୀରେ ଆଉ ବଞ୍ଚିବାରେ ସଂଗ୍ରାମ କରିବାରେ ଏଇଟା ନିହାତି ଦରକାର, ଏବଂ ସେମାନେ ମଧ୍ୟ ପାଳନ କରିବେ, କରୁଛନ୍ତି ମଧ୍ୟ।
0: ଯାହା ହଉ, ଆପଣ ଆଜି ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶ ସମ୍ପର୍କରେ ଅନେକ କଥା କହିଲେ, ଏବଂ ଆପଣ ତାକୁ ଜୀବନରେ କେତେ କାର୍ଯ୍ୟକାରୀ କରିଛନ୍ତି ସେ ସମ୍ପର୍କରେ ମଧ୍ୟ ଆମ ଶ୍ରୋତାବନ୍ଧୁମାନଙ୍କୁ ଆପଣଙ୍କର ଅଭିଜ୍ଞତାରୁ କହିଲେ। ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛୁ, ଆପଣ ସତାୟୁ ଜୀବନ ବିତାନ୍ତୁ ଏବଂ ଆମକୁ ଏଇଭଳି ଭାବରେ ପ୍ରେରଣା ଦେଇ ଚାଲନ୍ତୁ, ଗାନ୍ଧି ନୀତି ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହୁଅନ୍ତୁ। ଆଜି ଆମେ ଏତିକି କାମନା କରିବା, ଆପଣଙ୍କଠାରୁ ବିଦାୟ ନେଉଛୁ, ନମସ୍କାର।
1: ନମସ୍କାର।
2: କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ? ନିଶ୍ଚୟ ଲେଖିବେ। ଆମର ଠିକଣା ଗାନ୍ଧୀ ଚର୍ଚ୍ଚା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7530001। ଆଜି ପାଇଁ ଏତିକି, ନମସ୍କାର।
3: ଶୁଣିଲି ଗାନ୍ଧୀ ଚର୍ଚ୍ଚା, ଉପସ୍ଥାପନାରେ ଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ। ଆକାଶବାଣୀ କଟକ, ସମୟ ବର୍ତ୍ତମାନ ଅପରାହ୍ନ 3। ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ ଯେ ଅପରାହ୍ନ 3ଟାରୁ ଅପରାହ୍ନ 5ଟା ଯାଏଁ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ଯୋଗୁଁ ଟ୍ରାନ୍ସମିଟର ଯୋଗେ ପ୍ରସାରଣ ବନ୍ଦ ରହିବ, କିନ୍ତୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

Hakundo bolo,

ଆମର ସାପ୍ତାହିକ ନାଟକ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ନାଟକ ନୀଳ ମାଷ୍ଟ୍ରାଣୀ। ମୂଳ ଗଳ୍ପ ରଚନା ଗୋଦାବରୀ ମହାପାତ୍ର, ବେତାର ନାଟ୍ୟରୂପ ପରିଚାଳନା ହିମାଂଶୁ ଭୂଷଣ ସାବତ। ନାଟକ ନୀଳ ମାଷ୍ଟ୍ରାଣୀ।

0: ଭଲ କଥା ତୁ କହୁଛୁ ବୋ, ତର ତର କିଏ ହେଲା, ମୁଁ ନା ତମେ ମାନେ? କିଏ ମତେ ବାଧ୍ୟ କଲା? ମୁଁ ତମର ବେଶ ଶାନ୍ତିରେ ଥିଲି। ତୋରି ଗୁଣମଣି ଭାଇ, ମୋ ଗୁଣସାଗର ନିଧି ମାମୁ ରୀତିମତ ଗୋଟେ ଷଡ଼ଯନ୍ତ୍ର କରି ମୋ ଇଚ୍ଛା ବିରୁଦ୍ଧରେ ମତେ ଏକରକମ ବାଧ୍ୟ କଲେ।
1: ଆରେ ମୁଁ କଣ ଏତେ କଥା ଜାଣିଥିଲି? ନିଧି କହିଲା ଲତାର ଭାଇ ପ୍ରକାଶଟା ମୋ ଭଳି କଥା ସିନା କହେ, ହେଲେ ଠକଙ୍କ ଉସ୍ତାଦ।
0: ହଁ ନିଧି ମାମୁ ତ ସର୍ବଜ୍ଞ।
1: କାଇଁ ଝିଅଟି କଣ କିଛି ଖୁଣ ଅଛି?
0: ଆହା, ମୁଁ ତାର ସୌନ୍ଦର୍ଯ୍ୟ କଥା କହୁନି, ତା ଛଡା ବିବାହ କରିବାର ଉଦ୍ଦେଶ୍ୟ କଣ? ତୁ କଣ ଭାବିଛୁ ମୁଁ ଗୋଟେ ଝିଅ ପାଇଁ ଏତେ ଆଙ୍ଗସିୟସ? ତୁ ହୁଏତ ବୋଉଟିଏ ପାଇବାକୁ ବ୍ୟଗ୍ର ହେଇପାରୁ, କିନ୍ତୁ ଟଙ୍କାଟା ହିଁ ମୋର ସବୁଠୁ ବଡ ସ୍ୱାର୍ଥ। ଟଙ୍କାର ପରିମାଣ ଯୋଉଠି ବେଶୀ, ଗୋଟାଏ କଦର୍ଯ୍ୟ ଅସୁନ୍ଦର କାଳିଝିଅ ହେଲେ ବି ତାକୁ ଗ୍ରହଣ କରିବାକୁ ମୁଁ କୁଣ୍ଠିତ ହେଇନଥାନ୍ତି।
1: ଉତ୍ତଳ ହେଇ ପାଟିତୁଣ୍ଡ କଲେ ଲୋକ ହସିବେ, ତାଠୁ ବରଂ ଭଲ କୌଶଳ କରି କେମିତି ସନାତନ ତ୍ରିପାଠୀଠୁ ଟଙ୍କାଟା ଆଦାୟ କରିବା।
0: ତୁ ତୋର ଟଙ୍କା ଆଦାୟ କରୁଥା, ହେଲେ ମୁଁ ସଫା ସଫା କହିଦେଉଛି।

0: ତୋ ବୋଉ ସାଙ୍ଗେ ମୋର କୌଣସି ସମ୍ପର୍କ ନାହିଁ, ମୋ ବାଟ ମୁଁ ବାଛି ନେବି।
1: ବିଶୁ, ଆରେ ପାଗଳା ନା କଣ? ଶୁଣୁ ନା, ଚାଲିଗଲା, ମୁଁ ଏବେ କଣ କରିବି? ଏତେବେଳେ ସେ ନିଜରେ ବି ପାଖରେ ନାହିଁ। ହରି ହେ, ତମେ ହି ଭରସା।
0: ହଁ ହଁ, ତମ ବାପା ନିଜ ମାମୁଙ୍କୁ ଜବାବ ଦେଇଥିଲେ ବାହାଘର ବେଳେ ନଗଦ 5,000 ଟଙ୍କା ଦେବେ ବୋଲି। ହେଲେ କାହିଁ, ଆଉ କେଇଟା ଦିନ ପରେ ଗୋଟେ ମାସ ପୁରିବ, କାହିଁ ଟଙ୍କା? କାହାନ୍ତି ତମ ବାପା?
2: ଦେଖ, ତୁମେ ତ ଜାଣ ମୋ ବାପା ଜଣେ ସାମାନ୍ୟ ପୂଜକ। ଠାକୁର ପୂଜା କରି ଯେତିକି ଉପାର୍ଜନ କରନ୍ତି, କଷ୍ଟମଷ୍ଟେ ଆମେ ଭାଇ ଭଉଣୀ ଦୁଇ ଜଣ ଚଳିଯାଉ। ବେଳେବେଳେ ବାପାଙ୍କୁ ଉପାସ ବି ରହିବାକୁ ହୁଏ। ଗାଁ ମହାଜନଠୁ ଟଙ୍କା କରଜ କରି ମୋ ବାହାଘରର କାମ ଉଠେଇଲେ, ତାପରେ ସେ ଆଉ କୋଉଠୁ ପାଇବେ ଯେ ନଗଦ 5,000 ଟଙ୍କା ତମକୁ ଦେବେ?
0: ମତେ ଆଉ ପାଠ ଶିଖାଅନି, ମୁଁ ନିଜ ଇଚ୍ଛାରେ ବାହା ହେଇଥିଲେ ଆଜି ତମ ପରି ଗୋଟେ ଦର ପାଠ ଗାଉନି ଝିଅ ମୋର ପାର୍ଟନର ହେଇନଥାନ୍ତା।
2: ହେଲେନି ତମ ଇଚ୍ଛାରେ ବାହା? କିଏ କହୁଥିଲା ଗରିବ ଘରୁ ଝିଅ ଆଣି ଯୌତୁକ ଟଙ୍କା ପାଇଁ ତା ଉପରେ ଜୁଲୁମ କରିବାକୁ?
0: ସେଟା ଭାରି ବଡି ବଡି କଥା କହୁଛ ତ? ଦେଖ, ମୁଁ ତମକୁ ସଫା ସଫା କହିଦେଉଛି, ଆସନ୍ତା ଗୋଟାଏ ସପ୍ତାହ ଭିତରେ ତମ ବାପା ଯଦି ମତେ ନଗଦ 5,000 ଟଙ୍କା ନ ଦିଅନ୍ତି, ତେବେ ତମର ଆଉ ଏ ଘରେ ସ୍ଥାନ ନାହିଁ, ବୁଝିଲ?
2: ଗୋଟାଏ କଥା ପଚାରିବି।
0: କଣ?
2: ତମେ ତ ରୋଜଗାର କରୁଛ, ଜମି ବାଡ଼ି ବି ଅଛି ଢେର, ଘରେ ଖାଇବାକୁ ମା ବୋଉଙ୍କୁ ବାଦ ଦେଲେ ଆଉ ବା ଅଛି କିଏ? ମୁଁ ସିନା ଏବେ ଆସିଲି, ଏତେ ସମ୍ପତ୍ତି ଥାଉ ଥାଉ ତମେ ଭିକାରୀଙ୍କ ପରି ଶ୍ୱଶୁରଙ୍କୁ ଟଙ୍କା ମାଗିବ, ଏଇଟା କଣ ସୁନ୍ଦର ଦିଶିବ?
0: କଣ କହିଲ, ମୁଁ ତାଙ୍କୁ ଟଙ୍କା ଭିକ ମାଗିବି?
2: ଏକା କଥା, ତମ ବଦଳରେ ମୁଁ ମାଗିବି, ଏଇଆ ତ?
0: ଏଇଟା ତାଙ୍କର ଦାନ ନୁହେଁ ମ, ତାଙ୍କ ଜବାବ, ବୁଝିଲ? ଜବାବ, ଜବାବ।
2: ଟଙ୍କାଟା ଗଛର ଫୁଲ କି ଫଳ ନୁହେଁ ଯେ ତୋଳି ଆଣି ହାତରେ ଧରିଦେବେ। ତାଙ୍କ ଅବସ୍ଥା ଭଲ ଥିଲେ କଣ ତାଙ୍କ ଜବାବ କେବେ ବେଜବାବ ହେଇଥାନ୍ତା?
0: ବାସ ବାସ, ଖୁବ କହିଲଣି, ମୁଁ ଶେଷ ଥର ପାଇଁ ତୁମକୁ କହି ରଖୁଛି, ଯେପର୍ଯ୍ୟନ୍ତ ଟଙ୍କା ମୋ ହାତକୁ ନ ଆସିଛି ସେ ପର୍ଯ୍ୟନ୍ତ ତମ ସହିତ ମୋର କୌଣସି ସମ୍ପର୍କ ରହିବନି, ମନେ ରହେ ଯେମିତି।
1: ମୁଁ ଏବେ କଣ କରିବି ବୋଉ, ଯେତେ ବୁଝେଇଲେ ବି ଏ ଜମା ବୁଝୁନାହାନ୍ତି।
3: କାଇଁ ବିଶୁ ବୋଉ ନକରା କଥା କହୁଛି, ଖିଲ ପଡ଼ା ମୁହିଁ, ତୁ ବୋପାର ଯଦି କ୍ଷମତା ନଥିଲା ବାହାଘର ବେଳେ ନଗଦ 5,000 ଦବ ବୋଲି କୋଉ ମୁହଁରେ ଜବାବ ଦଉଥିଲା? ମୋ କଣ ନା, ମୋ ବୋପା ଗରିବ, ଠାକୁର ପୂଜା କରି ଚଳୁଛି, କି ଆମେ କଣ ଆଉ ଗରିବ ଘର ଝିଅ ନୁହୁଁ? ଆମ ବାହାଘର ବେଳେ କଣ ଆମେ ଯୌତୁକ ଆଣିନଥିଲୁ?
2: ସମସ୍ତଙ୍କ ଅବସ୍ଥା ତ ସମାନ ନାହିଁ ବୋଉ।
3: ତୁ ଫାଙ୍କି ମାରିବାର ଇଏ ଗୋଟିଏ ବାହାନା, ମୁଁ ବି ତତେ ଶେଷ ଥର ପାଇଁ କହିଦଉଛି, ଯଦି ଭଲରେ ଘର ସଂସାର କରିବାର ଇଚ୍ଛା ତୋ ବାପାକୁ କହ, ବିଶୁକୁ ସେ ଟଙ୍କା ଆଣିଦଉ, ତାହେଲେ ବିଶୁ ଯାହା କରିବ ମୁଁ ଜମା ବାଧା ଦେଇପାରିବିନି। ହଁ
2: ମୁଁ ଜାଣେ ବୋଉ, ବାପା ନଗଦ ଟଙ୍କା ଦେଇ ନ ପାରିଲେ ତମେ ଆଉ ତମ ପୁଅ ମିଶି ମୋ ଉପରେ ଜୁଲୁମ କରିବ, ମାଡ଼ ଗାଳି ଦବ, ଦିଅ ପଛେ ବୋଉ କର୍ମକୁ ନିନ୍ଦି ସବୁ ସହିବେ, ହେଲେ ହେଲେ ତମ ଘର ଧରୁଛି ବୋଉ, ମତେ ଏ ଘରୁ ତଳି ଦବନି, ମୁଁ ପଛେ ଏ ଘରର ମାଟି କାମୁଡି ପଡି ରହିବି ନିହାତି ନିହାତି ଭାବରେ।
3: ବାପକୁ ଦେଖେଇବୁ, ପିଲାଟା କାଇଁ ସଞ୍ଜ ଘରୁ ଗଲାଇ ଯେ ଆମେ ରାତି ଘଡ଼ିଆ ହବ ଫେରିବାକୁ ନାହିଁ, ଖବରଦାର କହିଦଉଛି।

0: ବାଥରୁମରେ କବାଟ ଖୋଲ ମୁଁ ହରିଆ
1: କିଏ ହରିଆ ଏତେ କଥାରେ କୁଆଡେ ଆଇଲୁ ମା ଖୋଲୁଛି
0: ସବୁ ସରିଗଲା ନାନୀ ସବୁ ସରିଗଲା ତୋ ସଂସାର ବୁଡ଼ିଗଲା
1: ଠିକ କଣ ହେଇଛି
0: ବିଶୁ ଭାଇର ଆଉ ଚେତା ଫେରୁନି ସେ ଡିସପେନ୍ସରୀ ଖଟିଆରେ ପଡିଛି

0: ଦେହ ସାରା ରକ୍ତରେ ଭାସୁଛି।
1: କଣ କହିଲୁ? ହାଇରେ ବିଧାତା, ତୁ ମତେ କିଆ ଏ ଦଣ୍ଡ ଦେଲୁ।
0: ଆଲୋ କାନ୍ଦିଲେ ବବେଇଲେ ବିଶୁ ଭାଇ କଣ ଆଉ ଫେରି ଆସିବ? କାଲି ରାତିରେ ଜବର ପିଇ ଦେଇ ଜୁଆ ଖେଳୁଥିଲା ଆମ ଗାଁ ବଳିଆ ସାଙ୍ଗରେ। ଜୁଆରେ ହାରିଗଲାରୁ ବଳିଆ ଟଙ୍କା ମାଗିଲା, ସେଉଠୁ ତ ନାଗିଲା ମହାଭାରତ ଯୁଦ୍ଧ। ବଳିଆ ହାତରେ ହାତେ ନମ୍ବର ଛୁରୀ, ଦେଲା ତ ଭୁସି ବିଶୁ ଭାଇ ପେଟରେ। କାନ୍ଦ କଟା ବନ୍ଦ କରି ବିଶୁ ଭାଇ କଥା ବୁଝିଲ ନାନୀ?
2: କଣ ହେଇଛି ବୋ? ହରିଆ ବୋଉ ଏମିତି କାନ୍ଦୁଛନ୍ତି କାହିଁକି? ଭଗବାନ ହେ, ମୁଁ କଣ ଶୁଣୁଛି? ହରିଆ
0: କାନ୍ଦନି ଭାଉଜ, ସବୁ ଆମର ଦୁର୍ଭାଗ୍ୟ। ବିଶୁ ଭାଇକି ମୁଁ ହଜାର ଥର ମନା କରିଛି ଜୁଆ ଖେଳନି, କଣ ଶୁଣିଲା ମୋ କଥା?
2: ତାଙ୍କର କଣ ହେଇଛି ହରିଆ?
0: ବଳିଆ ତା ପେଟରେ ଛୁରୀ ଭୁସି ଦେଇଛି ଭାଉଜ।
2: ତମ ହାତ ଧରି ନେହୁରି ହଉଛି ହରିଆ, ମତେ ଟିକେ ତାଙ୍କ ପାଖକୁ ନେଇ ଚାଲ।
1: ଖବରଦାର, ତୁ ଯଦି ସେଠିକି ଯାଉ, ଝିଅ ତା ମଣିଷକୁ ତ ଖାଇଲୁ, ଆଉ କଣ ଖାଇବାକୁ ଯିବୁ?
0: ଭାଉଜ ଚାଲନ୍ତୁ, ତୁ ବୁଢ଼ୀ ମଣିଷ କୁଆଡେ ଯିବୁ?
1: ନାଇଁ ନାଇଁ, ଇଏ ଅଲକ୍ଷଣି ସେଠି ଗଲେ ମୋ ପୁଅର ଚେତା ଫେରିବନି ରେ ହରିଆ।
0: ସବୁ ତୋ ପୁଅର କଲା କର୍ମର ଫଳ ନାନୀ, ଅକାରଣରେ ପର ଝିଅକୁ ନିନ୍ଦୁଛୁ କାହିଁ କହିଲୁ?
2: ମତେ ବି ସାଙ୍ଗରେ ନିଅ ବୋଉ,
1: ମୋତେ ନୁହଁ, ଜମା ନୁହଁ, ତୁ ସେଠିକି ଜମା ଯାଇପାରିବୁନି।
2: ହେ ଭଗବାନ, ମତେ କାହିଁକି ମରଣ ଦେଲନି ପ୍ରଭୁ?
1: ତୁ କିଆ ମରିବୁ କି ନା? ତୁ ପୁରା ଉଆସୁ ଝିଅ, ଏ ଘରକୁ ଆସୁଛୁ ଆମ ମା ପୁଅକୁ ଚୋବେଇ ଖାଇବାକୁ। ନା ଯଦି ଏରୁଠୁ ଯାଇଛୁ, ପିଟି ପିଟି ତୋ ପିଠିରୁ ଛାଲ ଉତରେଇ ଦେବି।
2: ବୋଉ
1: ବାପା ଭାଇ କିଠି ତୋ ପୁରୁଷକୁ ଦେଇ କନିଆର ମଞ୍ଜି ଖାଇ ମଲୁନୁ ପୋଡ଼ା ହୁଇ କାନ୍ଦା

0: ତୁ କଣ ଭାବୁଛୁ ମୁଁ ମୋ ହଜିଲା ଅତୀତକୁ ଭୁଲି ଯିବାକୁ ଚେଷ୍ଟା କରୁନି? ହେଲେ ସତ କଥା କଣ ଜାଣୁ, ମୋର ପାରିବାରିକ ଅବସ୍ଥା ପାଇଁ ମୁଁ ଚିନ୍ତାମୁକ୍ତ ହେଇପାରୁନି। ବିଶେଷ କରି ବାପାଙ୍କର ହଠାତ୍ କାଳ ହେଇଯିବା ପରଠୁ ମୁଁ ବେଶୀ ଭାଙ୍ଗି ପଡ଼ିଛି।
1: ହଉ ଥାଉ, ଏବେ ତ ତୁ ନିଜ ଗୋଡ଼ରେ ଠିଆ ହେଲୁଣି, ଉପାର୍ଜନ ବି କଲୁଣି, ଆଉ କାହିଁକି ପଛ କଥା ଭାବୁଛୁ? ହଁ ଶୁଣ, ତତେ ଗୋଟେ କଥା କହିବି ବୋଲି କହିପାରୁନି ଏଯାଏ।
0: କୋଉ କଥା?
1: ଆମ ପାଖାଖ ତିନିଟି ଗାଁର ଯୁବାଟକାଏ ମିଶି ଗୋଟାଏ ସମାଜ ଭାରତୀ ମେଳା କରୁଛନ୍ତି।
0: ସତ ନା କଣ? କେବେ କିଲୋ?
1: ଏଇ ଆସନ୍ତା ବୁଧବାର ଦିନ, ସେଦିନ ଦ୍ରୌପଦୀ ସ୍ୱୟମ୍ବର ସମାଜ ହବ। ଆଲୋ, ଅର୍ଜୁନ ରୋଲ କିଏ କରୁଛି ଜାଣୁ?
0: କିଏ?
1: ଏଇ ତଳ ଗାଁର ସେବାୟତ ମଦନ ସେଠି। ୟା ଆଗରୁ ମୁଁ ତାର ଅଭିନୟ ଦେଖିଛି, ଯାହାକୁ କହନ୍ତି କଳାକାର। ଗୋରା ତକ ତକ ଚେହେରା ସାଙ୍ଗକୁ ତାର ଅଭିନୟ ଭଙ୍ଗି ସତରେ ମାନିବାକୁ ହବ। ଗାଁ ଲୋକଙ୍କ ମଇଳା ଲୁଗା ସଫା କରିଛି ସତ, ହେଲେ ବେଶ ଦି ଅକ୍ଷର ପାଠ ପଢିଛି।
0: କିଲୋ, ତୁ କଣ ତାର ଭାରି ପ୍ରଶଂସା କରୁଛୁ?
1: ମଲା, ଯିଏ ପ୍ରଶଂସା ପାଇବାର ଯୋଗ୍ୟ ତାକୁ ପ୍ରଶଂସା କଲେ କ୍ଷତି କଣ? ଏଇ କଣ କହୁଛୁ, ଦେଖିବୁ ସେଦିନ ଦ୍ରୌପଦୀ ସ୍ୱୟମ୍ବର?
0: ଆଚ୍ଛା, ଖେଳ ଆରମ୍ଭ ହବ କେତେବେଳେ କହିଲୁ?
1: ଗାଁ କଥା ଜାଣିନୁ, ଆରମ୍ଭ ହଉ ରାତି 10 କି 11।
0: ଆଉ ସରିବ
1: ରାତି ପାଇଲେ? ଆଲୋ, ତୁ କେବେ ଯାତ୍ରା ଦେଖିଲୁ ବୋଧେ?
0: ନା ଲୋ, ସେ ସୁଯୋଗ ଆଉ ପାଇଲି କୋଉଠୁ?
1: ତାହେଲେ ସେଦିନ ଦୁହେଁ ରହିଯିବା, ଯାତ୍ରା ଦେଖିସାରି ପରଦିନ ସ୍କୁଲ ସାରି ଏକାଠି ଫେରିବା।
0: ହଁ, ରହିବାକୁ ତ ପଡ଼ିବ, ହେଲେ ସେଇ ଶାମଟା ପାଇଁ ମୋର ଚିନ୍ତା।
1: କାହିଁକି? ତମ ପଡ଼ିଶା ଘରେ କାହାକୁ କହିଦେବୁ ଆସି ଶାମ ପାଖରେ ରାତିକୁ ଶୋଇଯିବ?
0: ହଁ, ତୁ ଠିକ କହିଛୁ, ମୁଁ ସରମାନୀ ଖୁଡ଼ିକି କହିବି, ସେଦିନ ସେ ରାତିଟା ଶାମ ପାଖେ ଶୋଇବ।
1: ଆଚ୍ଛା ହଉ, ମୁଁ ଆସିଛି। ଆଲୋ, ତୋ ଗାଁ ସିନା ଏଇ ପାଖରେ, ମତେ ପୁଣି ଅଧ ମାଇଲ ଯିବାକୁ ହବ, ବୁଝିଲୁ? ତା ମୁଁ ଯାଉଛି।
0: ହଉ।
2: ଏଇ

0: ପାଞ୍ଚାଳ ନରେଶ ଦ୍ରୁପଦ ସ୍ୱୟଂବର ସ୍ଥଳ ଏବେ ହୁଏ ପରିପୂର୍ଣ୍ଣ ଯଦୁକୁଳ ତିଳକ ଦ୍ୱାରକାଧିପତି ସ୍ୱୟଂ ବାସୁଦେବ କୁରୁ ଚୂଡ଼ାମଣି ଦୁର୍ଯ୍ୟୋଧନ ପୁଣି ଅଙ୍ଗପତି ମହାବୀର କର୍ଣ୍ଣ ଆଦି ମହା ମହାରାଜଗଣ ସଭାସ୍ଥଳ କରନ୍ତି ମଣ୍ଡନ ଆଉ କିମ୍ପା କରନ୍ତି ବିଳମ୍ବ ସ୍ୱୟଂବର ବିଧାନ ବେଗେ କରନ୍ତୁ ପ୍ରକାଶ
1: ଉତ୍ତମ ଯୁବରାଜ ଦୃଷ୍ଟଦିନ
2: ପିତା
1: ସ୍ୱୟଂବର ବିଧି ଏବେ କରାହେ ବର୍ଣ୍ଣନ
2: ଯଥା ଆଜ୍ଞା ପିତା ଶୁଣନ୍ତୁ ହେ ଆଜନ୍ୟ ମଣ୍ଡଳୀ ରାଧା ଚକ୍ର କୁରାଳ ଚକ୍ର ଭଳି ଘୁରୁଅଛି ମହାବେଗେ ସାତ ତାଳ ଉଚ୍ଚେ ତହି ପରେ ସ୍ୱର୍ଣ୍ଣମତ୍ସ ହୋଇଛି ସ୍ଥାପିତ କାସ୍ଥର ମଣ୍ଡପ ଏକ ହୋଇଛି ନିର୍ମିତ ପୁଣି ଏକ ତାଳ ଉଚ୍ଚେ ନିମ୍ନରେ ରହିଛି ଏକ ପୂର୍ଣ୍ଣ ତୀର୍ଥ ଜଳକୁଣ୍ଡ ଲକ୍ଷବଳ ଧନୁ ଏକ ଅଛି ଦେଖ ମଣ୍ଡପ ଉପରେ ଉବା ହୋଇ ସେ କାଷ୍ଠ ମଣ୍ଡପେ ହସ୍ତେ ଧରି ଧନୁ ତୀର ନିମ୍ନେ ଜଳ ମଧ୍ୟ ଚାହିଁ ତାର ପ୍ରତିବିମ୍ବ ଲକ୍ଷ ଭେଦ କରିବ ଏ ମନ୍ତ ଯେନ୍ନେ ସ୍ୱର୍ଣ୍ଣମତ୍ସ ବାମ ଚକ୍ଷୁ ହେବ ଉତ୍ପାଟିତ ସେହି ଧନୁର୍ଥରି ଗଳେ ଦେଇ ବରଣର ମାଳା ସ୍ୱାମୀ ରୂପେ ବରିବ ଭଗିନୀ ମୋର ଦ୍ରୁପଦ ନନ୍ଦିନୀ

0: ମୁଁ ହେବି ସିନା, ଏଥିରେ ତମେ ଭୟ କରୁଛ କାହିଁକି? ଆରେ କଣ ହେଲା, ଚୁପ୍ ହେଲ ଯେ?
1: ଗୋଟେ କଥା ମୋ ମନକୁ ଆସୁଛି, କହିବି?
0: କହୁନ।
1: ତମେ ସିନା ଦିଦି ପାଠ ସାଠ ପଢି ଶିକ୍ଷିତ ହେଇଛ, ମାଷ୍ଟରାଣୀ ହେଇଛ, ଲୋକଙ୍କ କଥାକୁ ଖାତିର କରୁନ। ହେଲେ ମୋ କଥା ନିଆରା, କୁଳବୃତ୍ତିକୁ ନେଇ, ଗାଁ ଆଉ ସମାଜକୁ ନେଇ ମୋର ଚଳଣି। ଅବଶ୍ୟ ଦେଖିବାକୁ ଗଲେ ମୋର ଆଗକୁ କେହି ନାହିଁ କି ପଛକୁ କେହି ନାହିଁ, ତଥାପି ଆମ ସେବାୟତ କୂଳର ନିୟମ ତ ମୁଁ ଲଙ୍ଘି ପାରିବିନି।
0: ସେ ପୁଣି କି ନିୟମ ମତେ ନା?
1: ଏଇ ଯେମିତି ଧର ତମେ ବାହା ହେଇ ଆମ ଘରକୁ ଆସିଲ, ଆଉ ଆଉ ବୋହୁ ଭୁଆଶିଣୀ ମାନଙ୍କ ପରି ତମକୁ ତ ଘର କୋଣରେ ବୋହୁ ହେଇ ରହିବାକୁ ପଡିବ।
0: ମୁଁ ତ ଆପତ୍ତି କରୁନି, ତମେ କହିବା ଆଗରୁ ଏକଥା ବି ମୁଁ ଚିନ୍ତା କରିସାରିଛି। ତମେ ଦେଖିବ ମତନ, ତମ ଘରକୁ ବୋହୁ ହେଇଗଲା ପରେ ନୀଳ ଆଉ ମାଷ୍ଟ୍ରାଣୀ ହେଇ ରହିବନି, ସେ ହବ ମଦନ ସେଠିର ବିବାହିତା ସ୍ତ୍ରୀ, ସେବାୟତ କୂଳର ଘରଣୀ।
1: କିନ୍ତୁ ତମର ଶିକ୍ଷା, ତମର ଆଦର୍ଶ,
0: ୟାଠୁ ଭଳି ଆଉ ବଡ ଆଦର୍ଶ କଣ ହେଇପାରେ ମତନ?
1: ହେଲେ ଏ ବାହାଘରଟା ହବ କେମିତି?
0: କାହିଁ, ଦେଉଳର ଦିଅଙ୍କୁ ସାକ୍ଷୀ ରଖି ଆମେ ଉଭୟ ଉଭୟଙ୍କୁ ଗ୍ରହଣ କରିବା, ସେଇ ଚକାଡୋଳାଙ୍କ ଆଶୀର୍ବାଦ ହବ ଆମ ଦୁହିଙ୍କ ଜୀବନର ପଥ ପ୍ରଦର୍ଶକ।
1: ବେଶ, ମୋର ମୋର ଆପତ୍ତି ନାହିଁ ଦିଦି।
0: ଏଣିକି ଆଉ ଦିଦି ନୁହେଁ, ଖାଲି ନୀଳ। ଏ ଡାକନା, ଥରେ
1: ନୀଳ
0: ମଦନ।

0: ବାରଣ କରୁଥିଲା, ହେଲେ ସେ ସରପଞ୍ଚ ତା ପୁରା ବାଧ୍ୟ କଲା। ସେ ହାତ କାଟି ଲେଖିଦେଇଛି ଯେ ତାର କେହି ଭଉଣୀ ନାହାନ୍ତି, ନୀଳ କିଏ ସେ ଚିହ୍ନି ନାହିଁ କି ତା ସାଙ୍ଗେ ତାର ପରିଚୟ ବି ନାହିଁ। ତୁ ବ୍ୟସ୍ତ ହନି ଝିଅ, ତୁ ମୋତେ ବ୍ୟସ୍ତ ହନି, ତାକୁ ଯେକୌଣସି ଉପରେ ମୋତେ ରାଜି କରିବାକୁ ହବ।
1: ଆପଣ ତାକୁ ମୋ ନାଁ କହିବେ ମଉସା, କହିବେ ନାନୀ ସାଙ୍ଗେ ତାର ସମ୍ପର୍କକୁ ତାଣ୍ଡ ଲୋକ ସିନା ନିୟମ କାନୁନର କାର ପକେଇ କାଟି ଦେଇଛନ୍ତି, ତା ବୋଲି ରକ୍ତର ସମ୍ପର୍କ କଣ କଟିଯିବ? ସେଇ ରକ୍ତର ଦୋହି ଦେଇ ମୁଁ କହିଛି ସେ ଆପଣଙ୍କ କଥା ଶୁଣିବ, ବାହାସା ହେଇ ଘର ସଂସାର କରିବ। ହୁଏତ ଗାଁ ଲୋକେ ମୋ ପାଇଁ ତାକୁ ଆଉ ଥଟା ପରିହାସ କରିବେନି।
0: କହିବି ମା, କହିବି, ସବୁ କହିବି, ତୁ ମୋତେ ଚିନ୍ତା କରନି। ଆରେ ଆସି ରାତି 10 ବାଜିବ, ମଦନ କଣ ଏପର୍ଯ୍ୟନ୍ତ ଫେରିଲା ନାହିଁ?
1: 10 ବାଜିବ, ଆପଣ ଯାଆନ୍ତୁ ମଉସା, ସାଇକେଲ ଠେଲି ଠେଲି ପୁଣି ମାଇଲି ବାଟ ଯିବେ। ଇଏ ଆସିଯିବେ ଯେ।
0: ହଉ ହଉ ହଉ, ମୁଁ ଯାଉଛି ମା, ମୁଁ ଯାଉଛି।
1: ଓଳିକି ମଉସା। ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ, କାଳର ବସ ଏ ଜଗତ ପ୍ରାଣୀ ଏ କାଳର ଆୟତ୍ତ, ସେ କାଳ ବଳେ ସର୍ବେ ଚଳି ପବନେ ଜେନେ ଘନ ବଳି, ପ୍ରାଣୀଙ୍କ ଦୋଷ ନ ଖେନନ୍ତି ସ୍ତୁତିରେ ହରସ ନୁହନ୍ତି। ପୁତ୍ରର ଧର୍ମଟି ଏ ମନ୍ତ ଯେ ବାକ୍ୟ ବୋଲେ ପିତ ମତ, ଆଦର ସର୍ବଥା କରିବ ତେଣେ ସନ୍ତୋଷ ସର୍ବଦେବ, ତାହାର ଇହ ପର ଲୋକେ ସକଳ କାଳ ଯାଏ ସୁଖେ। ଇଏ ତ ୟାଙ୍କରେଶ୍ୱର, ତେବେ କଣ ରାତି ଅଧଯାକେ ତମେ ବାହାରେ କଣ କରୁଥିଲ?
2: ଆରେ ମୁଁ କଣ କରୁଥିଲି ନ କରୁଥିଲି ତୋତେ କଣ କହିପାରୁଥିବାକୁ ପଡିବ?
1: ତମେ ତମେ ଏତେ ତଳକୁ ଖସି ଯାଇପାରିଲ? ରାତି ଅଧରେ ପେଟେ ମଦ
2: ପିଇଲା ମଦ ପିଇ କଣ ହେଇଗଲା ସେଠୁ?
1: ତମେ ତମେ ମତେ ମାଇଲ?
2: ମାଇଲି, ଆହୁରି ମାରିବି। ତୁ କଣ ଟିକେ କହିବୁ ବା, ବାରି ଗୋଟେ ସିଆଣିଆ ହେଇଛି।
1: ହଉ, ରାତି ଅଧରେ ଆଉ ଚିତ୍କାର କରି ପାଖରେ ଥିବା ପଡ଼ିଶାଙ୍କୁ ତମ ଗୁଣ ଗାରିମାରେ ଡେଙ୍ଗୁରା ପିଟନି, ଆସ ଖାଇବ।
2: କିଛି ଖାଇପାରିବ?
1: ହଁ, ଖାଇବ କେମିତି, ପେଟରେ ତ ଗରଳ ଗୁଡା ଭର୍ତ୍ତି କରି ଆସିଛ।
2: ଚୁପ କର କହୁଛି, ତୁ କିଏ ମତେ ମଦ ପିଇବା କଥା ପଚାରିବୁ?
1: ମୁଁ କିଏ ଜାଣିନ, ଠାକୁରଙ୍କ ଆଗରେ ତମେ ପରା ମତେ ସ୍ତ୍ରୀ ବୋଲି ଗ୍ରହଣ କରିଛ, ନାଲି ପାଣିର ତେଜରେ ପଣ ନିୟମ ଶପଥ ସବୁ କିଛି ବୋଲି
2: କହିଦେଉଛି। ନାଲି ପାଣି କଥା କହିବୁ ତ ମାରିକି ତୋ ମୁହଁ ବଙ୍କା କରିଦେବି, ଭାରି ଗୋଟେ ସିଆଣିଆ ଦେଖୁଛି।
1: ଭାରି ମାଇଲା ବାଲା, ଆଉ ଥରେ ହାତ ଉଠେଇ ଦେଖ ତ।
2: କଣ କହିଲ, ଭାରି ତୋ ମୁହଁ ବଡ଼ି ବଡ଼ି କଥା କହୁଛ? ଆରେ ଜାଣ, ଗୋଇଟା ମାରି ତତେ ଏଇନେ ଗରୁ ବାହାର କରିଦେବି। ପାଠ ପଢୁଛି, ପାଠ ପାଠ ପଢି ମାଷ୍ଟ୍ରାଣୀ ହବ, ମତେ ମତେ ପୋଷିବ।
1: ମଦନ, କାହାର ଦୁର୍ବୁଦ୍ଧିରେ ପଡି ତମେ ଆଜି ଅବାଟରେ ପାଦ ଥୋଇଲ? ତମେ କଣ ଆଗର ସେ ମଦନ ନୁହଁ, ମହାଭାରତର ଅର୍ଜୁନ ନୁହଁ?
2: ମତେ ତୁ ପାଠ ପଢିବୁ, ଖବରଦାର କହିଯାଉଛି, ଆଉ ସେ ପାଠ କଥା ମୋର ଧରିବୁନି। ସେଇଟା କଣ ଧରୁଛୁ ବହି?
1: ଛାଡ଼, ସେ କଣ କରୁଛୁ, ବହିରେ ଚିରିଯିବ। ଛାଡ଼, କଣ କଲ, ମୋ ସାହିତ୍ୟ ବହିଟାକୁ ଚିରିଦେଲ, ମୋ ମୁଣ୍ଡ ଉପରେ ପୁରା ପରୀକ୍ଷା
2: ତୁରି ହବ। ମୁଁ ଦିନ ସାରା ଖଟି ଖଟି ମାରିବି, ଆଉ ତୁ ରାଣୀ ହେଇ ବହି ବସି ପଡିବୁ ନା? ଶୁଣ, ସେ ପାଠ ଗଲା ଚୁଲିରେ, କାଲି ତୁ ମଇଳା ଲୁଗା ଗଣ୍ଠିଲି ମୁଣ୍ଡେଇ ନଈତଟକୁ ଯିବୁ, ସଫା ସୁତୁରା କରି ଇସ୍ତ୍ରୀ ଦେବୁ, ଦରକାର ହେଲେ ବାବୁ ମାନଙ୍କ ଘରେ ବି ଦେଇ ଆସିବୁ, ବୁଝିଲ?
1: ଏ କଥା ଆଜି ମତେ କହୁଛ?

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ପ୍ରଥମେ କଥାଚିତ୍ର ଉଲ୍କାର ଏ ସୁନ୍ଦର ଗୀତଟି ଶୁଣନ୍ତୁ, ଗାଇଛନ୍ତି ଆରତୀ ମୁଖାର୍ଜୀ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।
6: APK

0: ମାଧ୍ୟମରେ ଏହି ସଚେତନତାମୂଳକ ଅବସରରେ ଆମ ଦୁହେଁ ଉପସ୍ଥାପିକାଙ୍କର ସମସ୍ତ ଶ୍ରୋତାବନ୍ଧୁ ବିଶେଷକରି ଯୁବପିଢ଼ି ଓ ନିଶା ସେବନ କବଳରେ ଥିବା ବ୍ୟକ୍ତିମାନଙ୍କ ପ୍ରତି ଏକ ନମ୍ର ନିବେଦନ। ଆସନ୍ତୁ ନା ଆମେ ସମସ୍ତେ ମିଶି ଏକ ସଂକଳ୍ପ ନେବା, ନିଶାକୁ ନା କହିବା, ସୁସ୍ଥ ଜୀବନକୁ ଆପଣେଇବା ଏବଂ ନିଜ ସହିତ ଅନ୍ୟମାନଙ୍କୁ ମଧ୍ୟ ଏହାର କୁପ୍ରଭାବ ସମ୍ପର୍କରେ ସଚେତନ କରାଇବା।
1: ବନ୍ଧୁ, ମନେ ରଖନ୍ତୁ, କୌଣସି ନିଶା ମଣିଷଠାରୁ ଅଧିକ ଶକ୍ତିଶାଳୀ ନୁହେଁ। ସକାରାତ୍ମକ ଚିନ୍ତାଧାରା, ଦୃଢ଼ ମନୋବଳ, ଆତ୍ମବିଶ୍ୱାସ ଏବଂ ପରିବାରର ଭଲ ପାଇବା ଓ ସହଯୋଗ ଜଣେ ବ୍ୟକ୍ତିଙ୍କୁ ଯେକୌଣସି ନିଶାର କବଳରୁ ମୁକ୍ତ କରି ଏକ ନୂଆ, ସୁନ୍ଦର ଏବଂ ସମ୍ଭାବନାମୟ ଜୀବନ ଆଡ଼କୁ ନେଇଯାଇପାରେ।
0: ତେବେ ବନ୍ଧୁ, ଏହି ସଂକଳ୍ପ ସହିତ ଆଜିର ମହ୍ଲାର କାର୍ଯ୍ୟକ୍ରମକୁ ଆଗେଇ ନେବା ଏବଂ ଶୁଣିବା ଆପଣମାନେ ଅନୁରୋଧ କରିଥିବା କିଛି ସୁନ୍ଦର ସୁନ୍ଦର ଗୀତ। ତେବେ ଶ୍ରେୟା, ଦେଖିବା ଆମକୁ ପ୍ରଥମ ଚିଠିଟି କିଏ ଆଉ କୋଉଠୁ ପଠେଇଛନ୍ତି ଆଉ ସେ କଣ ରଖିଛନ୍ତି ତାଙ୍କ ଅନୁରୋଧର ଗୀତ।
2: ପ୍ରତୀକ୍ଷା ଆମକୁ ପ୍ରଥମ ଚିଠିଟି ପଠେଇଛନ୍ତି କବିରାଜ ପରିଡ଼ା, ଲତା ହରଣ, କାକଟପୁର, ପୁରୀରୁ।
0: ନମସ୍କାର କବିରାଜ ଭାଇ, ଆଉ ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆଜିର ମହ୍ଲାର କାର୍ଯ୍ୟକ୍ରମକୁ। ତେବେ ଦେଖିବା ଶ୍ରେୟା, ସେ କଣ ଲେଖିଛନ୍ତି ତାଙ୍କ ଚିଠିରେ।
2: ସର୍ବପ୍ରଥମେ କବିରାଜ ଭାଇ ଯୁବବାଣୀର ସମସ୍ତ ଅପା ଏବଂ ଭାଇଙ୍କର ଉପସ୍ଥାପନା ଶୈଳୀ ପାଇଁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି। ତତ୍ସହିତ ମା ମଙ୍ଗଳାଙ୍କ ନିକଟରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି।
0: ନିହାତି ଭାଇ, ଆମେ ମଧ୍ୟ ପ୍ରାର୍ଥନା କରିବୁ ସେହି ଦେବୀ ମଙ୍ଗଳାଙ୍କ ପାଖରେ ଆପଣଙ୍କ ଦେହ ମଧ୍ୟ ସୁସ୍ଥ ରହୁ, ଆପଣ ମଧ୍ୟ ଆମର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ନିୟମିତ ଭାବରେ। ତେବେ କବିରାଜ ଭାଇ କୋଉ ଗୀତ ଅନୁରୋଧ କରିଛନ୍ତି ଶ୍ରେୟା ଟିକେ ଦେଖିନବା।
2: କବିରାଜ ଭାଇ ଅନୁରୋଧ କରିଛନ୍ତି ଡୋରା ଚଳଚ୍ଚିତ୍ରରୁ ସୁରେଶ ୱାଟକର ଗାଇଥିବା ମୁଁ ତ ଥିଲି ଏକୁଟିଆ ବାଁରା ପକ୍ଷୀ।
0: ବାଃ, ବହୁତ ସୁନ୍ଦର ଗୀତଟିଏ ଚୟନ କରିଛନ୍ତି। ତେବେ ଆପଣଙ୍କ ପାଇଁ ପ୍ଲେ କରିଦେଉଛୁ ଏହି ସୁନ୍ଦର ଗୀତଟି।

0: ପ୍ରତୀକ୍ଷା ଏହି ଚିଠିକୁ ଜଣେ ନୁହଁ ବହୁତ ଜଣ ପଠାଇଛନ୍ତି। କୁଞ୍ଚକୋଟିର କନ୍ତଲ ଆଠଗଡ଼ରୁ ସମୀକ୍ଷା, ସଦୀକ୍ଷା, ସନ୍ତୋଷ, ନିର୍ମଳା, ବିଜୟଲକ୍ଷ୍ମୀ, ଶିବାଶିଷ, ବୈଜନ୍ତୀ ଦିଦି, ଲାବଣ୍ୟ ଦିଦି, ସ୍ୱର୍ଣ୍ଣଅପା, ଆଦ୍ୟାଶା।
1: ଆଚ୍ଛା, ତାହେଲେ ଗୋଟେ ଚିଠିକୁ ଏତେ ଜଣ ଲୋକ ପଠାଇଛନ୍ତି। ତେବେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ ଆଜିର କାର୍ଯ୍ୟକ୍ରମକୁ। ତାହେଲେ ଦେଖିବା ସେ କ'ଣ ଅନୁରୋଧ କରିଛନ୍ତି ତାଙ୍କ ଗୀତ।
0: ସମସ୍ତଙ୍କର ଅନୁରୋଧ ରହିଛି ମେହବୁବା ଚଳଚ୍ଚିତ୍ରରୁ ମେରି ନେନା, ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର।
1: ତେବେ ଆପଣ ସମସ୍ତଙ୍କ ପାଇଁ ଶୁଣେଇ ଦେଉଛୁ ମେହବୁବା ଚଳଚ୍ଚିତ୍ରର ଲତା ମଙ୍ଗେସ୍କର ଗାଇଥିବା ଏହି ସୁନ୍ଦର ଗୀତଟି।

0: ତେବେ ପ୍ରତୀକ୍ଷା ଆମକୁ ପରବର୍ତ୍ତୀ ଚିଠିଟି ପଠାଇଛନ୍ତି ଅନନ୍ୟା ଜେନା ବାଗଲପୁର କଟକରୁ।
1: ଭଉଣୀ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର କାର୍ଯ୍ୟକ୍ରମକୁ। ତେବେ ସେ କ'ଣ ଅନୁରୋଧ କରିଛନ୍ତି ତାଙ୍କ ଚିଠିରେ ଚିଠିରେ ମନର ଗୀତରେ ଦେଖିନବା।
0: ତେବେ ଭଉଣୀ କଣ୍ଢେଇ ଆଖିର ଲୁହର ଚଳଚ୍ଚିତ୍ରରୁ ମା କାଳୀ ଗୀତଟିକୁ ଅନୁରୋଧ କରିଛନ୍ତି।
1: ତାହେଲେ ଶୁଣେଇ ଦେଉଛୁ କଣ୍ଢେଇ ଆଖିରେ ଲୁହ ଚଳଚ୍ଚିତ୍ରରୁ ଏହି ସୁନ୍ଦର ଗୀତଟି।

0: ତେବେ ଆମ ପରବର୍ତ୍ତୀ ଚିଠିଟି ପଠାଇଛନ୍ତି ମନୋଜ କୁମାର ପରିଡ଼ା ପଟିଆ ଭୁବନେଶ୍ୱରରୁ।
1: ମନୋଜ ଭାଇ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର କାର୍ଯ୍ୟକ୍ରମକୁ। ଆଶା କରିବି ଆପଣ ବହୁତ ଭଲରେ ଥିବେ ଆଉ ଆମର କାର୍ଯ୍ୟକ୍ରମ ଶୁଣିବାକୁ ମନ ଦେଇ ବସିଥିବେ। ତାହେଲେ ତାଙ୍କ ଚିଠିରେ ସେ କୋଉ ଗୀତ ଅନୁରୋଧ କରିଛନ୍ତି ଶ୍ରେୟା ଟିକେ ଦେଖିନବା।
0: ଭାଇ ଅନୁରୋଧ କରିଛନ୍ତି ଗୋଟିଏ ସୁନ୍ଦର ପୁରୁଣା ଆଲବମ୍ର ଗୀତଟି ଧୋକା ଆଲବମ୍ର ଛ ଖଣ୍ଡ କାଠ ସବାରି ଚଢ଼ି।
1: ଆଚ୍ଛା ଶ୍ରେୟା ଭାଇ ବୋଧେ ଭୁଲରେ ସବାରି ଚଢ଼ି ଲେଖି ଦେଇଛନ୍ତି, ସେଟା କିନ୍ତୁ ପାଲିଙ୍କି ଚଢ଼ି ହବ। ତେବେ ଭାଇଙ୍କ ପାଇଁ ଧୋକା ଆଲବମ୍ରୁ ଛ ଖଣ୍ଡ କାଠ ପାଲିଙ୍କି ଚଢ଼ି ଗୀତଟି ଆମେ ଶୁଣେଇ ଦେଉଛୁ।

0: ଏବେ ପ୍ରତୀକ୍ଷା ଆମକୁ ପରବର୍ତ୍ତୀ ଚିଠିଟି ପଠାଇଛନ୍ତି ଅନୁରାଗ ମିଶ୍ର ନରାଜ କଟକରୁ।
1: ଅନୁରାଗ ଭାଇ, ପ୍ରଥମତଃ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର କାର୍ଯ୍ୟକ୍ରମକୁ। ଆଉ ଆପଣ ବୋଧେ ପ୍ରଥମ ଥର ପାଇଁ ଏଇ ଯୁବବାଣୀକୁ ଚିଠି ପଠାଇଛନ୍ତି ମୁଁ ଯାହା ଅନୁମାନ କରୁଛି, ତେବେ ଆପଣ ପ୍ରଥମ ଥର ଚିଠି

0: ପଠାଇଥିବା ପାଇଁ ଆପଣଙ୍କୁ ତ ବହୁତ ବହୁତ ଧନ୍ୟବାଦ। ଆଉ ଆଶା କରିବି ଆପଣ ସେମିତି ଆଗକୁ ମଧ୍ୟ ଆମକୁ ଚିଠି ଲେଖୁଥାନ୍ତୁ, ଆମ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଆଉ ଆମକୁ ଭଲ ପାଇବା ଦିଅନ୍ତୁ। ତେବେ ଆମ ଅନୁରାଗ ଭାଇ କେଉଁ ଗୀତ ଅନୁରୋଧ କରିଛନ୍ତି ଶ୍ରେୟା ଟିକେ ଦେଖିନେଲ।
1: ଭାଇ ଗୋଟିଏ ସୁନ୍ଦର ଗୀତଟି ଅନୁରୋଧ କରିଛନ୍ତି ପ୍ରଭୁ ଜଗନ୍ନାଥଙ୍କର, କଳା ଠାକୁର ମୋ କଳା ଠାକୁର, ଯାହାଙ୍କୁ ଗାଇଛନ୍ତି ଅନୁରାଧା ପଡ଼ୁଆଲ।
0: ଭାଇ ଆପଣଙ୍କୁ ତ ବହୁତ ବହୁତ ଧନ୍ୟବାଦ, ଆପଣ ପ୍ରଥମ ଥର ପାଇଁ ଚିଠି ପଠାଇଛନ୍ତି ଆଉ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏତେ ସୁନ୍ଦର ଗୀତଟି ଅନୁରୋଧ କରିଛନ୍ତି, ସେଥିପାଇଁ ଆପଣଙ୍କୁ ଆଉ ଥରେ ଧନ୍ୟବାଦ। ତାହେଲେ ଶୁଣେଇ ଦେଉଛୁ ଆପଣଙ୍କ ପାଇଁ ଏହି ସୁନ୍ଦର ଭଜନଟି।

0: ତାହେଲେ ଶ୍ରେୟା, ପରବର୍ତ୍ତୀ ଚିଠିଟି କିଏ ପଠେଇଛନ୍ତି ଦେଖିନବା।
1: ତେବେ ପ୍ରତୀକ୍ଷା, ଚିଠି ତ ଆମର ଏଇଠି ସରିଯାଇଛି, ହେଲେ ଆମ ଶ୍ରୋତା ବନ୍ଧୁ ମେଲ୍ ମାଧ୍ୟମରେ ପଠେଇଥିବା ତାଙ୍କର ଅନୁରୋଧ ଗୀତ ଆମ ପାଖରେ ଆସି ପହଞ୍ଚି ଯାଇଛି।
0: ତାହେଲେ ଦେଖିନବା ଆମକୁ ମେଲ୍ କିଏ ଆଉ କୋଉଠୁ କରିଛନ୍ତି।
1: ଆମକୁ ମେଲ୍ଟି ପଠେଇଛନ୍ତି ସୁଶ୍ରିତା ବିଶ୍ୱାଳ, ଚାଉଳିଆଗଞ୍ଜ କଟକରୁ।
0: ଭଉଣୀ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର କାର୍ଯ୍ୟକ୍ରମକୁ। ତାହେଲେ ଶ୍ରେୟା, ସେ କୋଉ ଗୀତ ଅନୁରୋଧ କରିଛନ୍ତି ଦେଖିନବା।
1: ତେବେ ଭଉଣୀ, ଗୋଟିଏ ସୁନ୍ଦର ଗୀତଟି ପ୍ରତୀକ୍ଷା ଅନୁରୋଧ କରିଛନ୍ତି, ତୁ କି ସେଇ ସପନ ପରି ଗୀତଟିକୁ, ଯାହାକୁ ଗାଇଛନ୍ତି ଜାଭେଦ ଅଲ୍ଲୀ।
0: ସୁଶ୍ରିତା ଭଉଣୀ, ଆପଣ ଏତେ ସୁନ୍ଦର ଗୀତ ବାଛିଛନ୍ତି ବାଳୁଙ୍ଗା ଟୋକାର ତୁ କି ସେଇ ସପନ ପରି ଗୀତଟି, ତାହେଲେ ଆପଣଙ୍କ ପାଇଁ ପ୍ଲେ କରିଦେଉଛୁ ଏହି ସୁନ୍ଦର ଗୀତଟି।

0: ପ୍ରତୀକ୍ଷା ଆମର ଶ୍ରୋତାବନ୍ଧୁମାନଙ୍କର ଅନୁରୋଧ କରିଥିବା ଗୀତଗୁଡ଼ିକ ଏଇଠି ଶେଷ ହୋଇଛି ଆଉ ଆମ ଷ୍ଟୁଡିଓ ଘଡ଼ି ବି ଆମକୁ ଇସାରା ଦେଲାଣି ଆମର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ।
1: ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ଆମକୁ ଚିଠି ଏବଂ ମେଲ୍ ମାଧ୍ୟମରେ ମତାମତ ଦେବାକୁ ବିଲକୁଲ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବପାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଆଉ ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircc@gmail.com।
1: ତେବେ ଆଜିର ମହ୍ଲାର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ଆଜିର ସନ୍ଧ୍ୟାରେ ମୁଁ ଥିଲି ଆପଣଙ୍କ ଉପସ୍ଥାପିକା ପ୍ରତୀକ୍ଷା
0: ଆଉ ମୁଁ ଶ୍ରିୟା
1: ରହୁଛୁ।

30 ମିନିଟରେ ଏଥିରେ ଶୁଣିବେ ବନୀକରଣ ପାଇଁ ଉତ୍ତମ ଚାରା ସମ୍ପର୍କରେ ସତ୍ୟନାରାୟଣ ବେହୁରାଙ୍କ ସହିତ ଆଲୋଚନା। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 60ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଷାଠିଏତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ। ପ୍ରଥମେ ଗାଇଛନ୍ତି ସୋହମ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ, ରିପୋର୍ଟ ଆଧାରରେ ଚାରିଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କମିଟିର ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏସ୍ସିଇଆର୍ଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ଚାରିଜଣଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା 14ଟି ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଏସ୍ସିଇଆର୍ଟି ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତି, ସମସ୍ତ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ ଓ ଏସ୍ସିଇଆର୍ଟିରେ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଖୋଲାଯିବ। ଭବିଷ୍ୟତରେ ଆବଶ୍ୟକୀୟ ଅନୁମୋଦନ ବିନା କୌଣସି ପାଠ୍ୟପୁସ୍ତକରେ ଭାଷା, ଚିତ୍ର, ତଥ୍ୟ ଛପା ହେବା ପାଇଁ ପ୍ରିଣ୍ଟିଂ ପ୍ରେସ୍କୁ ଯିବ ନାହିଁ ବୋଲି ଜଣାପଡ଼ିଛି। ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାରେ ଗତ 17 ତାରିଖରୁ ଆରମ୍ଭ ହୋଇଥିବା 10-ଦିନିଆ ନିଶାମୁକ୍ତ ଭାରତ ଅଭିଯାନ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନବରଙ୍ଗପୁର ଜିଲ୍ଲାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ ଚାଲାଣ ନିରୋଧୀ ଦିବସ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ନିଶାଠାରୁ ଦୂରେଇ ରହି ନିଜ ପରିବାର ଓ ସମାଜକୁ ନିଶାମୁକ୍ତ ରଖିବା ପାଇଁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନବରଙ୍ଗପୁର ନର୍ସିଂ କଲେଜଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନିଶାର ଅପବ୍ୟବହାର ଏବଂ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ଭନ୍ଧୀୟ ମାମଲାକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଓଡ଼ିଶା ସହିତ ପୂର୍ବ ଭାରତର ରାଜ୍ୟଗୁଡ଼ିକର ଶିଳ୍ପାୟନ ପ୍ରକ୍ରିୟାକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ପ୍ଲାଟଫର୍ମ ଗୋ ଇଷ୍ଟ ଘୋଷଣା କରିଛନ୍ତି। ସିଆଇଆଇର ପୂର୍ବ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପଗୋଷ୍ଠୀଗୁଡ଼ିକ ନିଜ ରାଜ୍ୟରେ ଶିଳ୍ପ ଭିଭିଭୂମି ଓ ବଜାରକୁ ସୁରକ୍ଷିତ ରଖି ନିବେଶ କରିବାର ସୁଯୋଗ ପାଇବେ। ଆଗାମୀ 5 ବର୍ଷ ମଧ୍ୟରେ ରାଜ୍ୟ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଗୋ ଇଷ୍ଟ ନୀତି ଆଧାରରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ। ଏହା ସମସ୍ତ ନିବେଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏଥିସହିତ ରାଜ୍ୟର ଶିଳ୍ପ ପ୍ରୋହାହନ ସଂସ୍ଥା ଇପିକଲ୍ ମାଧ୍ୟମରେ ଏକ ସମର୍ପିତ ଗୋ ଇଷ୍ଟ ସେଲ୍ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିର ତଦାରଖ ପାଇଁ ଗୋ ସ୍ୱିଫ୍ଟ ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ରାଜ୍ୟର ଶିଳ୍ପାୟନ ନୀତି ରିଜଲ୍ୟୁସନ୍ 2022ରେ କେତେକ ସଂଶୋଧନ କରାଯାଇଥିବା ସୂଚନା ଦେଇଛନ୍ତି।
1: ପାରାଦୀପ ଏକ ବହୁତ ବଡ଼ା ପେଟ୍ରୋ କେମିକାଲ୍ସ ଯୋ 60,000 କରୋଡ଼ କି ବହୁତ ବଡ଼ା ହବ୍ ଭି ବନତେ ଯା ରହା ହେ। ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଜୈସେ ଫ୍ୟୁଚର ଓରିଏଣ୍ଟେଡ୍ ସେକ୍ଟର୍ସ ପର ଭି ଧ୍ୟାନ ଦିଆ ଯା ରହା ହେ। ଆଜ ଭାରତ ନେ ବିଶ୍ୱ ମେ ଏକ ସ୍ୱତନ୍ତ୍ର ଜଗା ବନାଇ ହେ। ସମୁଦ୍ର ଓଡ଼ିଶା କେ ଲିଏ ହମାରା ରାଜ୍ୟ କି ଅର୍ଥନୀତି କୁ 2036

0: 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନିଶାଦ୍ରବ୍ୟ ବ୍ୟବହାରର ମାରାତ୍ମକ ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ବେଆଇନ ନିଶାଦ୍ରବ୍ୟ କାରବାରକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଜି ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ କାରବାର ନିରୋଧୀ ଦିବସ ପାଳନ କରାଯାଉଛି। ଔଷଧ ଆମ ପାଇଁ ଅତ୍ୟନ୍ତ ଜରୁରୀ, ତେବେ ଏଭଳି କେତେକ ଔଷଧ ରହିଛି ଯାହାର ବ୍ୟବହାରକୁ ନିଷେଧ କରାଯାଇଛି। ଏହିସବୁ ପରିସ୍ଥିତିରୁ ନିଜକୁ ଦୂରେଇ ରଖିବା ସହ ଏହିସବୁ ଔଷଧ ଓ ନିଶାଦ୍ରବ୍ୟଗୁଡ଼ିକ ସମ୍ପର୍କରେ ଅଧିକରୁ ଅଧିକ ସଚେତନ ହେବା ଆଜି ଦିବସ ପାଳନର ମୂଳ ଲକ୍ଷ୍ୟ। 1999 ମସିହାରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟେକ ବର୍ଷ ଜୁନ୍ 26 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ନିକଟରେ ପ୍ରକାଶିତ ଏକ ଆକଳନ ଅନୁଯାୟୀ ଭାରତରେ ପ୍ରାୟ 16 କୋଟିରୁ ଅଧିକ ଲୋକ ମଦ୍ୟପାନ କରନ୍ତି। ସେଥିରୁ ପ୍ରାୟ 5.2% ସମ୍ପୂର୍ଣ୍ଣ ଭାବେ ମଦ ଉପରେ ନିର୍ଭରଶୀଳ। ସେହିଭଳି 3 କୋଟିରୁ ଅଧିକ ଲୋକ ଗଞ୍ଜେଇ ଏବଂ ଏ ସଂକ୍ରାନ୍ତ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ବ୍ୟବହାର କରନ୍ତି। ଏପରିକି ହେରୋଇନ୍ ଓ ବ୍ରାଉନ୍ ସୁଗାର ଭଳି ନିଶାଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ପ୍ରାୟ 2 କୋଟି ପାଖାପାଖି ହୋଇଛି। ସେମାନଙ୍କ ମଧ୍ୟରୁ 60 ଲକ୍ଷ ଲୋକଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ଡାକ୍ତରଙ୍କ ବିନା ପରାମର୍ଶରେ ପ୍ରାୟ 1.2 କୋଟି ଲୋକ ନିଦ ବଟିକା ଏବଂ ଅନ୍ୟାନ୍ୟ ଔଷଧ ସେବନ କରିଥାନ୍ତି। କୋମଳମତୀ ଶିଶୁ ଏବଂ କିଶୋର ବର୍ଗଙ୍କ ମଧ୍ୟରେ ନିଶା ସେବନକାରୀଙ୍କ ସଂଖ୍ୟା ଚିନ୍ତାଜନକ ପାଲଟିଛି। 15-35 ବର୍ଷ ମଧ୍ୟରେ ଯୁବଗୋଷ୍ଠୀ ବିଶେଷ ଭାବରେ ଏହି କୁପ୍ରଭାବର ଶିକାର ହୋଇଥାନ୍ତି। ନିକଟରେ ସରକାର କଫ୍ ସିରପ୍ର ଅପବ୍ୟବହାର ଏବଂ ଗୁଣବତ୍ତାକୁ ବଜାୟ ରଖିବା ଲକ୍ଷ୍ୟ ନେଇ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ବିନା ପ୍ରେସ୍କ୍ରିପ୍ସନ୍ରେ କଫ୍ ସିରପ୍ ବିକ୍ରି ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ଡ୍ରଗ୍ସ ନିୟମାବଳୀର ସୂଚୀ କେ ଆଧାରରେ ମିଳୁଥିବା ରିହାତିକୁ ସରକାର ପ୍ରତ୍ୟାହାର କରିଛନ୍ତି। କେତେକ ନିଶାଦ୍ରବ୍ୟ ମିଶ୍ରଣ ଯୁକ୍ତ କଫ୍ ସିରପ୍ ବିକ୍ରି ଓ ବ୍ୟବହାର ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଅପମିଶ୍ରଣ ଏବଂ ବିଷାକ୍ତ ଦ୍ରବ୍ୟ ମିଶାଯାଉଥିବା କଫ୍ ସିରପ୍ ସ୍ୱାସ୍ଥ୍ୟ ହାନିକାରକ ବୋଲି ପ୍ରମାଣିତ ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ଅପମିଶ୍ରିତ ତଥା ବେଆଇନ ଔଷଧ ସେବନ ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ସେବନକାରୀଙ୍କ ପରିବାର ଆର୍ଥିକ କ୍ଷତି ସହ୍ୟ କରିବା ସହିତ ଜାଣତ କିମ୍ବା ଅଜାଣତରେ ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ହୋଇଥାନ୍ତି, ଫଳରେ ଭବିଷ୍ୟତ ଜୀବନ ନଷ୍ଟ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ କୁସଙ୍ଗରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ପରବର୍ତ୍ତୀ କାଳରେ ଦୈନନ୍ଦିନ ଜୀବନର ଏକ ମାଧ୍ୟମରେ ପରିଣତ ହୋଇଥାଏ। ଏପରି ସ୍ଥିତିରେ ନିଶାଦ୍ରବ୍ୟର ବେଆଇନ କାରବାର ମଧ୍ୟ ବୃଦ୍ଧି ପାଉଛି। କେତେକ କ୍ଷେତ୍ରରେ ଏହି ନିଷିଦ୍ଧ ପଦାର୍ଥ ଦେଶରେ ଉତ୍ପାଦିତ ହେଉଥିବା ବେଳେ ଅନ୍ୟ କ୍ଷେତ୍ରରେ ଏହା ବେଆଇନ ଭାବେ ବିଦେଶରୁ ଆସିଥାଏ। ବିଜ୍ଞାନ ଏବଂ ଗବେଷଣା ଆଧାରରେ ଏକ ପ୍ରଭାବୀ ନିଶାଦ୍ରବ୍ୟ ନୀତି ପ୍ରସ୍ତୁତ କରିବା ପାଇଁ ଜାତିସଂଘ ପ୍ରତ୍ୟେକ ଦେଶକୁ ଆହ୍ୱାନ ଦେଇଛି। ଇତିହାସରୁ ଜଣାପଡ଼େ ଚୀନ୍ର ଲିନ୍ ଜେକ୍ସୁ ନାମକ ଜଣେ ବ୍ୟକ୍ତି ଗୁଆଙ୍ଗଡୋଙ୍ଗର ହୁମେନ୍ଠାରେ ଅଫିମ କାରବାର ବିରୋଧରେ ଆନ୍ଦୋଳନ କରି 1848 ଜୁନ୍ ମାସ 25 ତାରିଖରେ ଏହାକୁ ବନ୍ଦ କରିବାରେ ସଫଳ ହୋଇଥିଲେ। ଏହା ଥିଲା ଚୀନ୍ର ପ୍ରଥମ ଅଫିମ ଯୁଦ୍ଧର ଠିକ୍ ପୂର୍ବବର୍ତ୍ତୀ ସମୟ। ତେଣୁ ଜୁନ୍ 26 ତାରିଖକୁ ଜାତିସଂଘ ଆନ୍ତର୍ଜାତିକ ବେଆଇନ ନିଶାଦ୍ରବ୍ୟ କାରବାର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। 2016 ମସିହାରେ ଏହି ପ୍ରସଙ୍ଗରେ ଜାତିସଂଘ ସାଧାରଣ ପରିଷଦର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ରାଜ୍ୟସ୍ତରରେ ନିଶା ନିବାରଣ ଲକ୍ଷ୍ୟ ନେଇ ସରକାର ଦିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି। 2020 ଅଗଷ୍ଟ 15 ତାରିଖରେ ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟ ଆରମ୍ଭ କରିଥିଲା। ଏପର୍ଯ୍ୟନ୍ତ 3 କୋଟିରୁ ଅଧିକ ଲୋକଙ୍କ ପାଖରେ ଏନେଇ ସଚେତନତା ବାର୍ତ୍ତା ପହଞ୍ଚାଯାଇ ସାରିଛି।

ତେଣୁ ଆସନ୍ତୁ ନିଜେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟକୁ ସଚେତନ କରିବା ଏବଂ ଭାରତକୁ ଏକ ସୁସ୍ଥ ନିଶାମୁକ୍ତ ରାଷ୍ଟ୍ର ଭାବେ ଗଢ଼ିତୋଳିବାରେ ସହଯୋଗ ପ୍ରଦାନ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ନମସ୍କାର ଶ୍ରୋତା ବନ୍ଧୁ ରାତି ସାତଟା ମୁଖ୍ୟ ସମ୍ଭାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ରିପୋର୍ଟ ପ୍ରଦାନ ରିପୋର୍ଟ ଆଧାରରେ ଚାରିଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ହଷ୍ଟେଲକୁ ସିଏନ୍ଜି ସଂଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ତାମିଲନାଡୁର ତିରୁଭଲରରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି ଦେଶବ୍ୟାପୀ ଆସନ୍ତା ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ପକ୍ଷରେ ଚମ୍ପକ ଦ୍ୱାଦଶୀ ନୀତି ପାଳନ କରାଯାଉଛି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଛି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଭୁଟାନ ପ୍ରତିପକ୍ଷ ଇଜାଙ୍ଗ ଡେ ଥାପାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଶିକ୍ଷା ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ତୋଷରପାତ ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ୍ ଦ୍ୱିତୀୟ ପାକ୍ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ ଏବଂ ଭେନେଜୁଏଲାରେ ସଂଘଟିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ପାଇଛି ଶ୍ରୋତାବନ୍ଧୁ ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ଭାଦର ପ୍ରସାରଣ ଏତିକିରେ ଶେଷ ହେଲା ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଆପଣମାନେ ଶୁଣିପାରିବେ ରାତି 8ଟାରେ ନମସ୍କାର

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ଜାଭେଦ ଅଲି କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଆମିଷ୍ଟାର୍ଡ। ଭାରତ ପଠାଇଲା 35 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନ

0: ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ। ଷୋଡ଼ଶ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଆସନ୍ତା ମାସ ପହିଲାରୁ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ଏବଂ ଆୟାରଲାଣ୍ଡ ବିପକ୍ଷ ଟି ଟ୍ୱେଣ୍ଟି କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମାଙ୍କ ଏକ ଆଲୋକ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ନିଶାମୁକ୍ତ ଓ ବିକଶିତ ଭାରତ ଗଠନ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ବର୍ମା ନିଜ ଆଲେଖ୍ୟରେ ଲେଖିଛନ୍ତି ସରକାର ନିଶା ସେବନକୁ ଏକ ଗମ୍ଭୀର ସମସ୍ୟା ଭାବେ ଗ୍ରହଣ କରିଛନ୍ତି ଯାହା ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ପ୍ରଗତି ସହ ଜଡ଼ିତ। ଦେଶର ସମସ୍ତ ନାଗରିକ ବିଶେଷକରି ଯୁବପିଢ଼ି ଏହି ଜାତୀୟ ଅଭିଯାନର ଅଂଶୀଦାର ହେବା ଜରୁରୀ ବୋଲି ସେ କହିଛନ୍ତି। ସମସ୍ତେ ଏକାଠି ହୋଇ ଏହି ଅଭିଯାନକୁ ଏକ ଗଣସଂକଳ୍ପରେ ପରିଣତ କରିବାକୁ ଶ୍ରୀ ବର୍ମା ଅନୁରୋଧ କରିଛନ୍ତି। ଏକ ବିକଶିତ ଭାରତ ଗଠନ କ୍ଷେତ୍ରରେ ଏହି ନିଶାମୁକ୍ତ ଭାରତ ସଂକଳ୍ପ ଏକ ଶକ୍ତ ଆଧାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନାର୍କୋ କୋଅର୍ଡିନେସନ ସେଣ୍ଟର ଏନ୍କଡ୍ର ଦଶମ ଶୀର୍ଷସ୍ତରୀୟ ବୈଠକକୁ ସମ୍ବୋଧିତ କରି ନିଶା କାରବାର ବିରୁଦ୍ଧରେ ଏକ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ନିଶା ସମସ୍ୟା ଦେଶର ସୁରକ୍ଷା, ସାମାଜିକ ସ୍ଥିରତା, ଅର୍ଥନୈତିକ ସ୍ୱାର୍ଥ ଏବଂ ଯୁବପିଢ଼ିଙ୍କ ସହ ସାରା ଦେଶର ଭବିଷ୍ୟତ ପ୍ରତି ଏକ ବଡ଼ ବିପଦ। ଏହି ସଂଗ୍ରାମରେ ବିଜୟ ଲାଭ ପାଇଁ ସେ ଆଧ୍ୟାତ୍ମିକ ଗୁରୁ, ଯୁବବର୍ଗ ଏବଂ ମା'ମାନଙ୍କୁ ଏକାଠି ହେବାକୁ अनुरोध कर।
1: मेरा आप सबसे विनम्र आग्रह कि देश के आने वाले 100 वर्ष के भविष्य के लिए सभी सरकारों को एक साथ एक मंच पर आना होगा। सभी विभागों को जनता को गाइड करने वाले संतों को भी जोड़ना पड़ेगा और युवाओं पर घर में अपना रसूख रखने वाली हमारी मातृशक्ति को भी इसमें जोड़ना पड़ेगा। तभी जाकर इस लड़ाई के खिलाफ हम पूर्णतया सफल हो सकते हैं।
0: ସ୍ୱରାଷ୍ଟ୍ରମନ୍ତ୍ରୀ ତଥ୍ୟ ରଖି କହିଛନ୍ତି 2004ରୁ 2014 ମସିହା ମଧ୍ୟରେ ପ୍ରାୟ 26 ଲକ୍ଷ କିଲୋଗ୍ରାମ ସିନ୍ଥେଟିକ୍ ଡ୍ରଗ୍ସ ଜବତ ହୋଇଥିଲା। ଏହାର ତୁଳନାରେ 2014ରୁ 2026 ମଧ୍ୟରେ ଏହି ପରିମାଣ ବୃଦ୍ଧି ପାଇ 1,18,00,000 କିଲୋଗ୍ରାମରେ ପହଞ୍ଚିଛି ଯାହା ସରକାରଙ୍କ ଅଭିଯାନର ସଫଳତାକୁ ଦର୍ଶାଉଛି। ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି ଅନେକ ଅନ୍ଲାଇନ୍ ପୋର୍ଟାଲ୍ ବିକଶିତ କରିଛି। ନିଶା ସମ୍ବନ୍ଧୀୟ ମାମଲାଗୁଡ଼ିକର ସୂଚନା ଏହି ପୋର୍ଟାଲ୍ରେ ସମୟସୀମା ମଧ୍ୟରେ ଅପ୍ଲୋଡ୍ କରିବାକୁ ଶ୍ରୀ ଶାହା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଭିଜନ୍ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029ର ଉନ୍ମୋଚନ କରିଛନ୍ତି। ଏହା ନିଶା ଚାହିଦା ହ୍ରାସ, ଯୋଗାଣ ବନ୍ଦ ଏବଂ ନିଶାମୁକ୍ତି ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବ। ଏଥିସହ ଶ୍ରୀ ଶାହା ଏକ ସ୍ୱତନ୍ତ୍ର ଅଭିଯାନର ଆରମ୍ଭ କରିଛନ୍ତି ଯାହା ଅଧୀନରେ ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,09,500 କିଲୋଗ୍ରାମରୁ ଅଧିକ ଜବତ ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଅପରେସନ୍ ଆମିଷ୍ଟାର୍ଡ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଏହି ଅପରେସନ୍ ଅନ୍ତର୍ଗତ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତୀୟ ବାୟୁସେନାର 2 C-17 ବିମାନକୁ ଭେନେଜୁଏଲା ଅଭିମୁଖେ ଉଡ଼ାଣ ଭରିଛି। ସ୍ପାନିଶ ଭାଷାରେ ଆମିଷ୍ଟାର୍ଡ ଶବ୍ଦର ଅର୍ଥ ହେଉଛି ବନ୍ଧୁତା। ଭାରତ ଏବଂ ଭେନେଜୁଏଲା ସମ୍ପର୍କକୁ ଦର୍ଶାଇ ଏହି ଅଭିଯାନର ନାମକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ସହାୟତା ସାମଗ୍ରୀ ମଧ୍ୟରେ ଭାରତୀୟ ସେନାର ଭ୍ରାମ୍ୟମାଣ କ୍ଷେତ୍ରୀୟ ହସ୍କିଟାଲର ଏକ ୟୁନିଟ୍ ସାମିଲ ଥିବାବେଳେ ଭୂକମ୍ପ ପ୍ରଭାବିତ ଲୋକଙ୍କ ପାଇଁ 35 ଟନ୍ରୁ ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ, ଜୀବନ ରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଯାଇଛି। ଏହି ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ମଧ୍ୟରେ 2 ଅତ୍ୟାଧୁନିକ ଭ୍ରାମ୍ୟମାଣ ହସ୍କିଟାଲ ଭୀଷ୍ମ କ୍ୟୁବ୍ ମଧ୍ୟ ରହିଛି ଯାହା ଅତି କମ୍ ସମୟରେ ଆହତମାନଙ୍କର ଚିକିତ୍ସା କରିବାରେ ସହାୟକ ହେବ। ବିପଦ ସମୟରେ ଭେନେଜୁଏଲା ସରକାର ଏବଂ ସେଠାକାର ଜନସାଧାରଣଙ୍କ ସହ ଭାରତର ସମର୍ଥନ ନେଇ ପ୍ରତିବଦ୍ଧତା ରହିଛି ବୋଲି ବୈଦେଶିକ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 2 କର୍ଣ୍ଣାଟକ ଗସ୍ତରେ ଯିବେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ନାଦପ୍ରଭୁ ଶ୍ରୀ କେମ୍ପେ ଗୌଡ଼ାଙ୍କ 517ତମ ଜନ୍ମବାର୍ଷିକ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। ଆସନ୍ତା ରବିବାର ଦିନ ସେ ବେଙ୍ଗାଲୁରୁରେ ଆୟୋଜିତ ନିଶାମୁକ୍ତ ଭାରତ ସମ୍ମିଳନୀରେ ଯୋଗଦେବେ। ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଏବଂ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବେଆଇନ ଚୋରା ଚାଲାଣ ଓ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

0: କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଭୁଟାନ ପ୍ରତିପକ୍ଷ ଇଜାଙ୍ଗ ଡେ ଥାପାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଏହି ଆଲୋଚନା ମୁଖ୍ୟତଃ ଶିକ୍ଷକମାନଙ୍କ ତାଲିମ ଦକ୍ଷତା ବିକାଶ ଏବଂ ରୋଜଗାର ଉପରେ ଆଧାରିତ ଥିଲା। ଏଥିସହ ଡିଜିଟାଲ୍ ଶିକ୍ଷା, କୃତ୍ରିମ ବୁଦ୍ଧିମତା, ସ୍ଥାୟୀ ପର୍ଯ୍ୟଟନ, ପାରମ୍ପରିକ ଚିକିତ୍ସା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ରକ୍ଷା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି। ଶିକ୍ଷା, ନୂତନ ଜ୍ଞାନକୌଶଳ ପ୍ରୟୋଗ ଏବଂ ଦକ୍ଷତା ନିର୍ମାଣ ଭଳି ବଡ଼ ପ୍ଲାଟଫର୍ମରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାର ଅନେକ ସୁଯୋଗ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତ ଓ ଭୁଟାନର ଏହି ଭାଗିଦାରୀ ଆମର ସମାନ ଆଶା, ଆକାଂକ୍ଷା ଏବଂ ଆଧ୍ୟାତ୍ମିକ ସମ୍ପର୍କ ଆଧାରରେ ଗଢ଼ି ଉଠିଥିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବୈଠକରେ ଉଭୟ ଦେଶ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତା ମାସ ପହିଲାରୁ ତିନି ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଆସି ଷୋଡ଼ଶ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଏହି ସମ୍ମିଳନୀ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ସହଯୋଗର ସମୀକ୍ଷା କରାଯିବା ସହ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଏକ ବଡ଼ ସୁଯୋଗ ମିଳିବ। ଉଭୟ ଦେଶ ପାରସ୍କରିକ ସ୍ୱାର୍ଥ ସମ୍ମିଳିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ନିଜ ନିଜର ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସାନାଇ ତାକାଇଚିଙ୍କର ଏହା ପ୍ରଥମ ଭାରତ ଗସ୍ତ ପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚଦଶ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଟୋକିଓ ଗସ୍ତ କରିଥିଲେ। କୋଲକାତାର ତାରତାଲା ଅଟ୍ଟାଳିକା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି ପାଇଛି। ଆହତମାନଙ୍କୁ କୋଲକାତାର ଏସ୍ଏସ୍କେଏମ୍ ହସ୍କିଟାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ୍ ଏହି ମାମଲାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ ମୋଟ୍ 6 ଜଣଙ୍କୁ ଗିରଫ କରିଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଜାତିସଂଘର ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ଆଇଏମ୍ଓ ଆଜି ହର୍ମୁଜ୍ ପ୍ରଣାଳୀ ଦେଇ ଚାଲିଥିବା ଜାହାଜ ଏସ୍କର୍ଟ ଅଭିଯାନକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଓମାନ ନିକଟରେ ଏକ ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ପରେ ଆଇଏମ୍ଓ ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ଆକ୍ରମଣ ଯୋଗୁଁ ଇରାନ୍ ସହ ହୋଇଥିବା ପ୍ରାରମ୍ଭିକ ଅସ୍ତ୍ରବିରତି ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତାଇୱାନର ଏଭରଗ୍ରୀନ୍ ମେରାଇନ୍ କମ୍ପାନୀ କହିଛି ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଏକ ଅଜଣା ବସ୍ତୁ ସେମାନଙ୍କ କଣ୍ଟେନର ଜାହାଜରେ ବାଜିଥିଲା। ତେବେ ଜାହାଜଟି ସେହି ଜଳପଥରୁ ସୁରକ୍ଷିତ ଭାବେ ବାହାରି ଆସିଛି ଏବଂ ସେଥିରେ ଥିବା କର୍ମଚାରୀ ଓ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅନ୍ୟପକ୍ଷରେ ଆମେରିକାର ଦୁଇ ଜଣ ଅଧିକାରୀ ଏହି ଆକ୍ରମଣ ପାଇଁ ଇରାନ୍କୁ ଦାୟୀ କରିଛନ୍ତି। ଇରାନ୍ ପ୍ରଶାସନ ଚେତାବନୀ ଦେଇ କହିଛି ସେମାନଙ୍କ ଦ୍ୱାରା ଅନୁମୋଦିତ ରୁଟ୍ ବାହାରେ ଯାଉଥିବା ଜାହାଜଗୁଡ଼ିକୁ କୌଣସି ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ ନାହିଁ। ଆଇଏମ୍ଓ ମହାନିର୍ଦ୍ଦେଶକ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏହି ଅଭିଯାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଜାପାନରେ ଦୁଇଟି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ମେଖଲା ଏବଂ ହିଗୋସର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ସମଗ୍ର ଦେଶରେ ଯାତାୟତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍କଳନ ହେବାର ଆଶଙ୍କା ଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯିବା ସହ ପ୍ରାୟ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଜରୁରୀକାଳୀନ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଏପର୍ଯ୍ୟନ୍ତ 200ରୁ ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିସହ ଅନେକ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ଏବଂ କେତେକ ମୁଖ୍ୟ ଏକ୍ସପ୍ରେସ୍ ୱେକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ବେଲ୍ଫାଷ୍ଟରେ ଚାଲିଥିବା ଭାରତ ଆୟାର୍ଲାଣ୍ଡ ଅନ୍ତର୍ଜାତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟୋଜକ ଆୟାର୍ଲାଣ୍ଡ 12 ଓଭରରେ 4 ୱିକେଟ୍ ହରାଇ 86 ରନ୍ ସଂଗ୍ରହ କରିଥିଲା। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଟି ଟ୍ୱେଣ୍ଟି ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା ରବିବାର ଦିନ ଖେଳାଯିବ। ଫିଫା ବିଶ୍ୱକପ୍ର ଗ୍ରୁପ୍ ଆଇର ଏକ ମ୍ୟାଚ୍ରେ ଆଜି ନରୱେ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ରେ ଇରାକ୍ ଓ ସେନେଗାଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଉଭୟ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଇକ୍ୱେଡର, ଆଇଭରିକୋଷ୍ଟ, ନେଦରଲ୍ୟାଣ୍ଡ୍ସ ଏବଂ ତୁର୍କୀ ବିଜୟ ଲାଭ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଆମିଷ୍ଟାର୍ଡ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ ଏବଂ ଆୟାର୍ଲାଣ୍ଡ ବିପକ୍ଷ ଟି ଟ୍ୱେଣ୍ଟି କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳ।

0: ଆନ୍ଦୋଳନର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ଭାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ସରକାରଙ୍କ ବିକାଶ ଓ ଉପଲବ୍ଧି ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଗତି ପ୍ରବାହ, ଦୁଇ ବର୍ଷରେ ଦୁଇଗୁଣ ବିକାଶ, ବିକାଶଧାରା ଓଡ଼ିଶା ସାରା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସିଏମ୍ କିଷାନ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଲକ୍ଷପତି ଦିଦି, ଅନ୍ତୋଦୟ ଗୃହ ଏବଂ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରାଯାଇଥିଲା। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
1: ଓଡ଼ିଶା ସରକାରଙ୍କର ଦୁଇବର୍ଷର ଯେଉଁ ବିଭିନ୍ନ ବିଭାଗର ପ୍ରୋଗ୍ରେସ ରିପୋର୍ଟ ନେଇକି ଲୋକଙ୍କ ପାଖକୁ ଯାଉଛୁ। ଉଦ୍ଦେଶ୍ୟ ଏଇଟା ଯେ ସରକାରଙ୍କୁ କେମିତି ଆମେ ଉତ୍ତରଦେହୀ କରାଇପାରିବୁ। ବହୁତ ସମୟରେ ଦଳ ଭାବେ ନାହିଁ ଯେ ସେମାନେ ଉତ୍ତରଦେୟୀ ବୋଲି, ଆମେ ଚାହୁଁଛୁ ଯେ ସରକାର ମାନେ ଉତ୍ତରଦେୟୀ ହେବା କଥା, ତାଙ୍କର ଆମର ବିବରଣୀ ନେଇକି ଲୋକଙ୍କ ପାଖକୁ ଯିବା କଥା, ଏବଂ ଗୋଟେ ଛାତ୍ର ଭଳିଆ ଛାତ୍ର ଯେମିତି ପାଠ ପଢେ ଏବଂ କ୍ଲାସର ପରୀକ୍ଷା ଦିଏ ଏବଂ ଶିକ୍ଷକ ମାନେ ତାର ମୂଲ୍ୟାଙ୍କନ କରନ୍ତି କେତେ ମାର୍କ ସେ ପାଇବ, ଆମେ ଚାହୁଁଛୁ ଗୋଟେ ସରକାରକୁ ମଧ୍ୟ ସେଭଳିଆ ଛାତ୍ର ଭାବରେ ଆମର ଶିକ୍ଷକ ଏବଂ ମୂଲ୍ୟାଙ୍କନ କରିବା ଲୋକ ହେଲେ ଭୋଟର ମାନେ ଯେଉଁମାନେ ଆମକୁ ନିର୍ବାଚିତ କରିକି ସରକାର ଗଠନ କରିବା ସୁଯୋଗ ଦେଇଛନ୍ତି। ତେଣୁ ଆମେ ଆମର ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ ଲୋକଙ୍କ ପାଖକୁ, ବିଭିନ୍ନ ବିଭାଗର ମଧ୍ୟ ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ। ଧାନ ଇନପୁଟ ସବସିଡି 800 ଟଙ୍କାରୁ ଆରମ୍ଭ କରିବା, ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କାରେ କ୍ରୟ କରିବାର ନିଷ୍ପତ୍ତି ନେବା, ସୁଭଦ୍ରା ଯୋଜନାରେ 5 ବର୍ଷ ଭିତରେ ବର୍ଷକୁ 10,000 ଲେଖା ହିସାବରେ ଓଡ଼ିଶାର ସମସ୍ତ 18 ବର୍ଷରୁ ଉର୍ଦ୍ଧ ମା ଭଉଣୀ ପାଖରେ ସୁଭଦ୍ରା ଯୋଜନା ପହଞ୍ଚାଇବା, ଏଠି ଶିକ୍ଷାର ମାନ ବଢ଼ାଇବା, ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବା, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ମାଧ୍ୟମରେ ଓଡ଼ିଶାର ଛାତ୍ରମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା।
0: ଦେବଗଡ଼ ବିକାଶ ଭବନ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ନିବାରଣ ସମ୍ବନ୍ଧୀୟ POA ଆଇନ 1999 କାର୍ଯ୍ୟକାରିତା ଉପରେ ଜିଲ୍ଲାସ୍ତରୀୟ ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ବର୍ଗର ଲୋକମାନଙ୍କ ସୁରକ୍ଷା, ସାମାଜିକ ସଶକ୍ତିକରଣ ଏବଂ ଅତ୍ୟାଚାର ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଚଳିତ ବର୍ଷ ମାଟ୍ରିକ୍ ଓ ଯୁକ୍ତ 2 ପରୀକ୍ଷାରେ ଉତ୍ତୀର୍ଣ୍ଣ ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଯଶୋଦା ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ 8 ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରୀନ୍ ପ୍ୟାସେଜ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏହି ପିଲାମାନେ ବଲାଙ୍ଗୀର ଓ ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟରେ ନାମ ଲେଖାଇ ମାଗଣା ଉଚ୍ଚଶିକ୍ଷା ସୁବିଧା ପାଇବେ। ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଦେବଗଡ଼ରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତି ସୁନିଶ୍ଚିତ କରିବା, ଦୁର୍ଗମ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ଓ କିରୋସିନ ମହଜୁଦ ରଖିବା, କୃଷି ପାଇଁ ବିହନ, ସାର ଓ କୀଟନାଶକ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାର 500ରୁ ଅଧିକ ଗର୍ଭବତୀ ମହିଳା ଏହି ସେବାର ସୁଫଳ ପାଇଥିବାବେଳେ ସୁରକ୍ଷିତ ମାତୃତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ, ରିଆମାଳ ଓ ତିଲେଇବଣି ବ୍ଲକରେ 73 ଜଣ ବୁଥ୍ ଲେଭେଲ୍ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନୁସାରେ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ ଓ ଅଯୋଗ୍ୟ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପଲ୍ଲୀ ମଞ୍ଚ।

ଶ୍ରୋତାବନ୍ଧୁ, ସୁସ୍ଥ ଶରୀର ପାଇଁ ଆମେ ଯେମିତି ଯତ୍ନଶୀଳ ହେଉଛେ, ସୁସ୍ଥ ସମାଜ ଗଠନରେ ଆମର ସେତିକି ଆନ୍ତରିକତା ରହିବା ଦରକାର। ଆମ ଦେଶ ବହୁ ଭାଷାଭାଷୀ ଧର୍ମ ସଂସ୍କୃତିକୁ ନେଇ ଚାଲିଛି, ଯାହା ସାରା ବିଶ୍ୱ ପାଇଁ ଗୋଟିଏ ଆଦର୍ଶ। ଏହି ଟେକ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।

0: ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ନିଶା ସେବନ ବିଷୟରେ। ଏହାକୁ ନେଇ କାର୍ଯ୍ୟକ୍ରମରେ ଆଜି ଗୋଟିଏ ସୁନ୍ଦର ଆଲୋଚନା ଅଛି। ନିଶା ସେବନ ଯୁବପିଢ଼ିଙ୍କ ପାଇଁ କେତେ ବିପଦଜନକ, ବିଶେଷଜ୍ଞ ଅଛନ୍ତି ଅମରେନ୍ଦ୍ର ଜେନା, ତାଙ୍କ ସହ କଥା ହେଉଛନ୍ତି ଦୁର୍ଗା ମାଝି।
1: ଅମରେନ୍ଦ୍ର ବାବୁ, ଆପଣଙ୍କୁ ସ୍ୱାଗତ କରୁଛି କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ସାର। ନମସ୍କାର।
1: ବିଶେଷ କରିକି ଆମେ ବର୍ତ୍ତମାନ ସମାଜରେ ଯାହା ଦେଖୁଛେ, ଯୋଉ ଯୁବକ ହଉ ବା ଯୁବତୀ ହଉ ବା ଅନେକ ସମୟରେ ଯେଉଁମାନେ ଗୋଟିଏ ମୁଖ୍ୟ ସ୍ରୋତରୁ ବାହାରି ଯାଉଛନ୍ତି, ବିଭିନ୍ନ ପ୍ରକାର ଯେଉଁଗୁଡ଼ିକ ସମସ୍ୟା ବା ଭୁଲ ବାଟ ଆମେ ଯେଉଁଟା କହୁଛୁ, ଯେମିତି ନିଶା ସେବନ କରିବା, ଏଭଳି ଅନେକ ସମସ୍ୟା ରହୁଛି ଯେଉଁଥିପାଇଁ ପିଲାମାନେ ବାଟବଣା ହୋଇଯାଉଛନ୍ତି। ଆଜି ଆମେ ଆଲୋଚନା କରିବାର କାରଣ ହେଉଛି, ଆଜି ଆମେ ପାଳନ କରୁଛେ ଇଣ୍ଟରନ୍ୟାସନାଲ ଡେ ଏଗେନ୍ଷ୍ଟ ଡ୍ରଗ୍ ଆବ୍ୟୁଜ୍ ଆଣ୍ଡ ଇଲିସିଟ୍ ଟ୍ରାଫିକିଙ୍ଗ। ଏଇ ଯୋଉ ଜିନିଷ, ଅର୍ଥାତ୍ ଅନ୍ତର୍ଜାତୀୟ ସ୍ତରରେ ଯେଉଁମାନେ ଡ୍ରଗ୍ସ ବ୍ୟବହାର କରୁଛନ୍ତି ବା ନିଶା ସେବନ କରୁଛନ୍ତି, ତାଙ୍କୁ ସେଥିରୁ କେମିତି ଆମେ ବିରତ କରିବା, ଏବଂ ତା ସହିତ ଯୋଉ ଚୋରା ଚାଲାଣ ହେଉଛି ବା ବେଆଇନ ଚୋରା ଚାଲାଣ ହେଉଛି, ତାକୁ ବି ଆମେ କେମିତି ରଖିବା, ଯାହାଫଳରେ ଏସବୁ ଯଦି ଆମେ ଧୀରେ ଧୀରେ କମେଇ ଦେଇପାରିବା ବା ବନ୍ଦ କରିଦେଇପାରିବା, ତାହେଲେ ଗୋଟେ ସୁସ୍ଥ ସମାଜ ଆମେ ଗଠନ କରିପାରିବା। ତେବେ ଏ ଯୋଉ ଡ୍ରଗ୍ସ କଥା କହୁଛେ ବା ନିଶା କଥା କହୁଛେ, ସେ ବିଷୟରେ ଟିକେ ଧାରଣା ଦେବେ କି?
2: ଆଜି ଇଣ୍ଟରନ୍ୟାସନାଲ ଡେ ଏଗେନେଷ୍ଟ ଡ୍ରଗ୍ ଆବ୍ୟୁଜ୍ ଆଣ୍ଡ ଇଲିସିଟ୍ ଟ୍ରାଫିକିଙ୍ଗ, ଯେଉଁଟାକି ପ୍ରତ୍ୟେକ ବର୍ଷ ଆମେ June 26 ପାଳନ କରୁଛୁ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସଚେତନତା ସୃଷ୍ଟି କରିବା ଏବଂ ସମାଜ ପ୍ରତି ଆମେ ଦବା ବାର୍ତ୍ତା ଯେ ନିଶା ଠାରୁ ଦୂରେଇ ଯାଉ, ସେ ନୋ ଟୁ ଡ୍ରଗ୍ସ, ନିଶା ଅପବ୍ୟବହାର ଓ ଅବୈଧ କାରବାର ନେଇ ସଚେତନ ସୃଷ୍ଟି କରିବାର ଏହାର ମୂଳ ଉଦ୍ଦେଶ୍ୟ। ଏବଂ ଏଥିରୁ ଆମେ ଯେମିତି ଏଠାରେ ଆମେ ନିଜକୁ ଅଙ୍ଗାଙ୍ଗିତ

0: ଭାବେ ଜଡିତ ରହିକି ସମାଜ ପ୍ରତି କିଛି ନା କିଛି ଆମେ ସୃଷ୍ଟି କରିବା ଗୋଟେ ନୂତନ ଉଦ୍ଦୀପନା ବା ଜାଗରଣ ସୃଷ୍ଟି କରିବା ଯେ ନିଶା ଠାରୁ ଦୂରେଇ ରୁହନ୍ତୁ। ନିଶା କହିଲେ ଡ୍ରଗ୍ସ ଇଜ୍ ଏ ସବଷ୍ଟାନ୍ସ ଇଣ୍ଟେଣ୍ଟ ଫର ୟୁଜ୍ ଏଜ୍ ଏ ମେଡିସିନ ଫର ଆଲିଭେସନ୍ ଅଫ୍ ହ୍ୟୁମାନ୍ ଅର୍ ଆନିମାଲ୍ ସଫରିଂ। ମାନେ ହ୍ୟୁମାନ୍ ଆଉ ଆନିମାଲ୍ ସଫରିଂ ଧରନ୍ତୁ, ଆମ ପୁରାତନ ଯୁଗରେ ସାଧାରଣତଃ ଆମକୁ ଜ୍ୱର ହଉଥିଲା କିମ୍ବା କଷ୍ଟ ହଉଥିଲା, ଧରନ୍ତୁ ଅପିମ ଖାଇକି ଆମେ
1: କଷ୍ଟବାରଣ,
0: କିନ୍ତୁ ଆସ୍ତେ ଆସ୍ତେ ସେଟାକୁ ଏଇ ଯୋଉ ଅଧିକ ଆକର୍ଷିତ ହେଇକି ସେଟା ଗୋଟେ ନିଶାଗ୍ରସ୍ତ ହେଇଗଲାଣି। ଏକୁ ଆମେ ନେଲା ପରେ ମଣିଷର ଯୋଉ ଚିତାଧାରା ସେ ସବୁକିଛି ଚେଞ୍ଜ କରିଦବ। ଯୋଉ ଡ୍ରଗ୍ସ ଆମର ସାଧାରଣତଃ ତିନି ପ୍ରକାର, ଯୋଉଟାକି ପ୍ରକୃତି ମାନେ ଯୋଉଟା ସୃଷ୍ଟି ହଉଛି ପ୍ରକୃତିରୁ କଲେକ୍ସନ କରୁଛନ୍ତି ନ୍ୟାଚୁରାଲ ଡ୍ରଗ୍ସ, ତାପରେ ସିନ୍ଥେଟିକ୍ ଡ୍ରଗ୍ସ ଆଣ୍ଡ ସେମି ସିନ୍ଥେଟିକ୍ ଡ୍ରଗ୍ସ। ନ୍ୟାଚୁରାଲ ଡ୍ରଗ୍ସ ହେଲା କ'ଣ, ଆମେ ଯୋଉଟା ନେଚରରୁ ଆମେ ଦେଖିପାରୁଛନ୍ତି, ନଚରରୁ ଆମେ ଯୋଉଟା ପାଇପାରୁଛନ୍ତି, ଧରନ୍ତୁ ଗଞ୍ଜା, ଧରନ୍ତୁ ଅଫିମ, ଧରନ୍ତୁ ଚରସ, ଭାଙ୍ଗ, ଏଇ ଯୋଉ ଗୁଡାକ ଆମେ ପ୍ରକୃତିରୁ ଆମେ କଲେକ୍ଟ କରୁଛନ୍ତି, ଏଟା ହେଲା ଡ୍ରଗ୍ସ, ମାନେ ଏଟା ନ୍ୟାଚୁରାଲ ଡ୍ରଗ୍ସ। କିନ୍ତୁ ସିନ୍ଥେଟିକ୍ ଯୋଉଟା ଆମର ସାଧାରଣତଃ ଫ୍ୟାକ୍ଟରୀରେ ତିଆରି ହେଉଛି, ତାର ମୂଳ ଇନ୍ଗ୍ରେଡିଏଣ୍ଟ କ'ଣ, କାର୍ବନ, ହାଇଡ୍ରୋଜନ, ନାଇଟ୍ରୋଜନ, ଫସ୍ଫରସ୍, ସଲଫର, ଏଇ ଯୋଉଭଳି ଉପାଦାନକୁ ନେଇକି ତିଆରି ହେଲା ସିନ୍ଥେଟିକ୍ ଡ୍ରଗ୍ସ। ସିନ୍ଥେଟିକ୍ ଡ୍ରଗ୍ସ ସାଧାରଣତଃ ଏଲ୍ଏସ୍ଡି ଟାବ୍ଲେଟ୍, ଟ୍ରାଙ୍କୁଲାଇଜର, ଏଇ ଗୁଡାକ ୟୁଜ୍ କରାଯାଉଛି। କିନ୍ତୁ ମୋର ହାର୍ମଫୁଲ ହେଲା ସେମି ସିନ୍ଥେଟିକ୍ ଡ୍ରଗ୍ସ, ମାନେ ନ୍ୟାଚୁରାଲ ଜିନିଷକୁ ନେଇକି ମଣିଷ ଯେତେବେଳେ ତିଆରି କରିବ, ମାନେ ଧରନ୍ତୁ ଆମର ଗଞ୍ଜେଇ କିମ୍ବା ଅଫିମ ଆଣିଲେ ନ୍ୟାଚୁରାଲ, ସେଥିରୁ ତିଆରି କରି ତାର ଯୋଉ ରସ କିମ୍ବା ତାର ଯେକୌଣସି ପ୍ରଡକ୍ଟ ତିଆରି କରିବା କେମିକାଲ ଦେଇକି, ଦାଟ୍ ଇଜ୍ କଲ୍ ସେମି ସିନ୍ଥେଟିକ୍ ଡ୍ରଗ୍ସ। ଆଜିଭଳି ଦିନରେ ସେମି ସିନ୍ଥେଟିକ୍ ଡ୍ରଗ୍ସ ଆର୍ ମୋର ଡେଞ୍ଜରସ୍ ଟୁ ଆୱାର ଲାଇଫ୍। କୋକେନ୍, ହର୍ଫିନ୍, ମର୍ଫିନ୍, ହିରୋଇନ୍, ବ୍ରାଉନ୍ ସୁଗାର ଯୋଉଟା ଆମର ହିରୋଇନ୍ ଯୋଉ ଇଏ, ସେଇଟା ହେଉଛି ଆମର ସେମି ସିନ୍ଥେଟିକ୍ ଡ୍ରଗ୍ସ। ଖାଇଲେ ବିଶେଷ ତ କ'ଣ, ଲସ୍ ଅଫ୍ ହ୍ୟୁମାନ ଲାଇଫ୍,
1: ଜୀବନ ବି ଚାଲିଯିବ,
0: ଆଜ୍ଞା, ଜୀବନ ପ୍ରତି ବିପଦ ଅଛି, ତାପରେ ଅକ୍ଷମ ପ୍ରକାଶ କରିବେ, ତାପରେ ମାନସିକ ରୋଗ ସୃଷ୍ଟି ହେବ, ତାପରେ ଆପଣଙ୍କର କ୍ୟାନ୍ସର, କିଡ୍ନି ବି ଲସ୍ ହେବ।
1: ଜଣେ ଯଦି ଡ୍ରଗ୍ସ ଖାଉଛି ବା ନିଶା ସେବନ କରୁଛି, ଧୀରେ ଧୀରେ ଧୀରେ ଧୀରେ ତାର ମାନସିକ ଉନ୍ନତି ହେବ, ସେ କିଛି ଚିନ୍ତା କରିପାରିବନି, ତାର ବିବେକ ଜ୍ଞାନ ଏସବୁ ମଧ୍ୟ ରହିବନି, ସେ ଗୋଟେ ଭୁଲ ରାସ୍ତାକୁ ଯିବ, ଜାଣିପାରିବ ନାହିଁ।
0: ଆନ୍ତର୍ଜାତୀୟ ସ୍ତରରେ ପ୍ରିଭେନ୍ସନ୍ କରିବା ପାଇଁ ଯୋଉ ପିଆଇଟି ଏନ୍ଡିପିଏସ୍ ଆକ୍ଟ ବା ପ୍ରିଭେନ୍ସନ୍ ଅଫ୍ ଇଲିସିଟ୍ ଟ୍ରାଫିକିଂ ଇନ୍ ଏନ୍ଡିପିଏସ୍ ଆକ୍ଟରେ 1985 ଜାତିସଂଘ ତରଫରୁ ଏଟା ପାସ୍ କରାହେଲା। ସେପ୍ଟେମ୍ବର 16 ଦିନ ଆମର ରାଷ୍ଟ୍ରପତିଙ୍କ ସ୍ୱୀକୃତି ପ୍ରାପ୍ତ ହେଲା, ଏବଂ ଏହି ଦିନ ଭାରତ ସରକାରଙ୍କର ମାନେ ଅତିରିକ୍ତ ଗ୍ୟାଜେଟ୍ରେ ଦ୍ୱିତୀୟ ଭାଗରେ ଏଟା ପ୍ରକାଶ ପାଇଲା ଯେ ଏନ୍ଡିପିଏସ୍ ଆକ୍ଟ, ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରଫିକ୍ ସବଷ୍ଟାନ୍ସ। ସାଇକୋଟ୍ରଫିକ୍ ସବଷ୍ଟାନ୍ସଟା ହେଲା ଯାହାକୁ ସେବନ କଲେ ମାନସିକ ପ୍ରତିକ୍ରିୟା ସୃଷ୍ଟି ହେବ, ବଡିର ଯେକୌଣସି ପାର୍ଟ ଆସ୍ତେ ଆସ୍ତେ ସେ ୱିକ୍ ହେଇଯିବ, ଖାଲି ସେ ଯେତେବେଳେ ସେ ଡ୍ରଗ୍ସଟା ନେବ ସେତେବେଳେ ସେ ଏଙ୍ଗର ହେଇଯିବ, ତାର ଯେତେବେଳେ ନିଶାର ଯେତେବେଳେ ପରିମାଣଟା କମିଯିବ ଧୀରେ ଧୀରେ ତାର ସବୁକିଛି ୱିକ୍ ହେଇଯିବ, ଏବଂ ତାପରେ ନିଶ୍ଚିତ ତାର ମୃତ୍ୟୁ ହିଁ ସେ ତାର ଆସିବ, ସ୍ନାୟୁବିକ ଦୁର୍ବଳ ହେଇଯିବ, ମାନସିକ ଦୁର୍ବଳ ହେଇଯିବ, ଯେତେବେଳେ ସେ ନେବ ପୁଣି ତାର ଏଗ୍ରେସିଭ ମାଇଣ୍ଡ ହେବ। ବିଭିନ୍ନ ଆକ୍ଟ ମାଧ୍ୟମରେ ଆମେ ଲୋକଙ୍କୁ ଧରୁଛୁ, ଯେଉଁମାନେ ନାର୍କୋଟିକ୍ ଡ୍ରଗ୍ସ ବା ସାଇକୋଟିକ୍ ବ୍ୟବସାୟୀଙ୍କୁ ଆକ୍ଟ ନେଇକି ବିଭିନ୍ନ ସେକ୍ସନରେ ଆମେ ଧରୁଛୁ। ଆମର ଭାରତ ସରକାର ଏବଂ ଆମ ଓଡ଼ିଶା ସରକାର ବିଭାଗ ତରଫରୁ ସବୁବେଳେ ଏହା କ୍ଷେତ୍ରରେ ବିଶେଷ ନଜର ରଖାଯାଇଛି, ଯେମିତି ଜଣେ ଏ କ୍ଷେତ୍ରରେ ଚୋର ବ୍ୟବସାୟୀ ଯେମିତି ଖସି ନ ଯାଇପାରିବ, ତ ସେଥିପାଇଁ ବହୁତ କିଛି ଧାରା ଅଛି। ଧରନ୍ତୁ ଏନ୍ଡିପିଏସ୍ ଆକ୍ଟରେ ଧରନ୍ତୁ 18 ଅଫିମ ଗଛ ଚାଷ କରୁଥିବା, 20 ଗଞ୍ଜେଇ ଚାଷ ଯିଏ କରୁଥିବ ତାକୁ ଧରିବା, କି 21 ଧରନ୍ତୁ ବ୍ରାଉନ୍ ସୁଗାର ବ୍ୟବସାୟୀ କିମ୍ବା ହିରୋଇନ୍ ବ୍ୟବସାୟୀ ତାକୁ ଜେଲ୍ ଭର୍ତ୍ତି କରିବା, ଏବେ ସମସ୍ତଙ୍କର ପ୍ରାୟ ନଟ୍ ଲେସ୍ ଦେନ୍ 10 କମ୍ ନୁହେଁ,
1: 10
0: ଜେଲ୍ ଅଛି। ଏବେ ନେଇକି ଏବେ ଏନ୍ଡିପିଏସ୍ ଆକ୍ଟର ଯୋଉ 27 ଆକ୍ଟ ଅଛି, ଯୋଉ 27 ଆକ୍ଟରେ ଆମେ ଯୋଉମାନେ ଛୋଟ ଆମାଉଣ୍ଟରେ ଆମେ ଯଦି ଖାଇବା ପାଇଁ ଆଣୁଥିବା, ଲୋକ ଏହାକୁ ସେବନ କରିବା ପାଇଁ ନେଇ କରୁଥିବା, ତା ପାଇଁ ମଧ୍ୟ 6 ଉର୍ଦ୍ଧ ଜେଲ୍ ଦଣ୍ଡ ଭୋଗିବାର ଅଛି।
1: ମାନେ ଏଥିରୁ କିଏ ବର୍ତ୍ତି ପାରିବେ ନାହିଁ, ଯଦି ତା ଭିତରେ ସମ୍ପୃକ୍ତି ରହିଲା ତାଙ୍କର, ତାହେଲେ ନିଶ୍ଚିତ ଭାବରେ ସେ ଦଣ୍ଡନୀୟ ଅପରାଧ ଭାବରେ ସେ ଅପରାଧୀ ହେବେ ଏବଂ ନିଶ୍ଚୟ ଜେଲ୍ ଯିବେ। ତେବେ କଥା ହଉଛି ଯେ ଆମେ ଟିକେ ସଚେତନ କରିବା ଜନସାଧାରଣଙ୍କୁ, ବା ଯୋଉ ଯୁବକ ଯୁବତୀ ୟୁଥ ଯୋଉମାନେ ସବୁ ଅଛନ୍ତି, ଦେଖାଯାଏ ଯେ ସେମାନେ ଏଥିରେ ବେଶୀ ବଶବର୍ତ୍ତୀ ହେଇଯାନ୍ତି, ବା ସଙ୍ଗ ଦୋଷ ମାଧ୍ୟମରେ ହଉ, ବା କିଏ କହିଲା ଯେ ଖାଇକି ଦେଖ, ହୁଏତ ଟିକେ ଚାଖି ଦେଲା ପରେ ତା ଭିତରେ ତାର ଯୋଉ ଆକର୍ଷଣଟା ରହିବ ସେ ଅନୁଭବ କରିବ ଏବଂ ଧୀରେ ଧୀରେ ଧୀରେ ଧୀରେ ତା ଭିତରକୁ ସେ ଚାଲିଯିବ ଏବଂ ସମୟ ଆସିବ ତାର ଜୀବନ ସମ୍ପୂର୍ଣ୍ଣ ଭାବରେ ନିପାତ ହେଇଯିବ ବା ନଷ୍ଟ ହେଇଯିବ। ଆମ ସମାଜରେ ଯୋଉ ଘଟୁଛି ବିଭିନ୍ନ ପ୍ରକାର ଅସାମାଜିକ ତତ୍ତ୍ୱ ଏଇ ଜିନିଷ ଗୁଡା ସବୁ ବଢୁଛି, ପରିବାରରେ ମଧ୍ୟ ଗୋଟେ ଅଶାନ୍ତି
0: ସୃଷ୍ଟି ହେଉଛି,
1: ତେଣୁ ଗୋଟେ ପରିବାର ଛାରଖାର ମଧ୍ୟ ହେଇଯାଉ। ଏଇସବୁ ଜିନିଷ ଦେଖିଲା ବେଳକୁ
0: ପରିବାର ତଥା ଜଣେ ମନୁଷ୍ୟ, ଜଣେ ନିଜେ ବ୍ୟକ୍ତି, ଜଣେ ଯୁବକ ନିଜେ ବି ଏଥର ପଥଭ୍ରସ୍ତ ହେଇ ନିଜେ ବି ନଷ୍ଟ ହେଇଯାଉଛି, ମାନେ ବହୁତ କିଛି ଅଭିଜ୍ଞତା ତ ଅଛି, କିନ୍ତୁ ମୂଳ କଥା ହେଲା ଏହାର ଯେ ଏଇଟାକୁ ପାଳନ କରୁଛେ ଟୁ ଏନକରେଜ ମୋର ଆକ୍ସନ ଆଣ୍ଡ କୋପରେସନ ଟୁୱାର୍ଡସ୍ ଡ୍ରଗ୍ସ ଫ୍ରି ୱାର୍ଲଡ। ଡ୍ରଗ୍ସ ଫ୍ରି ୱାର୍ଲଡ ଆମର ମୂଳ ଲକ୍ଷ୍ୟ, ତ ସେଇଥିପାଇଁ ନିଶା ସେବନକାରୀଙ୍କୁ କୌଣସି କ୍ଷେତ୍ରରେ ଆମେ ତାଙ୍କୁ ପାଞ୍ଚ ବିଚାର ନ କରି ତାଙ୍କୁ କିପରି ନିବୃତ୍ତ କରି ତାଙ୍କୁ ଆମେ ଆମ ସମାଜର ମୂଳ ସ୍ରୋତରେ ନେଇ ଆସିପାରିବା, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍।

0: ଆଜ୍ଞା,
1: ତ ସେଥିପାଇଁ ଆମେ କେମିତି ପ୍ରିଭେନ୍ସନ୍ କରିବା ସେଥିପାଇଁ ମଧ୍ୟ ଜାତିସଂଘ ତରଫରୁ ଏଥର ମଧ୍ୟ ଥିମ୍ ଅଛି। ଜାତିସଂଘ କେବଳ ନୁହେଁ, ଆମର ଓଡ଼ିଶା ସରକାର ଆମର ଅବକାରୀ ବିଭାଗ ତରଫରୁ ଜୁନ୍ 26 କି ପାଳନ କରିବା ପାଇଁ ସ୍ୱତନ୍ତ୍ର ଭାବେ ଆମର ସମସ୍ତ ଜିଲ୍ଲାକୁ ମଧ୍ୟ ଚିଠି ନୋଟିସ୍ ହେଇଛି। ଏ ନିଶା ବିରୁଦ୍ଧରେ ସବଳ ସ୍ୱର ଉତ୍ତୋଳନ କରିବା, ନିଶାକୁ କେମିତି ପ୍ରତିହତ କରିବା, ପ୍ରକୃତରେ ନିଶାର ନିବାରଣ ବା ନିଶା ଦୂରେଇ ଯିବା ପାଇଁ ଆମେ ଦାୟୀ। ଆମେ ଯଦି ନିଜକୁ ନିଜେ ଠିକ୍ କରିପାରିବା ସବୁକିଛି ଠିକ୍ ହେଇପାରିବ। ବହୁତ ବହୁତ ଏଭିଡେନ୍ସ ଅଛି ଯୋଉଟା କେସ୍ କରିବା ଭିତରେ ମୋର ଯୋଉ ଅଭିଜ୍ଞତା ଭିତରେ, ଧରନ୍ତୁ ଜଣେ ପ୍ଲସ୍ 3 ସେକେଣ୍ଡ ସେର ସାଉଣ୍ଡ, ସେ ଫୁଲବାଣୀ କଲେଜରେ ଆସିଥିଲା, ସେଟା ଗଞ୍ଜେଇ ଗାଡ଼ି ସହିତ, ମାନେ ସେଦିନରେ ସେ ପାଇଥାନ୍ତା 3,500 କିନ୍ତୁ ଯାଉଥିଲା ସେଟା ଗାଡ଼ିଟା ମାନେ ୱେଷ୍ଟବେଙ୍ଗଲ, କିନ୍ତୁ ଆମେ କଟକରୁ ଧରିନେଲୁ। ତ ସିଏ ଯେତେବେଳେ ଗଲା ମୁଁ 3,500 ନେଲେ ସାର୍ ମୁଁ ଗୋଟେ ମୋବାଇଲ କିଣିବି, ତେଣୁ ଏଇଟା କେତେ ଥର 3 ଥର 4 ଥର ଆସିଲୁଣି। ତେଣୁ ଶସ୍ତାରେ ଏବଂ ରାତାରାତି ଧନୀ ହେବା ପାଇଁ କିମ୍ବା କିଛି ନିଜର ୱାଣ୍ଟିଂ ପୂରଣ କରିବା ପାଇଁ କୁପଥରେ ସେମାନେ ଆଗେଇ ଚାଲନ୍ତି। ସେଇଭଳି ଜଣନ୍ତୁ ବାଲେଶ୍ୱର ଜଣେ ଡ୍ରଗ୍ସ ନେଇକି ଆସୁଥିଲା ହେରୋଇନ 100 ଗ୍ରାମ, ସିଏ ତାର ଲଭରକୁ ନେଇକି ଆସୁଥିଲା, ଲଭର ବି ଧରା ପଡ଼ିଲା, ସେ ନିଜେ ବି ଧରା ପଡ଼ିଲା। ସେ ସେତେବେଳେ ପଚାରିଲା ନା ଲଭର କହିଲା ଯେ ଆଜି ଆମର ଦରକାର, ଆମେ ଟିକେ ବୁଲାବୁଲି କରିମୁ, ମାନେ ୱେଷ୍ଟବେଙ୍ଗଲ ଆସୁଥିଲା, ତାକୁ ଧରେ 10,000 ଟଙ୍କା ଆମେ ପାଇବୁ। ଧରା ପଡ଼ୁଛନ୍ତି ରାତାରାତି ମାନେ ବେଶୀ ଧନୀ ହେବା କିମ୍ବା ନିଜର ଇଚ୍ଛାକୁ ଯୋଉ ମାନେ ସ୍ୱପ୍ନକୁ ପୂରଣ କରିବା ପାଇଁ ଆଜି ଯୁବକ ସମାଜ ଚୋରା କାରବାର ପ୍ରତି ଆକୃଷ୍ଟ ହୋଇଯାଇଛନ୍ତି।
0: ଆଜ୍ଞା, ତେଣୁ ଚୋରା ଚାଲାଣ ଯେତେବେଳେ ଏଗୁଡା ସବୁ ହଉଛି, ଆପଣ ତ ବିଭିନ୍ନ ଉପାୟ ରହିଥିବ, କଥାରେ ଅଛି ଯେମିତି ପୋଲିସ ଯଦି ଡାଳି ଡାଳି ଯିବ ଚୋର ଆପଣଙ୍କର ପତ୍ର ପତ୍ର ଯିବ, ଏଇ ଯୋଉ ଜିନିଷ ସବୁ ରହିଛି ଅନେକ ସମୟରେ ତାଙ୍କର ଚିନ୍ତାଧାରା ତାଙ୍କର ଚେତନା ଯେ କେମିତି ଆମେ ପୋଲିସ ଠାରୁ ଖସିଯିବୁ ବା ପୋଲିସ ଆମକୁ ଧରିପାରିବନି, ବିଭିନ୍ନ ଉପାୟ ସେମାନେ ଅବଲମ୍ବନ କରନ୍ତି ଯେତେବେଳେ ତା ପରିସରକୁ ଆସିଯାଇଥାନ୍ତି, ଯେ ସେମାନେ ବୁଝିପାରନ୍ତି ନାହିଁ ଯେ ପରବର୍ତ୍ତୀ ସମୟରେ ଏଇଟା ଆମ ପାଇଁ କାଳ ହବ ବୋଲିକି। ୟାର ତ ଅନେକ ଦଣ୍ଡନୀୟ ବ୍ୟବସ୍ଥା ସବୁ ରହିଛି, କଠୋର ରହିଥିବ ନା କ'ଣ କହୁଛନ୍ତି, ସେ ବିଷୟରେ ଟିକେ ସଚେତନ କରିବେ।
1: ଏ କ୍ଷେତ୍ରରେ ଆପଣଙ୍କର ଯେ ଚୋର ହିଁ ପ୍ରକୃତର ପୋଲିସର ସାଥୀ, ମାନେ ସିଏ କିଛି ଆମକୁ ମାନେ ଇଣ୍ଟେଲିଜେନ୍ସ ଦିଏ ଯୋଉଟାକି ସେଇ ଇଣ୍ଟେଲିଜେନ୍ସ ବଳରେ ଆମେ କେସ୍ କରୁ। ପୁରୀରେ ମୁଁ ଜଣେ ଲେଡିଜ୍ ଧରିଲି, ଲେଡିଜ୍ ଲୋକ 100 ଗ୍ରାମ ବ୍ରାଉନ୍ ସୁଗାର, କିନ୍ତୁ ପରବର୍ତ୍ତୀ କ୍ଷେତ୍ରରେ ସେ ମାନେ 4 କିଲୋ ବ୍ରାଉନ୍ ସୁଗାର ଖବର ଦେଲା ଏବଂ ରାଜସ୍ଥାନ ପାର୍ଟି ସହ ଗାଡ଼ି ସହ ମୁଁ ଧରିଲି। ନିଜେ ହିଁ ମାନେ ସ୍ୱୀକାର କଲା ଯେ ଆମମାନଙ୍କର ଯୋଉ ବ୍ୟବହାର ତାଙ୍କ ପ୍ରତି, ଯୋଉ ଆସାମ ପ୍ରତି, ସେଇ କ୍ଷେତ୍ରରେ ସେ ନିଜକୁ ମାନେ ଜଳାଞ୍ଜଳି ଦେଇକି ସେ ଲାଇଫ୍ଟାକୁ ଇଏ କରିବା ପାଇଁ ସେ ଡେଡିକେସନ୍ ଟୁଆର୍ଡସ୍ ଅସ୍ ହେଇଗଲା।
0: ନିଶ୍ଚିତ ସେମାନେ ଯେତେବେଳେ ସମ୍ପୃକ୍ତି ଥାନ୍ତି ଯେ ସେଇମାନେ ହିଁ ଆମକୁ ସାହାଯ୍ୟ କରିପାରିବେ ଯେ ପ୍ରକୃତରେ କୋଉଠି କ'ଣ କାରବାର ହେଉଛି, ଏବଂ ତାଙ୍କ ମାଧ୍ୟମରେ ଯିଏ ମୁଖ୍ୟ ସେମାନଙ୍କୁ ମଧ୍ୟ ସେ ଧରେଇ ଦେଇପାରିବେ। ତେଣୁ ଏହି ସଚେତନତା ଆସିବା ଦରକାର।
1: ପାନ ଗୁଟକା ହିଁ ମୂଳ ଆପଣଙ୍କର ସୋର୍ସ ଡ୍ରଗ୍ସ ଆଡିକ୍ଟ, ମାନେ ଯେ ଯେତେବେଳେ ଏତେ ପଇସା ଖର୍ଚ୍ଚ କରିବା ପାଇଁ ତାଙ୍କର ଅଭାବ ହୁଏ, ଯୋଉ ମୂଳ ଲୋକ ଯିଏ ଡ୍ରଗ୍ସ ଯିଏ ହେଉଛି ମୂଳ ବ୍ୟବସାୟୀ, ସିଏ ହେଉଛି ଏକୁ ପାଥାୟ କରେ ଯେ ତୁ 10ଟା ଡ୍ରଗ୍ସ ପୁଡ଼ିଆ ବିକିଦେ, ତତେ ଗୋଟେ ପୁଡ଼ିଆ ମୁଁ ଛାଡ଼
0: ବ୍ୟବସ୍ଥା।
1: ଆସ୍ତେ ଆସ୍ତେ ସେ ନିଜେ ହିଁ ଡ୍ରଗ୍ସ ବ୍ୟବସାୟୀ ହେଇଯାଏ ଏବଂ ମୂଳ ବ୍ୟବସାୟୀକୁ ଆମେ ମଧ୍ୟ ଧରୁ। ସେଇଥିପାଇଁ ଆମେ ଯୋଉ କହୁଛୁ ଯେ ଚାହା ବିଡ଼ି ନୁହେଁ ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ନୀତି ପଇସା, ମାନେ ଛୋଟ ନିଶାରୁ ସେ ଯୋଉ ଆପଣଙ୍କର ଟିକେ ଯୋଉ ପାନ ମସଲା ଖାଇଲା, ପାନ ମସଲାରୁ ଦେନ୍ ଆସିବ ଯୋଉ ଆପଣଙ୍କର ବିଅର କିମ୍ବା ମଦ କିମ୍ବା ତା ଆସିକି ସେଇ ଲାଇନ୍ କି ପଶିଯାଏ। ତେଣୁ ନିଜେ ହିଁ ସତର୍କ ରହିବା ଉଚିତ। ଆମେ ଯଦି ଠିକ୍ସେ ରହିପାରିବା, ଠିକ୍ସେ ସୋର୍ସ ଯଦି ରହିପାରିଲା, ତାହେଲେ ସବୁକିଛି ଠିକ୍ ହେଇଯିବ।
0: ଆଚ୍ଛା, ଏ ଯୋଉ ନିଶା ନିବାରଣ କେନ୍ଦ୍ର ସବୁ ରହିଛି ବା ଯୋଉମାନେ ଧରନ୍ତୁ ନିଶାଗ୍ରସ୍ତ ହେଇଛନ୍ତି ବା ସମ୍ପୂର୍ଣ୍ଣ ଭାବରେ ଆଡିକ୍ଟ ହେଇଯାଇଛନ୍ତି ଯୋଉ କହିବା କଥା, ସେମାନେ ଆଉ ଫେରି ପାରିବେ ନାହିଁ, ବୋଧ ହୁଏ ତାଙ୍କ ମନ ଭିତରେ ଗୋଟେ ସେ ଆତ୍ମବିଶ୍ୱାସ ରୁହେନି, ଏ କ୍ଷେତ୍ରରେ ତାଙ୍କୁ ପରିବର୍ତ୍ତନ କରିବା ପାଇଁ, ପୁଣି ମୂଳ ସତକୁ ଆଣିବା ପାଇଁ, ମୁଖ୍ୟ ସତକୁ ଆଣିବା ପାଇଁ ଭାବନ୍ତି ଯେ ସେମାନେ ପୁଣି ସମାଜର ମୁଖ୍ୟ ସତକୁ ଆସିପାରିବେ?
1: ସେଥିପାଇଁ ତ ଆମ ସରକାର ତରଫରୁ ନିଶା ନିବାରଣ କେନ୍ଦ୍ର ସୃଷ୍ଟି କରାଯାଇଛି। ସେଠି ଆପଣଙ୍କର କେମିତି କାଉନ୍ସିଲିଂ କରାହବ, କେମିତି ଯୋଉ ମେଡିସିନ ନିଶା ବିରୁଦ୍ଧରେ ତାକୁ ଦିଆହବ, ପ୍ରତ୍ୟେକ ଆପଣଙ୍କର ଡିଷ୍ଟ୍ରିକ୍ଟରେ ଅଛି, କଟକରେ ଅଛି, ସବୁ ହେଡକ୍ୱାର୍ଟର ମଧ୍ୟ ଅଛି, ନିଶା ନିବାରଣ କେନ୍ଦ୍ରରେ ତାଙ୍କୁ ଆମେ ନେଇକି ପହଞ୍ଚେଇଦେବା କିମ୍ବା ଆମେ ତାଙ୍କୁ କ୍ଷୀର ଦେଇଦେଲେ ସେମାନେ ଯେହେତୁ ଭଲ ଭଲ ଧନୀ ଘର ଲୋକ ଯୋଉମାନେ କି ଏକ୍ସପ୍ରେସ୍ କରିପାରନ୍ତିନି, ସେମାନେ ଡାକ୍ତର ଫାକ୍ତର ପାଖକୁ ନ ଆସି ସେଠି ତାଙ୍କ ସହିତ 10-15 ଦିନ ସେତେ ଧରନ୍ତୁ, ସେଠି ସେମାନଙ୍କୁ ନିଶା ନିବାରଣ ଔଷଧ ବ୍ୟତୀତ ଆଉ କିଛି ମେଡିସିନ ଯୋଉଟାକି ଆମର ଜେନେରାଲ ମେଡିସିନ ଦିଆଯାଏ, ତାପରେ ଯୋଗ ପ୍ରାଣାୟାମ ତଥା ନିଜର ଯୋଉ ପାରିପାର୍ଶ୍ୱିକ ଯୋଉ ସାଙ୍ଗ ମାନଙ୍କ ସହିତ ଠିକ୍ ଠିକ୍ ଯୋଉ କାଉନ୍ସିଲିଂ କରାହେଇକି ସେ ଧୀରେ ଧୀରେ ସେ ତାର ଦୂରେଇ ଯାଏ। ମୁଁ ବି ନିଜେ ବହୁତ ଲୋକଙ୍କୁ ଇଏ କରିଛି, ମୋର ସାଙ୍ଗସାଥୀମାନଙ୍କୁ ବି ଏଭଏଡ୍ କରିବା ପାଇଁ ଇଏ କରିକି ସଫଳ ବି ହେଇଛି ମୋ ସାଥିରେ।
0: ତାମାନେ ଜଣେ ଯଦି ଆଡିକ୍ଟ ହେଇଥିଲେ ବି ସେ ନିଜ ଭିତରେ ଯୋଉ ଆତ୍ମବିଶ୍ୱାସ ନଥିବ ଯେ ମୁଁ ଫେରିପାରିବି କି ନାହିଁ, କିନ୍ତୁ ସେ ପୁଣି ମୁଖ୍ୟ ସ୍ରୋତକୁ
1: ଆସିପାରିବ,
0: ନିଶାଟାକୁ ସମ୍ପୂର୍ଣ୍ଣ ଛାଡ଼ିପାରିବ।
1: ନିଶ୍ଚିତ ଆକ୍ଚୁଆଲି ସେଇଥିପାଇଁ ତ ବିବେକାନନ୍ଦ କହିଥିଲେ ଏଭ୍ରିଥିଙ୍ଗ୍ ଇଜ୍ ୱିଦିନ୍ ୟୁ, ଆମ ନିଜ ଭିତରେ ସବୁକିଛି ଅଛି। ଯେତେ ପର୍ଯ୍ୟନ୍ତ ଆମେ ନିଜକୁ ନିଜେ ଠିକ୍ ନ କରିବା, ଆମର ନିଜେ ଶୃଙ୍ଖଳିତ ହେଲେ ଆମ ପରିବାର ଠିକ୍ ହେଇଯିବ, ପରିବାରରୁ ଆମର ସମାଜ ଆମ ଗାଁ ଠିକ୍ ରହିବ, ଗାଁଟା ଆମର ହେଲା ପରେ ଆମ ଦେଶ ବି ଠିକ୍ ରହିଯିବ, ରାଜ୍ୟ ମଧ୍ୟ ଠିକ୍ ହେଇଯିବ।
0: ଆମେ ଯେମିତି ଚିନ୍ତା କରିବା ଆମେ ନିଜକୁ ସେମିତି ତିଆରି କରିବା,
1: ଏବଂ ସେଥିପାଇଁ କିଛି ସମୟ ଦରକାର, କିଛି ପାରିପାର୍ଶ୍ୱିକ ଲୋକ କିଛି ଥଟା ମଜା ମଜଲିସ୍ କରିବେ ନା ଛାଡ଼ିପାରିବନି।

0: କିନ୍ତୁ ନା ନା ସବୁକିଛି ହେଇପାରିବ ଏବଂ ବହୁତ କିଛି ହେଇପାରୁଛି। ଦୈନନ୍ଦିନ କାର୍ଯ୍ୟ ଯଦି ବଦଳେଇ ଦେବ, ସକାଳୁ ଉଠିବ, ଯୋଗ ପ୍ରାଣାୟାମ କରିବ, ତାର ସେ ଡେଭଲପ ହବ। ବହୁତ ସ୍ତ୍ରୀ ଲୋକ ଯାହାଙ୍କର ସ୍ୱାମୀ ଏଡିକ୍ଟ ହେଇଯାଇଛନ୍ତି, ମୁଁ ମଧ୍ୟ ମେଡିସିନ ଦେଇଛି। ଏଠି ଆମର ଜଣେ ଡକ୍ଟର ଅଶ୍ରୁମୋଚନ ସାହେବ ନ୍ୟୁରୋ ସାଇକିଆଟ୍ରିକ୍ ଅଛନ୍ତି, ତାଙ୍କୁ ନେଇକି ମାନେ ତାଙ୍କ ମେଡିସିନ ଦେଇକି ଏବଂ ତାଙ୍କ ଫୋନ ଦେଇକି ସେ ବିନା ଇଏରେ ସେ ମଧ୍ୟ ସାହାଯ୍ୟ କରିଛନ୍ତି ଏବଂ କେତେ ଲୋକ ବି ଏଥିରୁ ଅପସର ଯାଇଛନ୍ତି।
1: ଲୋକମାନେ ଅନେକ ସମୟରେ ସମାଜରେ ତାଙ୍କୁ ଠିକ ଭାବରେ ଗ୍ରହଣ କରନ୍ତି ନାହିଁ, ଗାଁ ଗହଳି କୁହନ୍ତୁ ବା ସହରାଞ୍ଚଳ କୁହନ୍ତୁ, ଇଏ ଅତ୍ୟଧିକ ମଦ ପିଇଛି ବା ମଦ ପିଇବା କେମିତି ବ୍ୟବହାର କରୁଛି ବା ଇଏ ଡ୍ରଗ୍ସ ଖାଉଛି, ତାକୁ ଦେଖିଲେ ଲୋକ ଭୟ କରନ୍ତି, ଘୃଣା କରନ୍ତି, ଏ ଯୋଉ ମନୋଭାବ ଥାଏ ତାଙ୍କୁ ମଧ୍ୟ ନେଇକି ସମାଜର ମୁଖ୍ୟ ସୂତ୍ରରେ ଆଣିବା, ତାଙ୍କୁ ସଚେତନ କରିବା, ସମାଜର ଗୋଟେ ଦାୟିତ୍ୱ ବି ରହୁଛି ନା କ'ଣ କହିବି?
0: ନିହାତି ସମାଜ ତ ସବୁକିଛି ମାନେ ସଙ୍ଗ ଦୋଷଟା ସବୁକିଛି, ସଙ୍ଗ ଦୋଷରୁ ହିଁ ତାର ସୃଷ୍ଟି ହେଇଛି। ଏଇଟା ଆମ ଦ୍ୱାରା ହିଁ ତାକୁ କେମିତି ଦୂରେଇ ପାରିବା, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍, କେମିତି ତାକୁ ଦୂରେଇ ପାରିବା, ସେଇଟା ହିଁ ମାନେ ମୂଳ ଉଦ୍ଦେଶ୍ୟ ଏବଂ ତାଙ୍କ ସହିତ ଅଙ୍ଗୀକାର ଭାବେ ଜଡିତ ରହିବା,
1: ତାଙ୍କୁ ଗୋଟେ ମୁଖ୍ୟ ସୂତ୍ରରେ ଆଣିବା, ସଚେତନ କରିବା, ବୁଝେଇବା, ଯାହାକି ଆମର କର୍ତ୍ତବ୍ୟ ହେଉଛି ଯେ ନାଇଁ ତାଙ୍କୁ ଘୃଣା କରିବା କି ତାଙ୍କୁ ଠାରୁ ଦୂରେଇବା, ସେଟା ଭୁଲ କଥା,
0: ଭୁଲ କଥା ନିଶ୍ଚିତ। ଏଇଟା ଗୋଟେ ସମାଜର ନିଶା, ଯଦିଓ ସମାଜ ବାଧି, ନିଶାକାରୀଟା ବାଧି ନାହିଁ, ନିଶାଟା ସମାଜର ବାଧି, ନିଶା ଖାଇକି ସେ ଭୁଲ କରୁଛି, ନିଶାଟାକୁ ଦୂରେଇବା ପାଇଁ କେମିତି ଚେଷ୍ଟା, କିନ୍ତୁ ନିଶା ଲୋକକୁ ନିଶା ଖାଉଥିବା ଲୋକକୁ ଯଦି ଆମେ ଇଏ କରିବା, ତା ଫଳରେ ସିଏ ଆହୁରି ଅଧିକ ନିଶାସକ୍ତ ହେବ, ତା ସାଙ୍ଗେ ମିଶିବା, ତାକୁ ସବୁବେଳେ ମାନସିକ ଖେଳରେ ଟ୍ରେନିଂ ଦେବା, ତା ସାଙ୍ଗେ ଡିସ୍କସନ କରିବା, ସେଇ କ୍ଷେତ୍ରରେ ସେ ଆଗେଇ ପାରିବ
1: ନିଶ୍ଚୟ। କାହିଁକି ନା ଯୁବକ ସେମାନେ ଜାଣିପାରନ୍ତିନି ସେଇ ବୟସରେ ଯେ ପ୍ରକୃତରେ ସଙ୍ଗଦୋଷରେ ହଉ ବା କିଏ କିଛି ସେଭଳି ତାଙ୍କୁ ଆକର୍ଷିତ କରେଇଲା, ସେ କ୍ଷେତ୍ରରେ ସେମାନେ ଖାଇ ଦିଅନ୍ତି।
0: ଚୋରିରେ ଆକର୍ଷିତ ଯଦି ଦେଖାଯାଏ, ପ୍ରକୃତରେ ଇଂରେଜ ମାନଙ୍କର ଏଇଟା ଥିଲା ତାଙ୍କର ଯୋଉ ପ୍ରକ୍ରିୟା, ମାନେ ସେଟା ଆମର ୱେଷ୍ଟର୍ନ କଲଚର, ୱେଷ୍ଟର୍ନଟା କ'ଣ ଆପଣଙ୍କର ଥଣ୍ଡା ଦେଶ, ଥଣ୍ଡା ଦେଶରୁ ସେଟା ମାନେ ଆସିଲେ ଯେତେବେଳେ ଏଠିକି ଆମ ଶାସନ କରିବା ପାଇଁ ସେ କିଛି ନେଇକି ଆସିଲେ, ଯୋଉ ଜିନିଷଟା ଆମର ଧରନ୍ତୁ କୁହନ୍ତି ଇଂରେଜ ମାଲ ଅଛି ନା, ଇଂରେଜ ମାଲ ଇଂରେଜ ମଦ, ତାପରେ ମଦରୁ ସେମାନେ ସର୍ଟ ୱେ ଯୋଉ ଡ୍ରଗ୍ସ ପ୍ରତି ଆସି ଯାଇଛନ୍ତି, ଆଡିକ୍ଟ ହେଇଯାଇଛନ୍ତି, ଡ୍ରେସ୍ ପ୍ରତି ଆକୃଷ୍ଟ ହେଇଯାଇଛନ୍ତି। ସେଇଟା ମୂଳ ଲଗା ପାଶ୍ଚାତ୍ୟ ଲୋକଙ୍କର ଅଭ୍ୟାସ, କିନ୍ତୁ ଆମ ଭାରତୀୟ ସଂସ୍କୃତି ପରମ୍ପରା ସେଇଟା ନୁହେଁ। ଭାରତୀୟ ସଂସ୍କୃତି ପରମ୍ପରା କ'ଣ? ଯୋଗ, ଆସନ, ପ୍ରାଣାୟାମ, ତଟା ଠାକୁର ବିଶ୍ୱାସୀ, କେମିତି ଭଗବାନଙ୍କର ଆଶ୍ରିତ ହୋଇକି ରହିବା, ତ ସେଇଟା ପଶି ଆସିଛି ପାଶ୍ଚାତ୍ୟ ଇଏରେ। ଆମେ ଭାବିବା ଯଥା ଯେ ସେମାନେ ନିଶା ଖାଉଛନ୍ତି, ସେଟା ଥଣ୍ଡା, ଯେହେତୁ ଥଣ୍ଡା ପ୍ରଦେଶ ତାଙ୍କର ବଡିଟାକୁ ହିଟ୍ କରିବା ପାଇଁ, କିନ୍ତୁ ଆମର ତ ଗ୍ରୀଷ୍ମ ପ୍ରଦେଶ ନା, କ୍ଷେତ୍ରରେ ଆମେ କାହିଁକି ସେ କ୍ଷେତ୍ରରେ ଏଡିକ୍ଟ ହେବା? ତେଣୁ କେମିତି ନିଜକୁ ନିଜେ ଠିକ୍ ହେବା ସେଇ କ୍ଷେତ୍ରରେ ଆମେ ଚିନ୍ତା କରିବା ଦରକାର ଆଉ କ'ଣ।
1: ତେବେ ଆମେ କହୁ ଯେ ନିଶା ସେବନ ବିନାଶର କାରଣ, ସେଟା କେମିତି, ସେ ବିଷୟରେ ଟିକେ ଧାରଣା ଦେବି କି ସଂକ୍ଷେପରେ?
0: ନିଶା ହିଁ ସବୁକିଛିର ନଷ୍ଟର କାରଣ। ନିଶା ଦ୍ୱାରା ଆପଣଙ୍କର ଯଦି ମାନସିକ ରୋଗଗ୍ରସ୍ତ ହେଲେ, ତାପରେ ଶାରୀରିକ ରୋଗଗ୍ରସ୍ତ ହେଲେ, ପରିବାର ଏବଂ ପରିଶୃଙ୍ଖଳା ସୃଷ୍ଟି କଲେ, ଟୋଟାଲି ଆପଣଙ୍କର ଦେଶ ବି ନଷ୍ଟ ହେଲା, ସଂସ୍କାର ବି ନଷ୍ଟ ହେଇଗଲା। ତ ଏଇ କ୍ଷେତ୍ରରେ ମାନେ ନିଶାଟା ହିଁ ସବୁକିଛି ନଷ୍ଟର କାରଣ। ହେଲେ ଆମେ ଧରନ୍ତୁ ଗୋଟେ ଭଲ ମନ୍ତ୍ରଟେ ଉଚ୍ଚାରଣ କଲେ, ଆଗେଇ ଚାଲିଲେ, ସେମିତି ତାର ଗୋଟେ ସୃଷ୍ଟି ହେବ ଉନ୍ମାଦନା। ସେଇଟା ଖରାପ ଜିନିଷଟା ଆପଣ ଖାଦ୍ୟଟା କି କ'ଣ ଡ୍ରଗ୍ସ ନେବେ, ନିଜ ପାଇଁ ଆଗେ ମାନେ କମ୍ପନ ସୃଷ୍ଟି ହେବ, ଯୋଉଟା କମ୍ପନ ହେଲା ପରେ ଆମ ମାନସିକକୁ ଚେଞ୍ଜ କରିବ, ତାର ଅଲ୍ଟରନେସନ କରିବ, ମାନସିକ ଅଲ୍ଟରନେସନ ଚେଞ୍ଜ କରିକି ସେ ଲୋକଙ୍କ ପ୍ରତି ବା ସେ ଯୋଉ ଆମ ଚାରିପଟେ ଯୋଉ ସାଙ୍ଗ ଅଛନ୍ତି ତାଙ୍କ ପ୍ରତି ମଧ୍ୟ କ୍ଷତି କରିବ, ସେଇଠୁ ସୃଷ୍ଟି ହୁଏ, ସେଇଟା ସମାଜ ପ୍ରତି ସୃଷ୍ଟି ହୁଏ।
1: ନିଶ୍ଚିତ, ତାପରେ ସ୍ୱାସ୍ଥ୍ୟ ବି ଖରାପ ହେବ, ବିଭିନ୍ନ ପ୍ରକାର ରୋଗ ବୈରାଗରେ ଆକ୍ରାନ୍ତ ହେବେ, ଯାହାଫଳରେ ତା ପାଇଁ ଆପଣଙ୍କ ଅଧିକ ଖର୍ଚ୍ଚାନ୍ତ ହେବେ, ଘରେ ପରିବାରରେ ଆପଣଙ୍କର ଯେତେବେଳେ ଅଶାନ୍ତି ଲାଗି ରହିବ, ଆପଣଙ୍କର ସମସ୍ତେ ଗୋଟେ ପରିବାର ଏକଜୁଟ ହେଇକି ରହିପାରିବେନି, ଏବଂ ଯାହାଫଳରେ ଆପଣଙ୍କର ଆର୍ଥିକ ସ୍ତରରେ, ସାମାଜିକ ସ୍ତରରେ, ସବୁ କ୍ଷେତ୍ରରେ ଦେଖିବାକୁ ଗଲେ ଆପଣ ବିଶୃଙ୍ଖଳିତ ହେଇଯିବେ।
0: ନିଶ୍ଚିତ, ଆର୍ଥିକ ସ୍ତର ତ ନିଶ୍ଚିତ ଦରିଦ୍ର ହେଇଯିବେ, କାରଣ ମୁଁ ଦେଖିଛି ମାନେ କଲେଜ ପିଲା କ୍ଲାସ୍ରେ ରେଜଲ୍ଟ ଖରାପ କରିବେ, ତାପରେ ଧୀରେ ଧୀରେ ତାଙ୍କ ଘଣ୍ଟା ତାଙ୍କର ଯାହା ବ୍ୟବହାର ଜିନିଷ ମଧ୍ୟ ସେଗୁଡ଼ା ସବୁ ବିକିବାକୁ ଦେବେ, ଲାଷ୍ଟକୁ ସେ ତାଙ୍କ ଘରେ ଥିବେ କ'ଣ ସାଇକେଲ ଫାଇକେଲ ବାହାରେ ବିକି ଦିଅନ୍ତି, ତ ସେ ଆର୍ଥିକ କ୍ଷତିଗ୍ରସ୍ତ ସାଙ୍ଗେ ସାଙ୍ଗେ ସେ ତ ଅନାଟନ ଆସିବ, ତା ସାଙ୍ଗରେ ନିଜ ଶରୀର ବି ନଷ୍ଟ ହେଇଯିବ, ଆଉ ଶରୀର ତ କିଛି ଦିନ ପରେ ଡ୍ରଗ୍ସ ତାକୁ ନଷ୍ଟ କରିଦେବ ନା।
1: ତେବେ ଆମେ ତ ଅନେକ କଥା ଆଲୋଚନା କଲେ ସଚେତନ କରିବା ପାଇଁ, ତେବେ ଶେଷରେ ଆପଣ ଟିକେ କହିବେ ଯୋଉ ଯୁବ ସମାଜ ଅଛନ୍ତି, କାହିଁକି ସେଇମାନେ ହିଁ ଆମର ମୂଳ ଉତ୍ସ, ସେଇମାନଙ୍କୁ ନେଇକି ହିଁ ଏ ସମାଜ ବର୍ତ୍ତମାନ ଯାହା ଆମେ ଯଦି ଦେଖିବା ଯେ ଏଇ ଯୋଉ ଇଲିସିଟ ଟ୍ରାଫିକିଂ ହଉଛି ବା ଡ୍ରଗ୍ ଆବ୍ୟୁଜ୍ ହଉଛି ବା ଏଇ ଯୋଉ ନିଶା ସେବନ ବଢି ବଢି ଚାଲିଛି, ତେଣୁ ତାଙ୍କୁ ସଚେତନ କରିବା ପାଇଁ ଆମେ କ'ଣ ବାର୍ତ୍ତା ଦେବା?
0: କେବଳ ଆମେ ନିଜକୁ ନିଜେ ବଦଳେଇବା, ଯେ ନା ନା ଏଇଟା ହେଲେ ଏଇଟା ସୃଷ୍ଟି ହେଉଛି, ଏଇଟା ୟାର ଖରାପ କ'ଣ, ଏଇଟା ଭଲ କ'ଣ। ତ ଆମର ଯୋଉ ଭାରତୀୟ ସଂସ୍କାର ପରିବର୍ତ୍ତେ ଯୋଗ ତଥା ପ୍ରାଣାୟାମ ଧ୍ୟାନ, ଯୋଉ ଠାକୁରଙ୍କ ମାନେ ଆଶ୍ରିତ ହେବା, ତା ସାଙ୍ଗରେ ଯୋଉ ମହାପୁରୁଷଙ୍କର
1: ଆଧ୍ୟାତ୍ମିକ
0: ଚେତନାରେ ଆମେ ରହିବା, ଯୁବ ସମାଜକୁ ମୁଁ କହୁଛି ଯେତେ ଆପଣ ଦେଖନ୍ତୁ କୋଉଟା କୁସଙ୍ଗ କୋଉଟା ସୁସଙ୍ଗ, କୁସଙ୍ଗ ତରଫରୁ ଯଦି ଆଜି କିଛି ଦିନ ଖୁସି ହେଇକି ଆସିଥାଏ କିନ୍ତୁ ପରବର୍ତ୍ତୀ ଦୁଃଖ ସୃଷ୍ଟି ହେବ, କିନ୍ତୁ ସୁସଙ୍ଗ ଆପଣଙ୍କର ଯୋଉ କ୍ଷେତ୍ରରେ ଆପଣ
1: ପାଇପାରିବେ,
0: ଭଲ ବାଟ ଆସିପାରିବ, ଭବିଷ୍ୟତ ଗଢ଼ାଇ ପାରିବ, ଆମ ଉପରେ ନିର୍ଭର କଲେ ଆମର ପିଲା ଛୁଆ, ଆମର ବାପା ମା ତଥା

0: ସଂସାର ପୁରା ତଥା ସମାଜ ସୁସ୍ଥ ରହିବ ସେ କ୍ଷେତ୍ରରେ ଆମେ ହିଁ ନିଜେ ଆମ ଉପରେ ଦାୟୀ ରଖିକି ଯୋଉଟା କି ମୁଁ କହୁଛି ଯେ ଆପଣଙ୍କୁ ଯେ ଏଭ୍ରିଥିଙ୍ଗ ଇଜ୍ ୱିଦିନ୍ ୟୁ ଉଠ ଜାଗ ଯେତେ ପର୍ଯ୍ୟନ୍ତ ଆମର ଯୋଉ ଏଇ ସ୍ୱପ୍ନଟା ପୂରଣ ନାହିଁ ଯେ ଆମେ ଗୋଟେ ଡ୍ରଗ୍ସ ଫ୍ରି ସୋସାଇଟି ନ ତିଆରି କରିପାରୁଛନ୍ତି ସେତେ ପର୍ଯ୍ୟନ୍ତ ଉଠିବା ଜାଗିବା ଏବଂ ସେ କ୍ଷେତ୍ରରେ ଚେଷ୍ଟା ବି ଜାରି ରଖିବା ତ ଏତିକି ଆମର ଯୁବ ସମାଜକୁ ମୁଁ ନମ୍ରତାର ସହିତ ପ୍ରାର୍ଥନା କରୁଛି।
1: ନିଶ୍ଚିତ ଭାବରେ ଆମେ ଅନେକ କଥା ଆଲୋଚନା କଲେ, ବିଶେଷ କରିକି ଯୁବ ସମାଜ ଯେଉଁମାନେ ରହିଛନ୍ତି ତାଙ୍କ ପାଇଁ ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, କାହିଁକି ନା ସେମାନେ ଅବାଟକୁ ଅନେକ ସମୟରେ ଚାଲି ଯାଉଛନ୍ତି, ପଥଭ୍ରଷ୍ଟ ହେଉଛନ୍ତି, ଡ୍ରଗ୍ସ ସେବନ କରୁଛନ୍ତି ବା ନିଶା ପାଣି ଯେଉଁଗୁଡ଼ା ସବୁ କରୁଛନ୍ତି, ଧୀରେ ଧୀରେ ତାଙ୍କର ଶରୀର ରୋଗାଗ୍ରସ୍ତ ହେଉଛି, ମାନସିକ ସ୍ତରରେ ଦୁର୍ବଳ ହେଉଛନ୍ତି, ଯାହାଫଳରେ ଆଜି ସମାଜଟା ବି ଦୁର୍ବଳ ହୋଇଯାଉଛି। ତେଣୁ ଯୁବ ସମାଜ ଉପରେ ଆମର ଏ ଦେଶ ନିର୍ଭର କରୁଛି। ତେଣୁ ଆମର ଯୁବ ସମାଜ ଯଦି ଶକ୍ତିଶାଳୀ ହେବେ, ସେମାନେ ବୁଦ୍ଧିମାନ ହେବେ, ଆଗକୁ ରାସ୍ତାରେ ଯିବେ, ତାହେଲେ ଦେଶ ଆହୁରି ଆଗେଇ ଯିବ। ତେଣୁ ଆଜିର ଯେଉଁ ଆଲୋଚନା ଆମେ ରଖିଥିଲେ ନିଶା ସେବନ ବିନାଶର କାରଣ, ପ୍ରକୃତରେ ନିଶା ସେବନ ଯଦି କରିବା ବିନାଶ ହେବ, ସମାଜର କେବେ ଉନ୍ନତି ହୋଇପାରିବନି।
0: ଆଜିଠାରୁ ଆମେ କହିବା ସେ ନଟ୍ ଟୁ ଡ୍ରଗ୍ସ।
1: ତେବେ ଯାହା ହେଉ, ଅମରେନ୍ଦ୍ର ବାବୁ ଆପଣ ଆସିଲେ ଆଲୋଚନା କଲେ ଯେ ନିଶା ସେବନ ବିନାଶର କାରଣ, ଏବଂ ଆଜି ଯେଉଁ ନିର୍ଦ୍ଦିଷ୍ଟ ଦିନ ରହିଛି ଯେ ଇଣ୍ଟରନ୍ୟାସନାଲ ଡେ ଏଗେନ୍ଷ୍ଟ ଡ୍ରଗ୍ ଆବ୍ୟୁଜ୍ ଆଣ୍ଡ ଇଲିସିଟ୍ ଟ୍ରାଫିକିଂ ସମ୍ପର୍କରେ, ଆଶା କରିବା ଆମେ ସମସ୍ତେ ସଚେତନ ହେବା ଏବଂ ଡ୍ରଗ୍ସକୁ ନା କହିବା।
0: ଧନ୍ୟବାଦ, ନମସ୍କାର।
1: ନମସ୍କାର।
2: ଶୁଣୁଥିଲେ ଆଲୋଚନା ନିଶା ସେବନ ଯୁବପିଢ଼ିଙ୍କ ପାଇଁ କେତେ ବିପଦଜନକ। ବିଶେଷଜ୍ଞ ଥିଲେ ଅମରେନ୍ଦ୍ର ଜେନା, ତାଙ୍କ ସହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଦୁର୍ଗା ମାଝି। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ସମ୍ପର୍କୀୟ ମତାମତ ଆମକୁ ଲେଖି ଚିଠି ଦେବେ। ଆମକୁ ଚିଠି ଲେଖିବାର ଠିକଣା ପଲ୍ଲୀ ମଞ୍ଚ, କୃଷି ଓ ଗୃହ ପରିଚାଳନା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ଆଜି ପାଇଁ ରହୁଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ପଲ୍ଲୀ ମଞ୍ଚ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ ଆମିଷ୍ଟାର୍ଡ। ଭାରତ ପଠାଇଲା 35 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି

ପ୍ରକାଶ କଲେ ଉଭୟ ଦେଶ। ଷୋଡ଼ଶ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା ମାସ ପହିଲାରୁ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ ଚାରିଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ପୁଷ୍କରକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର। ଆୟର୍ଲାଣ୍ଡ ବିପକ୍ଷ ଟି20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 183 ରନ୍ର ବିଜୟ ଲକ୍ଷ୍ୟ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 10:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କିଶୋର କୁମାର ଚଳଚ୍ଚିତ୍ର ଚଲତେ ଚଲତେ।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ହ୍ୟାଲୋ ଫ୍ରେଣ୍ଡସ୍, ଗୁଡ୍ ଇଭିନିଂ, ଦିସ୍ ଇଜ୍ ଆକାଶବାଣୀ କଟକ। ଫ୍ରେଣ୍ଡସ୍, ସାଇକୋଲୋଜି ଡିକ୍ଲେୟାର୍ସ ଦାଟ୍ ଏନିୱାନ୍ ହୁ ହାଜ୍ ପ୍ରିଫର୍ଡ ଅ ସେକେଣ୍ଡ ପଫ୍ ଇନ୍ ସ୍ମୋକିଂ ହାଜ୍ ଦ ଟେଣ୍ଡେନ୍ସି ଅଫ୍ ବିକମିଂ ଅ ପୋଟେନ୍ସିଆଲ୍ ଆଡିକ୍ଟ। ଫର୍ଦର୍ ଦ ଫ୍ୟାକ୍ଟ ଦାଟ୍ ଆଡିକ୍ସନ୍ ଇଜ୍ ନଟ୍ ଅ ହ୍ୟାବିଟ୍, ରାଦର୍ ଇଟ୍ ଇଜ୍ ଅ ଡିଜିଜ୍ ଲାଇକ୍ ଏନି ଅଦର ସିରିୟସ୍ ଏଲିମେଣ୍ଟ ହାଜ୍ ଅଲ୍ସୋ ବିନ୍ ରିଇଟରେଟେଡ୍ ବାଇ ଦ ଏକ୍ସପର୍ଟସ୍। ଇନ୍ ଦିସ୍ ବ୍ୟାକ୍ଡ୍ରପ୍ ୱି ନାଓ ବ୍ରିଙ୍ଗ୍ ଟୁ ୟୁ ଅ ଡିସ୍କସନ୍ ଏଣ୍ଟାଇଟଲ୍ ସେଇଙ୍ଗ୍ ଗୁଡ୍ ବାଇ ଟୁ ଲଙ୍ଗ୍ ଟର୍ମ ଆଡିକ୍ସନ୍ ୱିଥ୍ ଡକ୍ଟର ଅଶ୍ରୁମୋଚନ ସାହୁ। ଟକିଂ ଟୁ ହିମ୍ ଇଜ୍ ତୟନକାନ୍ତି ରାଉତ।
2: You might be looking at the scenario, Dr. Sahu, in this day and age when there is a lot of talk about loneliness, there is a lot of talk about relationships being broken. Youth tend to spend their extra time, their leisure hours, by taking drugs.

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ରାତି 10ଟାର ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 599କୁ ବୃଦ୍ଧି। ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ ଆମିଷ୍ଟାର୍ଟ। ଭାରତ ପଠାଇଲା 35 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ। 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା ମାସ ପହିଲାରୁ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 35 ଓ 36ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ। ଓଡ଼ିଆ ଚଳଚ୍ଚିତ୍ର ଆମ ଜାତିର ଅସ୍ମିତାର ପରିଚୟ। ଖୁବ୍ ଶୀଘ୍ର ପ୍ରଣୟନ ହେବ ନୂତନ ଚଳଚ୍ଚିତ୍ର ନୀତି। ପୁରସ୍କାର ପ୍ରଦାନ ସମାରୋହରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପ ପୌରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଏବଂ ଆୟାରଲାଣ୍ଡ ବିପକ୍ଷ ଟି20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତ 34 ରନ୍ରେ ପରାସ୍ତ। 183 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ସମସ୍ତ ୱିକେଟ୍ ହରାଇ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଧୁନିକ ଭାରତବର୍ଷର ଅପ୍ରତିଦ୍ୱନ୍ଦ୍ୱୀ କଳ୍ପଲେଖକ ଭାବେ ସ୍ୱୀକୃତ ମନୋଜ ଦାସ, ଏକ ଆରକୁ ବଳି ତାଙ୍କ ଗଳ୍ପ, ମନୋଜୀୟ ଶୈଳୀ ଭାବବସ୍ତୁରେ ପରିପୂର୍ଣ୍ଣ ତାଙ୍କର ଗଳ୍ପ ସବୁ ବର୍ଷ ବର୍ଷ ଧରି ପାଠକର ମାନସିକତାକୁ ଆଚ୍ଛନ୍ନ କରି ରଖିଛି। ସେହି ଓଡ଼ିଆ କଥା ଓ କାହାଣୀର ଉତ୍ତୁଙ୍ଗ ନାୟକ ମନୋଜ ଦାସଙ୍କ ଏକ ବହୁପଠିତ ଏବଂ ସମାଦୃତ ଗଳ୍ପ ଧୂମ୍ରାଭ ଦିଗନ୍ତ। ଏହି ଗଳ୍ପଟି ତାଙ୍କୁ ଦେଇଛି ପ୍ରଚୁର ପାଠକୀୟ ଶ୍ରଦ୍ଧା। 1977ରେ ପ୍ରଥମେ ପ୍ରକାଶିତ ଏହି ଗଳ୍ପଟି ଏବେ ବି ପାଠକମାନଙ୍କ ମନରେ ଆଲୋଡ଼ନ ସୃଷ୍ଟି କରେ। ଏହି ଗଳ୍ପଟିକୁ ବେତାର ନାଟ୍ୟରୂପ ଦେଇଛନ୍ତି ଘନ ବିହାରୀ ମହାରଣା, ପରିଚାଳନା କରିଛନ୍ତି ରବି ଶତପଥୀ। ନାଟକଟି କହୁଛି ଏକ ପାହାଡ଼ର କଥା, ସେଠି ଲୁଚିଥିବା ଦାନବର କଥା। କିନ୍ତୁ କିଏ ସେ ଦାନବ? ସେ କ'ଣ ଆମ ଭିତରେ ଥିବା ଭୟ ନା ଆତଙ୍କ, ରହସ୍ୟ ନା ରୋମାଞ୍ଚ ନା ମୃତ୍ୟୁ, ଏସବୁର ସମିଶ୍ରଣ ନାଟକ ଧୂମ୍ରାଭ ଦିଗନ୍ତ। ମନୋଜ ଦାସଙ୍କ ଗଳ୍ପର ଗାରିମା, ଘନବିହାରୀ ମହାରଣାଙ୍କ ବେତାର ନାଟ୍ୟରୂପ ଓ ସର୍ବୋପରି ସାବଲୀଳ ମାଧୁରିମାରେ ପ୍ରସ୍ତୁତ ଶୁଣନ୍ତୁ ନାଟକ ଧୂମ୍ରାଭ ଦିଗନ୍ତ, ପ୍ରଯୋଜନା ରବି ଶତପଥୀ।

ଝଡ଼ ଉଠିଛି ବାହାରେ, ଭୀଷଣ ଝଡ଼। ଇ ଝଡ଼ ସତେକ ମୋତେ ଉଡ଼େଇ ନବ ଦିଗନ୍ତର ପାହାଡ଼କୁ। ନା ନା, ସହି ହଉନି ଏ ଝଡ଼ର ପ୍ରକୋପ। ଭାବିଲା ବେଳକୁ ଏ ଝଡ଼ ବେଳେ ପ୍ରଜାପତିମାନେ କ'ଣ କରୁଥିବେ, ଦୁରନ୍ତ ପବନର ପକ୍ଷୀମାନେ କେତେ କଲବଲ ହଉଥିବେ ଆକାଶରେ। ନା, ବଡ଼ ନିର୍ମମୟ ଝଡ଼ର ପବନ, ଯାଏ ଝରକା କବାଟ ସବୁ ବନ୍ଦ କରିଦିଏ। ଆରେ, ଏ ଝରକା କବାଟ ସବୁ ବନ୍ଦ କଲା ପରେ ବି ଏତେ ସବୁ ତ ଆସୁଛି କୁଆଡ଼ୁ, ବାହାରୁ ତ ନୁହେଁ ଭିତରୁ। ତାହେଲେ କଣ ଏ ଝଡ଼ ଉଠୁଛି ମୋ ଭିତରେ, ମାନବେନ୍ଦ୍ର ଦାସର ମନରେ, ତା ଚେତନାରେ? ହଁ, ମୁଁ ମାନବେନ୍ଦ୍ର ଦାସ, ବୟସ 70, ଜାହାଜ କମ୍ପାନୀର ଚାକିରିରୁ ଅବସର ନେଇଛି। ଏବେ ହାତରେ ପ୍ରଚୁର ସମୟ ଅଛି, ସମୟ କାଟିବାକୁ ପରି କାହାଣୀଟିଏ ପଡ଼ୁଛି, କିନ୍ତୁ ଦିଗନ୍ତର ପର୍ବତ ଉପରେ ଥିବା ଆତ୍ମଗୋପନକାରୀ ଦାନବ କଥା ଏହି ପରି କାହାଣୀଟିରେ ପଢ଼ୁ ପଢ଼ୁ ଏମିତି ଝଡ଼ ବହିବ, ଆଉ ଆମ ଗାଁ ପାଖ ସେହି ଛୋଟିଆ ପାହାଡ଼ଟିର କଥା ମୋର ମନେ ପଡ଼ିଯିବ ବୋଲି ମୁଁ କ'ଣ ଭାବିଥିଲି। ହଁ, ସେହି ପାହାଡ଼ ଉପରେ ଥିବା ସେ ଦାନବ କଥା ଆପଣଙ୍କୁ କହୁଥିଲି ପରା, କିନ୍ତୁ କି ସେ ଦାନବ? ସେ କ'ଣ ଆମ ଭିତରେ ଲୁଚିଥିବା ଭୟ, ନା ଆତଙ୍କ, ନା ରହସ୍ୟ, ନୂତନକୁ ଆବିଷ୍କାର କରିବାର ରୋମାଞ୍ଚ, ନା ସେ ମୃତ୍ୟୁ? ଅନେକ ଚେଷ୍ଟା ସତ୍ତ୍ୱେ ବି ଆଜି ଯାଏ ମୁଁ ତାର ଉତ୍ତର ପାଇନି। ମୋ ପିଲାବେଳର ଆମର ସେ ପାହାଡ଼, ଆଉ ସେଠାରେ ଥିବା ଦାନବ ନାନାଦି ରୂପକଥା ଭାବେ ମୋତେ ବାରମ୍ବାର ଆକର୍ଷିତ କରୁଥିଲା। ସେ ରହସ୍ୟମୟ ପାହାଡ଼ ଶୀର୍ଷର ତୁରନ୍ତ ଆକର୍ଷଣ ସତ୍ତ୍ୱେ ସେଇଟା ଥିଲା ଆମ ପାଇଁ ନିଷିଦ୍ଧ ଅଞ୍ଚଳ। ନାନାଦି କଥା ଶୁଣାଯାଉଥିଲା, କି କହୁଥିଲା ସେ ପାହାଡ଼ ଉପର ବା

ବାସିନ୍ଦା ଆଉ କେହି ନୁହେଁ। ଅସୁରରେ ପରିଣତ ହେବା ପୂର୍ବରୁ ସେ ଥିଲା ଏକ ସାଂଘାତିକ ହତାତାୟୀ। ଆଉ କିଏ କହିଲା ସେ ସିପାହୀ ବିଦ୍ରୋହର ପଳାତକ ନାୟକ ନାନା ସାହେବ? କିଏ କହୁଥିଲା ସେ ଏକ ବିଚିତ୍ର ଜାଦୁଗର? ଆଉ ପୁଣି କିଏ ବି କହୁଥିଲା ସେ ଥିଲା ଏକ ଯକ୍ଷ। ପାହାଡ଼ ଭିତରେ ଲୁକ୍କାୟିତ ଅମାପ ଐଶ୍ୱର୍ଯ୍ୟର ଗାର୍ଜନ। କିନ୍ତୁ ମୋ ବାଳୁତ ସମୟକୁ ସମସାମୟିକ ଲୋକ କଥାରେ ଯକ୍ଷଟି ଅସୁରରେ ପରିଣତ ହୋଇସାରିଲାଣି। ଆଜି ପରିକାହାଣୀଟି ପଡ଼ିଲା ବେଳେ ମୋର ମନେ ପଡ଼ିଯାଉଛି ସେହି ଅସୁରର କଥା, ପାହାଡ଼ର କଥା, ଆଉ ଲିଲିର କଥା।

କିନ୍ତୁ ମୋ ବାଳୁତ ସମୟକୁ ସମସାମୟିକ ଲୋକ କଥାରେ ଯକ୍ଷଟି ଅସୁରରେ ପରିଣତ ହୋଇସାରିଲାଣି। ଆଜି ପରି କାହାଣୀଟି ପଢ଼ିଲା ବେଳେ ମୋର ମନେ ପଡ଼ିଯାଉଛି ସେ ଅସୁରର କଥା, ପାହାଡ଼ର କଥା, ଆଉ ଲିଲିର କଥା।

0: ଏତେ ବର୍ଷ ପରେ ଲିଲିର ସ୍ମୃତି ମୋତେ ଆଜି ବି ଅଥୟ କରିଦେଉଛି। କିଏ କିଏ ଏହିପରି କନ୍ୟା? ମୋତେ ଫେରିଯିବାକୁ ହେବ 60 ବର୍ଷ ତଳକୁ, ଆମର ସେଇ ଗାଁକୁ।
1: ମୋ ସାଙ୍ଗରେ ବସ। ଏବେ କୁହ, ତମେ ଏଇ ଗୁଲାଲରେ କାହାକୁ ମାରିବାକୁ ଚାହୁଁଥିଲ? ମତେ ନା ମୋ ଜେଜେଙ୍କୁ? କିନ୍ତୁ କାହିଁକି? ଆମେ ତୁମର କି କ୍ଷତି କରିଛୁ? ଆଚ୍ଛା ଆଚ୍ଛା, ବୁଦା ମୂଳରେ ଲୁଚି ରହିଥିବା ତୁମର ସେ ଚେଲା ଦୁଇଟି କିଏ? ସେମାନଙ୍କର ନାଁ କଣ? ଆରେ ତୁମେ କାନ୍ଦୁଛ କାହିଁକି? ମୁଁ କଣ ତୁମକୁ ପୁଲିସରେ ଦେଇଦେବି ନା ମାରି ପକେଇବି? ହଉ ନିଅ ଏ ଲଜେନ୍ସ ଡବାଟା, ତୁମର ଯେତେ ଇଚ୍ଛା ସେତେ ନିଆ।
0: ଲିଲି ସହ ମୋର ଏଇ ପ୍ରଥମ ସାକ୍ଷାତ ଥିଲା, ଅପ୍ରତ୍ୟାଶିତ ଆଉ ରୋମାଞ୍ଚ ଭରା। ମୁଁ ଆପଣଙ୍କୁ ଲିଲି ସହ ପରିଚୟ କରାଇ ଦିଏ। ଲିଲି ଜଗତବନ୍ଧୁ ଦାସଙ୍କ ନାତୁଣୀ। ଜଗତବନ୍ଧୁ ଦାସ ଥିଲେ ଡାକ୍ତର, ଅନ୍ୟ ଧର୍ମରୁ ବିବାହ କରିଥିବାରୁ ପରିବାରରୁ ଆଉ ଗ୍ରାମରୁ ହୋଇଥିଲେ ବାସନ୍ଦ। ବହୁ ବର୍ଷ ପରେ ସେ ଗାଁକୁ ଆସିଥିଲେ, କିନ୍ତୁ ସେତେବେଳକୁ ତାଙ୍କ ପାଖରେ ଆଉ କେହି ନଥିଲେ, ନା ପତ୍ନୀ ନା ପୁଅ ନା ବୋହୁ, କେବଳ ଏଇ ଲିଲି। ତା ବୟସର ଆମ ଗାଁ ଝିଅମାନେ ଶାଢ଼ୀ ପିନ୍ଧୁଥିବା ବେଳେ ସେ ଚକ୍ ଚକ୍ ଫ୍ରକ୍ ପିନ୍ଧୁଥିଲା, ମୁହଁରେ ଚଷମା, ଉପରକୁ ମୁହଁ ଟେକି ବାଟ ଚାଲୁଥିଲା। ଝିଅଟିଏ ହେଇ ବି ଆମମାନଙ୍କ ପୌରୁଷ ପ୍ରତି ତିଳେମାତ୍ର ସମ୍ଭ୍ରମ ନ ଦେଖାଇ ଆମକୁ ଚାହୁଁଥିଲା। ଜାଣିଥିଲା ଇଂରାଜୀ ଆଉ ଅନେକ ଅନେକ କଥା। ଆମ ପାଇଁ ସେ ଥିଲା ଏକ ଭିନ୍ନ ଜଗତର ବାଳିକା, ବାଳିକା ନୁହେଁ ତ ପରିଟିଏ। ତାକୁ ଆମେ ସହଜ ଭାବେ ଗ୍ରହଣ କରିପାରିନଥିଲୁ। ମୁଁ, ଆମ ଟୋକା ଦଳର ନେତା ହଟୁ ହଟକେଶ୍ୱର ଦାସ ଓ ହାଡ଼ୁ ମାନେ ନବୀନ ଚନ୍ଦ୍ର ମିଶ୍ର, ଯେଉଁଦିନ ଆମେ ଲିଲିକୁ ପାନେ ଦେବା ପାଇଁ ଯୋଜନା କରି ଧରାପଡ଼ିଲୁ ଆଉ ଟଣା ହୋଇଗଲୁ ଲିଲିର ଦୁଇ ମହଲା ଘରକୁ, ସେଦିନ
1: ତୁମେ ହଟୁ ନା ନିଆ ଏ ରୁମାଲ ନିଅ, ସିଙ୍ଗାନିତ ପୋଛି ପକାଓ, ନାକ ଦେଖ।
0: ଏକ ସୁବାସିତ ରଙ୍ଗୀନ ରୁମାଲରେ ଲିଲି ନିଜେ ପୋଛି ଦେଇଥିଲା ହଟର ନାକ।
1: ଦେଖ କେତେ ସଫା ଦେଖାଯାଉଛି ମୁହଁ। ମୋ ଜେଜେଙ୍କ ଡାକ୍ତରଖାନାରେ ରୋଗୀମାନଙ୍କର ସେବା କରିବାକୁ ମତେ ବହୁତ ଭଲ ଲାଗେ।
0: ଏହାପରେ ପାଳି ପଡ଼ିଲା ହାଡ଼ୁର। ହାଡ଼ୁର ଅପରିଷ୍କାର ଜାମାର ତଳ ଅଂଶକୁ ପେଣ୍ଟ ଭିତରକୁ ଠେଲି ଦେଇ ଲିଲି କହିଲା,
1: ପେଣ୍ଟ ସାର୍ଟ ଏମିତି ପିନ୍ଧିବାକୁ ହୁଏ,
2: ମୁଁ କିନ୍ତୁ ଏମିତି ପିନ୍ଧେ।
0: ହଟୁ ଏଇଠି ମିଛ କହିଲା ବାହାଦୁରୀ ନେବା ପାଇଁ, କାରଣ ହଟୁ ଓ ମୋର ଉପରାର୍ଥ ଦିଗମ୍ବର ଥିଲା।
1: ତୁମେମାନେ ସକାଳୁ କିଛି ଖାଇ ନ ବୋଧେ, ନହେଲେ ଏମିତି ନଖ କାମୁଡ଼ନ୍ତ କାହିଁକି? ମୁଁ କିଛି ଜଳଖିଆ ଆଣେ।
0: ଲିଲି ଘରେ ସେଦିନ ଖାଇଥିବା ବିସ୍କୁଟ କମଳାର ସ୍ୱାଦ ପରବର୍ତ୍ତୀ 60 ବର୍ଷର ଜୀବନକାଳ ମଧ୍ୟରେ ମୁଁ ଆଉ ପାଇନି।
1: ତୁମେମାନେ ଚା ପିଅ
2: ନା? ହଁ ନହେଲେ ଚଳିବ।
1: ହଉ ହଉ ମୁଁ ଚା କରି ଆଣେ।
0: ସେ ଯୁଗରେ ଆମ ଗାଁରେ କେହି ଚା ପିଉନଥିଲେ। ଚା ସମ୍ପର୍କରେ ଆମର ଥିଲା ଏକ ଅଜବ ଧାରଣା।
3: ହଇରେ ପିଲାମାନେ କଣ ଚା ପିଅନ୍ତି? ମହାଜନମାନେ ସିନା ଚା ପିଅନ୍ତି।
2: ଆରେ ଚା ପିଲେ ନିଶା ହୁଏ ଯେ।
3: ନିଶା ହେଉଥିଲେ ଲିଲି କଦାପି ଚା ପିଅନ୍ତାନି।
2: ଚୁପ୍ କର, ଭାରି ଜାଣିଛୁ। ଆରେ ସେ ସହରୀ ଝିଅ, ସେ ମତ ପିଏ।
0: ପୁନର୍ବାର ଆସିବାର ପ୍ରତିଶ୍ରୁତି ଦେଇ ସେଦିନ ଆମେ ଫେରି ଆସିଲୁ। ତେବେ ଲିଲି କଣ ପରିଟିଏ ଥିଲା? ହଁ, ଅନ୍ତତଃ ଆମ ପାଇଁ ସେ ତାହା ହିଁ ଥିଲା। ତାକୁ ଆବିଷ୍କାର କରିବା ପରେ ଆଶଙ୍କା ଓ ଈର୍ଷା, ଈର୍ଷାରୁ ପ୍ରତିଶୋଧ ଭାବନା, କିନ୍ତୁ ପ୍ରଥମ ସାକ୍ଷାତ ପରେ ସେ ଆମ ପାଇଁ ପାଲଟି ଯାଇଥିଲା ଅନନ୍ୟ ଆକର୍ଷଣ। ସାଲୱାର କମିଜ ପିନ୍ଧି ଉତ୍ତରୀୟ ପକାଇଥିବା ଲିଲି

0: ଝିଅଟିଏ ଆମେ ଆଗରୁ ଦେଖିନଥିଲୁ। ଆମର ସେ ସମୟର ଗ୍ରାମ୍ୟ ଜୀବନର ବାଳିକାଟିଏ ପାଇଁ ଏସବୁ ପୋଷାକ କୌଣସି ପରୀର ପୋଷାକଠୁ କମ୍ ନଥିଲା। ସେଦିନ କମଳା ଖାଇ ଫେରିବା ପରେ ତା ପରଦିନ ଲିଲି ଆମକୁ ଶିଖାଇଥିଲା ଲୁଡୁ ଖେଳ।
1: ମୋର ଛ ଛ ଛ ଦୁଇ ପଡିଲା ଗୋଟି ଚାଲ ଲୁଡୁ ଉପରେ।
2: ଏ ହାଡୁ ପକ୍କା ତୋ ଦାନ ପକ୍କା ସେଇଟା କଣ ଅନେଇଛୁ?
3: ଏ ଚିକ୍ ଚିକ୍ ଖରାରେ ଦୂରରେ ସେ ଧାନ ବିଲ ପାହାଡ଼ କି ସୁନ୍ଦର ଦେଖାଯାଉଛି।
1: ତମେ ଦିନେ ଲେଖକଟିଏ ହେବ। ଆଜି ଲୁଡୁ ଖେଳ ଏତିକିରେ ଥାଉ, ଚାଲ ନଦୀ କୂଳରେ ବୁଲିବା।
3: ଚାଲ ଚାଲ ଯିବା।
2: ନାଇଁ ନାଇଁ, ବାପରେ ବାପ, ସଞ୍ଜ ହବାକୁ ବସିଲାଣି, ସୁଲିଆ ପବନରେ ସାପ ଚାଲୁ ବାଲୁ।
3: କୋଉଠି କାଲି ସାପ ଗୁଡା ବାହାରୁଛନ୍ତି? ଆମେ ତ ସାଙ୍ଗରେ ଯିବା ନା।
2: ଆଉ ସେ ଯୋଉ ମୁଣ୍ଡିଆ ପାହାଡ଼, ସେଇଠି ତ
1: ସେଇଠି
2: ସେଇଠି ତ ବସା ବାନ୍ଧିଛନ୍ତି ଯେତେ ଭୂତ ପ୍ରେତ ସବୁ ସେଇଠି।
1: ଆଚ୍ଛା, ଇଆଡ଼େ ଏତେ ଭୂତ ପ୍ରେତ ଅଛନ୍ତି, ମତେ ଟିକେ ଦେଖେଇ ପାରନ୍ତୁନି?
3: ଆମେ ସବୁ ଥରେ ଅଧେ ଯାଇଛୁ ଯେ, କିନ୍ତୁ ବଡ଼ ମାନଙ୍କ ସାଙ୍ଗରେ।
1: ଚାଲ ନା ସେଇ ପାହାଡ଼କୁ ଯିବା।
2: ସେଇ ପାହାଡ଼କୁ ଏବେ।
0: ପାହାଡ଼ ଉପରକୁ ଆମେ ଥରେ ଅଧ୍ୟାୟକୁ ଯାଇଥିଲୁ, ହେଲେ ବଡ଼ ମଣିଷଙ୍କ ସହ। ତେବେ ଆଜି ଆମେ ଲିଲିକୁ ବୁଝେଇ ଦେଇପାରିଥିଲୁ ଏତେବେଳେ ସେଠିକି ଯିବାଟା କେବଳ ଅସଙ୍ଗତ ନୁହେଁ, ଅସମ୍ଭବ ମଧ୍ୟ। ଆସନ୍ତାକାଲି ସକାଳ ପରେ ବାହାରିଲେ ସନ୍ଧ୍ୟା ପୂର୍ବରୁ ଫେରିଆସି ହେବ। ତାପରେ ଆରମ୍ଭ ହୋଇଥିଲା ପାହାଡ଼ ଉପରକୁ ଯିବାର ପ୍ରସ୍ତୁତି। ଆମ ନିଜ ନିଜ ଜୀବନର କ୍ରମ ବିକାଶ ଧାରାରେ ଏହା ଥିଲା ଏକ ପ୍ରଚଣ୍ଡ ଘଟଣା। ଆଉ ଏଇଥିପାଇଁ ସବୁଠୁ ମୂଲ୍ୟବାନ କାରଣ ଥିଲା ଲିଲିର ସାହଚର୍ଯ୍ୟ। ଆମ ଅଭିଯାନ ସମ୍ପର୍କରେ କାହାକୁ ଆଭାସ ନ ଦେଇ ପରଦିନ ସକାଳେ ଆମେ ବାହାରି ପଡ଼ିଲୁ ବିସ୍କୁଟ ଓ କମଳା ଧରି।
1: ଧର ଏ ବ୍ୟାଗଟା ଧର, ଏଥିରେ କିଛି ବିସ୍କୁଟ ଆଉ କମଳା ଅଛି, ବାଟରେ ଖାଇବା। ମୁଁ ଟିକେ ଜେଜେଙ୍କୁ କହିଦେଇ ଆସେ।
2: ନାଇଁ ନାଇଁ, ଜେଜେଙ୍କୁ କହିବା କଣ ଦରକାର, ଆମେ ତ ଘରେ କାହାକୁ କିଛି କହିନୁ।
1: ମୁଁ ପାହାଡ଼ ଉପରକୁ ଯିବା କଥା କହିବିନି ଯେ, ଖାଲି ଜଣେ ଦେଇ ଆସିବି ଯେ ମୁଁ ଟିକେ ବାହାରକୁ ଯାଉଛି।
4: ଜେଜେ ଜେଜେ, ମୁଁ ଟିକେ ବାହାରକୁ ଯାଉଛି, ଫେରିଲା ବେଳକୁ ଟିକେ ଡେରି ହବ।
0: ସହରର ଚିକ୍କଣ ରାସ୍ତା ପ୍ରତି ଅଭ୍ୟସ୍ତ ଲିଲିକୁ ଆମ ସହ ତାଳ ଦେଇ ଚାଲିବାକୁ ନିଶ୍ଚୟ କଷ୍ଟ ଲାଗିଥିବ, ହେଲେ ସେ ଥରେ ମଧ୍ୟ ଅଭିଯୋଗ କରିନି, ଏପରିକି ପାହାଡ଼ ଚଢ଼ିଲା ବେଳେ ମଧ୍ୟ ନୁହେଁ। ମଝିରେ ଲିଲି ଖଣ୍ଡିଏ ପଥର ଉପରେ ବସିପଡ଼ି କମଳା ଛଡ଼େଇ ଆମକୁ ଦେଇଥିଲା ଆଉ ଖାଇଥିଲା। ଶୁଣେଇଥିଲା ରବିନସନ୍ କୃଷର କାହାଣୀ। ସୁଲସୁଲିଆ ପବନ ବହୁଥିଲା। ଆମେ ଜାଣିନଥିଲୁ ଯେ ଥରେ ଥରେ ସୁଯୋଗ ଉଣ୍ଡି ସମୟ କେତେ କ୍ଷିପ୍ର ଗତିରେ ପଳେଇଯାଏ। ଯେତେବେଳେ ଆମେ ପାହାଡ଼ର ଶୀର୍ଷକୁ ଉଠିଗଲୁ ସେତେବେଳେ ସୂର୍ଯ୍ୟାସ୍ତ ପାଇଁ ବିଶେଷ ବିଳମ୍ବ ନଥିଲା, କିନ୍ତୁ ସୂର୍ଯ୍ୟ ଯେମିତି ଆତଙ୍କିତ ଦିଶୁଥିଲେ, ଚାରିଆଡ଼ୁ ଖଟି ଆସୁଥିଲା ମେଘ।
2: ଏଇ ତ ଆମେ ପାହାଡ଼ ଉପରେ ପହଞ୍ଚିଗଲେ।
3: ଏ ହଟୁ ଦେଖ ତ କେମିତି ମେଘ ଘଟି ଆସିଲାଣି, ଚାରିଆଡୁ ଅନ୍ଧାର ହୋଇଆସୁଛି, ଚାଲ ଫେରିଯିବା।
2: ଫେରିଯିବା ଡରୁଆ ଲିଲି, ତାହେଲେ ଦେଖିବା କଣ, କମଳା ଖିଆ ସରିଛି ତ, ତେଣୁ କହିଲେ ପଳେଇବା।
1: କଣ କରିବା, ଫେରିଯିବା ଫେରିଯିବା ଯେ, ଆଉ ଟିକେ ଅଳ୍ପ ଦୂର ଯାଇ ଫେରି ଆସିବା।
2: ତୁମେ ମାନେ ଡରୁଛ କି, ଇଏ ଶୀଘ୍ର ଚାଲିଯିବ।
3: ସବୁଆଡେ ଅନ୍ଧାର, କୋଉଠି କିଛି ଦେଖାଯାଉନି।
0: ବିଜୁଳି ଓ ଘଡ଼ଘଡ଼ି ପରେ ଆରମ୍ଭ ହେଲା ବର୍ଷା, ପ୍ରଚଣ୍ଡ ବର୍ଷା। ଆମ ଆଖି ଆଗରେ ଅଦୂରର ବିଲ ଓ ଗାଁ ଅଦୃଶ୍ୟ ହୋଇଗଲେ। ଗାଁ ଲୁଚିଯିବା ମାତ୍ରକେ ମନେ ହେଲା ଆମର ସବୁଠୁ ବଡ଼ ଭରସା କେମିତି ଖସିଗଲା।

0: ତୁମ ଯଶୋବା ଥରଉଲିଲି, ଏଇଠୁ ରାସ୍ତା ଆରମ୍ଭ, ତଳକୁ ଗଡ଼ିବା। ହଁ ଶୁଣ, ଦୁଇ ପାଖରେ ଗୁଦା ମୁଣ୍ଡକୁ ଧରି ଧୀରେ ଧୀରେ ତଳକୁ ଖସ।
1: ଚଷମା, ଚଷମା ବିନା ମୁଁ ଅନ୍ଧୁଣି।
2: ଲିଲି ସାବଧାନ।

भानुगिरी लिल्ली का

0: ତଳେ ପହଞ୍ଚିଲା ପରେ ଲିଲିର କେବଳ ସେହି ଶେଷ ଉଚ୍ଚାରଣ ରହି ରହି ମୋ କାନରେ ବାଜୁଥିଲା, ମୋ ଚଷମା କାହିଁ, ମୋ ଚଷମା କାହିଁ, ଚଷମା ବିନା ମୁଁ ଯେ ଜମା ଦେଖିପାରୁନି। ପୁଣି ଆରମ୍ଭ ହୋଇଯାଇଥିଲା ଆଉ ଏକ ପର୍ଯ୍ୟାୟର ବିଜୁଳି ଆଉ ଗଡ଼ଗଡ଼ି। ନିଜକୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ଆମେ ସବୁ ଘରକୁ ଦୌଡ଼ି ପଳେଇଗଲୁ। ସେ କାଳ ରାତ୍ରି ମନେ ପଡ଼ିଗଲେ ଲାଗୁଛି ମୋ ଆଖି ଆଗରେ ଏବେ ବି ସେ ଦୃଶ୍ୟ ଅଭିନୀତ ହେଉଛି। ବର୍ଷା ଛାଡ଼ି ଯାଇଥାଏ। ଲିଲିକୁ ଖୋଜି ଖୋଜି ଆସିଲେ ତାର ଜେଜେ ଜଗତ ବନ୍ଧୁ। ପଚାରିଲେ ଲିଲି କାହିଁ, ଆଉ ଆମ ପାଖରେ କୌଣସି ଉତ୍ତର ନଥିଲା। ଗ୍ରାମରୁ ଦଶ ଜଣ ସରିକି ଲୋକ ଛଅ ସାତଟି ଲଣ୍ଠନ ସଂଗ୍ରହ କରି ଜଗତ ବନ୍ଧୁ ଆମକୁ ଥରେ ଚାଲିଲେ ପାହାଡ଼ ଅଭିମୁଖେ। ମୁଁ, ହଟୁ ଆଉ ହାଡ଼ୁ, ଯେଉଁମାନେ କିଛି ସମୟ ଆଗରୁ ଆବିଷ୍କାରକ ରୂପେ ଦୁର୍ଗମ ପଥର ଯାତ୍ରୀ ହୋଇଥିଲୁ, ଏବେ ତିନି ଜଣ ମଧ୍ୟବୟସ୍କଙ୍କ କାନ୍ଧରେ ବସି ଯାଉଥିଲୁ। ଚାଲିବାର ଶକ୍ତି ଆଉ ଆମର ନଥିଲା। ଜଗତ ବନ୍ଧୁ ଡାକି ଚାଲିଥାନ୍ତି, ଲିଲି ଲିଲି
1: ଲିଲି।
0: ପାହାଡ଼ ଉପରେ ଏବେ ଆମେ ଲିଲିକୁ ଖୋଜୁଛୁ। ଜଗତ ବନ୍ଧୁ ଡାକି ଚାଲିଛନ୍ତି,
1: ଲିଲି ଲିଲି ଲିଲି।
0: ନା, ଡାକି ଡାକି ସେ ଥକି ପଡ଼ିଲେଣି। ତାଙ୍କ କଣ୍ଠସ୍ୱର ଅଧିକ ବ୍ୟାକୁଳ ହୋଇ ଭାଙ୍ଗି ପଡ଼ୁଛି। ଏବେ ଖାଲି ନିରବତା, ଖାଲି ଯାହା ଶୁଭୁଛି ଗଛପତ୍ରରୁ ଛରି ପଡ଼ୁଥିବା ପାଣି ଟୋପାର ଶବ୍ଦ, ଦୂରରେ କୋଉ ଜଙ୍ଗଲି ଜନ୍ତୁର ବିକଟ ଆର୍ତ୍ତନାଦ। ଆମେ ଏବେ ତୀଖ ରାସ୍ତା ଦେଇ ତଳକୁ ଯାଉଛୁ। ପ୍ରତ୍ୟେକ ବୁଦା ବୁଦାମୂଳର ଅନ୍ଧକାର ଭିତରୁ ଆମେ ଖୋଜି ଚାଲିଛୁ ଲିଲିକୁ। ହେଲେ ହେଲେ ଲିଲି କାହିଁ, କୁଆଡ଼େ ହଜିଗଲା? ଏଖନ ଅନ୍ଧାରରେ ମିଶିଗଲା କି ପବନରେ? ଖୋଜା ଚାଲିଛି, ଖୋଜା ଚାଲିଛି। ବ୍ୟସ୍ତ, ବିବ୍ରତ, ବ୍ୟାକୁଳ, ଭୟଭୀତ ଆମେ ଖୋଜି ଚାଲିଛୁ। ଖୋଜି ଖୋଜି ପାହାଡ଼ର ତଳକୁ ଓହ୍ଲାଇବା ବାଟରେ ଆମେ ଆସୁଛୁ। ରାସ୍ତାର ଗୋଟେ କଡ଼ରୁ ବଡ଼ ଅତଡ଼ାଟେ ଖସି ଆସିଛି, ତଳେ ଗୋଟେ ବଡ଼ ଗାତ ହେଇଯାଇଛି। ଜଗତ ବନ୍ଧୁ ସେଠିକି ଟର୍ଚ୍ଚ ପକେଇଲେ, ତାଙ୍କ ହାତରୁ ଟର୍ଚ୍ଚ ଖସି ପଡ଼ିଲା ସେଇ ଗାତ ଭିତରକୁ। ତଳେ ପଡ଼ି ମଧ୍ୟ ଲିଭିଲା ନାହିଁ, ଆଉ ସେଇ ଆଲୋକରେ ଦେଖାଯାଉଥିଲା ଲିଲି।

ହଉ, ତାପରର ନିରବତା ଥିଲା ପୁରାପୁରି ଭୟାବହ। ଜଗତ ବନ୍ଧୁ ତାଙ୍କ ନାତୁଣୀକୁ ପରୀକ୍ଷା କଲେ, ତାଙ୍କ ଡାକ୍ତରୀ ଜୀବନର ଶେଷ ପରୀକ୍ଷା।

0: ପରି କାହାଣୀ ବହିଟି ସେତେବେଳକୁ ସେମିତି ମୋ କୋଳରେ ଖୋଲା ହୋଇ ରହିଛି। ମୁଁ ଲିଲି କଥା ଭାବି ଚାଲିଛି। ପରି, ଲିଲି, ଲିଲି ଆଉ ପରି, କାହାଣୀର ସେଇ ଦାନବ, ଆମ କୈଶୋରର ସେ ଅଭିଶପ୍ତ ରାତିର ଭୟ ଆଉ ଆତଙ୍କ ସବୁ କେମିତି ଏକାଭଳି ଲାଗୁଛି। ତାହେଲେ ଲିଲି କ'ଣ ପରି? ମୋତେ ଏତେ ଅସ୍ଥିର ଲାଗୁଛି କାହିଁକି? ପରି କାହାଣୀର ଲେଖକ ନିଜର ଅସଲ ନାଁ ବି ଲେଖିନାହାନ୍ତି, ଛଦ୍ମନା ପ୍ରଜାପତି। ମୋତେ ଲାଗୁଛି ମୁଁ ଏଇ ଲେଖକଙ୍କୁ ଜାଣେ, ମୋତେ ତାଙ୍କୁ ଭେଟିବାକୁ ପଡ଼ିବ। ତାଙ୍କୁ ନ ଭେଟିବା ଯାଏ ମୋ ମନରେ ଝଡ଼ ଶାନ୍ତ ହେବନି। ବିନା ଶ୍ରମରେ ମୁଁ ପ୍ରଜାପତିଙ୍କୁ ପାଇଗଲି, ଆଉ ଜାଣିଲି ସେ ଆଉ କେହି ନୁହେଁ, ଆମର ଅନ୍ତରଙ୍ଗ ହାଡ଼ୁ। ବୁଝିଲୁ ହାଡ଼ୁ, ତତେ ଖୋଜି ପାଇନଥିଲେ ମୋ ଜୀବନରେ ଗୋଟେ ଅଫସୋସ ରହିଯାଇଥାନ୍ତା। ତୋର ମନେ ଅଛି ହାଡ଼ୁ, ଲୁଡୁ ଖେଳିଲା ବେଳେ ଲିଲି ତତେ କହିଥିଲା ତୁ ଲେଖକ ହବୁ?
1: ହଁ, ସେ 60 ବର୍ଷ ତଳର କଥା।
0: ଆଚ୍ଛା, ହଟୁ ଖବର କ'ଣ?
1: କଲେଜରେ ପଢ଼ିବା ବେଳେ ଗୋଟିଏ ସ୍ୱାଧୀନତା ସଂଗ୍ରାମୀ ସନ୍ତାସବାଦୀ ଦଳରେ ସେ ଯୋଗ ଦେଇ ଜେଲ୍ ଚାଲିଗଲା। ଖଲାସ ପରଠୁ ସେ ନିଖୋଜ, ସେ ଖବର ମୁଁ ଆଉ ରଖିନି।
0: ନିଃସ୍ୱାର୍ଥ ଯାଏ ହାଡ଼ୁ ଆଉ ମୁଁ ଗପି ଚାଲିଥିଲୁ। ଆଜିକାଲି ଗାଁକୁ ଗାଡ଼ି ଯାଇପାରୁଛୁ ବୋଲି ତାଠୁ ଶୁଣିଲା ପରେ ଥରେ ପାହାଡ଼ ପାଖରୁ ବୁଲି ଆସିବା ପାଇଁ ପ୍ରସ୍ତାବ ଦେଲି, ସେ ରାଜି ହେଲା। ତା ପରଦିନ ଆମେ ବାହାରି ପଡ଼ିଲୁ। ପାହାଡ଼ର ପାଦଦେଶରେ ପହଞ୍ଚିଲା ବେଳକୁ ଗୋଧୂଳି ସମୟ। ପାହାଡ଼ ତଳେ ଏକ ସୁନ୍ଦର କୁଟୀର, ତା ଆଗରେ ବେଶ ଭିଡ଼। ସେଠି କିଛି କାଳ ହେଲା ରହୁଥିଲେ ଜଣେ ସନ୍ନ୍ୟାସୀ, ଆଉ ଆମେ ଦୂରରୁ ସନ୍ନ୍ୟାସୀଙ୍କୁ ବାରମ୍ବାର ଦୃଷ୍ଟିପାତ କରି ସେ ସ୍ଥାନ ପରିତ୍ୟାଗ କଲୁ। ତୁ ଲକ୍ଷ୍ୟ କଲୁ ହାଡ଼ୁ, ଯୋଉ ଖୋଲ ଭିତରେ ପଡ଼ି 60 ବର୍ଷ ତଳେ ଲିଲି ଦେହତ୍ୟାଗ କରିଥିଲା ସେଠି ମନ୍ଦିରଟିଏ ହୋଇଛି, ବଡ଼ ଆଶ୍ଚର୍ଯ୍ୟ।
1: ମୋ କାହାଣୀର ଶେଷ ଭାଗ, ସେହି ଦେବୀ ପରିକନ୍ୟା ହୋଇ ଆବିର୍ଭୂତା ହୋଇଥିଲେ। ସେଠି ରହୁଥିବା ଦାନବଟି ତାଙ୍କରି ସ୍ପର୍ଶରେ ଅଭିଶାପ ମୁକ୍ତ ହୋଇ ଏକ ସୁନ୍ଦର କୁମାରରେ ରୂପାନ୍ତରିତ ହୋଇଥିଲା।
0: ଦୁହେଁ ତାପରେ ହଜିଯାଇଥିଲେ ଦିଗନ୍ତର ରହସ୍ୟ ଭିତରେ।
1: ହଁ ମାନୁ, 60 ବର୍ଷ ତଳର ଘଟଣା। ସେ ବର୍ଷା, ସେ ଝଡ଼ ଭିତରେ ହଜିଯାଇଥିଲେ ଦେବୀ।
0: କିନ୍ତୁ ସେ ସାଧୁ ଜଣକ?
1: ସେ ସାଧୁ ଜଣକୁ ଆମେ ଯେତିକି ନିରେଖି ଦେଖିବା କଥା ଦେଖିପାରିନୁ ବୋଧହୁଏ।
0: ସେ ସାଧୁ ଜଣକ ତାହେଲେ ହଟୁ?
1: ତୋ ଅନୁମାନ ଠିକ, ସେଇ ସାଧୁ ଜଣକ ନିଶ୍ଚୟ ହଟୁ।
0: ହଟୁ ହଟୁ ତା ନିଜସ୍ୱ ରୀତିରେ ପ୍ରାୟଶ୍ଚିତ କରୁଛି, ତୁ ତୋ ରୀତିରେ ଲିଲି ପ୍ରତି ଶ୍ରଦ୍ଧାଞ୍ଜଳି ଜଣେଇଛୁ, ତାକୁ ତୋ ପରି କାହାଣୀର ଖଦ୍ୟ ରୂପେ ପରିବେଷଣ କରି। କିନ୍ତୁ ମୁଁ କିନ୍ତୁ କିଛି କରିପାରିଲିନି ତା ପାଇଁ।
1: ତୋ ଭଳି ମୁଁ ହେଲେ କାନ୍ଦି ପାରିଥାନ୍ତି। ଜାଣୁ ମାନୁ, 70 ବର୍ଷ ବୟସରେ ଅଶ୍ରୁପାତ ଜମା ସହଜ ନୁହେଁ।

0: ね。
1: ହାଡ଼କୁ ମୁଁ ଛାଡ଼ି ଆସିଲିଣି ତା ଘରେ, ତଥାପି ମୋ ଭିତରୁ ଝଡ଼ର ପ୍ରକୋପେ ଯାଇନି। ଷାଠିଏ ବର୍ଷ ତଳର ଅତୀତ ମୋ ଲୁହ ଛଳ ଛଳ ଆଖିରେ ଦୁଶୁଛି ଏକ ଧୂମ୍ରାବ ଦିଗନ୍ତ ଭଳି, ଯେଉଁ ଦିଗନ୍ତରେ ପର ଛାଡ଼ୁଛି ଝଡ଼, ଆଶ୍ରୟ ଖୋଜୁଛି ପ୍ରଜାପତି। କାହାରେ ଚିତ୍କାର, କାହାରେ ଆର୍ତ୍ତନାଦ, କାହାରେ ବିଳାପ, ଲିଲିର ନା ପ୍ରଜାପତିର ନା ମୋ କୈଶୋରର, କାହାର।

ଶୁଣିଲେ ମହାରାଜାପୁରମ୍ ସନ୍ତନମ୍ଙ୍କର ଶାସ୍ତ୍ରୀୟ ଗାୟନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା କବି ପ୍ରସାଦ ମିଶ୍ର ଶ୍ରୀମଦ୍ ଭାଗବତର 78ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ୍।

ଗୀତାରାଣୀ ଦାସ ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ। ହେ ମା, ତୁ ପରା ଇଚ୍ଛାମୟୀ, ଇଚ୍ଛାରେ ସବୁ କରୁ, କରାଉ ଏଥିରେ ମିଛ ନାହିଁ।

ବନବିହାରୀ ଜେନା ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ ରଘୁନାଥ ରାଉତଙ୍କ ରଚନାରୁ। ରାତି ପାହିଗଲେ ଶୁଭଶଙ୍ଖ ପ୍ରଭୁ ଡାକେ ତୁମ ନାମ ଧରି, ସକାଳର ସୂର୍ଯ୍ୟ ତୁମରି ଆରତୀ କରେ ଲକ୍ଷ ଦୀପ ଜାଳି।

ଭାରତୀ ଭୂୟାଁ ଏଥର ଗାଇଛନ୍ତି ମହେଶ୍ୱର ପଣ୍ଡାଙ୍କ ରଚନା ଅମୃତ ପଥ ପଥିକଟିଏ ମୁଁ ତୁମରି ଏ ଧରାଧାମେ କୁହୁ କଳର ବେଉଲ୍ଲସିତ ମୁଁ ସ୍ରଷ୍ଟାଙ୍କ ମଧୁନମେ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଏଥର ଘନଶ୍ୟାମ ପଣ୍ଡା ଗାଇଛନ୍ତି ନାରାୟଣ ପ୍ରସାଦ ଜେନାଙ୍କ ରଚନା ପ୍ରଭୁ ତୁମେ ପ୍ରଭାତରେ ୟେସୁଫ ଲଗନେ ପ୍ରଥମ ରବି କିରଣ ପକ୍ଷୀର ମଧୁର କାକଳୀ ତୁମେ ତ ଭ୍ରମରର ମୃଦୁ ଗୁଞ୍ଜନ।

ଶେଷରେ ଦ୍ୱୈତକଣ୍ଠରେ ବିନୋଦିନୀ ସାହୁ ଏବଂ ଶୁଭଙ୍କରୀ ସାହୁ ଗାଇଛନ୍ତି ବୃନ୍ଦାବନ ଜେନାଙ୍କ ରଚନା ବରୁଣ ନନ୍ଦିନୀ କରୁଣା କରମା ତବ ଶୁଭାଶିଷ ଦାନେ ପରିପୂର୍ଣ୍ଣ ହେଉ ସକଳ ବାସନା ବାଞ୍ଛିତ ଯାହା ମନେ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ତରୁଣକାନ୍ତି ରାଉତ।

ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ରୁକ୍ମିଣୀ ବିବାହର ଦିନ, ପୁଣି ଏକାଦଶୀ। ରୁକ୍ମିଣୀ ମଧ୍ୟ ଏକାଦଶୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ବିଦର୍ଭ ରାଜ ଭୀଷ୍ମକ। ଭୀଷ୍ମକଙ୍କର ଚାରିପୁତ୍ର ଥିଲେ ଏବଂ ଏକମାତ୍ର କନ୍ୟା ରୁକ୍ମିଣୀ। ଚାରିପୁତ୍ରଙ୍କ ମଧ୍ୟରେ ଜ୍ୟେଷ୍ଠ ପୁତ୍ର ରୁକ୍ମୀ ଶ୍ରୀକୃଷ୍ଣଙ୍କ ପ୍ରତି ମନରେ ନକାରାତ୍ମକ ଭାବ ପୋଷଣ କରୁଥିଲେ। ସେ କୃଷ୍ଣଙ୍କୁ ଶତ୍ରୁ ରୂପରେ ଦେଖୁଥିଲେ, କିନ୍ତୁ ରୁକ୍ମିଣୀ ବାଲ୍ୟକାଳରୁ କୃଷ୍ଣଙ୍କୁ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲେ। କୃଷ୍ଣ ଯେମିତି ତାଙ୍କର ଇହକାଳ ପରକାଳର ଦେବତା, କୃଷ୍ଣଙ୍କ ବିନା ଯେମିତି ତାଙ୍କର ଅନ୍ୟ ଗତି ନାହିଁ। ସୂର୍ଯ୍ୟ ଦେବତାଙ୍କ ଆଶୀର୍ବାଦ ପାଇ ରୁକ୍ମିଣୀ କୈଶୋରରେ କୃଷ୍ଣଙ୍କୁ ପତି ରୂପେ ପାଇବା ପାଇଁ ବ୍ରତ ଉପବାସ ରଖୁଥିଲେ। ରୁକ୍ମିଣୀଙ୍କ ସୌନ୍ଦର୍ଯ୍ୟ ଓ ଗୁଣରେ ମୁଗ୍ଧ ହୋଇ କୃଷ୍ଣ ମଧ୍ୟ ତାଙ୍କୁ ମନେ ମନେ ପତ୍ନୀର ମର୍ଯ୍ୟାଦା ଦେଇଥିଲେ। କିନ୍ତୁ ଏ ବିବାହରେ ପ୍ରତିବନ୍ଧକ ଥିଲେ ରୁକ୍ମିଣୀଙ୍କର ବଡ଼ ଭାଇ ରୁକ୍ମୀ। ସେ ଚାହୁଁଥିଲେ ଭଉଣୀର ବିବାହ ଚେଦି ରାଜା ଦମଘୋଷଙ୍କ ପୁତ୍ର ଶିଶୁପାଳଙ୍କ ସହିତ ହେଉ, କିନ୍ତୁ ରୁକ୍ମିଣୀ ଶିଶୁପାଳଙ୍କୁ ପସନ୍ଦ କରୁନଥିଲେ। ଯେଉଁମାନେ ଶ୍ରୀକୃଷ୍ଣଙ୍କର ବିରୋଧୀ ଥିଲେ ସେମାନଙ୍କ ପାଇଁ ରୁକ୍ମିଣୀଙ୍କର ଚିନ୍ତା ଓ ଚେତନା ଭିତରେ ସ୍ଥାନ ନଥିଲା। କାରଣ ରୁକ୍ମିଣୀଙ୍କ ଦୃଷ୍ଟିରେ ଶ୍ରୀକୃଷ୍ଣ ଥିଲେ ଅଲୌକିକ। ସମଗ୍ର ବିଶ୍ୱରେ ତାଙ୍କ ସମ ରୂପଗୁଣ ପରିପୂର୍ଣ୍ଣ ପୁରୁଷ ଆଉ କିଏ ଅଛି? ଏହା ଥିଲା ତାଙ୍କର ସିଦ୍ଧାନ୍ତ, ଏବଂ ସେହି ସିଦ୍ଧାନ୍ତରେ ସେ ଅଟଳ ଥିଲେ। ଏଣୁ ସେ ଜଣେ ବ୍ରାହ୍ମଣଙ୍କ ସହ ଶ୍ରୀକୃଷ୍ଣଙ୍କ ପାଖକୁ ସନ୍ଦେଶ ପଠାଇଲେ, ମନର ଅକୁହା କଥା ଖୋଲିଦେଲେ। ଶ୍ରୀକୃଷ୍ଣଙ୍କ ବିନା ତାଙ୍କ ଜୀବନ ନିରର୍ଥକ, ଏଣୁ କୃଷ୍ଣଙ୍କୁ ଆମନ୍ତ୍ରଣ କଲେ ବିବାହ ପୂର୍ବ ଦିନ ଗିରିଜା ମନ୍ଦିରକୁ ଯିବା ରାସ୍ତାରେ କୃଷ୍ଣ ତାଙ୍କୁ ନେଇଯାଆନ୍ତୁ ଏବଂ ବିବାହ କରନ୍ତୁ। ସେୟା ହେଲା। ଶିଶୁପାଳଙ୍କର ବରଯାତ୍ରୀରେ ଜରାସନ୍ଧ ଥିଲେ, ପୌଣ୍ଡ୍ରିକ ଥିଲେ, ଶାଲ୍ୟ ରାଜା, ବକ୍ରନେତ୍ର, ଏ ସମସ୍ତେ କୃଷ୍ଣଙ୍କ ବିରୋଧୀ। ଶ୍ରୀକୃଷ୍ଣ ଓ ବଳରାମ ମଧ୍ୟ ବିବାହ ଉତ୍ସବରେ ଯୋଗଦେବା ପାଇଁ ଆସିଥାନ୍ତି। ସନ୍ଧ୍ୟା ସମୟ ଗିରିଜା ମନ୍ଦିରକୁ ବିବାହ ବସ୍ତ୍ର ପରିଧାନ କରି ରୁକ୍ମିଣୀ ବାହାରିଲେ। ମା'ଙ୍କ ପାଖରେ ତାଙ୍କର ମନପ୍ରାଣ ସମର୍ପିତ। ସେ କାହିଁକି ହାରିଯିବେ? ଯିଏ ସମଗ୍ର ବିଶ୍ୱକୁ ନିଜ ଭାବୁଛାୟା ତଳେ ଆଶ୍ରୟ ଦେଇଛନ୍ତି ସେ ସବୁ ବୁଝିବେ, ମନର ଦରଦ ବି, ଆଖିର ଲୁହକୁ ବି। କିନ୍ତୁ ବିଦର୍ଭ ରାଜ୍ୟର ରାଜଧାନୀ କୁଣ୍ଡିନପୁର ଆଖି ପିଛୁଳାକେ ହୁଲସ୍ତୁଲ ହୋଇଗଲା। ଚାରିଆଡ଼େ ଯେମିତି ଏକ ଆଶା ଏବଂ ଆଶଙ୍କା ପଶିଗଲା, ଲୋକମାନେ ଭୟଭୀତ ହୋଇଗଲେ। ମନ୍ଦିର ଯିବା ରାସ୍ତାରେ ରୁକ୍ମିଣୀଙ୍କୁ ଗ୍ରହଣ କରିନେଲେ କୃଷ୍ଣ। ଶିଶୁପାଳ ନିରାଶ ହେଲେ, ଲୋକେ ଟୁପ୍ଟାପ୍ ହେଲେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ହରଣ କରି ନେଇଛନ୍ତି। କେହି କେହି କହିଲେ ଲକ୍ଷ୍ମୀଙ୍କ ଅବତାର ନେଇ ଜନ୍ମଗ୍ରହଣ କରିଥିବା ରୁକ୍ମିଣୀ ନାରାୟଣଙ୍କ ଅର୍ଦ୍ଧାଙ୍ଗିନୀ ହେଲେ, ଏଥିରେ ଆଉ ଫୁସ୍ଫାସ୍ କ'ଣ? କିନ୍ତୁ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କର ଅଷ୍ଟପାଟ ବଂଶୀଙ୍କ ମଧ୍ୟରୁ ସବୁଠୁ ଆଦରଣୀୟା ଥିଲେ। ଯେତେବେଳେ ସତ୍ୟଭାମାଙ୍କ ମନରେ ଗର୍ବ ହେଲା ତାଙ୍କ ସୌନ୍ଦର୍ଯ୍ୟକୁ ନେଇ, ନାରଦ ତାଙ୍କୁ କହିଲେ ଆପଣ ମୋତେ କୃଷ୍ଣଙ୍କୁ ଅର୍ପଣ କରନ୍ତୁ, ପୁଣି ତାଙ୍କ ଓଜନର ସ୍ୱର୍ଣ୍ଣାଳଙ୍କାର ମୋତେ ଦେଇ ତାଙ୍କୁ ମୋଠୁ ନେଇଯାଆନ୍ତୁ। ସତ୍ୟଭାମା କହିଲେ ଏହା ଏକ ଛାର କଥା। ସେ କୃଷ୍ଣଙ୍କୁ ନାରଦଙ୍କ ହସ୍ତରେ ଅର୍ପଣ କଲେ। ନାରଦ କହିଲେ ଏବେ ସ୍ୱର୍ଣ୍ଣାଳଙ୍କାର ଦେଇ ଶ୍ରୀକୃଷ୍ଣଙ୍କୁ ଫେରାଇ ନେବାର ଶକ୍ତି ଅଛି ଆପଣଙ୍କ ପାଖରେ? ସତ୍ୟଭାମା ନିଜର ସବୁ ଅଳଙ୍କାର, ପିତୃଦତ୍ତ ଧନ ଯାହା ସବୁ ଅଛି ତରାଜୁର ଗୋଟିଏ ପାଖରେ ରଖିଲେ। ଆରପଟେ ବସିଲେ ଶ୍ରୀକୃଷ୍ଣ, କିନ୍ତୁ ସ୍ୱର୍ଣ୍ଣାଳଙ୍କାରର ଓଜନ ବଦଳରେ କ'ଣ କୃଷ୍ଣଙ୍କୁ ହାସଲ କରିହେବ? ସତ୍ୟଭାମା ନିଜର ଭୁଲ ବୁଝିପାରିଲେ। ରୁକ୍ମିଣୀଙ୍କର ପାଖରେ ଶରଣ ପଶିଲେ। ରୁକ୍ମିଣୀ ତୁଳସୀ ପତ୍ରଟିଏ ସ୍ୱର୍ଣ୍ଣାଳଙ୍କାର ଥିବା ପଟେ ଚୁକିନା ରଖିଦେଲେ। କୃଷ୍ଣଙ୍କ ପଟ ହାଲୁକା ହୋଇଗଲା, ସ୍ୱର୍ଣ୍ଣ ଅଳଙ୍କାରର ପଟ ଭାରି ହୋଇଗଲା। ସତ୍ୟଭାମା ଶ୍ରୀକୃଷ୍ଣଙ୍କୁ ଫେରି ପାଇଲେ, କିନ୍ତୁ ସେ ପ୍ରାପ୍ତିରେ ରୁକ୍ମିଣୀଙ୍କର ପ୍ରେମର ତୁଳସୀ ବାସି ଉଠୁଥିଲା। ଏହାହିଁ ଆଜିର ପ୍ରଣୀତ ବକ୍ତବ୍ୟ।

ଅନୁଚିନ୍ତା ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 76ତମ ଭାଗ।

ତନ୍ମୟ ହେଇ ବିଦୁର ଶୁଣୁଛନ୍ତି। ଏକାଦଶ ରୁଦ୍ରଙ୍କର ଉତ୍ପତ୍ତି, ନୀଳ ଲୋହିତଙ୍କର ମହତ୍ତ୍ୱ, ରୁଦ୍ରାଣୀମାନଙ୍କର ଆବିର୍ଭାବ, ଧର୍ମ ଅଧର୍ମର ଉତ୍ପତ୍ତି, କିପରି ପୂର୍ବ ମୁଖରୁ ଋଗ୍ବେଦ, ଦକ୍ଷିଣ ମୁଖରୁ ଯଜୁବେଦ, ପଶ୍ଚିମ ମୁଖରୁ ସାମବେଦ, ଉତ୍ତର ମୁଖରୁ ଅଥର୍ବବେଦ ପ୍ରକାଶ ହେଲା। ତା ସାଙ୍ଗକୁ ସୃଷ୍ଟି ହେଲେ ଗାୟତ୍ରୀ ଆଦି ସପ୍ତଛନ୍ଦ, ସୃଷ୍ଟି ହେଲେ ପୃଥିବୀର ପ୍ରଥମ ପୁରୁଷ ମନୁ ଆଉ ପ୍ରଥମ ନାରୀ ସତରୂପା।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 76ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଅରବିନ୍ଦ ମଧୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆକାଶବାଣୀ କଟକ, ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ଷା ଉପରେ ନିର୍ଭର କରୁଥିବା ଧାନ ପାଇଁ ମୌସୁମୀ ବର୍ଷା ଆରମ୍ଭ ହୋଇଗଲା ପରେ ତଳିଘେରା ପ୍ରସ୍ତୁତି କରନ୍ତୁ। ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଡେସିମିଲ୍ ତଳିଘେରା ଆବଶ୍ୟକ ହୋଇଥାଏ। ପଟାଳି ତିଆରି ସମୟରେ ପଟାଳି ଚାରିପଟରେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପିମ୍ପୁଡ଼ି ଲାଗନ୍ତି ନାହିଁ, ତେଣୁ ସଦାସର୍ବଦା ପଟାଳି ତିଆରି କଲାବେଳେ କ୍ଲୋରୋପାଇରିଫସ୍ ପ୍ରୟୋଗ କରନ୍ତୁ।

ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଏହାର ଗଜା ପରୀକ୍ଷା କରାଇ ନିଅନ୍ତୁ। ପନିପରିବାରେ ଜଳ ସଂରକ୍ଷଣ କରିବା ପାଇଁ ନଡ଼ା, ଶୁଖିଲା ପତ୍ର ବା କରତ ଗୁଣ୍ଡ ଦ୍ୱାରା ଆଚ୍ଛାଦୀକରଣ କରନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରାକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ବୁଣାଧାନ ପାଇଁ ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 8 କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। କାଦୁଆ ତଳିଘେରା ପାଇଁ ନିର୍ବାଚିତ ଜମିକୁ 3-4 ଓଡ଼ ଚାଷ କରି 2-3 ଦିନ ପର୍ଯ୍ୟନ୍ତ ପାଣି ଭର୍ତ୍ତି କରି ରଖନ୍ତୁ। ଏହାପରେ ତଳିଘେରାକୁ ଭଲ ଭାବରେ କାଦୁଅ କରି ମଇ ଦେଇ ସମତୁଲ କରିଦିଅନ୍ତୁ। ଶେଷ ଓଡ଼ ଚାଷ ବେଳକୁ 200 କିଲୋଗ୍ରାମ କମ୍ପୋଷ୍ଟ କିମ୍ବା ସଢ଼ା ଗୋବର ଖତ, 4 କିଲୋଗ୍ରାମ ଡିଏପି, 4 କିଲୋଗ୍ରାମ ପଟାସ ସାର ଏହି ସମୟରେ ପ୍ରୟୋଗ କରନ୍ତୁ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ି ପ୍ରତି 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଏହାକୁ ଘୋଡ଼ାଇ ଦିଅନ୍ତୁ। ତଳିକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେହିପରି ଯତ୍ନ ନିଅନ୍ତୁ। ମକା ଫସଲରେ ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 4 ମିଲିଲିଟର ସାଇନା ଟ୍ରାନିଲିପ୍ରୋଲ 19.8% ସହିତ ଥାୟୋମେଥୋକ୍ସାମ 19.8% ଏଫ୍ଏସ୍ କୀଟନାଶକରେ ମିଶାଇ ବିହନ ବିଶୋଧନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମ ଯଥା ଦେବୀ, କାଦ୍ରି 6, କାଦ୍ରି 9, ଟିଜି 37 ଏ, ଟିଏଜି 38, ଟିଏଜି 24, ସ୍ମୃତି, ସିଓ 7, ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ ବୀଜାଣୁ କଲଚର ଦ୍ୱାରା ଉପଚାର କରି ବୁଣନ୍ତୁ। ଆଖୁ ଫସଲରେ ଘାସୁଆରୁଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଯୌ ପୋକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡା କ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ରଅଙ୍କୁଣୀ ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 ppmକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ତଳିଘେରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବା ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଯକୃତ ଆମ ଉପର ପେଟର ଡାହାଣ ପାଖରେ ରହିଥାଏ। ଆମ ଶରୀର ଭିତରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ଜୈବିକ ପ୍ରକ୍ରିୟା ମଧ୍ୟରୁ ଯକୃତ ପ୍ରାୟ 500ରୁ ଅଧିକ କାମରେ ଭାଗ ନେଇଥାଏ। ଆମେ ଦୈନିକ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଲବଣ ତଥା ଭିଟାମିନ୍ ଖାଦ୍ୟ ଗ୍ରହଣ କରିଥାଉ। ସେଗୁଡ଼ିକ ହଜମ କରି ରକ୍ତରେ ମିଶାଇବା ଏବଂ ଅଣୁସ୍ତରରେ ଶରୀରର ଆବଶ୍ୟକତା ପୂରଣ କରିବା ଯକୃତର ଏକ ମୁଖ୍ୟ କାର୍ଯ୍ୟ। ଏହାଦ୍ୱାରା ଯକୃତ ଶରୀର ଗଠନରେ ସାହାଯ୍ୟ କରେ, ପରିଶ୍ରମ କରିବା ଦ୍ୱାରା ଶରୀରରେ ହେଉଥିବା କ୍ଷୟକ୍ଷତି ଭରଣା କରେ ଏବଂ ଭବିଷ୍ୟତ ପାଇଁ କିଛି ଖାଦ୍ୟାଣୁ ଗଚ୍ଛିତ କରି ରଖେ। ଆମ ଦେହ ଭିତରେ ଦୈନିକ କିଛି ଜୀବକୋଷ କାମ କରି ମୃତ ବା ଅଚଳ ହୋଇଯାଆନ୍ତି, ଯକୃତ ସେଗୁଡ଼ିକୁ ନଷ୍ଟ କରିଦିଏ। ସେହିପରି ଦେହ ବାହାରୁ ପ୍ରବେଶ କରୁଥିବା ଜୀବାଣୁମାନଙ୍କୁ ମଧ୍ୟ ନଷ୍ଟ କରିଦିଏ। ମଦ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟର କୁପ୍ରଭାବ ନଷ୍ଟ କରିବାରେ ସାହାଯ୍ୟ କରେ। ସେହିପରି ଆମେ ବ୍ୟବହାର କରୁଥିବା ଔଷଧର କୁପ୍ରଭାବ ମଧ୍ୟ ନିଷ୍କ୍ରିୟ କରିଦିଏ। ଆମର ଖାଦ୍ୟ ହଜମ ପାଇଁ ଯକୃତ ପିତ୍ତରସ ତିଆରି କରେ। ଏହି ପିତ୍ତରସ ଯକୃତରୁ ବାହାରି ପିତ୍ତନଳୀ ଦେଇ ଖାଦ୍ୟନଳୀରେ ଥିବା ଖାଦ୍ୟରେ ମିଶେ ଏବଂ ଖାଦ୍ୟକୁ ହଜମ କରେ। ଏଥର ସଂକ୍ଷେପରେ ଆଲୋଚନା କରିବା କେଉଁ କେଉଁ ରୋଗ ଯକୃତକୁ ଆକ୍ରମଣ କରିଥାଏ। ବିଭିନ୍ନ ଭୂତାଣୁ ଯକୃତକୁ ସଂକ୍ରମଣ କରି ହେପାଟାଇଟିସ୍ ବା କାମଳ ରୋଗ ସୃଷ୍ଟି କରନ୍ତି। ଏହି ରୋଗର ଲକ୍ଷଣଗୁଡ଼ିକ ହେଲା ଆଖି ଓ ଚର୍ମ ହଳଦିଆ ପଡ଼ିବା, ଗାଢ଼ ହଳଦିଆ ପରିସ୍ରା ହେବା, ଜ୍ୱର ହେବା, ଭୋକ ମରିଯିବା ଏବଂ ଉପର ପେଟର ଡାହାଣ ପାଖରେ ଦରଜ ହେବା। ଏହି ହେପାଟାଇଟିସ୍ ଭୂତାଣୁଗୁଡ଼ିକ ବିଭିନ୍ନ ପ୍ରକାରର ଯଥା ଏ, ବି, ସି, ଡି, ଇ ଇତ୍ୟାଦି। ଏମାନଙ୍କ ମଧ୍ୟରୁ ଏ ଏବଂ ଇ ଭୂତାଣୁ ଦୂଷିତ ପାଣି ତଥା ଖାଦ୍ୟ ମାଧ୍ୟମରେ ଦେହକୁ ପ୍ରବେଶ କରି ହଳଦିଆ କାମଳ ରୋଗ ସୃଷ୍ଟି କରେ। ତେଣୁ ଆମେ ବିଶୁଦ୍ଧ ପାଣି ଓ ଖାଦ୍ୟ ବ୍ୟବହାର କରି ହେପାଟାଇଟିସ୍ ଏ ଏବଂ ଇ ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ହେଲେ ହେପାଟାଇଟିସ୍ ବି ଭୂତାଣୁ ଅଧିକ ମାରାତ୍ମକ। ସଂକ୍ରମିତ ଛୁଞ୍ଚି, ରକ୍ତ ସଞ୍ଚାରଣ ତଥା ଦେହରେ ହେଉଥିବା କ୍ଷତ ମାଧ୍ୟମରେ ଏହା ଦେହ ଭିତରକୁ ପ୍ରବେଶ କରି ପ୍ରଥମେ କାମଳ ରୋଗ ଏବଂ ପରେ ପରେ ସିରୋସିସ୍ ତଥା କର୍କଟ ରୋଗ ସୃଷ୍ଟି କରେ। ଏହି ହେପାଟାଇଟିସ୍ ବି ଭୂତାଣୁ ପାଇଁ ଗୋଟିଏ ସଫଳ ଟୀକା ମିଳୁଅଛି। ସମସ୍ତେ ଏହି ଟୀକା ନେଇ ବି ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ଏବେ ଯକୃତର ସିରୋସିସ୍ ରୋଗ ବିଷୟରେ ଆଲୋଚନା କରିବା। ଏହି ରୋଗରେ ବିଭିନ୍ନ କାରଣରୁ ଯକୃତର ଜୀବକୋଷଗୁଡ଼ିକ ନଷ୍ଟ ହୋଇଯାଆନ୍ତି ଏବଂ ସେହି ସ୍ଥାନରେ ଅଧିକ ତନ୍ତୁ ଜମିଯାଇ ଫାଇବ୍ରୋସିସ୍ ଭଳି ଚିହ୍ନ ସୃଷ୍ଟି କରେ, ଫଳରେ ଯକୃତର ଆକାର ସଙ୍କୁଚିତ ହୋଇ ଅକାମୀ ହୋଇପଡ଼େ। ସିରୋସିସ୍ ଯୋଗୁଁ ପେଟ ଭିତରେ ପାଣି ଜମିଯାଏ, ଏହାକୁ ଜଳ ଉଦରୀ ରୋଗ କୁହନ୍ତି। ଆମ ଦେଶରେ ସାଧାରଣତଃ ମଦ୍ୟପାନ ଯୋଗୁଁ ସିରୋସିସ୍ ରୋଗ ହୋଇଥାଏ, ତେଣୁ ମଦ୍ୟପାନ ବର୍ଜନ କରି ଆମେ ଏହି ରୋଗରୁ ରକ୍ଷା ପାଇପାରିବା। ହେଲେ ଆଜିକାଲି ଲୋକଙ୍କ ଜୀବନଶୈଳୀ ବଦଳି ଯାଇଛି, ବେଶୀ ଲୋକ ଚଟପଟି ଖାଦ୍ୟ ଖାଇବାକୁ ଭଲ ପାଉଛନ୍ତି, ବ୍ୟାୟାମ ବା ପରିଶ୍ରମ କରିବାକୁ ପସନ୍ଦ କରୁନାହାନ୍ତି, ଫଳରେ ଯକୃତରେ ଅଧିକ ଚର୍ବିଜାତୀୟ ଖାଦ୍ୟ ଜମା ହୋଇ କ୍ରମେ ଯକୃତ ଚର୍ବିମୟ ହୋଇଯାଉଛି। ପରବର୍ତ୍ତୀ ସମୟରେ ଏହି ଚର୍ବିମୟ ଯକୃତରେ ସିରୋସିସ୍ ରୋଗ ଜନ୍ମ ନେଉଛି। ଏଥିରୁ ମୁକ୍ତି ପାଇବାକୁ ହେଲେ ଜୀବନଶୈଳୀ ପରିବର୍ତ୍ତନ ସହିତ ସୁଷମ ଖାଦ୍ୟ ଖାଇ ବ୍ୟାୟାମ ବା ଯୋଗ ଆଦରି ଆମକୁ ନିଜକୁ ସୁସ୍ଥ ରଖିବାକୁ ପଡ଼ିବ। ଆଗରୁ ଆଲୋଚନା କରିଛେ ହେପାଟାଇଟିସ୍ ବି ଭୂତାଣୁ ସଂକ୍ରମଣ ଯୋଗୁଁ ପ୍ରଥମେ ହଳଦିଆ କାମଳ ରୋଗ ହୁଏ। ଏହି ସଂକ୍ରମଣ ଦୀର୍ଘଦିନ ରହିଲେ ସିରୋସିସ୍ ରୋଗ ହୋଇ ପରେ ଯକୃତ କର୍କଟ ରୋଗ ହୋଇଥାଏ। ବିଷାକ୍ତ ଖାଦ୍ୟ, ହାନିକାରକ ଔଷଧ ବା ଅନ୍ୟ କେଉଁ କାରଣରୁ ଯଦି ଯକୃତ ଜୀବକୋଷ ନଷ୍ଟ ହୋଇଯାଆନ୍ତି ତେବେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ। ଅତଏବ ଆମେ ସତର୍କ ତଥା ସଜାଗ ହୋଇ ହେପାଟାଇଟିସ୍ ବି ଟୀକା ନେବା, ମଦ୍ୟପାନ ବର୍ଜନ କରିବା, ବିଷାକ୍ତ ଖାଦ୍ୟ ତଥା ଔଷଧଠାରୁ ଦୂରରେ ରହିବା, ଜୀବନଶୈଳୀ ପରିବର୍ତ୍ତନ କରି ସୁଷମ ଖାଦ୍ୟ ଖାଇଲେ ବିଭିନ୍ନ ପ୍ରକାରର ଯକୃତ ରୋଗରୁ ନିଜକୁ ରକ୍ଷା କରିପାରିବା।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

0: ଶ୍ରୋତା ବନ୍ଧୁ, ପରିବେଶକୁ ନେଇ ଅନେକ ଚର୍ଚ୍ଚା ଅନେକ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ପଲିଥିନ୍ର ପ୍ରଚୁର ବ୍ୟବହାର ଯୋଗୁଁ ପରିବେଶରେ ଅନେକ କ୍ଷତି ହେଉଛି, ଏକଥାକୁ ଲୋକେ ଅନୁଭବ କଲେଣି। ସରକାର ମଧ୍ୟ ପଲିଥିନ୍ର ବ୍ୟବହାର ଉପରେ କଟକଣା କରିଛନ୍ତି, ତଥାପି ପୂରାପୂରି ବନ୍ଦ ହୋଇନି ପଲିଥିନ୍ର ବ୍ୟବହାର। ଆଜି ପ୍ରଭାତରେ ଆସନ୍ତୁ ଶୁଣିବା ଏହି ସମ୍ପର୍କରେ କ'ଣ କହନ୍ତି କଟକର ଜଣେ ସଚେତନ ନାଗରିକ ପୁଷ୍ପକାନ୍ତି ମହାନ୍ତି।
1: ପଲିଥିନ୍ ଆମମାନଙ୍କୁ ଉପକାର କରିବା ପରିବର୍ତ୍ତେ ବହୁତ ଅପକାର କରୁଛି। ସରକାର ଏଥିପାଇଁ ନାନା ରୂପେ ଚେଷ୍ଟା କରୁଛନ୍ତି ଏହାର ବ୍ୟବହାର ବନ୍ଦ କରିବା ପାଇଁ, କିନ୍ତୁ ଆମେମାନେ ସବୁ ଜାଣିଶୁଣି ଆମେ ତ ଅଚେତନ ରହୁଛୁ। ଘରର ପରିବା ଚୋପା, ବର୍ଜ୍ୟବସ୍ତୁ, ଖାଦ୍ୟ ପଦାର୍ଥ ଏଥିରେ ଭର୍ତ୍ତି କରି ବାହାରେ ପକେଇବା ଦ୍ୱାରା ଗୋରୁ ଗାଈ ସବୁ ପଶୁଜାତି ସେ ତ ଜାଣୁନାହାନ୍ତି, ସେ ପରିବା ଚୋପାକୁ ଖାଇବାକୁ ଯାଇ ପଲିଥିନ୍କୁ ଖାଇ ଦଉଛନ୍ତି। ଫଳରେ ଗାଣ୍ଡୁଆ ଗାଣ୍ଡୁଆ ପଲିଥିନ୍ ଗାଈମାନଙ୍କ ପେଟରୁ ବାହାରୁଛି। ଯନ୍ତ୍ରଣାରେ ଅନେକ ଗାଈ ମୃତ୍ୟୁବରଣ କରୁଛନ୍ତି, ଗୋ ସମ୍ପଦ ନଷ୍ଟ ହେଉଛି। ତାପରେ ଏହି ପଲିଥିନ୍ ଗୁଡାକ ମାଟି ସହ ମିଶି ପାରୁନାହିଁ, ଫଳରେ ମାଟି ପ୍ରଦୂଷିତ ହୋଇ ତାହାର ଉତ୍ପାଦନ କ୍ଷମତା କମେଇ ବସୁଛି, ଯାହାକି ଆମ୍ଭମାନଙ୍କର ବହୁତ କ୍ଷତିକାରକ। ଆମ୍ଭେମାନେ ସଚେତନ ନାଗରିକ, ଆମ୍ଭେମାନେ ପ୍ରଥମେ ଏହାର ବ୍ୟବହାର ବର୍ଜନ କଲେ ଗ୍ରାମାଞ୍ଚଳରେ ମଧ୍ୟ ଧୀରେ ଧୀରେ ଜାଣିକିରି ଆକୁ ବର୍ଜନ କରିବେ। ସ୍ୱଚ୍ଛ ଭାରତ ଗଠନ କରିବାକୁ ହେଲେ ଆମ୍ଭେମାନେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବା ଉଚିତ। ଆମ୍ଭମାନଙ୍କୁ ନେଇ ସରକାର, ଆମ୍ଭେମାନେ ପଲିଥିନ୍ ବର୍ଜନ କଲେ ଆମ ଦେଶର ଉପକାର ହବ ସିନା, ଆମେ ସେଥିପାଇଁ ସଚେତନ ହେବା ଉଚିତ। ଶିକ୍ଷିତ ନାଗରିକ ରହି ଆମେ ଦେଶ ଜାତିର ଯେପରି ଉନ୍ନତି ହେବ ସେଇଥିପାଇଁ ଆମେ ଚେଷ୍ଟା କରିବା ଉଚିତ, ଅନ୍ୟମାନଙ୍କୁ ଶିଖାଇବା ଏହାର ବ୍ୟବହାର ନ କରିବା ପାଇଁ। ହେଲ୍ଥ ଡିପାର୍ଟମେଣ୍ଟ ବାରମ୍ବାର ଆସିକିରି ଦୋକାନ ଗୁଡାକ ସବୁ

ପଲିଥିନ ବ୍ୟବହାର କଲେ ତାଙ୍କୁ ଫାଇନ ମଧ୍ୟ କରୁଛନ୍ତି, ସେକୁ ଲୁଚେଇ ଦଉଛନ୍ତି, ତାପରେ ଯଥା ପୂର୍ବ ତଥା ପର ଏପର୍ଯ୍ୟନ୍ତ ଆମେ ଏଥିପାଇଁ ସଚେତନ ହୋଇନାହୁଁ, ଏପର୍ଯ୍ୟନ୍ତ ଏହା ବନ୍ଦ ହୋଇପାରିବ ନାହିଁ। ସେଇଥିପାଇଁ ଆମମାନଙ୍କୁ ଏ ବିଷୟରେ ସତର୍କ ରହିବାକୁ ପଡିବ, ସଚେତନ ହେବାକୁ ପଡିବ, ସ୍ୱଚ୍ଛ ଭାରତ ଗଠନ କରିବାକୁ ଏହାର ବ୍ୟବହାର ଏକାନ୍ତ ଭାବରେ ବର୍ଜନୀୟ। ଆସନ୍ତୁ ଆମେ ସମସ୍ତେ ଏକତ୍ରିତ ହୋଇ ପଲିଥିନ ବର୍ଜନ କରିବା ପାଇଁ ଶପଥ ନେବା।

ହଁ ଶ୍ରୋତା ବନ୍ଧୁ, ସଚେତନତା ହିଁ ଆଣେ ସଫଳତା। ତେବେ ଆସନ୍ତୁ ସମସ୍ତେ ସଚେତନ ହେବା, ପଲିଥିନର ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା, ନିଜ ପରିବେଶକୁ ସୁସ୍ଥ ଆଉ ସୁନ୍ଦର ରଖିବା ଦିଗରେ ସଂକଳ୍ପବଦ୍ଧ ହେବା।

ଶ୍ରୋତାବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ, ସାମାଜିକ, ଧାର୍ମିକ ତଥା ସାହିତ୍ୟ ସଭା ସମ୍ପର୍କରେ ସୂଚନା ଆପଣମାନେ ଦେଇପାରିବେ ଏହି କାର୍ଯ୍ୟକ୍ରମରେ। ଏଥିପାଇଁ କାର୍ଯ୍ୟକ୍ରମର ଯଥେଷ୍ଟ ପୂର୍ବରୁ ନିମନ୍ତ୍ରଣ ପତ୍ର ଆକାରରେ କିମ୍ବା ଟେଲିଫୋନ୍ ନମ୍ଘର ଲେଖାଥିବା ଅନୁଷ୍ଠାନର ପ୍ୟାଡ୍ରେ କାର୍ଯ୍ୟକ୍ରମର ସମସ୍ତ ବିବରଣୀ ଲେଖି ଆମ ପାଖକୁ ପଠାଇ ଦିଅନ୍ତୁ। ଆମକୁ ଚିଠି ଲେଖିବାର ଠିକଣା ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ। ପିନ୍ 7530001।

0: ବୋଲି କହନ୍ତି। କାର୍ଯ୍ୟଟିର ସମ୍ପାଦନ ସମୟ ଗଡ଼ିଗଲେ ମଣିଷ ନିରୁପାୟ ଓ ଅସହାୟ ହୋଇପଡ଼େ। ଅନ୍ୟ ବିଦେଶୀମାନଙ୍କ ତୁଳନାରେ ଆମେ ସମୟାନୁବର୍ତ୍ତୀ ନହୁଁ। ଆମେ ସୃଜନାତ୍ମକ କାର୍ଯ୍ୟ ନ କରି ସମୟ ଅପଚୟ କରୁ। ପର୍ବତରୁ ନିର୍ଗତ ନଦୀ, ଗଛରୁ ପତିତ ପତ୍ର, ବହିଯାଇଥିବା ପାଣି ଓ ବିତିଯାଇଥିବା ସମୟ କେବେ ଫେରନ୍ତି ନାହିଁ। ଭାରତୀୟ ସଂସ୍କୃତିରେ ଆଳସ୍ୟକୁ ଶରୀରରେ ଥିବା ମହାନ ଶତ୍ରୁ କହି ନିନ୍ଦା କରାଯାଇଛି। ଆଳସ୍ୟ ପରାୟଣ ବ୍ୟକ୍ତି ଅପ୍ରାପ୍ତ ବସ୍ତୁ ପ୍ରାପ୍ତ କରିପାରେ ନାହିଁ। ନୀତିଜ୍ଞ ବିଦୁର କହନ୍ତି, ଉନ୍ନତିକାମୀ ବ୍ୟକ୍ତି ଆଳସ୍ୟ, ଘୁମାଇବା, ଭୟ, କ୍ରୋଧ ଓ ଦୀର୍ଘସୂତ୍ରତାକୁ ବର୍ଜନ କରିବା ଆବଶ୍ୟକ। ସମୟର ଅଭାବ କହି ସମ୍ପର୍କ ଓ କର୍ତ୍ତବ୍ୟକୁ ଏଡ଼ାଇଯିବା ନିକୃଷ୍ଟ ବ୍ୟକ୍ତିତ୍ୱର ପରିଚୟ। କାଳକ୍ଷେପଣ ଅଭ୍ୟାସ ନିରବ କ୍ଷତିକାରକ। କାଳ ବିଳମ୍ବ କଲେ ବହୁତ କିଛି ହରାଇବାକୁ ପଡ଼ିଥାଏ। ଜୀବନରେ ସାମାନ୍ୟ ବିଳମ୍ବ ଅଚିନ୍ତନୀୟ ଅସୁବିଧା ତଥା ଅପୂରଣୀୟ କ୍ଷତି ଘଟାଇପାରେ। ଅନାବଶ୍ୟକ ମାନସିକ ଚାପ ସୃଷ୍ଟି ହୁଏ। ଯେଉଁ ଦୀପ ଲିଭିଗଲାଣି ସେଥିରେ ତେଲ ଦେଇ କି ଲାଭ? ଚୋର ଧନ ଲୁଣ୍ଠନ କରି ଚାଲିଗଲା ପରେ ସତର୍କ ହେବା ନିରର୍ଥକ। ଜଳ ଚାଲିଯିବା ପରେ ବନ୍ଧ ବାନ୍ଧିବାରେ କି ଲାଭ? ଉଜ୍ଜଳ ଭବିଷ୍ୟତ ନେଇ ପ୍ରତ୍ୟେକ ଜୀବନରେ ସୁଯୋଗ ଥରେ ମାତ୍ର ଆସେ। ସୁଯୋଗ ହାତରୁ ଖସିଗଲେ ଜୀବନ ସାରା ଘୋର ଅନୁତାପରେ ମୁଣ୍ଡ କୋଡ଼ିବା ସାର ହୁଏ। ସମୟକୁ ଉପଯୋଗ ନ କରିବା ସମୟ ଚୋରି କରିବା ଓ ସୁଯୋଗକୁ ହତ୍ୟା କରିବା ସହ ସମାନ। କଇଁଛ ଠେକୁଆ ଦୌଡ଼ ପ୍ରତିଯୋଗିତାରେ କଇଁଛ ଜିତିବା ପଛରେ ତାର ନିରନ୍ତର ଓ ସମୟୋଚିତ ଉଦ୍ୟମ ଓ ଠେକୁଆ ହାରିବା ପଛରେ ତାର ଆଳସ୍ୟ ଓ ଗଛ ତଳେ ଶୟନ ଜନିତ କାଳକ୍ଷେପକ ଚିନ୍ତା ନିହିତ। ଠିକ୍ ସମୟରେ ଉପସ୍ଥିତ କାର୍ଯ୍ୟଟି ସମ୍ପନ୍ନ ନ କରିବା କାହା ପାଇଁ ଉନ୍ନତିକାରକ ନୁହେଁ, କାହା ପାଇଁ ମଙ୍ଗଳଦାୟକ ନୁହେଁ। ରାଜ୍ୟ ପରିଚାଳନାରେ ଶାସକ ଅଦୀର୍ଘସୂତ୍ରୀ ହେବା ଜରୁରୀ ବୋଲି ମତ୍ସ୍ୟ ପୁରାଣରେ ବର୍ଣ୍ଣନା ରହିଛି। କ୍ଷଣକ କାଳ ହେଉ ପଛକେ ତାର ପ୍ରଭାବ ଅକଳନୀୟ। ଜୀବନରେ ଗୋଟିଏ ମୁହୂର୍ତ୍ତ ଯେପରି ନଷ୍ଟ ନ ହୁଏ ସେଥିପାଇଁ ଜଗିବାକୁ ହେବ। ଅକାଳରେ ବୀଜ ବପନ କଲେ ତାହା କେବେ ଅଙ୍କୁରିତ ହୁଏ ନାହିଁ। କାଳ ବେଳ ଦେଖି ଶକ୍ତି ପ୍ରଦର୍ଶନ କଲେ ବ୍ୟକ୍ତି ଅଭିରଚିତ ଲକ୍ଷ୍ୟ ହାସଲ କରେ। ସମୟ ପରିଚାଳନାରେ ଶୃଙ୍ଖଳା ଜ୍ଞାନ ଥିଲେ ବ୍ୟକ୍ତି ଓ ଜାତି ଶୃଙ୍ଖଳିତ ଓ ବିକଶିତ ହୋଇଥାନ୍ତି ଏ ବିଶାଳ ବିଚିତ୍ର ସଂସାରରେ ଯାହା ଆସେ ଥରକ ପାଇଁ। ସମୟ ଏକା ଆସିନଥାଏ, ସାଙ୍ଗରେ ଅପ୍ରକାଶିତ ଓ ଉଜ୍ଜଳ ଭାଗ୍ୟ ଧରି ଆସିଥାଏ। ସେଥିପାଇଁ କବି କହନ୍ତି, ସମୟ କେବେ ଫେରିବ ନାହିଁ, କିଛି ଗୋଟାଏ କର, ସମୟ ସଦା ଯାଉଛି ବୋଇ ପାରିବ ଯଦି ଧର।
1: କଥିକାରେ ଶୁଣୁଥିଲେ ଆଲୋଚନା ଦୀର୍ଘସୂତ୍ରୀ ବିନଶ୍ୟତି। ଆଲୋଚନା କରିଥିଲେ ଡକ୍ଟର ଶରତ ଚନ୍ଦ୍ର ପରିଡ଼ା। ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଜଫୁଲ।

ଆରମ୍ଭ କରୁଛୁ ସଜଫୁଲ କଣ୍ଠଦାନ କରିଛନ୍ତି ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି ଗୀତ ରଚନା ମନୋଜ ମହାନ୍ତି ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଶ୍ୱନାଥ ମିଶ୍ର ପ୍ରଥମ ଗୀତରେ ଗାଇଛନ୍ତି ମହମ୍ମଦ ଆବିଦ ମନୋଜ ମହାନ୍ତିଙ୍କ ରଚନା ଭଲ ପାଉଥିଲି ବିଜନ ବେଳାରେ ବାଲିଘର ତୋଳିବାକୁ ଆଜି ଭଲ ଲାଗେ ବାଲିର ଶେଜରେ ତମସାଥେ ବସିବାକୁ।

ମିଛ ନୁହେଁ ମୁହିଁ ସତଟିଏ ମୋତେ ଯତନେ ସାଇତି ରଖ, ଦୂର ଆଉ ମୁଁ ତ ଲାଗିବିନି ଜମା, ଲାଗିବି ନିହାତି ପାଖ। ମନୋଜ ମହାନ୍ତିଙ୍କର ଅନ୍ୟ ଏକ ରଚନା ଗାଇଛନ୍ତି ନମ୍ରତା ମହାନ୍ତି।

0: ଏଠି ଶେଷ କରୁଛୁ ସଜ ଫୁଲ। କଣ୍ଠଦାନ କରିଥିଲେ ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି। ଗୀତ ରଚନା କରିଥିଲେ ମନୋଜ ମହାନ୍ତି। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଶ୍ୱନାଥ ମିଶ୍ର। ଆକାଶବାଣୀ କଟକ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର ମଲୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତୀ ହେ ମନ କି ବାତ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 28 जून सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन के संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें रविवार 28 जून सुबह 11 बजे मन की

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ଶ୍ରୀ ଗୁରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ଜଗତପୁର କଟକ।
1: ଶ୍ରୋତା ବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ଉପସ୍ଥାପନରେ ମୁଁ ଖୁସି
0: ଆଉ ମୁଁ ନଳିନୀ।

ପର୍ସନାଲିଟି ଡେଭଲପମେଣ୍ଟ ପାଇଁ ଯେମିତି ପିଲାମାନେ ବାହାରେ ଜବ୍ କରିବେ, ଷ୍ଟେଟ୍ କିମ୍ବା ଆଉଟସାଇଡ୍ ଷ୍ଟେଟ୍ରେ କରିବେ, ତାଙ୍କର କମ୍ୟୁନିକେସନ୍ କେତେ ଇଜି ହେବ, ଭଲ ବ୍ୟବହାର କରିପାରିବେ, କଥାବାର୍ତ୍ତା କରିପାରିବେ, ଏବଂ ପର୍ସନାଲ ଡେଭଲପମେଣ୍ଟ ପାଇଁ ମଧ୍ୟ ଆମେ ଟ୍ରେନିଂ ଦେଉଛୁ, ରେଗୁଲାର ସେମିନାର କରୁଛୁ, ଗେଷ୍ଟ ଲେକ୍ଚରମାନଙ୍କୁ ଡାକୁଛୁ ଏବଂ ଟେକ୍ନିକାଲ ଇଭେଣ୍ଟସ ଉପରେ ତାଙ୍କୁ ଟ୍ରେନିଂ ଦେଉଛୁ।

0: ବୈଷୟିକ ଶିକ୍ଷା ପାଇଁ ଅଧିକାଂଶ ପିତାମାତା ଚାହାନ୍ତି ଗୋଟିଏ ଭଲ ଶିକ୍ଷା ଅନୁଷ୍ଠାନ। ତେବେ ଜଗତପୁର ସ୍ଥିତ ଶ୍ରୀ ଗୁରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍ରେ କଣ କଣ ସୁବିଧା ଅଛି ସେ ସମ୍ପର୍କରେ ଯାହା କୁହନ୍ତି ଅନୁଷ୍ଠାନର ଚେୟାରମ୍ୟାନ।
1: ଟ୍ରେଡ୍ ଯେମିତି ଆମର ଡିପ୍ଲୋମାରେ ସିଭିଲ ଅଛି, ମେକାନିକାଲ ଇଞ୍ଜିନିୟରିଂ ଅଛି, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଅଛି, ମାଇନିଂ ଇଞ୍ଜିନିୟରିଂ ଅଛି ଏବଂ କମ୍ପ୍ୟୁଟର ସାଇନ୍ସ ଅଛି। ସ୍କିଲ ଉପରେ ଆମେ ଅଲ୍ ଓଭର ଇଣ୍ଡିଆରେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ନ୍ୟାସନାଲ ସ୍କିଲ ଡେଭଲପମେଣ୍ଟ କର୍ପୋରେସନ ଯେଉଁ ଅଛି ଦିଲ୍ଲୀରେ ତାହାର ଆମେ ପାର୍ଟନର ଅଛୁ। ତା ଅଣ୍ଡରରେ ମଧ୍ୟ ଗୋଟେ ସ୍କିଲ ପ୍ରୋଗ୍ରାମ କରୁଛୁ, ଓଡ଼ିଶା ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ମଧ୍ୟ ସ୍କିଲ ପ୍ରୋଗ୍ରାମ କରୁଛୁ। ଯେମିତି ନୂଆ ଓଡ଼ିଶାରେ ଆମେ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ କରୁଛୁ, ସେଥିରେ ଆମେ ଫ୍ୟାସନ ଡିଜାଇନର ହେଲା, ସିଏନ୍ସି ହେଲା, ଏମ୍ଏସ୍ଟି ହେଲା, ଏମିତି ବହୁତ ପ୍ରକାର ଟେକ୍ନିକାଲ ଏଜୁକେସନ ପିଲାଙ୍କୁ ଟ୍ରେନିଂ ଦେଉଛୁ। ଏଇଟା ସର୍ଟ ଟର୍ମ କୋର୍ସ, 3 ମାସ 4 ମାସ ପିଲା ଟ୍ରେନିଂ ନେଲା ପରେ ନିଶ୍ଚିତ ଜବ୍ ପାଇପାରୁଛି, ସେ ଜବ୍ ପାଇବାର ବ୍ୟବସ୍ଥା ଆମେ କରୁଛୁ।
0: ଭଲ ଅନୁଷ୍ଠାନଟିଏ ମିଳିଗଲେ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକ ସମସ୍ତେ ଖୁସି। ଆଗାମୀ ଦିନର ଲକ୍ଷ୍ୟକୁ ଛୁଇଁବା ପାଇଁ ଛାତ୍ରୀଟିଏ କିମ୍ବା ଛାତ୍ରଟିଏ ଶିକ୍ଷାନୁଷ୍ଠାନର ପରିସରରେ ନିଜର ନିଷ୍ଠା ଅଧ୍ୟବସାୟକୁ ପାଥେୟ କରି ଆଗକୁ ବଢ଼ନ୍ତି। ଏବେ ଶିକ୍ଷାନୁଷ୍ଠାନରେ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ଜାଣିବା।
1: ଆମ ଏଇ ଯୋଉ ଶ୍ରୀ ଗୁରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ଅଛି, ଏଇଟା ଗୋଟେ AICTE ଆପ୍ରୁଭାଲ ଏବଂ ଗଭର୍ଣ୍ଣମେଣ୍ଟ ରେକଗ୍ନାଇଜ୍ଡ କଲେଜ। ଏଠି ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଏବଂ ଡିପ୍ଲୋମା କୋର୍ସ କୁ ଡିଜାଇନ୍ କରାହେଇଛି, ଯେମିତି ପିଲାମାନେ ଇଣ୍ଡଷ୍ଟ୍ରିରେ ଜବ୍ କରିପାରିବେ, ଯୋଉ ଟ୍ରେନିଂ ନେଲା ପରେ, ଯୋଉ ଏଜୁକେସନ ନେଲା ପରେ ସେ ଯେମିତି ଇଣ୍ଡଷ୍ଟ୍ରିରେ କାମ କରିପାରିବେ, ଜବ୍ କରିପାରିବେ, ସେ ପ୍ରକାର କୋର୍ସ ଡିଜାଇନ୍ କରାହେଇଛି। ୱେଲ୍ ଇକ୍ୱିପ୍ଡ ମଡର୍ନ ଲ୍ୟାବ୍ ଅଛି, ଯୋଉ ଲାବୋରେଟୋରୀରେ ପିଲାମାନେ ପ୍ରାକ୍ଟିକାଲ କ୍ଲାସ୍ କରିପାରୁଛନ୍ତି। ସ୍ମାର୍ଟ କ୍ଲାସରୁମ୍ ବି ଅଛି, ଡିଜିଟାଲ ଲର୍ଣ୍ଣିଂ ପାଇଁ ମଧ୍ୟ ଫାସିଲିଟି ଅଛି। ରେଗୁଲାର ଇଣ୍ଡଷ୍ଟ୍ରି ତାଙ୍କୁ ଭିଜିଟ୍ କରାଯାଉଛି, ସେ ଇଣ୍ଡଷ୍ଟ୍ରିଆଲ ଭିଜିଟ୍ କରିକି ତାର ପ୍ରାକ୍ଟିକାଲ ନଲେଜ୍ ମଧ୍ୟ ଗେନ୍ କରୁଛନ୍ତି। ପିଲା ଚାହିଁଲେ ଆମର ତ ୱେବସାଇଟ୍ ଅଛି, ୱେବସାଇଟ୍ରେ ଦେଖିପାରିବ।

0: ଶିକ୍ଷାନୁଷ୍ଠାନରେ ହଷ୍ଟେଲ ସୁବିଧା ଥିଲେ ଦୂରଦୂରାନ୍ତର ପିଲାମାନେ ସେଠାରେ ରହି ନିଜର ଭବିଷ୍ୟତ ଗଢିପାରନ୍ତି। ଏମିତି ସୁବିଧା ମଧ୍ୟ ଜଗତପୁରର ସିମ୍ସରେ ଉପଲବ୍ଧ। ଚେୟାରମ୍ୟାନ ଶ୍ରୀ ତ୍ରିଲୋଚନ ରାୟଙ୍କ ଠାରୁ ଅଧିକ ଜାଣିନେବା।
1: କ୍ୟାମ୍ପସ ଭିତରେ ହଷ୍ଟେଲ ସୁବିଧା ଅଛି, ଗର୍ଲସ ହଷ୍ଟେଲ ଅଛି, ବଏଜ ହଷ୍ଟେଲ ଅଛି, ଏବଂ ଇନସାଇଡ୍ କ୍ୟାମ୍ପସ ଅଛି। 300-400 ପିଲା ରହିପାରିବେ। ପିଲାମାନଙ୍କ ପାଇଁ ସବୁ ଅଛି, ବ୍ରେକଫାଷ୍ଟ, ଲଞ୍ଚ, ସ୍ନାକ୍ସ, ଡିନର ସବୁ ଅଛି। ରହିବା ପାଇଁ ରୁମ୍ ଏବଂ ବେଡ୍, ମେଟେସ, ପିଲୋ ସବୁ ପ୍ରକାର ବ୍ୟବସ୍ଥା ଅଛି। ଲାଇଟ, ଫ୍ୟାନ ସବୁ ବହୁତ ଫାସିଲିଟି ଦଉଛୁ। ବହୁତ ଭଲ ଲୋକେସନରେ ଅଛି, ଭଲ ଲ୍ୟାବ କରାଯାଇଛି, ଭଲ ଟେକ୍ନିକାଲ ଫ୍ୟାକଲ୍ଟି ରଖାଯାଇଛି, ଏବଂ ଅନେକ ଗୁଡ଼ିଏ ସୁବିଧା ସେଠି ଅଛି, ଯେଉଁଥିପାଇଁ ପିଲାମାନେ ଆକୃଷ୍ଟ ହେବେ ଏଠି ପଢିବା ପାଇଁ।
0: ଶିକ୍ଷାନୁଷ୍ଠାନର ପ୍ରାକୃତିକ ପରିବେଶ, ଶୈକ୍ଷିକ ବାତାବରଣ ହିଁ ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସକଳ ଉପାୟ।

0: ଦେଇଥାଏ।
1: ଗଛ ତ ଲାଗିବା ଦରକାର ନିହାତି, ପରିବେଶର ସୁରକ୍ଷା ପାଇଁ ହେଲେ ଆମକୁ ସମସ୍ତଙ୍କୁ ଅକ୍ସିଜେନ୍ ଦରକାର, ଏବଂ ପରିବେଶକୁ ସନ୍ତୁଳିତ କରି ରଖିବା ପାଇଁ ହେଲେ ଆମକୁ ଗଛର ଆବଶ୍ୟକତା ଅଛି। ଗଛ ଲଗେଇବାର ବ୍ୟବସ୍ଥା ମଧ୍ୟ କରୁଛୁ।

ଶୈକ୍ଷିକ ବାସ୍ୟାବରଣ ତ ନିଶ୍ଚିତ ଭାବରେ ରହିଛି, ନହେଲେ ପିଲାମାନଙ୍କଠୁ ଭଲ ପରିବେଶ ନ ଦେଲେ, ଭଲ ଏଜୁକେସନ୍ ନ ପାଇଲେ ପିଲାମାନେ କ'ଣ କରିବେ? ଟେକ୍ନିକାଲ ଏଜୁକେସନ୍ ନେଇକି ଯଦି ପୁଣି ବେକାର ରହିଲେ, ତାହେଲେ ତାର ଟେକ୍ନିକାଲ ଏଜୁକେସନ୍ ନେବାର କୌଣସି ଯଥାର୍ଥତା ନାହିଁ। ତେଣୁ ସେଥିପାଇଁ କେମିତି ପିଲାଟି ବୈଷୟିକ ଶିକ୍ଷା ନେଲା ପରେ 100% ରୋଜଗାରକ୍ଷମ ହେବ, ଏ ପ୍ରକାର ବ୍ୟବସ୍ଥା, ଏ ପ୍ରକାର ଚିନ୍ତା, ଏ ପ୍ରକାର ସବୁ ପାରିପାର୍ଶ୍ୱିକ ପରିସ୍ଥିତି ସବୁ ଆମେ ସୃଷ୍ଟି କରିଛୁ। ପିଲାମାନେ ଆତ୍ମନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ ଆସୁଛନ୍ତି, ରୋଜଗାରକ୍ଷମ ହେବା ଉଦ୍ଦେଶ୍ୟରେ ଆସୁଛନ୍ତି। ଯେଉଁମାନେ ମେରିଟେରି ଷ୍ଟୁଡେଣ୍ଟ ଭଲ ନମ୍ବର ରଖିଛନ୍ତି, କୋର୍ସ ଫି ଉପରେ ଡିସ୍କାଉଣ୍ଟ ଅଛି, ଯେଉଁମାନେ SC/ST କମ୍ୟୁନିଟିରେ ଆସୁଛନ୍ତି ଫ୍ରି ଅଫ୍ କଷ୍ଟରେ ପଢୁଛନ୍ତି, ତାଙ୍କର ଯାହା ସ୍କଲାରସିପ୍ ମିଳୁଛି ସେଥିରେ ପିଲାଙ୍କର ଏଜୁକେସନକୁ ଆମେ ଦେଇଦେଉଛୁ। ତା ଛଡ଼ା ଆମେ ଗୋଟେ ଚେୟାରମ୍ୟାନଙ୍କ ରିଲିଫ ଫଣ୍ଡ ଅଛି, ସେ ରିଲିଫ ଫଣ୍ଡରୁ କିଛି ଗରିବ ପିଲାମାନଙ୍କୁ, ମେଧାବୀ ପିଲାମାନଙ୍କୁ ମଧ୍ୟ ଆମେ ଫାଇନାନ୍ସିଆଲ ସପୋର୍ଟ କରୁ। ଆମ ଇନଷ୍ଟିଚ୍ୟୁଟର ପିଲାମାନେ ଓଡ଼ିଶା ବାହାରେ ବହୁ ଜାଗାରେ ଜବ୍ କରୁଛନ୍ତି, ଏବଂ ଜବ୍ କଲା ପରେ ସେମାନେ ଖୁସି ହେଇକି ଆସି ମଧ୍ୟ ଆମ ସହିତ ଯୋଗାଯୋଗ ରଖିଛନ୍ତି, କଣ୍ଟାକ୍ଟ କରୁଛନ୍ତି, ଏବଂ ଫର୍ଦର ପିଲାମାନେ କେମିତି ଏଠି ଆଡମିସନ କଲେ ଜବ୍ ପାଇପାରିବେ ସେ ପ୍ରକାର ବାର୍ତ୍ତା ମଧ୍ୟ ସେ ଦେଉଛନ୍ତି।

0: ନୂଆ ପିଲାମାନେ ଯୋଉ ପରୀକ୍ଷା ଦେଇଛନ୍ତି ଏବେ ସବୁ ତାଙ୍କର ରେଜଲ୍ଟ ବାହାରିବାକୁ ଯାଉଛି, ସେମାନେ ଯଦି ତାଙ୍କର ନିର୍ଦ୍ଦିଷ୍ଟ ଭବିଷ୍ୟତ ତିଆରି କରିବାକୁ ଚାହୁଁଛନ୍ତି, ନିଶ୍ଚିତ ରୋଜଗାରକ୍ଷମ ହେବାକୁ ଚାହୁଁଛନ୍ତି, କୌଣସି ନା କୌଣସି ଜବ୍ କରି ପରିବାରକୁ ଏବଂ ପିତାମାତାଙ୍କୁ ଦେଖିବାକୁ ଚାହୁଁଛନ୍ତି, ଇନ୍ଷ୍ଟିଚ୍ୟୁଟରେ ଜଏନ୍ କରନ୍ତୁ ଏବଂ କର୍ମ ନିଯୁକ୍ତିର ସୁଯୋଗ ପାଆନ୍ତୁ। ଆମର ପିଲାମାନେ ଯୋଗାଯୋଗ କରିବାକୁ ଚାହିଁବେ 7008549611, ଏଇଟା ଗୋଟେ ଅଲ୍ଟରନେଟିଭ ନମ୍ବର 7008079558।
1: ଏକବିଂଶ ଶତାବ୍ଦୀ ସତେ ଯେମିତି ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ଯୁଗ। ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବଳରେ ମଣିଷ ସୌଖୀନ ଜୀବନଯାପନ କରିପାରୁଛନ୍ତି। ଏଥିପାଇଁ ଆବଶ୍ୟକ ହେଉଥିବା ଟେକ୍ନୋଲୋଜିକାଲ ଏଜୁକେସନ୍ ବା ବୈଷୟିକ ଶିକ୍ଷା ମଧ୍ୟ ସୁବିଧାରେ ପାଇପାରୁଛନ୍ତି। ସେମିତି ଏକ ଶିକ୍ଷାନୁଷ୍ଠାନ ଶ୍ରୀ ଗୁରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍, ଯିଏକି ଦକ୍ଷତା ବିକାଶ ବା ସ୍କିଲ୍ ଡେଭଲପମେଣ୍ଟ ଏଜୁକେସନ୍ ପ୍ରଦାନ କରିଥାଏ।

0: ମତାମତ ଦେବାର ଠିକଣା ହେଲା
1: ଶ୍ରୀ ଗୁରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ଜଗତପୁର କଟକ 754021।
0: ଏଇଠି ଶେଷ ହେଲା ଆଜିର କାର୍ଯ୍ୟକ୍ରମ।
1: ଉପସ୍ଥାପନରେ ମୁଁ ଖୁସି କୃଷ୍ଣ ପ୍ରିୟଦର୍ଶିନୀ ଜେନା ଏବଂ ମୋ ସହିତ ନଳିନୀକାନ୍ତ ବିଶ୍ୱାଳ।
0: ନମସ୍କାର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଶ୍ରୀ ଗୁରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ଜଗତପୁର କଟକ।
1: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 65ତମ ଭାଗ।

ସୀତାଙ୍କ ବିରହରେ ଅଧୀର ହୋଇ ପ୍ରଭୁ ଶ୍ରୀରାମ ବୃକ୍ଷମାନଙ୍କ ସହ କଥୋପକଥନ କରିଥିବା ପୂର୍ବ ଭାଗରେ ବର୍ଣ୍ଣନା କରାଯାଇଛି। ବୃକ୍ଷମାନଙ୍କ ସହ ମିତ୍ରତା କରି ସେ ନିଜ ସହ ସେମାନଙ୍କର ସାମ୍ୟ ଲକ୍ଷ୍ୟ କରି ତାହା ପ୍ରକାଶ କରୁଛନ୍ତି। ପୂର୍ବରୁ କହିଛନ୍ତି ସେମାନଙ୍କ ଭଳି ଜଟା ବହନ କରିଛନ୍ତି, ଏବେ କହୁଛନ୍ତି ହେ ବୃକ୍ଷବୃନ୍ଦ, ତୁମେ ପତ୍ର ଓ ବାସ ସୁମନରେ ବା ସୁବାସିତ ପୁଷ୍ପରେ ବିମୋହିତ ହୋଇଛ, ମୁଁ ମଧ୍ୟ ସୁମନରେ ଅର୍ଥାତ୍ ସନ୍ତୋଷ ମନରେ ପତ୍ରକୁଡ଼ିଆରେ ରହିଛି। ତୁମ ଭଳି ମୁଁ ବଳକଳ ପିନ୍ଧିଛି ଓ ତୁମର ଯେପରି ଶାଖା ଅଛି ମୋ ପାଖରେ ମୋ ବଂଶର ଶାଖା ଲକ୍ଷ୍ମଣ ଅଛି। ତୁମଠାରେ ଖଗ ଅର୍ଥାତ୍ ଖ ବା ଆକାଶକୁ ଗମନ କରୁଥିବା ପକ୍ଷୀମାନେ ଅଛନ୍ତି, ଖଗର ଅର୍ଥ ମଧ୍ୟ ସର, ସେମାନେ ମଧ୍ୟ ଆକାଶକୁ ଗମନ କରନ୍ତି, ମୋ ପାଖରେ ସର ଅଛି, ଏଥରକ ମୋ ପ୍ରିୟାର ବାର୍ତ୍ତା କହି ମୋର ଉଦ୍ବେଗକୁ ନାଶ କର। ପବନ ଦ୍ୱାରା ବୃକ୍ଷମାନଙ୍କର ପଲ୍ଲବ ବା ପତ୍ର ଯେଉଁ ଦିଗକୁ ଚଳିଲା ଅର୍ଥାତ୍ ପତ୍ର ହଲିଲା, ଶ୍ରୀରାମ ଭାବିଲେ ବୋଧହୁଏ ପତ୍ର ହଲେଇ ବୃକ୍ଷମାନେ ସୀତା ଯାଇଥିବା ଦିଗକୁ ଠାରୁଛନ୍ତି। ଲକ୍ଷ୍ମଣଙ୍କୁ ଚାହିଁ ରାମ କହିଲେ ସୁଦନ୍ତୀ ବା ଉତ୍ତମ ଦନ୍ତରେ ଶୋଭିତା ତଥା ସୁଦନ୍ତୀ ବା ଉତ୍ତମ ଗଜଗମନା ସୀତାଙ୍କୁ କିଏ ବଳ ପ୍ରୟୋଗ କରି ଚନ୍ଦନ ବା ରଥରେ ବସେଇ ନେଇଯାଇଛି। ସାଗରର ବାରିରାଶି ମଧ୍ୟରେ ବହିତ୍ର ବା ବୋଇତ କଟେଇ ଧନ ହରିନେଲା ଭଳି ସେ ମୋ ସୁଖକୁ ଜୁର କରି ନଷ୍ଟ କରି ସୀତାଙ୍କୁ ହରଣ କରିଛି। ବୋଇତ ଯିବା ପରେ ବାଣିଜ୍ୟ ବିହୁନେ ଜୀବନ ଗଲା ଭଳି ମୋର ଅବସ୍ଥା ସେଭଳି ହୋଇଗଲା। ଦୈହିକ ସମ୍ପର୍କର ସ୍ଥୂଳ ସୁଖ ତଥା ସେଥିରୁ ଜାତ ସୂକ୍ଷ୍ମାତିସୂକ୍ଷ୍ମ ଅନୁଭୂତି ମୋ ମନର ଅନୁରୂପ ଥିଲା। ଆଜି ମୁଁ ବଞ୍ଚିତ, ଝିଲିକା ବା ଝିଙ୍କାରୀ ସ୍ୱନରେ ପୁଣି ରାମଙ୍କର ମାନସ ବିଭଳିତ ହେଲା। ମନେ ହେଲା ଯୋଷାମଣି ସୀତାର ନୂପୁରର ଶବ୍ଦ କାନ ପାଖରେ ବାଜୁଛି। ଚାପ ପାଣି ଅର୍ଥାତ୍ କରରେ ଧନୁ ଧରିଥିବା ରାମ ଆଗକୁ ଯାଇ ଭଙ୍ଗା ରଥ ଦେଖିଲେ। ପ୍ରଭୁ ମନେ କଲେ ବୋଧହୁଏ ଶୁଭ ହେବ, ରଥ ଭାଙ୍ଗିବାରୁ ବାମାଚୋର ବୋଧହୁଏ ଚାଲି ଚାଲି ଯାଉଛି। କହିଲେ ରସସିନ୍ଧୁ, ରସା ବା ପୃଥିବୀର ଭୂଷା ସୀତା ସହ ଓଜନରେ ଲଘୁ ହୋଇ ଚନ୍ଦ୍ର ଉପରକୁ ଉଠି ଆକାଶରେ ରହିଯାଇଛି। ବ୍ରହ୍ମା ଯେଉଁ ପଦ୍ମରୁ ଜାତ ତାର ଗର୍ବ ପାଦରେ ଦଳିଛନ୍ତି ସୀତା। ସିଂହକଟିଠାରୁ ଅଧିକ ସରୁକଟି ତୋ ଶରୀରର ଶୋଭା ସ୍ୱରୂପ। ରାମ ଏଭଳି କହି କହି ଯାଉଥିବା ସମୟରେ ତାଙ୍କର ସ୍ୱର ଶୁଣି ଜଟାୟୁ ପକ୍ଷୀ ଚେତନା ପାଇ ଉଠିଲା ଏବଂ କହିଲା, ହେ କୋଦଣ୍ଡଧାରୀ, ରାବଣ ସୀତାଙ୍କୁ ନେଇ ଲଙ୍କା ଚାଲିଗଲାବେଳେ ମୁଁ ତାହା ସହ ଯୁଦ୍ଧ କରି ତା ରଥକୁ ଭାଙ୍ଗିଛି, ଦକ୍ଷିଣ ଦିଗକୁ ଯାଇ ବିଂଶକର ରାବଣକୁ ବଦ୍ଧ କର। କହି ପ୍ରାଣ ବିସର୍ଜନ ଦେଇ ଜଟାୟୁ ଦିବ୍ୟ ରୂପ ପାଇଲା ଓ ପ୍ରଭୁଙ୍କୁ ସ୍ତୁତି କଲା। ସେ ବିମଳ ବା ମୁକ୍ତ ହୋଇ ପରମଗତି ଲାଭ କଲା। ନିଜ ରାଜପରିବାରର ଅନୁଭୂତିରୁ ଉପେନ୍ଦ୍ର ଭଞ୍ଜ କହିଲେ, ପ୍ରେତକ୍ରିୟା କରିବା ପାଇଁ ରାଜା ଜଣେ ବିପ୍ରକୁ ପୋଷ୍ୟପୁତ୍ର କରନ୍ତି, ଜ୍ୟେଷ୍ଠ ରାଜା ହୁଏ। ବିପ୍ର ପୋଷ୍ୟପୁତ୍ର ମୁଖାଗ୍ନି ଦେଲା ଭଳି ଇନ୍ଦ୍ରର ପୂଜ୍ୟ ପ୍ରଭୁ ରାମଚନ୍ଦ୍ର ଜଟାୟୁର ପ୍ରେତକ୍ରିୟା କଲେ। କଳିନ୍ଦ ପର୍ବତରୁ କାଳିନ୍ଦୀ ନଦୀ ବହିଲା ଭଳି କାନ୍ଦି କାନ୍ଦି ଗଲେ ପ୍ରଭୁ, ବକ୍ଷ ତିନ୍ତିଗଲା ଅଶ୍ରୁଜଳରେ। ଏଇଠି ଶେଷ ହେଉଛି କାବ୍ୟର 25 ଛାନ୍ଦ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 65ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା। ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଦାନ କରିଥିଲେ ରାମହରି ଦାସ, ସଙ୍ଗୀତା ଗୋସାଇଁ, ମମତା ସାହୁ ଏବଂ ଭିକାରୀ ଚରଣ ବଳ।

0: ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତା ଗୀତିକା
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ ସୋ ଇଜି ହସିଲା
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ ଆର୍ବିଆଇ କହେ
3: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
0: କିଛି ଅନ୍ତରଙ୍ଗ କଥା ଆଉ କିଛି ସୁମଧୁର ସଙ୍ଗୀତର ମୂର୍ଚ୍ଛନା ସହିତ ଆପଣଙ୍କ ପାଖରେ ପହଞ୍ଚିଯାଇଛି ଆପଣଙ୍କ ଅତି ପରିଚିତ ଗୀତ ଗୀତିକା ଶ୍ରୋତାବନ୍ଧୁ ଆମେ ଗଣମାଧ୍ୟମ ସହିତ ଖୁବ୍ ଭଲ ଭାବରେ ଜଡ଼ିତ ଆଜିର ଦୁନିଆରେ ସେ ଖବରକାଗଜ ହେଉ ରେଡିଓ ଟେଲିଭିଜନ ହେଉ ଏସବୁ ଗଣମାଧ୍ୟମର ଗୋଟିଏ ଗୋଟିଏ ଅଂଶ ଯାହା ମାଧ୍ୟମରେ ଦେଶ ବିଦେଶର ଖବର ଆମେ ଜାଣିପାରୁଛୁ ତା ସହିତ ମନୋରଞ୍ଜନର ଖୋରାକ ମଧ୍ୟ ପାଉଛୁ ତାଛଡ଼ା ଶିକ୍ଷା ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଶିକ୍ଷଣୀୟ କଥା ଏବଂ ଭାଷା ସାହିତ୍ୟ ସଂସ୍କୃତି ସମ୍ପର୍କରେ ଅନେକ ତଥ୍ୟ ଆମେ ଏହି ଗଣମାଧ୍ୟମରୁ ପାଇଥାଉ କିନ୍ତୁ ସମୟ ଆସିଲା ଯେତେବେଳେ ଇଣ୍ଟରନେଟ୍ର ବହୁଳ ଭାବରେ ପ୍ରଚଳନ ହେଲା ଆଉ ଯେତେବେଳେ ଆମେ ହାତରେ ଖଣ୍ଡେ ଖଣ୍ଡେ ସ୍ମାର୍ଟଫୋନ୍ ଧରିଲୁ ସେତେବେଳେ ଗୋଟିଏ ଶବ୍ଦ ଆମ ଭିତରେ ବେଶ୍ ପରିଚିତ ହେଲା ତାହା ହେଉଛି ସୋସିଆଲ୍ ମିଡ଼ିଆ ବା ସାମାଜିକ ଗଣମାଧ୍ୟମ ଶିକ୍ଷା ହେଉ କି ମନୋରଞ୍ଜନ ଅତି ସହଜରେ ଅତି ପାଖରେ ବା ଆମ ହାତ ମୁଠାରେ ଆଜି ସବୁକିଛି ଉପଲବ୍ଧ ହୋଇପାରୁଛି

ଶ୍ରୋତାବନ୍ଧୁ, ମଣିଷ ମାନେ ଅନେକ ସମୟରେ ବୋର୍ ହେଇଯାନ୍ତି, ମାନେ ଫ୍ରି ଥିବେ ଅଥଚ ପାଖରେ କେହି ନଥିବେ ଗପ କରିବାକୁ ସୁଖଦ ହେବା ପାଇଁ। ଏମିତି ଗୋଟେ ସମୟରେ କିଛି ନଥିଲେ, ଗୋଟେ ସମୟ ଥିଲା ଗପ ବହିଟେ ପଢୁଥିଲେ ଲୋକମାନେ, ଗୀତ କିଛି ଗୁଣୁଗୁଣ ହଉଥିଲେ। ଏବେ ବୋର୍ ବୋଲି ଶବ୍ଦ ଆଉ କିଛି ନାହିଁ, ହାତରେ ସ୍ମାର୍ଟଫୋନ୍ ଅଛି ମାନେ ବୋର୍ ହେବାର ପ୍ରଶ୍ନ ଉଠୁନି। ହଁ ଶ୍ରୋତା ବନ୍ଧୁ, କେବଳ ଟାଇମ୍ ପାସ୍ ବା ସମୟ କାଟିବା ନୁହେଁ, ସୋସିଆଲ୍ ମିଡ଼ିଆ ମାଧ୍ୟମରେ ନିଜର ଜ୍ଞାନ ବର୍ଦ୍ଧନ କରିବା ବା ବିତରଣ କରିବା, ସେ ଜ୍ଞାନକୁ ନିଜର ଲୁକ୍କାୟିତ ପ୍ରତିଭାର ପ୍ରଚାର ପ୍ରସାର କରିବା, ବ୍ୟବସାୟ ହେଉ, ବାଣିଜ୍ୟ ହେଉ, ବିଜ୍ଞାପନ, କ୍ଷଣକ ଭିତରେ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚାଇବା, ଇଏ ସୁବିଧାଟି ସୋସିଆଲ୍ ମିଡ଼ିଆ ମାଧ୍ୟମରେ ହୋଇପାରୁଛି। ଆଉ ଗୋଟେ କଥା ହେଉଛି, ଅସୁବିଧା ସମୟରେ ଅନ୍ୟଠାରୁ ଧରନ୍ତୁ ଆମେ କିଛି ସାହାଯ୍ୟ ସହଯୋଗ ପାଉଛେ, ମାନେ ପାଇବା ପାଇଁ ଚାହୁଁଛେ, ଏବଂ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଯେମିତିକି ଆମେ ଫେସବୁକ୍, ହ୍ୱାଟ୍ସଆପ୍ ହେଉ, ଆଉ କିଛି ଯେଉଁ ମିଡ଼ିଆ ସବୁ ରହିଛି, ଇନ୍ଷ୍ଟା ହେଉ, ୟୁଟ୍ୟୁବ୍ ହେଉ, ସେଥିରୁ ମଧ୍ୟ ଲୋକମାନେ କିଛି ଅର୍ଥ ରୋଜଗାର ମଧ୍ୟ କରିପାରୁଛନ୍ତି, କିଛି ନୁହେଁ ଭଲ ଅର୍ଥ ରୋଜଗାର କରିପାରୁଛନ୍ତି, ନିଜର ଜୀବନକୁ ସୁଧାରି ପାରୁଛନ୍ତି।

ଶ୍ରୋତା ବନ୍ଧୁ, ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରିକି ଶିକ୍ଷକ ଅଧ୍ୟାପକ ପର୍ଯ୍ୟନ୍ତ, ଚାଷୀ ଶ୍ରମିକଙ୍କଠାରୁ ଆରମ୍ଭ କରି ଡାକ୍ତର ଇଞ୍ଜିନିୟର ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ, କଳାକାର ଶିଳ୍ପୀଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ସାମ୍ବାଦିକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଉପକୃତ ହେଉଛନ୍ତି। ତେବେ ପ୍ରତ୍ୟେକ ଜିନିଷରେ ଯେମିତି ଗୋଟିଏ ଭଲ ଦିଗ ଥାଏ ଆଉ ଗୋଟିଏ ମନ୍ଦ ଦିଗ ଥାଏ, ସେହିପରି ସୋସିଆଲ ମିଡ଼ିଆର ଯେତିକି ସୁପ୍ରଭାବ ଅଛି ସେତିକି ମଧ୍ୟ କୁପ୍ରଭାବ ମଧ୍ୟ ଅଛି। ଯେତିକି ସବୁ ଜିନିଷର ବ୍ୟବହାର ଉପରେ ହିଁ ସୁପ୍ରଭାବ ଆଉ କୁପ୍ରଭାବ ନିର୍ଭର କରୁଛି। ଆଜିକାଲି ସୋସିଆଲ ମିଡ଼ିଆର ଅପବ୍ୟବହାର ଯୋଗୁଁ ଆପଣମାନେ ଜାଣିଛନ୍ତି ଅନେକ ସମସ୍ୟାମାନ ମୁଣ୍ଡ ଟେକୁଛି।

ଶ୍ରୋତାବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କହି ରଖୁଛୁ। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ। ଚଳିତ ଜୁନ୍ ମାସ 28 ତାରିଖ ରବିବାର ଦିନ 11 ସମୟରେ ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି 28 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myjiobi.in ର ଟୋଲ୍ ଫ୍ରି ନମ୍ଘର 1800011780 ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଶୁଣିଲେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା।

ଶ୍ରୋତା ବନ୍ଧୁ, ସାମାଜିକ ଗଣମାଧ୍ୟମର ସବୁ କୁଖ୍ୟାତି ବା କୁପ୍ରଭାବ ସତ୍ତ୍ୱେ ୟାକୁ ଛାଡ଼ି ରହିବା ବା ୟାକୁ ଦୂରେଇ ୟାଠୁ ଦୂରେଇ ରହିବା ନିଶ୍ଚିତ ଭାବରେ ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ପ୍ରଳାପ ହେବ, ଗୋଟେ ଅବାସ୍ତବ ପରିକଳ୍ପନା ହେବ। ତେଣୁ ସୋସିଆଲ ମିଡ଼ିଆର ସଦୁପଯୋଗ କରିପାରିଲେ ଆମ ପାଇଁ ବହୁତ ଭଲ, ବହୁତ କାମ ୟାଦ୍ୱାରା ହୋଇପାରିବ, ନିଜର ହିତ ସାଧନ ସହିତ ଦେଶର ହିତ ମଧ୍ୟ ହୋଇପାରିବ। ତେଣୁ ସୋସିଆଲ ମିଡ଼ିଆ ବ୍ୟବହାର କରିବା ବେଳେ ଯଥେଷ୍ଟ ସଚେତନ ଆଉ ସାବଧାନ ହେବା ଉଚିତ। କୌଣସି ମିଛ ଖବର ବା ଗୁଜବର ହଠାତ୍ ପ୍ରତିକ୍ରିୟାଶୀଳ ନ ହୋଇ କିମ୍ବା ମିଥ୍ୟା ଖବର କି ଗୁଜବର ପ୍ରଭାବ ସାମାଜିକ ଗଣମାଧ୍ୟମରେ ପ୍ରସାର ବା ପ୍ରସାର କରିବାରୁ ନିବୃତ୍ତ ରୁହନ୍ତୁ। ନିଜର ବ୍ୟକ୍ତିଗତ ତଥ୍ୟଗୁଡ଼ିକ ଯାହା ବିଭିନ୍ନ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ରହିଛି ସେସବୁରେ ଯଥେଷ୍ଟ ଗୋପନୀୟତା ରକ୍ଷା କରନ୍ତୁ। ଛୋଟ ଛୋଟ ପିଲାମାନଙ୍କର ଅଭିଭାବକମାନେ ପିଲାମାନଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବା ଦରକାର ଯେତେବେଳେ ସେମାନେ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି। ଦେଖିବାକୁ ପଡ଼ିବ ଯେ ସେମାନେ କେଉଁ ପ୍ରକାର କଣ୍ଟେଣ୍ଟଗୁଡ଼ିକ ବ୍ୟବହାର କରୁଛନ୍ତି ଆଉ ସେମାନଙ୍କର ସୋସିଆଲ ମିଡ଼ିଆରେ ଜଡ଼ିତ ରହିବାର ସମୟ ସୀମିତ ମଧ୍ୟ ହେବା ଉଚିତ। କାରଣ ସତର୍କ ଆଉ ସଚେତନ ହେଲେ ହିଁ ଆମେ ସାମାଜିକ ଗଣମାଧ୍ୟମରେ ନିଶ୍ଚିତ ଭାବରେ ସୁରକ୍ଷିତ ରହିପାରିବା।

0: ଏଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କର କରୁଣାକର। ଆକାଶବାଣୀ କଟକ ପ୍ରଚାର କରୁଛୁ ଲୀଳା ନାଟକ ରାଧା ପ୍ରେମଲୀଳା। ରଚନା କିଶୋର ଚନ୍ଦ୍ର ରାଜେନ୍ଦ୍ର ଦେବ। ବେତାର ରୂପାନ୍ତର ଲମ୍ବୋଦର ପାଣିଗ୍ରାହୀ। ପ୍ରଯୋଜନା ଶାନ୍ତନୁ କୁମାର ରଥ। ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି। ଲୀଳା ନାଟକ ରାଧା ପ୍ରେମଲୀଳା।
1: ରାଧାକୃଷ୍ଣଙ୍କ ପ୍ରଣୟ ଲୀଳା ହେଉଛି ରାଧା ପ୍ରେମ ଲୀଳାର କଥାବସ୍ତୁ। ଶ୍ରୀରାଧାଙ୍କ ଜନ୍ମଠାରୁ ଜଳସମାଧି ପର୍ଯ୍ୟନ୍ତ ଏହି ଲୀଳାରେ ବର୍ଣ୍ଣିତ। ପୂର୍ବରାଗ, ବିରହ ଏବଂ ମିଳନକୁ ଆଧାର କରି ରାଧା ପ୍ରେମ ଲୀଳାର ନୃତ୍ୟାଂଶଟି ପରିକଳ୍ପିତ। ସାରସ୍ୱତ ପୀଠ ଚିକିଟିର ରାଜକବି ଶ୍ରୀ କିଶୋରଚନ୍ଦ୍ର ରାଜେନ୍ଦ୍ର ଦେବଙ୍କର ଏହି କୃତି ରାଜବାଟିରୁ ମୁକ୍ତ ହୋଇ ରାଜବାଟରେ ମଞ୍ଚସ୍ଥ ହେଲା ପରେ ଏହାର ସ୍ୱରୂପରେ ପରିବର୍ତ୍ତନ ଘଟିଛି। ଗୁରୁ ପରମ୍ପରାରେ ନାଟ୍ୟାମୋଦୀ ଦର୍ଶକଙ୍କ ରୁଚି ଅନୁସାରେ ସ୍ଥଳବିଶେଷରେ ସଂକର୍ତ୍ତିତ ଏବଂ ସମ୍ବର୍ଦ୍ଧିତ ହୋଇ ରାଧା ପ୍ରେମଲୀଳା ଲୋକରେ ଆଦର ଲାଭ କରିଛି। ଆପଣଙ୍କ ମନୋରଞ୍ଜନ ନିମନ୍ତେ ପରିବେଷଣ କରୁଛୁ ପ୍ରାୟ 150 ବର୍ଷ ତଳେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ରଚିତ ଏହି ବିସ୍ତୃତ ଲୀଳାର ସଂକ୍ଷିପ୍ତ ରୂପ।

ନିରବଧ୍ୟ ଗାନ୍ଧର୍ବ ବିଦ୍ୟା ବିଶାରଦ ହେବା ତୁମ୍ଭମାନଙ୍କ ସଭା ମଧ୍ୟରେ କିଛି ବୁଦ୍ଧି ପରାକ୍ରମ ଦେଖାଇ ନିଜ ଶ୍ରମସାର୍ଥ କରିବାକୁ ସମୁଦ୍ୟତ ହେଉଅଛି ଯେ ସେ ସକାଶୁ ଶୃଙ୍ଗାର ବୀର କରୁଣ ଇତ୍ୟାଦି ରସବିଶେଷ ମଧ୍ୟ ରାଧା ପ୍ରେମଲୀଳା ନାଟ୍ୟ ପ୍ରବନ୍ଧ ସାର ସାମଗ୍ରୀ ପ୍ରସାର ଅନୁମତି ପ୍ରଦାନ ଦ୍ୱାରା ଅନୁଗ୍ରହ କରିବା ହେବେ।

ଭୂତଳ ଅକଳିତ ସକଳ ନିରବଧ୍ୟ ବିଦ୍ୟା ପଣ୍ଡିତା ମଣ୍ଡଳ ଅଳଙ୍କାର କବି ରାଜାଧିରାଜ ଶ୍ରୀ ଶ୍ରୀ ଶ୍ରୀ ବିଶ୍ୱମ୍ଭର ରାଜେନ୍ଦ୍ର ଦେବ ରାଟ ପାଟ ତନୁଜ ମନୁଜ ସୁନ୍ଦର କିଶୋର ଚନ୍ଦ୍ର ବିରଚିତ ରୁଚିର ଶ୍ରୀ ରାଧା ପ୍ରେମ ଲୀଳା ନାଟକରେ ରାଧା ଚନ୍ଦ୍ରାବଳୀ ଲଳିତାଦି ଅଷ୍ଟସଖୀମାନେ ଜନ୍ମ ହୋଇ ଗୋପରେ ବିହରିଲେ କିପରି ଏ ବିଷୟ ପରୀକ୍ଷିତ ମହାରାଜା ଶୁକମୁନିଙ୍କୁ ପଚାରନ୍ତେ ଶୁକମୁନି କହୁଅଛନ୍ତି

ଶ୍ରୀରାଧା ଶ୍ରୀକୃଷ୍ଣଙ୍କର କମନୀୟ କାନ୍ତି ଦର୍ଶନ କରି ସ୍ୱସଖୀ ଲଳିତାଙ୍କୁ ନିଜର ଅନ୍ତର କଥା କହନ୍ତି। ଲଳିତା କିଶୋରୀମଣି ରାଧାଙ୍କୁ କହୁଅଛନ୍ତି।

0: ତଦନନ୍ତରେ କିଶୋରଚନ୍ଦ୍ର ଶ୍ରୀକୃଷ୍ଣ କିଶୋରୀ ଶ୍ରୀରାଧାଙ୍କର ମାନଭଞ୍ଜନ ନିମନ୍ତେ ବିଭିନ୍ନ ବେଶ ଧାରଣ କଲେ।
1: ଆଗୋ ବ୍ରଜପୁର ସୁନ୍ଦରୀ ଗଣେ, ବେଗରେ ଆସ ଗୋ, ବେଗରେ ଆସ। ମୁଁ ଜଣେ ଶବରୀ ଆସିଅଛି, ଦେଖ ନାନା ଜାତି ଶୁକପିକ ଗୁଡ଼ିଏ ଆଣିଅଛି, ରଖନ୍ତୁ ଅତି ସୁଲଭ ମୂଲ୍ୟରେ ଦେବି, ବିଳମ୍ବ କଲେ ଚନ୍ଦ୍ରାବଳୀପୁରକୁ ବାହାରିଯିବି। ରଖନ୍ତୁ ଆଜ୍ଞା, ତୁମ୍ଭ ଶ୍ରୀମତୀଙ୍କୁ ବୁଝାନ୍ତୁ କିଛି ରଖିବେ।
2: ଆହେ ଶବରୀ, ତୁମ୍ଭେ ଏଇଠାରେ ଥାଅ କି ଆମ୍ଭେ ଯାଇ ରାଧାଙ୍କ ଛାମୁରେ ଜଣା କରି ଆସୁଅଛୁ।
1: ତେବେ ଯାଅ ସଖୀ।
2: ଆଗ ରାଧେ, ଜଣେ ଶବରୀ ଆସିଅଛି, ସେ ନାନା ଜାତି ଶୁକପିକ ଗୁଡ଼ିଏ ଆଣିଅଛି, କିଛି ରଖିବାକୁ ଥିଲେ ଡାକି ଆଣିବେ କି ମ?
3: ଲଳିତେ, ଯଦି କହୁଅଛ ତେବେ ଡାକି ଆଣ।
2: ଆହେ ଶବରୀ, ଆମ୍ଭ ଶ୍ରୀମତୀଙ୍କ ଆଦେଶ ହେଲା, ଏଣେ ଆସ ଗୋ ଆସ।
1: ରାଧେ ଗୋ, ତୁମ୍ଭେ ରାଜଜେମା ହେବା ଜାଣି ମୁଁ ଅନ୍ୟ କାହାରିକୁ ନ ଦେଇ ତୁମ୍ଭ ନିକଟକୁ ଭଲ ସୁକସାରୀ ଗୁଡ଼ିଏ ଆଣିଅଛି, ରଖନ୍ତୁ ମ।

ଏଥୁ ଅନ୍ତେ ଶୁଣ ସୁଜନେ, ରାଧା ଯେପରି କୃଷ୍ଣଙ୍କ ପ୍ରତି ଅନୁରକ୍ତା ହେଲେ, କୃଷ୍ଣ ସେପରି ପ୍ରେମାସକ୍ତ ହୋଇ ରାଧାଙ୍କ ସହ ମିଳନ ପାଇଁ ପଦ୍ମାବେଶ ଧାରଣ ପାଇଁ ମନ ବଢ଼ାଇଲେ।

0: ହେତୁ ଅନ୍ତେ କିଶୋର ଶ୍ରୀକୃଷ୍ଣ ଶ୍ରୀରାଧାଙ୍କର ହୃଦୟ ଜୟ କରିବା ଉଦ୍ଦେଶ୍ୟରେ ମାଳିନୀ ବେଶ ଧାରଣ କରି କୁସୁମ ହାର ବିକ୍ରୟ କରିବା ନିମନ୍ତେ ବ୍ରଜପୁରକୁ ଆସିଅଛନ୍ତି।
1: ଆଗୋ ବ୍ରଜପୁର ସୁନ୍ଦରୀ ଗଣ, ମୁଁ ଜଣେ ମାଳିନୀ ଆସିଅଛି। ଦେଖ, ନାନା ଜାତିର ସୁବାସିତ କୁସୁମ ହାର ଗୁଡ଼ିଏ ଆଣିଅଛି। କାହାର ରଖିବାର ଶ୍ରଦ୍ଧା ଥିଲେ ଅତି ସୁଲଭ ମୂଲ୍ୟରେ ଦେବି, ବିଳମ୍ବ କଲେ ଚନ୍ଦ୍ରାବଳୀପୁରକୁ ବାହାରିଯିବି।
2: ରାଧେ ଗୋ, ଜଣେ ମାଳିନୀ ଆସିଅଛି, ସେ ନାନା ଜାତିର ସୁବାସିତ କୁସୁମ ଗୁଡ଼ିଏ ଗଜରା ମାଳ କରି ଆଣିଅଛି, କିଛି ରଖିବ କି ମ?
3: ଲଳିତେ, ଯଦି ସେ ଖଣ୍ଟ ନଟବର ହୋଇଥିବେ ପଶ୍ଚାନ୍ତେ ବହୁତ ଅପବାଦ ହେବଟି ଗୋ।

0: ପଦ୍ମାବେଶ ଧାରଣ କରି ଶ୍ରୀକୃଷ୍ଣ ରାଧାଙ୍କର ମାନଭଞ୍ଜନ କରି ନ ପାରିବାରୁ ପୁନରାୟ କାଚରାବେଶ ଧାରଣ କଲେ।
1: ଆଗୋ ବ୍ରଜପୁର ସୁନ୍ଦରୀ ଗଣେ, ମୁଁ ଜଣେ କାଚରା ଆସିଅଛି। ଦେଖ ନାନା ରଙ୍ଗର କାଚ ଗୁଡ଼ିଏ ଆଣିଅଛି, ରଖିବାର ଶ୍ରଦ୍ଧା ଥିଲେ ରଖନ୍ତୁ, ବିଳମ୍ବ କଲେ ଚନ୍ଦ୍ରାବଳୀପୁରକୁ ବାହାରିଯିବି। ରଖନ୍ତୁ ମ ରଖନ୍ତୁ, ଏ କାଚ ପିନ୍ଧିଥିଲେ କାନ୍ତ ବିଚ୍ଛେଦ ଦୁଃଖ ପୀଡ଼ା ହେବ ନାହିଁ। ରଖନ୍ତୁ ରଖନ୍ତୁ ମ।

ଗାଧେଗୋ, ତେଜ ମନ ଗୁମାନ, ତୁମକୁ ଯେପରି ବିରହ ବାଧୁଛି ସେପଟେ କୃଷ୍ଣଙ୍କ ବିକଳ ବଢି ଚାଲିଛି। କାଲି ନିକୁଞ୍ଜରେ ଦେଖା ହେଲା, ତୁମ ବେଦନା ତାଙ୍କୁ କହିଦେଲି ମ। ଆହୁରି କହିଲି, ତୁମେ ଯାହା କଲ ତା ଭଲ କଥା କି, କିନ୍ତୁ ରାଧେ ଗୋ, କୃଷ୍ଣଙ୍କ ଅବସ୍ଥା ଯାହା, ତୁମକୁ ନ କହିବା ଭଲ। ମାତ୍ର ନ କହି ମୁଁ ରହିପାରୁ ନାହିଁ ଗୋ।

ଏଥୁ ଅନ୍ତେ କିଶୋରୀ ରାଧାଙ୍କ ଚିତ୍ତରେ ଘନଶ୍ୟାମଙ୍କ ଦୁଃଖ ପ୍ରତି ଦରଦ ଜାତ ହେଲା। ସଖୀଙ୍କ ସଙ୍ଗରେ ମିଶି କୃଷ୍ଣଙ୍କ ସହ ମିଳନ ପାଇଁ କୁଞ୍ଜ ଉଦ୍ଦେଶ୍ୟରେ ପ୍ରସ୍ଥାନ।

ଶୁଣୁଥିଲେ ଲୀଳା ନାଟକ ରାଧା ପ୍ରେମଲୀଳା। ମୂଳ ରଚନା କରିଥିଲେ କିଶୋର ଚନ୍ଦ୍ର ରାଜେନ୍ଦ୍ର ଦେବ। ବେତାର ରୂପାନ୍ତର ଡକ୍ଟର ଲମ୍ବୋଦର ପାଣିଗ୍ରାହୀ। ସଙ୍ଗୀତ ସଂଯୋଜନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ।

0: ଭୂମିକାରେ ଥିଲେ ଶ୍ରୀରାଧା ନିଶିପ୍ରଭା ପାଣି ସଙ୍ଗୀତାଂଶରେ ଶ୍ରୀକୃଷ୍ଣ ହରପ୍ରିୟା ସ୍ୱାଇଁ ଲଳିତା ତପସ୍ୱିନୀ ରାଉତ ସୂତ୍ରଧାର ଏବଂ ଗାୟକ ବିଶ୍ୱନାଥ ମିଶ୍ର ସୁକମୁନି ରାଜେନ୍ଦ୍ର କୁମାର ସ୍ୱାଇଁ ବିଶାଖା ପଦ୍ମାବତୀ ଦ୍ୱିବେଦୀ ଏବଂ ସ୍ୱର ଦୀପକ କୁମାର କର ନାଟ୍ୟାଂଶରେ ଥିଲେ ସଦ୍ୟସ୍ମିତା ବେହେରା ସୁମିତ୍ରା ମହାପାତ୍ର ଶାନ୍ତିପ୍ରିୟା ମହାପାତ୍ର ଏବଂ ଡକ୍ଟର ଶାନ୍ତନୁ କୁମାର ରଥ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେଁ ନୟେ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତିଜାର ମଲ୍ୟାଚଲ କେ ଆଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତୀ ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ ତୋ ସୁନିଏ ଇସ୍ ମହିନେ 28 ଜୁନ ସୁବହ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋଁ ଔର ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର ଆପ ଭି ମାନନୀୟ ପ୍ରଧାନମନ୍ତ୍ରୀ କେ ମନ୍ କି ବାତ୍ କା ହିସ୍ସା ବନ ସକତେ ହେଁ ଇସକେ ଲିଏ ଆପ ଅପନେ ସୁଝାଓ 26 ଜୁନ ତକ ଟୋଲ ଫ୍ରି ନମ୍ବର 1800-11-7800 ପର ରେକର୍ଡ କର ସକତେ ହେଁ ୟା ଫିର 1922 ପର ଭି କଲ କର ସକତେ ହେଁ ନମୋ ଆପ୍ ୟା ମାଇ ଗାଓ କେ ଓପନ ଫୋରମ ମେ ପୋଷ୍ଟ କର ସକତେ ହେଁ ୟା ପୋଷ୍ଟ ବକ୍ସ ନମ୍ବର 111 ଆକାଶବାଣୀ ଦିଲ୍ଲୀ ପର ଭେଜ ସକତେ ହେଁ ତୋ ୟାଦ ରଖେଁ ରବିବାର 28 ଜୁନ ସୁବହ 11 ବଜେ ମନ୍ କି

ଅଭୁଲା ଗୀତ ଦିନ 11:10 ଏଥିରେ ଝୁମ୍କି ରଥ ଏବଂ ଶୁଭଙ୍କର ଦାସଙ୍କ କଣ୍ଠରେ ଶୁଣିବେ ଆଧୁନିକ ଗୀତ ଦଣ୍ଡନାଚ ଗୀତ ପ୍ରଚାର କରିବୁ ଦିନ 11:30 ପରିବେଷଣ କରିଛନ୍ତି ଅଦ୍ୱୈତ ସେଠୀ ଏବଂ ସାଥୀ।

ପରବର୍ତ୍ତୀ ଏସଏମଏସଟି କରିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ ଦକ୍ଷିଣକୁଳ ଯାଜପୁରରୁ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ୟେସୁଦାସଙ୍କ କଣ୍ଠରେ ବାଟ ବାଟ କଥା ଚିତ୍ରର ଗୋଟିଏ ବହୁତ ସୁନ୍ଦର ଗୀତ। ତେବେ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣିନିଅନ୍ତୁ, ଜୀବନରେ ହସନାମେ।

ଆଉ ଗୋଟିଏ ଏସଏମଏସ ଆସିଛି, ଲେଖିଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର ରଥ, ସୁଦାମ ଭାଇ। ଆପଣମାନେ ହେଲେ ମହମ୍ମଦପୁର ବିଲାହଟ କଟକରୁ ନିୟମିତ ଶ୍ରୋତା, ସବୁବେଳେ ଆମ ପାଖକୁ ଏସଏମଏସ ଦିଅନ୍ତି, ତେଣୁ ଆମର କାର୍ଯ୍ୟକ୍ରମ ଶୁଣୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ଶୁଣିବାକୁ ଚାହିଁଛନ୍ତି ନୀଳମାଧବ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଶୁକ୍ଲା ବୋଷ ଏବଂ ବନ୍ଦିତା ଦାସ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ସୌରୀ ବହୁଗ୍ରାମ କଟକରୁ ଲେଖିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଧୂପ ମେ ନିକଲା ନ କରୋ, ସୁନ୍ଦର ଗୀତଟିଏ, ଗିରଫ୍ତାର କଥା ଚିତ୍ରର ଏ ଗୀତଟି। ଗୀତଟିକୁ ଗାଇଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ।

ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଲେଖିଛନ୍ତି ପ୍ଲିଜ୍ ମୋ ଗୀତ ପ୍ଲେ କଲେ ଖୁସି ହେବି। ନିଶ୍ଚିତ ଆଜ୍ଞା, ସମୟ ଅଛି, ଆପଣ ଲେଖି ପଠେଇଛନ୍ତି ଆଉ ଆମେ ଆପଣଙ୍କ ଗୀତ ନିଶ୍ଚିତ ଭାବରେ ପ୍ଲେ କରିବୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଇ ଦିଲ୍ ଆସିକାନା କଥା ଚିତ୍ରର ଟାଇଟଲ୍ ଟ୍ରାକ୍ଟି। ତେବେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ

0: ଜିଗ୍ରାନ୍ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ସୋମନାଥ ସାହୁ। ଆପଣ ଆମର ନିୟମିତ ଶ୍ରୋତା। ଆପଣ ଲେଖିଛନ୍ତି ସ୍ୱପ୍ନସାଗର କଥାଚିତ୍ରର ଗୋଟିଏ ଗୀତ ଶୁଣିବେ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ୱାଲ। ଆପଣଙ୍କର ପସନ୍ଦର ଗୀତ ଆପଣ ଶୁଣି ନିଅନ୍ତୁ।
1: हृदय दिया खोली सागर तुम्हें चंचल गो निमिषे पुणी

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବରହମପୁର ବୁଗୁଡ଼ା ଗଞ୍ଜାମରୁ ଲେଖିଛନ୍ତି ନାରାୟଣ ପ୍ରଧାନ। ଆପଣ ମଧ୍ୟ ଆମର ଜଣେ ନିୟମିତ ଶ୍ରୋତା, ରେଡିଓକୁ ମନଭରି ଭଲ ପାଉଥିବା ଜଣେ ଭଲ ମଣିଷ। ଆପଣ ଶୁଣିବାକୁ ଚାହିଁଛନ୍ତି ପ୍ୟାସା ସାବାନ କଥା ଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ଆଉ ଦୁଇଟି ଏସ୍ଏମ୍ଏସ୍ ଆସିଛି, ଆପଣମାନେ ଶ୍ରୋତାବନ୍ଧୁ ଜାଣିଛନ୍ତି ଏଇଠି ହେଉଛି କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ନିର୍ମଳା ବେହେରା, ସନ୍ତୋଷ ବେହେରା, କାନ୍ଥଲା ଠକୁରରୁ ଏବଂ ମହମ୍ମଦପୁର ବିଲାହାଟ କଟକରୁ କିଏ ନାଁ ଲେଖିନାହାନ୍ତି, ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଆଲବମ୍ ଗୀତ। ଆଲବମ୍ ଗୀତଗୁଡ଼ିକୁ କେବଳ ଆମେ ଚାରିଟା ବେଳେ ଚିରହରିତ କାର୍ଯ୍ୟକ୍ରମରେ ଦେଇପାରିବୁ। ମୁଁ ଦୁଇ ଜଣଙ୍କର ନାଁ ରଖିଲି, ଚାରିଟା ବେଳେ କାର୍ଯ୍ୟକ୍ରମରେ ନିଶ୍ଚିତ ଭାବରେ ଚିରହରିତରେ ସ୍ଥାନ ଦେବି। ତେବେ ଇଏ ଯେହେତୁ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଚାଲିଛି, ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କେନ୍ଦ୍ରାପଡ଼ା କୁରୁଆ ଟିକନପୁରରୁ, ଲେଖିଛନ୍ତି ମଞ୍ଜୁନାନୀ ଏବଂ ପୁଅ ମୃତ୍ୟୁଞ୍ଜୟ। ଆପଣ ଶୁଣିବାକୁ ଚାହିଁଛନ୍ତି ତୁ ମୋ ଆଖିର ତାରା କଥାଚିତ୍ରର ଟାଇଟଲ ଟ୍ରାକ୍ଟି ଶୁଣିବାକୁ ଇଚ୍ଛା କରିଛନ୍ତି ଇରା ମହାନ୍ତିଙ୍କ କଣ୍ଠରେ। ସୁନ୍ଦର ଗୀତଟିଏ ଶୁଣି ନିଅନ୍ତୁ ଶ୍ରୋତାବନ୍ଧୁ।

ପରବର୍ତ୍ତୀ ଏସଏମଏସଟି ଆସିଛି ଭୂୟାଁ ୱାସ ଗୁଆମାଲ ଭଦ୍ରକରୁ। ଲେଖିଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟରଞ୍ଜନ ରାୟ। ଆପଣମାନେ ଲେଖିଛନ୍ତି ନମସ୍କାର। ନମସ୍କାର ଆଜ୍ଞା। ଦିଲସେ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଆପଣମାନେ ଅନୁରୋଧ କରି ପଠାଇଛନ୍ତି। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜର।

ଆଜି କାର୍ଯ୍ୟକ୍ରମର ଶେଷ ଏସ୍ଏମ୍ଏସ୍ଟି ଆସିଛି ବଳପୁରରୁ। ଲେଖିଛନ୍ତି ବିଷ୍ଣୁରାଜ ପରିବାରର 75 ଜଣ, ଗୋଟେ ବିରାଟ ପରିବାର। ପରିବାରର 75 ଜଣ ଯାକ ଆପଣ ଭଲ ପାଆନ୍ତି ରେଡିଓକୁ ନିଶ୍ଚୟ ଶୁଣିବାକୁ ଚାହିଁଛନ୍ତି। ଜେହରିଲା ଇନ୍ସାନ କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତ, ଗୀତଟିକୁ ଗାଇଛନ୍ତି କିଶୋର କୁମାର। 75 ଜଣ ବିଷ୍ଣୁରାଜ ପରିବାରର 75 ଜଣ ଯାକଙ୍କୁ ଆମେ ଆକାଶବାଣୀ ତରଫରୁ ଡେଡିକେଟ୍ କରୁଛୁ ଗୀତଟି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ଏସ୍ ଜାନକୀ।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରାନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆଜି ମୁଁ ଅଛି, ମୋ ସହିତ ପୁଣି ଅଛି ପୂର୍ବଥର ଭଳି ଗୋଟିଏ ଶବ୍ଦ, ଯେଉଁ ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି, ଆପଣମାନେ ଶୁଣନ୍ତୁ ଆଉ ମଜା ଉଠାନ୍ତୁ। ତେବେ କାର୍ଯ୍ୟକ୍ରମ ଆରମ୍ଭରେ ଆଶା ଭୋସଲେଙ୍କ କଣ୍ଠରେ ଶୁଣନ୍ତୁ ଇଜାଜତ କଥାଚିତ୍ରର ଏହି ସୁନ୍ଦର ଗୀତଟିଏ।